0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଏଥର ଶୁଣନ୍ତୁ ଫନା ଚଳଚ୍ଚିତ୍ରରୁ ଗୀତଟିଏ। ଶିଳ୍ପୀମାନେ ହେଲେ ସୋନୁ ନିଗମ, ସୁନିଧି ଚୌହାନ ଏବଂ ସାଥୀମାନେ। ଗୀତ ରଚନା ପ୍ରସନ୍ନ ଯୋଶୀ, ସଙ୍ଗୀତ ନିର୍ଦ୍ଦେଶନା ଯତୀନ ଲଲିତ।

0: अधूरी सांस थी, धड़कन अधूरी थी, अधूरे हम, मगर अब चांद पूरा है फलक पे और अब पूरे हैं हम।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ସିଟି ଲାଇଟ୍ସ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଅରିଜିତ ସିଂ, ରଶ୍ମି ମିଶ୍ରାଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଜିତ୍ ଗାଙ୍ଗୁଲି।

ଏଥର ଶୁଣନ୍ତୁ ଆଜା ନାଚିଲେ ଚଳଚ୍ଚିତ୍ରରୁ ଗୀତଟିଏ। ଶିଳ୍ପୀ ହେଲେ ରାହତ ଫତେ ଅଲ୍ଲୀ ଖାନ, ଗୀତ ରଚନା ଜୟଦୀପ ସାହାନୀ ଏବଂ ପୀୟୂଷ ମିଶ୍ରା, ସଙ୍ଗୀତ ନିର୍ଦ୍ଦେଶନା ସଲିମ ସୁଲେମାନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ସୋର୍ ଇନ୍ ଦ ସିଟି ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ତୋଚି ରେନା ଏବଂ ଶ୍ରେୟା ଘୋଷାଲ। ସମୀରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ସଚିନ ଜିଗର।

ଏଥର ଶୁଣନ୍ତୁ ମାଇ ନେମ୍ ଇଜ୍ ଖାନ୍ ଚଳଚ୍ଚିତ୍ରରୁ ଗୀତଟିଏ। ଶିଳ୍ପୀମାନେ ହେଲେ ରାହତ ଫତେହ ଅଲ୍ଲୀ ଖାନ୍, ଶଙ୍କର ମହାଦେବନ ଏବଂ ରିଚା ଶର୍ମା। ଗୀତ ରଚନା ଜାଭେଦ ଅଖତର। ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଏହସାନ ଲୟ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ କୁର୍ବାନ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ସୋନୁ ନିଗମ, ଶ୍ରେୟା ଘୋଷାଲ ଏବଂ ସଲିମ ମର୍ଚେଣ୍ଟ। ପ୍ରସନ୍ନ ଯୋଶୀଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ସଲିମ ସୁଲେମାନ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଗ୍ୟାଙ୍ଗଷ୍ଟର ଚଳଚ୍ଚିତ୍ରର ଗୀତଟି। ଶିଳ୍ପୀ କେକେ ଗାଇଛନ୍ତି ସୟିଦ କୁଆଦ୍ରୀଙ୍କ ରଚନାରୁ। ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

0: ଶୁଣିଲେ କେତୋଟି ହିନ୍ଦୀ କଥା ଚିତ୍ର ଗୀତ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆପଣଙ୍କର 4800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହୋଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
2: ଆରେ ୱା, ମୋର ଏତେ ପଏଣ୍ଟ କେମିତି ଆସିଲା?
3: ବାସ୍ ଏଇଠି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ, ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY, କହୁଛନ୍ତି SBIର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
4: ପିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ଜରୁରୀ ସୂଚନା। ଯୋଗ୍ୟ ଚାଷୀଙ୍କ ନିକଟରେ ସହାୟତା ପହଞ୍ଚାଇବା ଏବଂ ଡାଟାବେସ୍କୁ ସ୍ୱଚ୍ଛ ଓ ନିର୍ଭୁଲ କରିବା ପାଇଁ ଭାରତ ସରକାର ଆରମ୍ଭ କରୁଛନ୍ତି ଏକ ସ୍ୱତନ୍ତ୍ର ଅଭିଯାନ। ଅକ୍ଟୋବର 2 ରୁ 31 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ଏହି ଅଭିଯାନ। ପିଏମ୍ କିଷାନ ଯୋଜନାର ଆର୍ଥିକ ସହାୟତା ନିରବଚ୍ଛିନ୍ନ ଭାବେ ପାଇବା ପାଇଁ ଏଗ୍ରିଷ୍ଟାକ୍ ପୋର୍ଟାଲରେ କୃଷକ ପଞ୍ଜୀକରଣ, ବ୍ୟାଙ୍କ ଖାତା ସହ ଆଧାର ସିଡିଂ ଏବଂ EKYC କରିବା ବାଧ୍ୟତାମୂଳକ। ଏଥିପାଇଁ ପଞ୍ଚାୟତସ୍ତରୀୟ କୃଷି କର୍ମଚାରୀ, ରାଜସ୍ୱ ଅଧିକାରୀ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି ପ୍ରକ୍ରିୟା ତୁରନ୍ତ ସମ୍ପୂର୍ଣ୍ଣ କରନ୍ତୁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
5: ତେବେ ଆରମ୍ଭ କରିବା ଇନଭେଷ୍ଟିଂର ପାଠ।

0: ହାଏ, ପଥର ହେଲେ କଥା କହିପାରୁଥାନ୍ତା, କିନ୍ତୁ ନା, ପଥର କଥା କହେ ନା, କଥା କହିପାରେ ନା। ଇତିହାସର ଅନେକ ସ୍ୱାକ୍ଷର ବହନ କରିଥିଲେ ସୁଦ୍ଧା ପଥର ସଦା ନୀରବ। ତା ଛାତିରେ ଅନେକ କଥା ଅଙ୍କା ଯାଇଥିଲେ ସୁଦ୍ଧା, ଅନେକ ଅକ୍ଷର ଲେଖା ଯାଇଥିଲେ ସୁଦ୍ଧା, ଆସ୍ତେ ଆସ୍ତେ ସେସବୁ ଲିଭିଯାଏ, ହଜିଯାଏ। ଯେମିତି ଭିତରଗଡ଼ ନନ୍ଦପୁରରେ ଥିବା ହାତୀ ପାଖନାର ପିଠି ସରି ଆସିଛି ଲାଞ୍ଜପଟକୁ, ସେ ହାତୀର ପ୍ରତିମୂର୍ତ୍ତି କି ଆଜି ଯଦି ନନ୍ଦପୁରର ଅତୀତ ଇତିହାସର କଥା ପଚରାଯାଏ, ତେବେ ସେ କ'ଣ କହିପାରିବ ନନ୍ଦପୁରର ଅତୀତର ଇତିହାସ ସମ୍ପର୍କରେ? ଶିମିଳିଗୁଡ଼ା ପଟୁ ନନ୍ଦପୁରକୁ ପ୍ରବେଶ କଲେ ପଡ଼େ କାଉଡ଼ି ଡଙ୍ଗର। ସତେ ଯେମିତି ଭାରୁଆର ଭାରର ଦୁଇପଟେ ଶିକାରେ ଥୁଆ ହୋଇଥିବା ସାମାନ ବୁଝ, ସେପଟେ ପ୍ରାଚୀର ପରି ଠିଆ ହୋଇଛି କୁଟ୍ନିମାଲ ପାହାଡ଼, ନନ୍ଦପୁରର ଇତିହାସର ମୁକ ସାକ୍ଷୀ। ଚତୁର୍ଦ୍ଦିଗରେ ପାହାଡ଼, ମଝିରେ ନନ୍ଦପୁର ବସ୍ତି, ପାହାଡ଼ ଡଙ୍ଗରରେ ଆଦିବାସୀ ଅଣାଦିବାସୀ କେତେ ପ୍ରକାରର ବାସିନ୍ଦା। ଦିନେ ରଜା ଘରେ ହୁଏତ ବିଠି ଖଟୁଥିବେ, ରଜାଙ୍କର ପାଇକ ହୋଇଥିବେ ତାଙ୍କର ପୂର୍ବପୁରୁଷମାନେ, କେତେ ଯୁଦ୍ଧ ଜିତିଥିବେ, କେତେ ଯୁଦ୍ଧ ହାରିଥିବେ, କେତେ ଅତ୍ୟାଚାରିତ ହୋଇଥିବେ, ଲହୁଲୁହାଣ ହୋଇଥିବେ, ଲନ୍ଦା ପିଣ୍ଡମ ସଲପ ଖାଇ କେତେ ନାଚିଥିବେ, ଗାଇଥିବେ, କେତେ ଧାଙ୍ଗିଡ଼ି ଶତ୍ରୁ ହାତରେ ଖେଳନା ସାଜିଥିବେ। ହେଲେ ସେ କାହାଣୀ ଆଜି ଆମକୁ କହିବ କିଏ?
1: ମୋ ନାଁ ବିଜୟ କୁମାର ପାଢ଼ି, ମୁଁ ଶିକ୍ଷକତା କରୁଥିଲି, ବର୍ତ୍ତମାନ ଅବସରପ୍ରାପ୍ତ। ଏଇଠି ଦୁଇଟା ପୁଅ ଝିଅ ଜନ୍ମି ବାଘଗୁଆରେ ମିଳିଥିଲେ ବେନେଙ୍ଗପୁର ଯାକୁ, ସେ ପ୍ରତିପାଳନ କରିଥିଲେ। ଲାବାନ୍ୟ ନାମକ ଜଣେ ବଣିକ ତାଙ୍କମାନଙ୍କୁ ସାହାଯ୍ୟ କରିକିରି ଯୁଦ୍ଧ ବିଦ୍ୟା ଶିଖିବା ପାଇଁ ଗଣେଶ ପ୍ରତିମା ଗୋଟେ ତିଆରି କରାହେଲା। ତାଙ୍କେ ଭାଇ ଭଉଣୀ ଦୁଇ ଜଣ ଥିଲେ, ଭଉଣୀ ପିଲାମାନେ ସାଙ୍ଗେ କନ୍ଧ ଛୁଆମାନେ ସାଙ୍ଗରେ ମିଶିକିରି ସିଏ ଖେଳ ଖେଳୁଥିଲେ ସବୁବେଳେ। ଧାନ କୁଟିବା, ମାଣ୍ଡିଆ ଘୋରିବା, ଏସବୁ ଯାକ ଆଦିବାସୀମାନଙ୍କର ପରମ୍ପରା। କୁଟିବା ପାଇଁ ବୋଲି ଗୋଟେ ପଥର ଇଏରେ କୁଟୁଣୀ କରିକିରି ତାକୁ କହନ୍ତି କୁଟୁଣୀମାଳା ବୋଲି। ଆଉ ସେ ଝିଅ ଖେଳୁଥିଲେ, ଯେତେବେଳେ ଭାଇ ଦୂରରୁ ଦେଖିଲେ ଭାଇ ଭଉଣୀ ଅସଞ୍ଜତ ଅବସ୍ଥାରେ ଅଛନ୍ତି, ସିଏ ତୀରବିଦ୍ଧ କରିକି ଜଣେଇଲେ ଯେ ମୁଁ ଆସୁଛି। ଭଉଣୀ ତରବର ହେଇକିରି ଉଠି ପଡ଼ିଲା ବେଳକୁ ତାଙ୍କର ଗୋଡ଼ ଖସିଗଲା, ସିଏ ନଦୀରେ ପଡ଼ିଗଲେ। ସେଇଟାକୁ କୁହାଗଲା ରାଣୀ ଡୁଡୁମା ବୋଲି।
2: ଭୁବନେଶ୍ୱର ଦଳପତି, ମୁଁ ନନ୍ଦପୁର ପର୍ଯ୍ୟଟନ ବିକାଶ ପରିଷଦର ବି ଯୁଗ୍ମ ସମ୍ପାଦକ ଅଛି। ସେଇ କାଉଡ଼ି ଡଙ୍ଗରଟା ଆଜ୍ଞା, ମାନେ ପାହାଡ଼ଟା ଆମେ ଯେତେ ଦୂରକୁ ପାଖରୁ ଦେଖିଲେ ବି ସମାନ ଦେଖାଯିବ ନାହିଁ, ଉଚ୍ଚା ନିଚା ଦେଖାଯିବ। ସେ ଦୁଇଟା ପାହାଡ଼ ତୁମେ ଯେଉଁପୁର ଚାରିଦିଗରୁ ବୁଲିକି ଦେଖିଲେ ମଧ୍ୟ ବି ସମାନକା ଦେଖାଯାଉଛି, ହେଁ କାଉଡ଼ି ଭଳିଆ। ଯେତେବେଳକୁ ରଜା ଯେତେବେଳକୁ ଆସୁଥିଲେ, ଆସିଲା ବେଳକୁ କାଉଡ଼ି ଧରିକି ଆସୁଥିଲେ, ହେଁ କାଉଡ଼ି ଧରିକି ଆସିଲା ବେଳକୁ ତାକୁ କାଉଡ଼ି ଡଙ୍ଗର ବୋଲି କହିଲେ। ସେତେବେଳକୁ ସେ ସେଠୁ ଗୋଟେ ତୀର ମାରିଲେ, ଯେଉଁ ତୀରଟା ଯାଇକିନା ରାଣୀ ଡୁଡ଼ୁମାରେ ପଡ଼ିଲା। ଭଉଣୀ ଯେତେବେଳେ ଧାନ କୁଟୁଥିଲେ, ସେ ଦେଖିଲେ ଭାଇ ମୋତେ ଦେଖିଦେଲେ ବୋଲି ସେ ଯେତେବେଳେ ନିଜର ଜୀବନଟାକୁ ବିସର୍ଜନ କରିଦେଲେ ଜଳପ୍ରପାତରେ, ସେହି ସମୟରେ ସେ ଯେଉଁ ସରଟା ପଡ଼ିଲା, ସର ନାଁରେ ସରବତୀ ବୋଲି ନାଁ ରଖାଗଲା, କାଉଡ଼ି ଆଣୁଥିଲେ ବୋଲିକିନା କାଉଡ଼ି ଡଙ୍ଗର, ଯାହାକି ଆପଣ ଦେଖିପାରିବେ ଏବେ ଯେଉଁଟା ନନ୍ଦପୁରରେ ଗୋଟେ କଲେଜ ଯେଉଁଟା ହେଇଛି, ସେନ୍ଧ୍ୟାଦେବୀ ମହାବିଦ୍ୟାଳୟ, ସେ କାଉଡ଼ି ଡଙ୍ଗର ତଳେ ସେଇଟା ହେଇଛି।

ବିଭିନ୍ନ ସମୟରେ ମତ୍ସ୍ୟବଂଶୀ, ଶୀଳବଂଶୀ, ନାଗବଂଶୀ, ସୂର୍ଯ୍ୟବଂଶୀ ରାଜାଗଣ ନନ୍ଦପୁରକୁ ଶାସନ କରିଯାଇଛନ୍ତି ବୋଲି ଇତିହାସ ଏବଂ କିମ୍ବଦନ୍ତୀ କହେ। ପ୍ରତାପଶାଳୀ ଦଳିତ ବର୍ଗର ଲୋକେ ବି ନନ୍ଦପୁରକୁ ଶାସନ କରିଛନ୍ତି। ନନ୍ଦପୁର ରାଜ୍ୟ କହିଲେ ବିସ୍ତୃତ ଅବିଭକ୍ତ କୋରାପୁଟ ଅଞ୍ଚଳକୁ ବୁଝାଯାଏ। ଅନେକ ପ୍ରାଚୀନ ଏହାର ଇତିହାସ ସମୁଦ୍ରଗୁପ୍ତ।

0: ଦାକ୍ଷିଣାତ୍ୟ ବିଜୟ ସମୟରେ ବି ନନ୍ଦପୁରରେ ମତ୍ସ୍ୟବଂଶୀ ରାଜାମାନେ ଶାସନ କରୁଥିଲେ ବୋଲି କିଛି ଗବେଷକ ମତ ଦିଅନ୍ତି। ସମୁଦ୍ରଗୁପ୍ତ ମହାକାନ୍ତାର ଜୟ କରି ଅଗଣା ଅଗଣୀ ବନସ୍ଥ ଭିତରେ ଲୁଚି ରହିଥିବା ମତ୍ସ୍ୟଦେଶକୁ ମଧ୍ୟ କରାୟତ୍ତ କଲେ। ସେଇ ମତ୍ସ୍ୟଦେଶ ହିଁ ଆଜିର ନନ୍ଦପୁର। ସମୁଦ୍ରଗୁପ୍ତ ମତ୍ସ୍ୟଦେଶ ଜୟ କରି ସେଇଠି ନିର୍ମାଣ କରିଥିଲେ 32 ପାବଚ୍ଛ ବିଶିଷ୍ଟ ସିଂହାସନ। ତାପରେ ସେ ମତ୍ସ୍ୟରାଜଙ୍କୁ ରାଜ୍ୟ ସମର୍ପି ଦେଇ ଚାଲିଗଲେ ଦକ୍ଷିଣ ଦିଗକୁ ରାଜ୍ୟ ଜୟ ପାଇଁ। ଏଭଳି ମତ ନିଅନ୍ତି କେତେକ ଗବେଷକ। ନନ୍ଦପୁରର ସବୁଠାରୁ ଦୃଷ୍ଟି ଆକର୍ଷଣକାରୀ ସ୍ଥାନଟି 32 ସିଂହାସନ। ସେ ବିଷୟରେ ରହିଛି ଅନେକ କଥା, ଅନେକ କାହାଣୀ, ଅନେକ କିମ୍ବଦନ୍ତୀ।
1: ପ୍ରକୃତରେ 32 ସିଂହାସନ ଉଦୟରେ ଥିଲା, କାଳକ୍ରମେ ସେଟା ଭୂଗର୍ଭସ୍ଥ ହୋଇଯାଇଛି। ଯେହେତୁ ନନ୍ଦପୁର ମହାରାଣୀ ଯିଏ ଲୀଳାବତୀ, ସିଏ 32 ସିଂହାସନ ପୂଜା କରୁଥିଲେ। ସବୁବେଳେ ସେ ପୂଜା କରିବା ପାଇଁ ପ୍ରାୟ ବର୍ଷକୁ ଥରେ ଯାଆନ୍ତି। ସିଏ ହେଉଛନ୍ତି ଉଜ୍ଜୟିନୀର ଝିଅ। ସିଏ ପୂଜା ବାହାନାରେ ସିଏ ଘରକୁ ଯାଇ ଆସିବାରେ ତାଙ୍କର ସମୟ ପ୍ରାୟ ଅତିକ୍ରାନ୍ତ ହୋଇଯାଉଥିଲା। ତେଣୁ ତାଙ୍କ ସେଇ 32 ସିଂହାସନ ଟାଇପ୍ର ଏଇଠି ଗୋଟେ ସ୍ଥାପନା କରିକିରି ତାକୁ 32 ପାହାଚ ଖଞ୍ଜାଗଲା। ସେଇଟା ଚାଳ ଘର ଥିଲା ଆଗରେ, ଆଉ ସେଇଟାକୁ 32 ସିଂହାସନ ନାମରେ ନାମିତ କରାଗଲା। କିଛିଟା ଐଶ୍ୱରିକ ଶକ୍ତି ଥିବା ଫଳରେ ରଜା ମଧ୍ୟ ସେଇଠି ନିଜର ରାଜଗାଦୀ ତିଆରି କରିଥିଲେ। ଏଇଠି ରାଜା ଅଭିଷିକ୍ତ ହୋଇଛନ୍ତି। ଯୋଉ ସିଂହାସନଟା ବର୍ତ୍ତମାନ ଜୟପୁରରେ ଅଛି, ସେଇ ସିଂହାସନର ମାପ ଯଦି ଅଣାଯିବ, ଏଇଠି 4 ଖାଲ ଅଛି ଉପରେ, ସେଇ ଖାଲ 4 ଘୁରା ଗୁଡ଼ାକ ନିଶ୍ଚୟ ପଡ଼ିବ। ଆଉ ଯୋଉଠି ଗୋଟେ ବଡ଼ ଗାତ ଦେଖିବେ ମୁହଁରେ, ସେଇ ଗାତଟା ହେଉଛି ରକ୍ତ, ମଇଁଷି ବଳି, ପଶୁ ବଳି, ବିଭିନ୍ନ ଯୋଉ ରକ୍ତ ଜମା ହୁଏ, ସେଇ ରକ୍ତରେ ଦଶହରା ଦିନ ରଜାଙ୍କର ନିୟମ ଅଛି, ସେ ରକ୍ତ ଭରି ଖେଳନ୍ତି। ବର୍ତ୍ତମାନ ଦେଖିବାକୁ ସମତଳ ଦୃଷ୍ଟି, କିନ୍ତୁ ଆଗରେ ଏଇଟା ପାହାଡ଼ ଥିଲା, ସେଇ ଟାପୁ ଉପରେ ହିଁ 32 ସିଂହାସନ ତିଆରି ହେଇଛି। ମୁଁ ଦେଖିବାରେ ସେଇଠି ପାଣିର ସ୍ରୋତ ଥିଲା, ସେ ବଡ଼ ଯୋଉ ଖାଲଟା, ସେଇଟା ରକ୍ତକୁଣ୍ଡ, ସେଇଠି ସବୁବେଳେ ପାଣିର ସ୍ରୋତ ଥାଏ, ମାନେ ସେଇଠୁ ଆମେ ପ୍ରସାଦ ବୋଲି ସେଇ ପାଣିକି ପୂଜାରେ ପୂଜକ ଯିଏ ଥାନ୍ତି ଦିଅନ୍ତି ସମସ୍ତଙ୍କୁ। କାଳାତିକ୍ରମେ ଜଣେ ଲେଡ଼ିଜ ସେ ଖରାପ ଅବସ୍ଥାରେ ଯାଇକିରି 32 ସିଂହାସନ ଉପରେ ଚଢ଼ିକିରି ସେଇଠି ବସିଦେବା ଦିନଠୁ ସେ ପାଣି ଶୁଖିଯାଇଛି।
0: 32 ସିଂହାସନ ବାବଦୀୟ ଅନ୍ୟ କାହାଣୀଟି ହେଲା,
2: ମୋ ନାଁ ହେଉଛି ଜଗନ୍ନାଥ ପାଙ୍ଗି। ନନ୍ଦପୁର 32 ସିଂହାସନ ରହିଛି, ଏଇଟା ତ ଆମର ପ୍ରାୟ ମୋର 60 ହେଲାଣି ମୁଁ ଶୁଣିକିରି ଆସୁଛି। 1443 ମସିହା ପୂର୍ବରୁ ଯେଉଁମାନେ ଶିଳାବଂଶ ରଜାମାନେ ଏଠି ଶାସନ କରୁଥିଲେ, ତାପରେ ଆସିଥିଲେ ଆପଣ ମଞ୍ଚବଂଶ ରଜାମାନେ ବି ଶାସନ କରୁଥିଲେ, ତାପରେ ଆପଣଙ୍କର ଗଙ୍ଗବଂଶ ରଜାମାନେ ବି ଏଠି ଶାସନ କରିଛନ୍ତି, ତାପରେ ଆପଣ ଚନ୍ଦ୍ରବଂଶ ରଜା ବି ଶାସନ କରିଛନ୍ତି। 1443 ଯେତେବେଳେ ସୂର୍ଯ୍ୟବଂଶ ରଜା ବିନାୟକ ଦେଉ ସେ ଆସିଥିଲେ ଏଠି, ତା ପୂର୍ବରୁ ଏ 32 ସିଂହାସନ ରହିଛି। ଆପଣଙ୍କର ଶିଳାବଂଶ ରଜାମାନଙ୍କୁ ଧରିକିରି ଏମାନେ ଏଠି ଶାସନ କରୁଥିଲେ, ଏଠି ତାଙ୍କର ହେଉଛି 32 ସିଂହାସନ। ଏ ହେଉଛି ଏବର ପିଟ ନୁହେଁ, ଏଇଟା ଯେଉଁଟାକି ସୂର୍ଯ୍ୟବଂଶ ରଜାମାନେ ଯେଉଁଟାକି ଏଇଠି 6 ହେଇଛନ୍ତି, କିନ୍ତୁ ଏଠୁ ସେମାନେ ରାୟଗଡ଼ା ଯାଇଛନ୍ତି, ରାୟଗଡ଼ାଠୁ ଆପଣଙ୍କର ସିଏ ଯାଇଛନ୍ତି ଜୟପୁର ଯାଇଛନ୍ତି, ତାଙ୍କର ପିଟ ହେଉଛି 32 ସିଂହାସନ ତାଙ୍କର। ତେଣୁ ସୂର୍ଯ୍ୟବଂଶ ରଜା ହେଉଛନ୍ତି, ସେ ହେଉଛି ନନ୍ଦପୁର ରାଜାଙ୍କର ଖର୍ଜୁଆଇଁସି, କିନ୍ତୁ ତାଙ୍କର କୌଣସି ଅଧିକାର ନାହିଁ ଯେ ସିଂହାସନ ଆମର ବୋଲି ସେ କହିପାରିବେନି, ଆସିପାରିବେନି, ତାଙ୍କର 10 ସେମାନେ ବାହାରକୁ ଥିବେ, ତାଙ୍କର ଅଭିଶାପ ରହିଛି ଯେ ନନ୍ଦପୁର ଆସିଲେ ସେମାନେ ମୃତ୍ୟୁବରଣ କରିବେ। 32 ସିଂହାସନ ଚାରିକାନି ଏକଦମ ଚୂନଫୁନ ମାଳ ନେଇଥିଲା, ପୁରା ଏକଦମ ମଇଳା ହେଇକି ପଡ଼ିଥିଲା। ମୁଁ ଦେଖିବା କଥା ପୁରା ଜଙ୍ଗଲ ଥିଲା ଏସବୁ ଏରିଆଟା, ମାନେ ଦିନବେଳେ ବି ଆସିବା ପାଇଁ ଲୋକଙ୍କୁ ଭୟ ହେଉଥିଲେ ଭିତରେ ଆସିବା ପାଇଁ। ଏଠି ମହା ମାନେ କନକ ଦୁର୍ଗା ନାମିତ ହେଇଛନ୍ତି ଏଇଠି, ଯେଉଁଟାକି ଯେତେବେଳେ କାଞ୍ଚିରୁ ଯେତେବେଳେ ଆଣିଲେ କନକ ଦୁର୍ଗା ଏଠି ପ୍ରତିଷ୍ଠା କରିଛନ୍ତି, ତେଣୁ ସେ କନକ ଦୁର୍ଗା ନାମରେ ସେ ପୂଜା ପାଉଛନ୍ତି ଏଇଠି। ଆଉ ଏଇ ଯେଉଁ 32 ପାଉଚ ରହିଛି, 32 ପାଉଚରେ ଅଷ୍ଟପେତାଳ ରହିଛନ୍ତି। ଏ ହେଉଛି ନନ୍ଦପୁର ଅଞ୍ଚଳର ଗ୍ରାମବାସୀଙ୍କର ପୁରା ବିଶ୍ୱାସ।
0: ଯେଉଁମାନେ କି ସ୍ଥାନୀୟ ବାସିନ୍ଦା ସେମାନଙ୍କର ବି କାହାଣୀ ରହିଛି ଏଇ 32 ସିଂହାସନକୁ ନେଇ।
3: ତୋର ନା ଦେଖାଇ ନା ମାଲି ବୁଝିଲୁ ଗାଏ, ଏ ଯେନ୍ ଜାଗା ଆମେ ବି ବସିଲୁ ଅଛୁ, ଏ ଉପରକେ ପାଉଁଚ ପାଉଁଚ ପାଉଁଚ ପାଉଁଚ ହେଇକି ଗଲା ଅଛି, ଏଟା ଖାଇଟା ହୁଏ ବୁଣ୍ଡକିକାଲ, ଏ ବୁଣ୍ଡକିକାଲ ସିଂହାସନ ବୋଲିକରି ଖାଇ ଗିନି ନା ପଡ଼ିଲା। ଏଟା
4: ରାନୀ ପକ୍ତା ଆଇଲା ସେଠି ତାର ବୁଣ୍ଡକିକାଲ କାଟିକିରି ତପଲାଇ ସିଂହାସନ ବନ୍ଧା ଆଇଲା ବେଳେ ଖାତା
3: କେବେ ବାନ୍ଧିଲା ଏ ସିଂହାସନ
4: କେ ଜାଣି କେବେ ବାନ୍ଧିଲା, ଜାଣି କି ସେତେବେଳେ ଜନ୍ମ କରିଲୁ କି ଆମର ବାପା ମନ ତ ନ ଜାଣୁଛୁ ବୋଲେ ଆମେ କେମିତି ଜାଣୁ।
1: ନାଭି ଯୋଉ ନାଭିଟା ପୋତୁଛୁ ସେଇଟା କୁହନ୍ତି ବମଲିକାଲ, ସେ ନାଭି ପୋତା ଆମର ଗୋଟେ ପ୍ରଥା ଅଛି। ସେଇ ପ୍ରଥା ଅନୁଯାୟୀ ରଜାଙ୍କର ଯୋଉ ଅନ୍ୟ ବଂଶଜମାନେ ସେମାନେ

0: ନାଭିକ ସେଇଠି ସ୍ଥାପନା କରୁଥିଲେ, ତେଣୁ ତାକୁ ନାଭିକାଲ ମଧ୍ୟ କୁହାଯାଏ।
1: ଶୀଳବଂଶକୁ ବିନ୍ଧ୍ୟ ପର୍ବତମାଳା ପାର୍ଶ୍ୱରେ ଏକଦା ରାଜୁତି କରୁଥିବା ଶୈଳ ରାଜବଂଶର ଗୋଟିଏ ଶାଖା ବୋଲି କିଛି ଗବେଷକ ମତ ଦିଅନ୍ତି। ଆଧୁନିକ ନାଗପୁର ସହରଠାରୁ 20 ମାଇଲ ଦୂରରେ ଥିବା ନନ୍ଦୀବର୍ଦ୍ଧନ ବୋଲି ଗୋଟିଏ ସ୍ଥାନରେ ଏହି ଶୈଳବଂଶୀ ରାଜାମାନଙ୍କର ରାଜଧାନୀ ଥିଲା, ତେଣୁ ହୁଏତ ସେଇ ନାମର ଆଧାରରେ ନାମଟିକୁ ସାମାନ୍ୟ ଅପଭ୍ରଂଶ କରି ଏକଦା ମତ୍ସ୍ୟ ଦେଶର ରାଜଧାନୀର ନାମକୁ ନନ୍ଦପୁର କରାଯାଇ ଥାଇପାରେ। ହେଲେ ତା ପୂର୍ବରୁ ନନ୍ଦପୁରର ନାମ କ'ଣ ଥିଲା ସେ ବିଷୟରେ ଇତିହାସ, କଥା, କାହାଣୀ, କିମ୍ବଦନ୍ତୀ ସବୁକିଛି ନିରବ। ଆଉ ଇତିହାସର ଅନେକ ସଙ୍କେତ ବହନ କରୁଥିବା ପଥର ଯେ କଥା କହିପାରେ ନା, ତଥାପି ବି ନନ୍ଦପୁର ବିଷୟରେ କିଛି ନା କିଛି ତ ଜାଣିବାକୁ ହେବ।
0: ଏଇଠି ପ୍ରଥମେ ଆସିଲେ ଆମର ବିନାୟକ ଦେଉ, ପ୍ରଥମେ ନନ୍ଦପୁରରେ ଯେଉଁ ଦଳିତ ସମାଜ ରାଜତ୍ୱ କରୁଥିଲେ ତାଙ୍କର ଡମ୍ବଗଡ଼ ବୋଲି ଗୋଟିଏ ଏଠି ଗଡ଼ ଅଛି, ତାଙ୍କର ଇଷ୍ଟଦେବୀ ମଧ୍ୟ ସେଇ ତାଙ୍କ ସାହିରେ ଅଛନ୍ତି। ଚନ୍ଦ୍ରମଣି ନାମକ ଜଣେ ଦଳିତଙ୍କୁ ପରାସ୍ତ କରି ସେ ନନ୍ଦପୁର ରାଜା ପ୍ରଥମେ ରାଜତ୍ୱ ଆରମ୍ଭ କରିଥିଲେ। ଏଇଠି 1571 ପର୍ଯ୍ୟନ୍ତ ଶାସନ ଚାଲିଥିଲା ସୂର୍ଯ୍ୟବଂଶୀ, ତାପରେ ଯାଇ ଶିଳାବଂଶୀୟ ଆସିକରି ଜୟପୁରରେ ସେମାନେ ରାଜା ରାଜତ୍ୱ ଇଏ କଲେ। ଏମାନେ ଯେହେତୁ ନିପୁତ୍ରିକ ହେଲେ ତେଣୁ ଶିଳାବଂଶୀୟ କନ୍ୟା ଆଣିକରି ବାହା ହେଇଥିଲେ, ତେଣୁ ସେମାନେ ଭାବି ସମ୍ରାଟ ହିସାବରେ ରାଜକାର୍ଯ୍ୟ ବୁଝିଲେ।
2: ମୋ ପରିଚୟ ହେଲା, ମୁଁ ରବି ଶତପଥୀ, ଏ ନନ୍ଦପୁର ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଭାବରେ ମୁଁ କାମ କରୁଛି। ଯେ ଏହା ହେଉଛି ମନ୍ଦିର ମାଳିନୀ ଗାଁ, ଅନେକ ଗୁଡ଼ିଏ ମନ୍ଦିରକୁ ନେଇ ଏ ନନ୍ଦପୁର ପ୍ରତିଷ୍ଠିତ ହୋଇଛି। ଯାହା କୁହାଯାଏ ଯେତେବେଳେ ରାଜା ବିନାୟକ ଦେବ ରାଜୁତି କରୁଥିଲେ ସେ ସମୟରେ ମନ୍ଦିର ଗୁଡ଼ିକର ସ୍ଥାପନା କରାଯାଇଥିବା କଥା କୁହାଯାଏ।
1: ଭିତରଗଡ଼, ଯାହାକି ବର୍ତ୍ତମାନର ନନ୍ଦପୁର ଗ୍ରାମଠାରୁ ପ୍ରାୟ 2-2.5 କିଲୋମିଟର ଦୂରରେ ଅବସ୍ଥିତ, ଯେଉଁଠି ଆଜି ବି ପଥର ଖଣ୍ଡେ ଗୋଟେଇଲେ ଲାଗେ ତା ହୁଏତ ଦିନେ କେଉଁ ଏକ ମୂର୍ତ୍ତିର ଅଂଶବିଶେଷ ଥିଲା। ସେଇଠି କେଉଁ ରାଜବଂଶର ଲୋକେ ଗଡ଼ ସ୍ଥାପନ କରିଥିଲେ?
3: ମୋ ନାଁ କମଳାପାଲି, ଜନ୍ମସ୍ଥାନ ନନ୍ଦପୁର। ଏଇଟା ହେଉଛି ଗୋଟେ ଐତିହାସିକ ସ୍ଥାନ, ଭିତରଗଡ଼ ନନ୍ଦପୁର ଗ୍ରାମର ପୂର୍ବରେ ଅଛି, 2 କିଲୋମିଟର ଭିତରକୁ ଯିବାକୁ ପଡ଼ିବ। ଯେଉଁ ରୁବୁଣା, ଯେଉଁ ଘୁରୁଣା ଆଉ ଶିଳ ଶିଳ୍ପା ଏଇ ଆକାରର ସବୁ ରହିଛି। ସେଠିକେ ରାଜୁତି କରୁଥିଲେ ଆଉ ଲୋକ ବସବାସ କରୁଥିଲେ, ତେଣୁ ତାକୁ ସେ ଟିକେ ଭିତରକୁ ରହିଛି। ଆଗରୁ ଭିତରଗଡ଼ରେ ନାମିତ ହେଇଛି କିମ୍ବା ଏବେ ନାମିତ ହେଇଛି ସେଟା ତ କହିହବନି। 3ଟି ଭୈରବ ମନ୍ଦିର ସେଠି ଅଛି, ସେଠିକି ଯାଇ ପୂଜାପାତି କରୁଥିଲେ, ସେ ସ୍ଥାନଟାକୁ ପସନ୍ଦ କରୁଥିଲେ। ସେଠି ସବୁ ପ୍ରକାର ଦେବାଦେବୀ, ଗାଁଟାକୁ କେମିତି ଚଳେଇ ପାରିବେ, ଗୋଟେ ସ୍ଥାନଟା କେମିତି ସୁଚାରୁ ରୂପେ ରହିପାରିବେ ସେ ଭିତରେ ବୋଧେ ରହିଥିଲା। ଚନ୍ଦ୍ରମଣିଙ୍କର ଆକ୍ରମଣ ଯୋଗୁଁ ହଉ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ଦୃଷ୍ଟିରୁ, ପର୍ବତ ଖସିବା ହେତୁ କିମ୍ବା କୌଣସି କାରଣରୁ ସେଟା ଲୋପ ହେଇଗଲା। ଭିତରେ 3ଟି ଭୈରବ ମନ୍ଦିର, ବନଦୁର୍ଗା ମନ୍ଦିର, ସେ ହାତୀ ପଥର ଅଛି, ସେ ପାଖରେ ଅଛି ନନା ନାନୀ ମନ୍ଦିର, ସେଠି ନାରାୟଣୀ ମନ୍ଦିର ବୋଲି ଅଛି, ଏଇଠି ନନ୍ଦପୁର ଠାକୁରାଣୀ ମନ୍ଦିରର ତାଙ୍କ ଭଉଣୀ ସେଠି ରହନ୍ତି ବୋଲି ଲୋକଙ୍କର ବିଶ୍ୱାସ। ପ୍ରତିବର୍ଷ ସେଠିରୁ ଶ୍ରାବଣ ମାସରେ ଇଏ ଆସିକି ଠାକୁରାଣୀ ଯାତ୍ରା ହୁଏ, ପୁଣି 9 ଦିନ ଯାତ୍ରା ସରିଲା ପରେ ପୁଣି ସେଠିକି ନେଇକି ସ୍ଥାପନ କରାଯାଏ। ବନଦୁର୍ଗାଙ୍କର ନଦୀରେ, ନଦୀ କୂଳରେ ତ ସେଟା ଅଛି, ଗଙ୍ଗାଶଣୀ ନଦୀ କୂଳରେ ସେ ବନଦୁର୍ଗା ମନ୍ଦିର ମସ୍ତକହୀନ ଅବସ୍ଥାରେ ଅଛି। ତା ଭିତରେ ଥିଲା କମଳାବାଡ଼ ଛଲା, ଚନ୍ଦନବାଡ଼, ବହୁତ ଚନ୍ଦନ ଗଛ ଥିଲା, ନାନା ପ୍ରକାର ଫୁଲ ଏବେ ପର୍ଯ୍ୟନ୍ତ ଥିଲା, ଖୋଳିଲା ବେଳେ ସୁନା ରୂପା ଜିନିଷ ମଧ୍ୟ ସବୁ।
4: ମୋର ନାଁ ବିଶ୍ୱନାଥ ସିସା, ମୋର ଗାଁ ଅଛି ସରବତୀ, ଭିତରଗଡ଼ ବୋଲେ ଆଗେ କୋତିକୁଟ ବୋଲି ସେଠି ଅଛି, ସେଠି ଆମେ ଛୋଟ ଛୋଟ ଥିଲା ବେଲେ କାନ୍ଥ ବି ଦେଖିଛୁ, ଶିଲ ବାଟବା ନୁନ ମରିଚ ବାଟବା ଶିଲ ମନ ମିଶା ଆମେ ପାଇଲୁ, ପାଇକରିକି ସେ ଭିତରେ ଆମର ଅଜା ବାପା ମାନେ କହୁଥିଲେ ଯେ ଏଠି ଗୋଟେ ରଜା ଥିଲା।
1: କୋଉ ଦୁଇ ରାଜାଙ୍କର ସନ୍ଧିପତ୍ର ଯାହାକି ପ୍ରସ୍ତର ଗାତ୍ରରେ ଖୋଦିତ ହେଇଥିଲା?
4: ଶିଲବଂଶୀ ରଜା ଥିଲା, ଦିନେ ସେମାନେ ବସ୍ତର ରଜା ସହିତ ବେଟଘାଟ ହେଲେ, ସେମାନେ କହିଲେ ଯେ ଅମୁକ ଦିନେ ତମର ନନ୍ଦପୁର ମାରବାକୁ ଆଇବୁ ବୋଲିକି।

ବସ୍ତରର ଯାଏ ଅର୍ଡ଼ର କଲା। ଆଇଲା ପରେ ବସ୍ତର ଲୋକ ଏଠି ଆଇଲେ, ଭିତରଗଡ଼ର ଲୋକ ଗଲେ ବସ୍ତର ଯୁଦ୍ଧ କରିକି ଆଇଲା ବେଲେ ମଝିରେ ଗୋଟେ ଆଥା ପାକାନ ବୋଲିକି ଅଛି, ଦୁଇଟା ଚନ୍ଦ୍ରବଂଶ ରଜାର ଚିହ୍ନ ଗୋଟେ, ସୂର୍ଯ୍ୟବଂଶ ରଜାର ଚିହ୍ନ ଗୋଟେ, ସେଠି ବେଟ ଗାଟେଇଲେ ପୁଣି ତାଙ୍କର ବସ୍ତରରୁ ନନ୍ଦପୁରବାଲା ଆଇଲା ବେଲେ ଏମାନେ ବାହାରୁଥିଲେ, ସେମାନେ ଆସି ପହଞ୍ଚିଲେ। ସେମାନେ କହିଲେ ଯେ ଯା ଥର ବସ୍ତରଗଡ଼ ଆମେ ବିଲାଇ ଦେଲୁ ବୋଲିକି ନନ୍ଦପୁର ଲୋକ କହିଲେ। ସେମାନେ କହିଲେ ଆମେ ମିଶାନ୍ ତମ ନନ୍ଦପୁରକୁ ମାରିଦେଇକି ଯାଉଛୁ। ସେତେବେଳେ

0: ଗଲେ ବେଟାର ମୁଣ୍ଡ କାଇଲି। ନନ୍ଦପୁରର ଜାପନୀ କହିଲା, ମୁଇଁ ଯଦି ତୁମର ବସ୍ତରରେ ଯୁଦ୍ଧରେ ଆଇବି ବୋଲି କହିଲେ ପିଟାର ମୁଣ୍ଡ କାଇଲି ବୋଲି ବି ସେ ପ୍ରମାଣ କଲା। ପିଟା ବୋଲେ ତାଙ୍କର ମାଣ୍ଡିଆ ସୁନା ପିଟା ଆମେ ତିଆରି କରିବୁ ନାହିଁ କି, ସିଏ ପିଟା ପଡ଼ାଇ କରିକି ବସ୍ତ୍ର ଯାଇପାରିବ, ବସ୍ତରରେ ଯାଇଟି ଆଇଲେ ତାର ବେଟା ମରିଯିବ। ବାଉଣ୍ଡରୀଟା ଯେଉଁ ବରିଗୁମା ପାଖେ ନାହିଁ କି, ସନ୍ଧି ସେଠି ତିଆରି କଲେ ଯେ ସେଠିଠୁ ଆମେ ନନ୍ଦପୁର ବାଲା ସେବା ଡେଇବୁ ନାହିଁ ଯୁଦ୍ଧକେ ଯିବାରଲେ, ହେଲେ ସେ ବସ୍ତର ବାଲା ମିଶା ଏପଟେ ଆସିପାରିବେ ନାହିଁ। ସେତେବେଳେ ସୋର ବଜାର ନାହିଁ, କାଲି ଫିରି ଦାବ ଫିରି ପୁଣି ଚାଉଣି କରିକି ରହୁଥିଲେ, ମାନେ କଣ୍ଡରା ମୁଟା ଏରିଆର ଲୋକ ସବୁ ଆସିକିରି ରଜାର ଗୋର ଛପର କରିକି ଯିବାର ବେଟି କାନ୍ତ ବି ଆମେ କେତେଟା ବସଲାଇ କରି ଦେଖିଲୁ ଆସୁ ଆମେ। ନାଇଁ ନାଇଁ ଏମାନେ ତ ଏ ପଦାରେ ପୁଣି ଏଠି ଆମ ରଜା ବାପା ମାନେ କହିବା, ନନ୍ଦପୁରରେ ପୁଣି ସେ ଆଗେ ନଥିଲେ, ସେମାନେ ଭିତରେ ଆକା ଥିଲେ।
1: ଦିନେ ହୁଏତ ନାଗବଂଶୀମାନେ ମଧ୍ୟ ନନ୍ଦପୁର ରାଜ୍ୟକୁ କିଛି କାଳ ପାଇଁ ଶାସନ କରିଥିଲେ। ଗଦବା, ପରଜା, ରଣା, ପାଇକ ସେହି ଶାସକଙ୍କୁ ରଜା ମହାପ୍ରୁ କହି ଜୁହାର ହେଉଥିଲେ, ତାଙ୍କ ପାଦ ତଳେ ପଡ଼ୁଥିଲେ, ତାଙ୍କ ସୈନ୍ୟ ସାଜୁଥିଲେ, ସେମାନଙ୍କୁ ନେଇ ଭେଟି ଦେଉଥିଲେ। କଦଳୀ ଗାଡ଼ା, କାକଡ଼ି, କୁମ୍ଡା, ଛେଳି, କୁକୁଡ଼ା ଏସବୁ ନେଇ ତାଙ୍କ ଦୁଆରରେ, ତାଙ୍କ ଗଡ଼ ମୁହଁରେ ସେମାନେ ପହଞ୍ଚୁଥିଲେ, ହାଜର ହେଉଥିଲେ। ସେ ଗଡ଼ ସତରେ ଥିଲା କେଉଁଠି, ଭିତରଗଡ଼ରେ ନା ବର୍ତ୍ତମାନର ନନ୍ଦପୁରରେ? ସତରେ କ'ଣ ଭିତରଗଡ଼ ପାଖରେ ଥିବା ଗୋଟିଏ ଗାଁରେ ବାରକୋଡ଼ି ବିବାହିତା ବାଘରାଣ୍ଡି ସାଜିଥିଲେ? ସେମାନଙ୍କର ସ୍ୱାମୀମାନେ ସତରେ କ'ଣ ଦିନେ ବାଘ ଆକ୍ରମଣର ଶିକାର ହୋଇଥିଲେ, ପ୍ରାଣ ଦେଇଥିଲେ ବାଘ ଆକ୍ରମଣରେ? ନନ୍ଦପୁରର ପଥର ସତରେ କ'ଣ ଏଇ କାହାଣୀ କହିବା ସମ୍ଭବ ନା? ତେଣୁ ନନ୍ଦପୁରର ବର୍ତ୍ତମାନ ଯେଉଁ କାହାଣୀ ବୟାନ କରେ ତା ଆମେ ଶୁଣିବାକୁ ବାଧ୍ୟ।
2: ସେଠି ଯେଉଁ କୋଟିଣୀମାଳାଟା ଅଛି, କୋଟିଣୀମାଳା ଯେଉଁ ଧାନଟା ବାହାରୁଛି, ଗାଉଁଟି ଆସିବେ କହୁଛି ପୃଥିବୀରେ ସବୁଠୁ ପ୍ରଥମ ଧାନ ସୃଷ୍ଟି ହେଇଥିଲା ନନ୍ଦପୁରରୁ। ସେଇ ଧାନ ମାନେ ମଣିଷ ମଣିଷ ବୋଲି ଜାଣିନଥିଲା ସେଇ ପୂର୍ବରୁ ଧାନ, ଏବେ ବି କିମ୍ବଦନ୍ତୀ ଅଛି ଆମର ଏଇ ଯେଉଁ ପାହାଡ଼ ଯେଉଁଠି ଭୁଲିଲେ ମଧ୍ୟ ନେଇକି କିଛିଟା ଏମିତି ଦୁବ ଘାସ ଭଳିଆ ଶୁମ୍ଭ ବୁଟା ଭଳିଆ ଧାନ ଗଛ ବାହାରି ଥାଉଛି, ସେଇଠୁ ଧାନ ଆସେ। ରଜା ଯେତେବେଳେ ସ୍ଥାନାନ୍ତରିତ ହେଇଗଲେ ଜୟପୁରକୁ, ନନ୍ଦପୁରରୁ ଆମର କିଛି ପାରମ୍ପରିକ ଜିନିଷ ଅଛି, ସେ ଧାନ ସେସା ପରିବାର ଅଛନ୍ତି ଡାରେଙ୍ଗବା ଆଉ ସରବତୀ, ସେମାନେ ସେଠୁ ଧାନ ଧରିକି ଆସନ୍ତି। ବିଭିନ୍ନ ଅଞ୍ଚଳର ଆମର ନନ୍ଦପୁର ଭିତରେ ଯେଉଁ ଅତି ପୁରାତନ ଅଛନ୍ତି ପାରମ୍ପରିକ ହିସାବରେ ଯେଉଁ ସେବାୟତ ଅଛନ୍ତି, କିଏ କଦଳୀ ଘାଡ଼ା, କିଏ ରଙ୍ଗମାଟି ଗେରୁମାଟି ବୋଲି ପ୍ରସିଦ୍ଧ, ସେଇ ଜିନିଷ ଏଇସବୁ ଯାକ ପ୍ରତିମା ଆମ ଦଳପତି ଘରକୁ ଆସେ। ଏଇଠୁ ନେଇକି ଅଷ୍ଟମୀ ଦିନ ପୂଜା ହୁଏ, ନବମୀ ସକାଳୁ ବାହାରିବୁ, ଦଶମୀ ସନ୍ଧ୍ୟା ସୁଦ୍ଧା ଜୟପୁର ପହଞ୍ଚିବୁ। ଜୟପୁର ରଜା ଘରେ କନକ ଦୁର୍ଗା ପାଖରେ ପୂଜା ହେବ।
1: ମନ୍ଦିର ମାଳିନୀ ନନ୍ଦପୁର, ଚତୁର୍ଦ୍ଦିଗରେ ମନ୍ଦିର, ମନ୍ଦିର ଯେତିକି କଥା କିମ୍ବଦନ୍ତୀ ମଧ୍ୟ ସେତିକି, ଭୈରବ ଭୈରବୀ ନାମରେ ପୂଜିତ ମୂର୍ତ୍ତିମାନେ କ'ଣ ଜୈନ ମୂର୍ତ୍ତି ଥିଲେ? କେତେ ଗବେଷକଙ୍କର ଏଭଳି ମଧ୍ୟ ମତ ରହିଛି। ବିଭିନ୍ନ ମତ, ବିଭିନ୍ନ କିମ୍ବଦନ୍ତୀକୁ ଆଧାର କରି ହିଁ ଆଗେଇବାକୁ ପଡ଼େ ନନ୍ଦପୁରରେ। ଇତିହାସର ସାକ୍ଷୀ ପଥର ଯେ ନିର୍ବାକ, ସେ ଯେ କଥା କହିପାରେ ନା।
3: ବୁଢା ଭୈରବ, ବେତାଳ ଭୈରବ, ମଠ ଭୈରବ, ତିନିଟା ମନ୍ଦିର ଏପଟକୁ ଆସିଲେ ଗାଁର ଦୁଆର ଶୁଣି ଏଇ ଯେଉଁ ପାଖରେ, ତାପରେ ଗୋଟେ ପିପଳ ଗଛ ତଳେ ଗଣେଶ ମୂର୍ତ୍ତି ଗୋଟେ ସ୍ଥାପନ କରାହେଇଛି, ମାନେ ଛୋଟିଆ ଗଣେଶ ମୂର୍ତ୍ତି। ସେଠୁ ଆସିଲେ ଜଗନ୍ନାଥ ମନ୍ଦିର, ବ୍ଲକ ଅଫିସ ଥିଲା ସେଟା, ଗୋଟେ କଚେରୀ, ରାଜାଙ୍କର କଚେରୀ ବୋଲିକିରି କୁହାଯାଉଥିଲା ଯେତେବେଳେ ଛୋଟ ଥିଲା ବେଳେ, ତାକୁ ଆଉ ଥରେ ବନ୍ଧା ହେଇକି ସେଠି ପଞ୍ଚାୟତ ସମିତି କାର୍ଯ୍ୟାଳୟ କରାହେଇଛି। ତା ପାଖରେ ପଦ୍ମନାଭ ମନ୍ଦିର, ସେପଟକୁ ରାମ ମନ୍ଦିର, ଏପଟେ ନୀଳକଣ୍ଠେଶ୍ୱର, ହନୁମାନ ମନ୍ଦିର, ଆଉ ଗୋଟେ ବିଷ୍ଣୁଙ୍କର ମନ୍ଦିର ଅଛି ପଦ୍ମନାଭଙ୍କ ମନ୍ଦିର, ସେ ସାମ୍ନାରେ ରାଧାକୃଷ୍ଣ ମନ୍ଦିର, ସେ ଗ୍ରାମ ମଝିରେ ଗୋଟେ ଠାକୁରାଣୀ ମନ୍ଦିର,
4: ଏମିତି ବହୁତ ଗୁଡ଼ିଏ ମନ୍ଦିର କେବଳ ଦିଶୁଛି ବର୍ତ୍ତମାନ ସୁଦ୍ଧା, ଆଉ ରାଜାଙ୍କର ଆଉ କିଛି ନଥିଲା। ସୂର୍ଯ୍ୟବଂଶୀରୁ ହିଁ ଆମ ନନ୍ଦପୁରର ସବୁ ଦେବାଦେବୀ ଇଏ ହେଇଛି, ସେଇଟା ସଠିକ ଭାବେ କହିବନି ସାର, କିନ୍ତୁ 1400ରୁ 1500 ଖ୍ରୀଷ୍ଟାବ୍ଦ ଭିତରେ ହିଁ ଏସବୁ ଯାକ ମନ୍ଦିର ଏଷ୍ଟାବ୍ଲିଶ ହେଇଛି।
2: ରାଣୀ ଡୁଡ଼ୁମା ବୋଲି ଗୋଟେ ଆଉ ଗୋଟେ ୱାଟରଫଲ୍ ଯେଉଁଟା ଅଛି ଜଳପ୍ରପାତ, ତାପରେ ବନଦୁର୍ଗା ଅଛି, ତା ପାଖକୁ ଅଛି ଗଙ୍ଗାସୁନ ନଦୀଟା ଗୋଟେ ବୋହିଯାଇଛି ଯାହାକି କଲାବରେ ମିଶିଛି, ଆଉ ସେଠି ଗଲାବେଳକୁ ହତା ପକନା ଯେଉଁଟାକି ଆମର ଭାଷାରେ ହତା ପକନା ବୋଲି କହୁଛୁ, ଯେଉଁଟାକି ରଜା ଶପଥ କରିଥିଲେ ନନ୍ଦପୁରକୁ ଆଉ ଥରେ ଆସିବିନି ବୋଲିକିନା, ତାଙ୍କର ବଂଶ ସୂର୍ଯ୍ୟବଂଶ ରଜା, ଆଜି ବି ଲୋକ ବିଶ୍ୱାସ ଅଛି ସୂର୍ଯ୍ୟବଂଶ ରଜା କେହି ବି ନନ୍ଦପୁର ଆସିବେ ନାହିଁ। ଭଣ୍ଡାର ଘରଣୀ, ବୁଢ଼ୀ ଠାକୁରାଣୀ,

ଦୁଆରଶୁଣି ଗର୍ଭ ନିଶାଣି ମାନେ ଯେଉଁଟାକି ଆମର ଘରୁ ପିଲାବେଳୁ ଦୁଆର ବନ୍ଧ ଯେମିତି ଥାଉଛି ବାଟରେ ଯେଉଁଟା ଏଣ୍ଟ୍ରାନ୍ସଟା ସେ ହେଉଛି ଦୁଆରଶୁଣି। ଦୁଆରଶୁଣି ମାନେ ଦୁଆରପାଳକୁ ପ୍ରଥମେ ଭେଟିକିନା ଏକା ଗାଁ ଭିତରୁ ପ୍ରବେଶ ହୁଏ। ଆଉ ତାପରେ ପ୍ରତ୍ୟେକ ଗାଁ ବସ୍ତିରେ ଯେମିତି ଆମର ସଦର ରହୁଛି ସେମିତି ଗାଁର ପ୍ରମୁଖ ମୁଖ୍ୟ ସ୍ଥାନ ହେଉଛି ପ୍ରବେଶ ପଥଟା ହେଉଛି ଦୁଆରଶୁଣି। ପୂର୍ବରୁ ତ ସାର୍ ରାଜର ଯେଉଁ ଆମର ଗୋଟେ କଥାକୁ ପାଦକୁ ବଳି ଥିଲା, ହଁ ପୂର୍ବରୁ ଯାହା ଶୁଣିବାଟା ଥିଲା ନରବଳି, ଏବେ ନରବଳି ବଦଳରେ ବୁଢ଼ା ଭୈରବ ପାଖରେ ଚୈତ୍ର ଅଷ୍ଟମୀ ଆଉ ଦଶହରା ଅଷ୍ଟମୀରେ ଗୋଟେ ନରବଳି ଉଠିଯିବା ପରେ ଗୋଟେ ପୋଡ଼କୁ ବଳି ଦିଆହେଉଥିଲା। ଏବେ ବର୍ତ୍ତମାନ ଗୋଟେ ଛେଳିଟାକୁ ତାକୁ ଭଣ୍ଡାରେ ଆସିକିନା ମୁଣ୍ଡର ବାଳ କାଟିବ, ଆଉ ମେରିଆ ଦରା ବୋଲି ଜଣେ ଅଛି ଯିଏକି ଆଗରେ ନରବଳି କରିଥିଲେ, ତାଙ୍କର ପାରମ୍ପରିକ ଲୋକ ଅଛନ୍ତି, ସେମାନେ ଆସିକିନା ତାକୁ ଛେଳି ଇଏ କରିବେ, ଆଉ ମୁଣ୍ଡୁଛୁନୁ ଘାସି ବୋଲି ଜଣେ ଅଛନ୍ତି ତାଙ୍କୁ ମୁଣ୍ଡୁଛୁନୁ ଯେଉଁ ବଳି ପଡ଼ିଲେ ମୁଣ୍ଡଟା ତଳେ ପଡ଼ିବ ନାହିଁ, ସେ ମୁଣ୍ଡକୁ ମାନେ ଆଜିର କେଚ୍ କରିବ, ସେ ମୁଣ୍ଡକୁ ଛିନିବ ବୋଲି କଥା ତାକୁ ଯେଉଁ ଗୋଟେ ପଥର ଗୋଟେ ଭୈରବ ମନ୍ଦିର ସାମ୍ନାରେ ଅଛି ସେ ପଥର ତ ନାହିଁ ଗୁମ୍ଫା ଟାଇପ୍ର ଅଛି ସେଇଠି ସେ ମୁଣ୍ଡଟା ପଡ଼ିଯିବ। ଏବେ ଗୋଟେ ପଶୁଟାକୁ ଛେଳିଟାକୁ ନର ହିସାବରେ ତାପରେ ମେରିଆ ଫୁଲ ବୋଲି ଗୋଟେ ଜିନିଷ ଅଛି ଯେଉଁଟାକି ନରକୁ ନର ବୋଳିକି ମେରିଆ ବୋଲି କୁହାଯାଏ, ସେ ମେରିଆ ଫୁଲଟା ଦଶହରା ମାସର ଇ ପ୍ରତିପଦାରୁ ଦଶମୀ ଭିତରେ ହେଁ ସେ ଫୁଲଟା ଜୋରସୋର ଫୁଟିବ, ଆଉ ଅଷ୍ଟମୀରୁ ଦଶମୀ ଭିତରେ ଯେଉଁ ତିନି ଦିନ ଭିତରେ ଫୁଲର ମାନେ ତା ଫୁଲର ଗୋଟେ ଚିତ୍ରଟା ଗୋଟେ ଅନ୍ୟ ପ୍ରକାର ଦେଖାଯିବ, ସେଇ ଫୁଲଟାକୁ ନେଇକି ନରବଳି ବୋଲିକିନା ତାକୁ ପକା ହେବ। ଆମର ସାଧାରଣତଃ ତ କାକୁଡ଼ି ନରବଳି ବୋଲି ପୂଜା କରାହେଉଛି, କିନ୍ତୁ ସେଇଠି ନେଇକି ଇଏ ଆମର ମେରିଆ ଫୁଲକୁ ରଖିକିନା ପୂଜା ହେବ।

0: ବତ୍ରିଶ ସିଂହାସନର ସ୍ରଷ୍ଟା ଯିଏ କେହି ବି ହେଇଥାଇପାରନ୍ତି। ବତ୍ରିଶ ସିଂହାସନ ଯେତେ ବି କୁଶାସନ ସୁଶାସନ ଦେଇଥାଇପାରେ ସ୍ଥାନୀୟ ଜନତାଙ୍କର ପୂର୍ବପୁରୁଷଙ୍କୁ, ବର୍ତ୍ତମାନର ଜନତା କିନ୍ତୁ ସେସବୁକୁ ଭୁଲିଛି। ଆଜି ବି ସ୍ଥାନୀୟ ଜନତା ନତମସ୍ତକ ବତ୍ରିଶ ସିଂହାସନ ନିକଟରେ। ପଥର ତ କଥା କହିପାରେ ନା, ତଥାପି ବି ପଥର ହୁଏତ ସ୍ଥାନୀୟ ଜନତାଙ୍କୁ ଏବେ ବି କିଛି କୁହେ।
1: ଆଉ ଅଭିଭକ୍ତ କୋରାପୁଟ ଜିଲ୍ଲାରୁ ଆଜି ସୁଦ୍ଧା ବି ଆମର ଯେମାନେ ଅଛନ୍ତି ଟ୍ରାଇବାଲ ଲୋକମାନେ ଯେଉଁ ଅଛନ୍ତି, ଯେମାନେ ଓବିସି ଲୋକମାନେ ଯେଉଁ ଅଛନ୍ତି, କି ଯେମାନେ କି କୋରାପୁଟ ଜିଲ୍ଲାରେ ଯେମାନେ ବସବାସ କରୁଛନ୍ତି, ଆଜି ସୁଦ୍ଧା ବି ଯେ ବତିଶ ସିଂହାସନର ମାଟି ନେଇକି ସେମାନେ ଘର ପ୍ରତିଷ୍ଠା କରୁଛନ୍ତି, ଯା କିଛି ଗୋଟେ ଭଲ ମନ୍ଦରେ ସେମାନେ ଲଗାଉଛନ୍ତି। ଆପଣଙ୍କର କୋଟପାଟ ଧରିକିରି, ଆପଣଙ୍କ ବରିଗୁମା ଧରିକିରି, ଆପଣଙ୍କର ନାରାୟଣପାଟଣା ଧରିକିରି, ଆପଣଙ୍କର ଗୁଣିପୁର ସହିତ ଆସିକରି ଏଠୁ ନେଉଛନ୍ତି। ବତିଶ ସିଂହାସନ ଆପଣଙ୍କର ଠିକ ଅମାବାସ୍ୟା ପୂର୍ଣ୍ଣମୀ ମାନେ ଶୁନଶାନ ରାତ୍ରିରେ ସେ ଗୋଟେ ଶବ୍ଦ ହେଉଛି, ଏଇଠି ଝୁମ୍ ଝୁମ୍ ଝୁମ୍ ଝୁମ୍ ଗୋଟେ ଶବ୍ଦ ହେବ। ତାପରେ ସେ କେତେବେଳେ ଯେ ବାଘ ହେଇକି ବାହାରୁଛି, କେତେବେଳେ ଛୋଟ ଛୁଆ ହେଇକି ମାନେ ଛୋଟ ଗୋଟେ ଦଶ ବର୍ଷର ଝିଅ ବୋଲି ହେଇକି ଚାଲୁଥିବ, ସେ ଗେଟ୍ ପର୍ଯ୍ୟନ୍ତ ଯାଉଛି, ତାପରେ ସେ ମାୟା ହେଇଯାଉଛି। ଅଧିକାଂଶ ଲୋକ ନନ୍ଫୁଲ ଦେଖିଛନ୍ତି, କେତେବେଳେ ଘୁଷୁରୀ ବୋଲି ବି ପଳେଇ ଆସୁଛି, ଯଦି ଘୁଷୁରୀ ବେଳେ ଯଦି ଗୋଡ଼ ତଳେ ଯଦି ପଶିଯିବ ବୋଲି ସେ ରକ୍ତ ବାନ୍ଧି ମରିଯିବ।

0: ଇତିହାସ କିଛି କହୁ ବା ନ କହୁ ତଥାପି ବି ନନ୍ଦପୁର ତା ଆଖପାଖର ସମଗ୍ର ଅଞ୍ଚଳ ହୁଏତ ଆଜି ବି ସମସ୍ତଙ୍କୁ ହାତ ଠାରି ଡାକେ, କହେ ମୋତେ ଦେଖ, ମୋତେ ଖୋଜ, ମୋ ଭିତରେ ଅନେକ କଥା ଅଛି, ଜାଣିବାକୁ ଚେଷ୍ଟା କର ମୋତେ।
1: ମୁକ୍ତିଆମ ବୋଲି ଗୋଟେ ଆନ୍ଧ୍ର ଓଡ଼ିଶା ବର୍ଡର ମାଛକୁଣ୍ଡ ନଦୀ ତଳେ ରହିଛି, ସେଠି ଗୋଟେ ବାଲ୍ମୀକି ଆଶ୍ରମ ରହିଛି। ବାଲ୍ମୀକି ତଳେ ହେଉଛି ମାଛକୁଣ୍ଡ ନଦୀ, ପ୍ରାୟ 30 ଏକର ଜମି ବି ଅଛି ସେଠି। କିଛି ଦୂର ଚଢ଼ିଲା ପରେ ଆପଣ 400 ଫୁଟ ଲମ୍ବା ଫୁଟର ମାନେ 400 ଫୁଟର ଲମ୍ବାର ଗୋଟେ ଗୁମ୍ଫା ବି ଅଛି, ରାଜ ଗୁମ୍ଫା। ଆପଣଙ୍କର ରେକର୍ଡରେ ବି ଅଛି 400 ଗୁମ୍ଫା ମାନେ ରାଜ ଗୁମ୍ଫା ବୋଲି ଅଛି, ମାନେ 35 ଫୁଟ ଚଢ଼ା ଅଛି, 20 ଫୁଟ ହାଇଟ୍ ଅଛି, 3 ମହଲା ଗୁମ୍ଫା ଅଛି। ତାକୁ ପୁନରୁଦ୍ଧାର କରାହେଇଛି ସେ ବାଲ୍ମୀକି ଆଶ୍ରମକୁ। ସେଇଟା ହେଉଛି ଆପଣଙ୍କର କୋରାପୁଟ ଜିଲ୍ଲାର ହେଉଛି 12 ନମ୍ବର ହେଉଛି ସେଇଟା ଟୁରିଷ୍ଟ ସେଣ୍ଟର।
2: କିନ୍ତୁ ଗୁମ୍ଫା ଯେଉଁଟା ଯେଉଁ ଅଛି ରାନୀଡୁମା ଭିତରେ ଅଛି, ବୈରାଗୀ ପାର ବୋଲି ଅଛି, ବେଦଝଲା ଅଛି, ଦମକ ବୋଲି ଗୋଟେ ଜିନିଷ ଅଛି, ପାହାଡ଼ ଉପରେ ଲଣ୍ଡା ପାହାଡ଼ ଉପରେ ପ୍ଲେନ୍ ହେଇକିନା ପାହାଡ଼ ଉପରେ ଏତେ ପ୍ଲେନ୍ ଅଛି, ମଝିରେ ଗୋଟେ ପୋଖରୀ ଅଛି, ତାପରେ ନନ୍ଦପୁରରୁ ଆହୁରି 12-15 କିଲୋମିଟର ପରେ ବାଲଡ଼ା କେଭ୍ ଗୋଟେ ଅଛି, ସେଠି ନାଗେଶ୍ୱର ଗୁମ୍ଫା, ସେଇଟା ଗୋଟେ ବଡ଼ ବିରାଟ ବଡ଼ ପାହାଡ଼। ତା ନନ୍ଦପୁର ବ୍ଲକ୍ର ମଧ୍ୟ ଆଉ ଗୋଟେ ଅଣ୍ଡରଗୁଡ଼ା ଯେଉଁଟା ଅଛି, ସେଇଠି ବାଲ୍ମୀକି ଆଶ୍ରମ ଅଛି, ବାଲ୍ମୀକି ଗୁମ୍ଫା, ଯେଉଁଟା ଅତି ପ୍ରାଚୀନ ରାମାୟଣ ଯୁଗର ଇତିହାସ ସେଠି କହେ।
3: ଏବେ ବି ପ୍ରସିଦ୍ଧି ଲାଭ କରିଛି ଗୋଟିଏ ପଥରରେ ତିଆରି ନନ୍ଦପୁରର ଗଣେଶ ମନ୍ଦିର, ଯେଉଁଠିକୁ ଦେଖିବା ପାଇଁ ଶହ ଶହ ପର୍ଯ୍ୟଟକମାନେ ବାହାରୁ ଆସନ୍ତି।

0: ଶକ୍ତି ଏ ଅଞ୍ଚଳର ଏବଂ ଅଭିଭକ୍ତ କୋରାପୁଟ ଜିଲ୍ଲାର ବହୁତ ଲୋକ ଯାହା ଯେଉଁମାନେ ଦେଖିନାହାନ୍ତି ସେମାନେ ବି ବର୍ଷର ପ୍ରତି ସମୟରେ ଏ ଗଣେଶ ମନ୍ଦିର ଦେଖିବାକୁ ଆସନ୍ତି।
1: ଏବେ ବର୍ତ୍ତମାନ ଯେଉଁ ନନ୍ଦପୁର ଛକ କହୁଛୁ ସେଠି ଯୁଦ୍ଧକ୍ଷେତ୍ର ଥିଲା, ସେଇପଟେ ଥିଲେ ଡମ୍ବଗଡ଼ରେ ଡମ୍ବ ରଜା ବୋଲିକିନା, ଏଇପଟେ ଆମର ଏ ରଜା ଥିଲେ ବତିଶାସରେ, ଦୁଇ ଲୋକର ଯୁଦ୍ଧ ବି ସେହି ପଡ଼ିଆରେ ହେଇଥିଲା।
2: କାଳର କରାଳ ଚକ୍ର ସବୁକିଛିକୁ ନିଶ୍ଚିହ୍ନ କରିଦିଏ, ସବୁକିଛି କି ହଜେଇ ଦିଏ, ଲୁଚେଇ ଦିଏ। ନିଶ୍ଚିହ୍ନ କରି ଚାଲିଛି ସେଇ କାଳର କରାଳ ଚକ୍ର ନନ୍ଦପୁରର ଇତିହାସକୁ ବି। ଦିନେ ହୁଏତ ଭିତରଗଡ଼ର ହାତୀପାଖନାର ହାତୀର ପିଠି ଟାଙ୍ଗିଆ ଧାର କରି କରି ସରିଯିବ, ରକ୍ଷଣାବେକ୍ଷଣର ଅଭାବରେ ସବୁକିଛି କୁଆଡ଼େ ଉଭେଇଯିବ। ନନ୍ଦପୁରର ଇତିହାସର ସ୍ୱାକ୍ଷର ବହନକାରୀ ପ୍ରତିଟି ପଥର ସେଥିପାଇଁ ଆଜି ହୁଏତ ଆକୁଳ କଣ୍ଠରେ ଚିତ୍କାର କରୁଛି, କହୁଛି ଆସ ମୋତେ ରକ୍ଷା କର, ମୋତେ ରକ୍ଷା କର, ମୋତେ ରକ୍ଷା କର।
0: ମୁଁ 20 ବର୍ଷ ଭିତରେ ନନ୍ଦପୁରକୁ ଯେତିକି ଦେଖିଛି ମୁଁ ଲକ୍ଷ୍ୟ କରିଛି ପ୍ରକୃତରେ ଗୋଟେ ଐତିହାସିକ ସ୍ଥାନ ହିସାବରେ ନନ୍ଦପୁରର ଗୁରୁତ୍ୱ ବହୁତ ଅଧିକା। ଏବେ ଯଦି ଶହ ଶହ ହଜାର ହଜାର ପର୍ଯ୍ୟଟକ ଆସନ୍ତି ନନ୍ଦପୁରକୁ, ତାହାର ମୁଖ୍ୟ ଆକର୍ଷଣ ହେଉଛି 32 ସିଂହାସନ। ଏ 32 ସିଂହାସନର ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି, ଆଗ ଯେତିକି ଆମେ 20 ବର୍ଷ ବା 25 ବର୍ଷ ବା 50 ବର୍ଷ ତଳେ ଯେମିତି ଦେଖୁଥିଲୁ 32 ସିଂହାସନକୁ, ତାର ଭିତରେ ଗୋଟେ ବ୍ୟାପକ ପରିବର୍ତ୍ତନ ଆସିଛି। ତାର ସୌନ୍ଦର୍ଯ୍ୟକରଣ କରାଯାଇଛି, ତାର ଚାରିପାଖରେ ଗଛଲତା ଫୁଲ ଗଛ ଲଗାଯାଇଛି। ଅନେକ ବର୍ଷ ଧରି ଯାହା ସାଧାରଣ ଭାବରେ ତାର ପାହାଚ ଗୁଡ଼ାକ ଥିଲା, ତାକୁ ସିମେଣ୍ଟରେ ଲଗାଇକିରି ତାକୁ ସୁନ୍ଦର କରାଯାଇପାରିଛି। ତାର ଜଗାରଖା ପାଇଁ ତାର ବ୍ୟବସ୍ଥା କରାଯାଇଛି। ଏଠି ନନ୍ଦପୁରର ଜନସାଧାରଣ ତାଙ୍କ ସଂସ୍କୃତିର ସୁରକ୍ଷା ପାଇଁ ବେଶ ସଚେତନ ଅଛନ୍ତି କିଛି ବର୍ଷ ହେଲା, ତାହା ମୁଁ ଲକ୍ଷ୍ୟ କରୁଛି।
1: ଆଉ ନନ୍ଦପୁରରେ ସାର୍ ଗୋଟେ ଜିନିଷ, ଏଠି ରହିବାର ବନ୍ଦୋବସ୍ତ ସେତେ କିଛି ହେଇପାରିନାହିଁ, କାହିଁକିନା ସକାଳୁ ଆସି ସନ୍ଧ୍ୟା ଭିତରେ ଲୋକ ଚାଲି ଯାଉଛନ୍ତି। ସମ୍ପୂର୍ଣ୍ଣ ଭାବେ ତ ଦେଖିବେ ବୋଲି ମୁଁ କହିପାରୁନି ସାର୍, ଯେତିକି ଦେଖିବା ଜିନିଷ ଅଛି ସେମାନେ ସପ୍ତାହଟିଏ କି 10 ଦିନ ଭୁଲିଲେ ମାତ୍ର ଦେଖିପାରିବେ ନାହିଁ। ପର୍ଯ୍ୟଟନ ବିକାଶ ପରିଷଦ ମାଧ୍ୟମରେ ମଧ୍ୟ ବି କିଛି 10-12 ଜଣ ପିଲା ବି ରଖାହେଇଛି, ସେମାନେ କିଛି ଯିଏ ବି ବାହାରୁ ଆସନ୍ତି ସେମାନଙ୍କୁ ଭୁଲାଭୁଲି କରିବା ପାଇଁ, ଦେଖିବା ପାଇଁ ତାଙ୍କୁ ଯେମିତି ସୁରକ୍ଷିତରେ ନେଇକିନା ଭୁଲେଇକି ଆଣିବା ପାଇଁ ସେ ବନ୍ଦୋବସ୍ତଟା ପରିଷଦଟା ସେଇଟା କରିଛନ୍ତି।
3: ମୋ ନାଁ ମନୋଜ କୁମାର ନାୟକ, ମୋତେ ଏଠି ବିଡ଼ିଓ ଇନ୍ଚାର୍ଜ ନନ୍ଦପୁର ଦିଆହେଇଛି, June 19ରୁ ମୁଁ ଜଏନ୍ କରିଛି। ଆକ୍ଚୁଆଲି ରକ୍ଷଣାବେକ୍ଷଣ ପାଇଁ ସରକାରଙ୍କ ହାତକୁ ଏହା କିଛି ଯାଇନାହିଁ ଏପର୍ଯ୍ୟନ୍ତ, ଯଦିଓ ସେଇଟା ଚିହ୍ନଟ କରାଯାଇଅଛି। ତ ବହୁ ନିକଟରେ ମୁଁ ଯାହା ଶୁଣିବାକୁ ପାଇଛି ଏହା ASIଙ୍କୁ ହସ୍ତାନ୍ତର ହେଉଛି, ଆଉ ତାପରେ ତା ରକ୍ଷଣାବେକ୍ଷଣ ଦାୟିତ୍ୱ ସେ ଏହାକୁ କରିବେ।

କିନ୍ତୁ ହାଏ, ପଥର କଥା କହେ ନା, କଥା କହିପାରେ ନା, କହିପାରୁଥିଲେ ହୁଏତ ଏ କାହାଣୀର କାୟାକଳ୍ପ ଭିନ୍ନ ରକମର ହୋଇଥାନ୍ତା। ହୁଏତ ଆହୁରି ଅନେକ ଗୋପନ କାହାଣୀ ଆଜି ମୁଁ ଏଇଠି ଆପଣମାନଙ୍କୁ ଶୁଣେଇ ପାରିଥାନ୍ତେ। ଯାଆନ୍ତୁ ଥରେ ନନ୍ଦପୁର, ସେଠାକାର ପ୍ରତିଟି ପଥର ହାତଠାରେ ଡାକୁଛି ଯେ।

ଶୁଣିଲେ ତଥ୍ୟ ସମ୍ବଳିତ ରୂପକ ନନ୍ଦପୁର। ରଚନା କରିଥିଲେ ଅଶୋକ ମିଶ୍ର, ପ୍ରଯୋଜନା କଲେ ସୁଜିତ ଦାସ, ବର୍ଣ୍ଣନାରେ ଥିଲେ ଅଶୋକ ମିଶ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ନାଟକ ରଙ୍ଗୁଆ। ରଚନା ଏବଂ ପ୍ରଯୋଜନା ଅଶୋକ ମିଶ୍ର, ସହଯୋଗିତା ମନୋଜ କୁମାର ସାମନ୍ତରାୟ। ଶୁଣନ୍ତୁ ନାଟକ ରଙ୍ଗୁଆ।

0: ମଣିଷ ପରି କଥାବାର୍ତ୍ତା କରିପାରନ୍ତି ନାହିଁ। ଯେଉଁ ଶବ୍ଦ ଆପଣ ଏଇ କଥା ପଛରେ ମାନେ ମୋ କଥା ପଛରେ ଶୁଣୁଛନ୍ତି କ'ଣ ସେ ଶବ୍ଦ? ସେ ଶବ୍ଦ ଆପଣ ଶୁଣିଛନ୍ତି, ଟିକିଏ ମନେ ପକାଇବାକୁ ଚେଷ୍ଟା କରନ୍ତୁ। ଠିକ୍, ଆପଣ ଯାହା ଭାବୁଛନ୍ତି ଠିକ୍ ସେଇଆ, ଗୁରୁକୁଳ ଚାଲିବାର ଶବ୍ଦ। ଏମାନେ ତ ଆମ ପରି କଥାବାର୍ତ୍ତା କରିପାରନ୍ତି ନାହିଁ, ହେଲେ ଯଦି ଏମାନେ ଆମ ପରି କଥାବାର୍ତ୍ତା କରିପାରୁଥାନ୍ତେ ତାହେଲେ କ'ଣ କହୁଥାନ୍ତେ ସେମାନେ?
1: ଯେତେ ଚାଲିଲେ ମିଶ ବାଟ ସୁର ନାଇଁ ଯେ ଆଣି ଆମକୁ ଏମିତି ଚଲେଇକରି ନଉଛନ୍ତି ନା ନା
2: ଜୀବନ ଯାକ ତ ଏମିତି ଚଲେଇଲେ କେତେବେଳେ ବେଡ଼ାକୁ ହଳ କଷିବାକୁ ନେଲେ, କେତେବେଳେ ଶଗଡ଼ରେ ବାନ୍ଧିଲେ, କେତେବେଳେ ଧାନ ମୂଳେଇବାକୁ ନେଲେ, ଯେତେବେଳେ ତାଙ୍କର ମନକୁ ଯୋଉଟା ଆଇଲା ସେଟା କଲେ। ତୁଇ ତ ଆଇଲା ଗୋଟେ ଭିନ୍ନ ପ୍ରକାର ବୁଝିଲ କି, ତତେ କ୍ଷୀର ଦଉଛୁ ବୋଲି ମା ବୋଇଲେ, ମାତ୍ର ଆମର କଥା କିଏ ବୁଝିଲା, ଆମର କଥା କିଏ ଜାଣିଲା?
1: ତମକୁ କି ଜଣାଲା ନା, ତମକୁ ହେଲେ କାମ ପାଇଁ ଟିକେ କରୁଥିଲ ବୋଲିକିରି ଟିକେ ହେଲେ ଭଲ ଆଖିରେ ଦେଖୁଥିଲେ ମତେ କିଏ ସାର୍ ପିଲାକୁ ଟିକେ ପନା ଛୁଇଁ ଦେଇକିରି ଝିକି ନେଇଯିବାର, ତାର ପଛେ ମୋର କ୍ଷୀର ଦେଇ ନେଇଯିବାର
3: କି ମାରା ମାର ଦଉଛନ୍ତି ଏ ମଣିଷ ମାନେ? କାମ କଲେ ମାଟ, କାମ ନ କଲେ ମିଶା ମାଟ, ଧାନ ଦେବି ପୁଣି ତାଙ୍କେ ସେ ବାଟେ ମାରି ମାରି ପିଠି ଫୁଟେଇ ଦଉଛନ୍ତି, ତୁ ଏଇ ବାଟେ ସିଧାରେ ମତେ ଭୁସୁ କି ଯହ ଇଟା ପାଇଁ ଇଟା ତତେ ଚୁର୍ଣ୍ଣି ଗାଈ ବୋଲି କହୁଥିଲେ।
1: ସେମିତି ପ୍ରାଣକୁ ବାଧିଲା ପରା କଥା କହିଲେ ମୋର ବି ସମାନ ସିଂହ ସଂଗ୍ରହ
2: ଇଟକରିକୁ
3: ମିଶା ବେଶୀ ରିସା ବୁଢି ହେଲା ଜୀବନ ଯାକ କ୍ଷୀର ଦବ ବୋଲିକିରି ମସ୍ତ କରି କୁଣ୍ଡା ପେଜ ପାଣି ବତୁ ମକା ସିଜା ମାନେ ଖାଇ ଖାଇ ରହିଲା ମଣିଷ ମାନଙ୍କର ଘରେ ରାଣୀ ପରା ସେଟା ପାଇଁ ଟେପର ଅଇଲ ଡେବ୍ରି ବୁଢି ଦାନ୍ତ ତ ସବୁ ଗଲା ହେଲେ ମିଶା ତୋର ରିସା ଗଲା ନାଇଁ କିଲ
4: କି ପାଇଁ ପାଙ୍ଗୁଳା ମାଡ଼ ବଳ ଭୁକକୁ କେମିତି ଲାଗିଯାଉଛି ଯେ କୋଉଠି ଘାସ ଟିକେ ଖାଇବାକୁ ଦଉନାହାନ୍ତି, ପାଣି ଟିକେ ପିଇବାକୁ ଦଉନାହାନ୍ତି ଯେ ପଙ୍ଗୁଆ ଦାଦି କୁଆଡେ ଏମିତି ଚଲେଇକି ନଉଛନ୍ତି ଆମକୁ?
2: ତମେ ହେଲେ ଟିକେ ଭେଣ୍ଡିଆ ଥରେ ହେଟି ଶୁଣେ ଶୁଣେ ଦେଖ ରେ ମତେ ମତେ ଦେଖ ମୋର ଧର କିଷ୍ଟା ଅଛି ରେ ହାଡ଼ ପୁଞ୍ଜ ଅଛି ଜୀବନ ଯାକ ରକ୍ତ ପାଣିକିରି ତାଙ୍କ ମାନଙ୍କର ପାଇଁ ଖଟିଲି ଶଗଡ଼ରେ ବାନ୍ଧବାର କୋଡ଼ିଏ ବାସ୍ତା ଧାନକୁ ମୋର ପୁରା ତୁଡ଼େ ବଡ଼ ଝିକି ନେଇ ପାରିବେ କି?
3: ଚାଲେ ଚାଲେ ନହେଲେ ମାରିବେ ସମାନ ଚାଟାଲ ଚାଟାଲ ଯେ ତୋର କଥାଣି କହିବାଟା ଛାଡ଼ିଯିବ।
5: ଓହୋ, କେମିତି ହଉଛନ୍ତି ଆଙ୍କୁ ମାନେ ସମାନ ଚାଲିଲେ ହବ ନାଇଁ କି? ଉପରେ ଉପରେ କେମିତି ହଉଛୁ ଡକରା?
2: କି ନା ଯେ ତୋର ନା ପଥରୁ ସେ ମଣିଷ ମାନେ କ୍ଷତି ଆଣିଲେ ଦବୁଡ଼ୁ ଚକିଲ ପଛଟା ମାନେ ସେମାନେ ଦବୁଡ଼ିଲେ ଆମକୁ ମିଶା ଦବୁଡ଼ିବାକୁ ପଡୁଛୁ ବୁଝିଲୁ କି? କାହିଁ ରେ
6: ମୋର ମା ମାତ୍ର ଥିଲା ଲୋ ସେଟା ପାଇଁ ତତେ ମା ବୋଲିକିରି କହିଦେଲି
1: କଥାକୁ ଧରିକିରି କାନ୍ଦିଲା ପରି କିସ ପାଇଁ କହୁଛୁ?
6: କାନ୍ଦି ପକେଇବାକୁ ହବ
1: ମଣିଷ ମାନେ
2: ବେଗି ଉଠେ ବେଗି ଉଠେ ନହେଲେ ତୋର ଉପରେ ପଛଟା ମାନେ ମାରିକିରି ଭାଜିବେ। ଉଠେ ଉଠେ ବେଗି ଉଠେ
3: ଉଠ ବୁଢି, ଏଠି ତୁଇ ପଡ଼ିଥିଲେ ତତେ ଡାକ୍ତର ଆଣିକିରି ଉଠେଇବେ ବୋଲୁଛୁ କି?
2: ଗୁଟି କିସ ପାଇଁ ଡେବିରି ସାଙ୍ଗେ ସିନ୍ଧି ହଉଥରେ ଗୁଟି ତୁ ସେ ବାଟ ମୁଁ ଏଇ ବାଟ ଅଛି ରେ କାଳିଆ ତୁ ସେ ବାଟ
3: ଅଛି ଅଛି
2: ଏଠି ମଝିରେ ଡେବିରି ରଖିବା ନହେଲେ କୋଉଠି ନେଇକିରି ଆଙ୍କେ କେସ୍ କରିବେ କି ନାହିଁ ସେଟା ତ ପଥର କଥା ମାତ୍ର ଏଠି ଆମର ଗାଈ ଗୋରୁର ପ୍ରାଣ ଏମିତି କାର ବାବୁ ଉଠେଲ ଉଠେଲ ଦେଖି ଉପରେ ଚଗିକିରି ଭାରି ଯିବେ ଲୋ
3: ଶିବାଟ।

0: গোড়ের রক্ত ভাল্লা
1: রক্ত ভাল্লা কিনা উঠে
0: উঠবি
1: উঠে
0: নইলে নইলে এটি আগা পড়ি করে মরে যাবাকু হব মনে ফিঙ্গি দেবে
1: শিবার জগরে শিবার জগরে
0: ফিঙ্গি দেবে ভারি হয়েছিবে মুই মুই পুনি গো মাতা লাজ নাই মতে মা কুকুড়ি হলে বিকবে কি কি হলে
2: ইঠি তুই কান্দিলে নাই হসলে নাই ইঠি কুটা কোলে মিশা কে মিশা পচারি বাপু নাই সাউকার মনে তোতে বিকলে মতে বিকলে সবকু বিকলে তুই সিনা বুড়ি হেলু বলি তোতে বিকলে আরে মুই তো ভেড়িয়াটা রে মতে কিস পে বিকলে কোনো
1: উঠল উঠল উঠল এলো দেবরি
0: উঠ
1: উঠে উঠে
0: উঠলি
1: এডে রে কালিয়া মতে মিশা বিকলে রে বাবু মতে ঘর রচ্ছ দিক রে এডে মতে 102 মইলি বাট চালিবা গা বড় বাবু অছি কি রে হে উঠে চালে চালে চালো চালো চালো এডে দাগা মায়া সংসার রে বাবু চালো চালো চালো হ্যালো কিন দিল টিকে ছুটাইলা পরা চাল তুলো বেশি কাটছি কিলো
0: কে আমকু দেখে দিন উচিতি না না
3: ସେତେବେଳେ
1: ମୁଁ ମୁଖ ଲିଙ୍ଗମ ର ଲୁକ ମୁଁ ଏବେ ଯୋଉ ସାହୁକାର ଘରେ ଥିଲି ନାଇଁ କିରେ ତାର ଆଘର ସାହୁକାର ମତେ ସେଠୁ କିଣିକିରି ଆଣିଲା ପିଲା ଥିଲି ସେତେବେଳେ
0: ଆଉ ଚାଲି ପାରିବି କି ନାଇଁ କି ନା ନା
3: ତୁ ଚାଲି ନ ପାରିଲେ କିସ ତତେ ଗାଡିରେ ବସେଇକିରି ମଣିଷ ମାନେ ନେବେ ବୋଲୁଛୁ କି
0: ମଣିଷ ଆମକୁ ଆହୁରି ସେମିତି କରିବ କି ଲସ ନେଇ ହେ ଚାଲିଲେ ଚାଲିଲି ନହେଲେ ଯୋଉଠି ପପୁ ସରିବ ସେଠି ଏକା ପଡି କରି ମରିଯିବି ପଛଟା ମାନେ ଉପରେ ମାଡି ମାଡି ଯିବେ ଏ ରୋଡରେ ଏକା ପୁଚକା ହେଇକରି ପଡିଥିବ ମନ୍ଥି କି ପାଇଁ ଗୁରୁ ଜନ୍ମ ଦେଲା ମତେ ମୋ ପ୍ରୁ ମୁଇ ପୁଣି ମୋ ମାତା
2: ଗାଡି
1: ତଳେ ପଡିକିରି ମରିଯିବାରେ ଏଠି କି ପାଇଁ ସେମିତି ହଉଥାରେ ମାଟ କୁଳ ଲାଗନ ରେ ହେଲା ରେ ମୁଇଁ ବୁଢା ହେଲା ମୁଇଁ ବୁଢା ତୁ ଭେଣ୍ଡିଆ ତୁଇ ବଡ ଭେଣ୍ଡିଆ ବୋଲିକି ରାଗା ତୋର ସାହୁକାର ତତେ ବିକିଛି ସେଟା ପାଇଁ ଏମିତି ହଉଛୁ
3: କି ପାଇଁ ଉତ୍ପାତ ହଉଛ ରେ ତିନି ଦିନ ତିନି ରାତି ଚଲେଇ ଲାଗିଛତି ଗୁଡରେ ଆଉ ଚାଲିବାକୁ ବପୁ ନାଇଁ ହେଟି ରେ ଅଣ୍ଡ୍ରା ପିଲା ମାନେ
2: ଅଣ୍ଡ୍ରା ପିଲା ନହେଲା ତୋର ପରା ମାଇକିନା ଟୁକୁ ହେଇଛୁ ନା କିସ
3: ମାତ୍ର ତମେ ଷଣ୍ଢ ନାଇଁ ରେ ବଳଦ
4: କେତେ ବଡ କଥା କହିଦେଲୁ ତୁଇ ହଇଲ ତୁଇ ଗୋ ମାତା ଆମେ ଶଗଡ଼ ଝିକୁ ହଳ ଝିକୁ ବଳଦ କେତେ କଥା କହିଦେଲା ମୁଇଁ ପାସରି ଯାଇଥିଲି ଆମେ ବଳଦ ବୋଲିକିରି
0: ଗୋରୁ ଜାତିରେ ଗୋଟେ ଷଣ୍ଢ ଆକା ତାର ମନ କଲା ପରା ଯିବ ଆହୁରି ଭୋଗ ବିଳାସ କରିବ ବାକି ସବୁ ଆମର ପରା ସିଦିଆଲି ପର୍ବ ନହେଲେ ଗଳିଆ ଲୋକର ଗମା ପୂର୍ଣ୍ଣିମୀରେ ଗୋଟେ ଦିନ ଆମକୁ ଭାତ ଖୁଆଇବେ ତାର ପଛର ଦିନ ମାଡ ମାରିକିରି ପିଠି ଫଟେଇ ଦେବେ ଗାଈ ପିଲା ଭୁକରେ ଥିବ ମଣିଷ ପିଲା ଗାଈ କ୍ଷୀର ଖବ
2: କେଡେ କଥା କହିଦେଲା ଏ ବୁଢ଼ୀ ଯେ
1: ସତ କହିଲା ବୁଢ଼ୀ କି ନା ଯେ ତମର ନା ମାନେ
2: ମୋର ନା ଧବଲା ମୋର ନା ବୁଦ୍ରା
1: କୋଉ ବାଟୁ ଆଇଛ ତମେ
2: ମୁଇଁ ସେ କୋଡ଼ିଗା ବାଟୁ ଆଇଛି
1: ତୁଇ ରେ
4: ଅମରକୋଟ ଦେଇକିରି ଝରିଗାଁ ତାର ସେ ବାଟେ ଚାନ୍ଦାହାଣ୍ଡି ସିଟ୍ରୁ ଚଲେଇ ଲାଗିଛନ୍ତି ଏଇଟା କି ଗାଁ ମନେ କଲା କି ବିରି ପୁଞ୍ଜା ନାଇଁ ଖାଇବାକୁ ଘାସ ପୁଞ୍ଜା ଚରିବାକୁ ଦଉନାହାନ୍ତି
1: ଏ ଗାଁ ମନେ ମୁଇଁ ସବୁ ଆଗରୁ ଦେଖିଛି ରେ
3: ଏ ଗାଁ ମନେ ତୁଇ କେମିତି ଦେଖିଲୁ ରଙ୍ଗୁଆ ଦାଦି
1: ହେଲୋ ଦେବରେ
0: ଗୋଟେ ଦିନ ଗୋରୁ ରାଶି ସାଙ୍ଗରେ ଏକା ଯାଇଥିଲା ହେଲେ ତାକୁ
3: କିସ ପାଇଁ କାନ୍ଦୁଛୁ କଥା ଶୁଣିକିରି ବାଟ ଚାଲିଲେ ବାଟ ହେଲେ ସରିଯିବ ପରା

0: ବାଟ ସରିଯିବ କି ବାଟ ସରିଲା ବେଳକୁ ଜୀବନ ସରିଯିବ କି ସେଟା କାହାକୁ ଜଣା
1: ତାକୁ ଖାଇଦେଲେ ସେଠି ରାତିରେ ସେ ସାହୁକାର ଘର ଲୋକ ଟିକେ ଖୋଜିଲେ ତାର ପଛନ୍ତି ନେ ସେ ବଣକୁ ଆମର ଗୋରୁ ଗୋଟକୁ ନେଲା ସେ ଗୋଡ ସେଠି ଦେଖିଲି ନାନୀ ଦେହରେ ଆଉ କିଛି ନାହିଁ ଖାଲି ମୁଣ୍ଡ ଅଛି ମୁଣ୍ଡକୁ ଦେଖିକରି ଚିହ୍ନି ସେଟା ମୋର ନାନୀ ବୋଲି କରି ତାର ସେ ହାଡ଼ ମୁଣ୍ଡକୁ ସହକାର କରିଲ ତୁଟି ମିଶା ଦେଲେ ନାହିଁ
0: କାନ୍ନା କାନ୍ନା କାନ୍ନା ଗୋରୁ ଜୀବନ ସେତିକି କାଲ ଦେବୀରେ ହେଲେ କାନ୍ନା ଶୁଣେ ଶୁଣେ ମୁଇଁ କହୁଛି ଶୁଣେ ଗୁରୁଥର ଶଗଡ଼ରେ ବାନ୍ଧିଥିଲେ ମୋତେ ଶୁଣ ରେ ପିଲାମାନେ ରେ ଶୁଣ ଶଗଡ଼ରେ ମୋତେ ବାନ୍ଧିଥିଲେ ରେ ରାତି ମୋର ସାଙ୍ଗରେ ଆଉ ଗୋଟେ ବଳଦ ଥିଲା ତାର ନା କି ନାହିଁ ମୋତେ ହେତୁ ନାହିଁ ଏବେ ମୁଛି ରାତି ବୁଝିଲେ ବୁଣୁ ଝିଙ୍କାରି ମାନେ ଝି ଝି ଝି ଝି କରୁଛନ୍ତି ଶିଶଗୁଡ଼ିଆ ଶୋଇଦେଇଛି ଶଗଡ଼ରେ ହେଲେ
2: ହେଲେ
0: ସବୁ ଝିକିଲା ବେଳକୁ ରୋଡ ସାଇଡ ସାଇଡରେ ସାଇଡ ସାଇଡରେ କିସ୍ଟା ଗୋଟେ ଚାଲୁଛି
2: କିସ୍ଟା ଚାଲୁଥିଲା
0: ମୁଁ ଦେଖିଲି କିସ୍ଟାରେ ଚାଲୁଛି ବୋଲିକିରି
3: କହ ଦାଦି କିସ୍ଟା ଚାଲୁଥିଲା ସେଟା ତ କହିଦବୁ
1: କଥା ସେମିତି ଏକା କହିବେ ଲସ ନାଇଁ
0: ହେଲେ ସମାନ ଶୁଣିଲେ କହିବି ନାଇଁ କହିବି ନାଇଁ ହେଲେ ମୁଇଁ ଦେଖିଲି ଜହ୍ନୁଆଲୁ ରାତି ସାଇଡ୍ରେ ସେ ଚାଲିଛି କେତେବେଳେ ଦୁଶୁଛି କେତେବେଳେ ବୁଟା ଭିତରେ ଉପରି ଯାଉଛି
4: ବିଲୁଆ କି
3: କୁକୁର କି ଦାଦି
0: କୋଲରା ପତ୍ରିଆ ବାଘ କୋଲରା ପତ୍ରିଆ ବାଘ ସେମିତି ତ ଚାଲିଲା ଚାଲିଲା ଚାଲିଲା ଚାଲିଲା ଚାଲିଲା ଆମେ ଚାଲୁଛୁ ସେ ଚାଲୁଛି ଆସିକିରି ଫଟା ଟିଣ ରଖିଥିଲା ସେଟାକୁ ପିଟିଲା ଡପ ଡପ ଡପ ଡପ ଡପ ଡପ ଡପ ଡପ ଶବ୍ଦ କରିକିରି ସେ କୋଲରା ପତ୍ରିଆ ବାଘ ସେ ଶବ୍ଦକୁ ଶୁଣିକିରି ସେଠୁ ଧରିକିରି ଫାରିଗଲା
3: ହେଲେ ଆଉ ତ ଶଗଡ ଝିକିକିରି ଯାଇପାରୁନଥିବୁ ଦାଦି
0: ଉଠି ପାରୁନଥିଲୁ ବସିବା ଜାଗାରୁ ସବୁଗାର ଛାଡ଼ିବ କି ସିବାରେ ଗୁରୁ ରକ୍ତ ଭୂଇଁ ପଡୁଛି ଶୁଣିଲ କିରେ ଇବାଟେ ମୋତେ ଓଠୁ ବୋଲିକିରି ମାଡ ଇଆଡ଼େ ମାଡ ମାରୁଛି ଡାଙ୍ଗରେ ସିବାଟେ ଲାଞ୍ଚ ଧରିକିରି ମୁକ୍ତି ଦେଉଛି ସମାନ ଉଠିଲି ଝିକିଲି ଶଗଡ଼ ଖେଟିଲୁ ଘରେ ଉଷପାତି କିଛି କଲେ ନାହିଁ ସି ବାଘ ଧରିଥିବା ଜାଗାର ନାହିଁ କିରେ ପୂଜା ହେଇଗଲା
4: ହେଲେ କେମିତି ଛାଡ଼ିଲା ତ ସେଟା
0: ସେ ମହାପ୍ରଭା କେମିତି ଛଡ଼ାଇଲା କି ଛାଡ଼ିଗଲା ଆଉ
2: ତତେ ଆଉ ସାହୁକାର ଘର ଲୋକ ବିକିଲେ କିରେ ପାଣ୍ଡରୁ ବଲରେ ଥିଲୁ ପରା ସେଠି ବଲ କରି କୁଣ୍ଡା ପେଜ ଦେଉଛୁ ବୋଲି କହୁଥିଲୁ ରେ
5: ଦେଉଥିଲେ ରେ ବାବୁ ସବୁ ଭଲ ଏକା ଥିଲା
2: ଗୋଟେ ଦିନ ହଳ କଷିବାକୁ ଯାଇଥିଲୁ ହଳ ଝିକୁଛୁ ତାର ପଛେ କିସ ହେଲା ଡପ ଡପ ଡପ ଡପ ଡପ ଶବ୍ଦ କରି କିଛିଟା ଗୋଟେ ଆଇଲା ବେଡ଼ାରେ ପୁରିବାକୁ ତ ଆମକୁ ଖେଦି ଦେଲେ ସେଠୁ ତାର ତ ପଛ ପାଟେ ନଙ୍ଗଳ ପରାଟା ମନ ଲାଗିଥିଲା ସେ ଶବ୍ଦ କରିବାଟା ତ ଚଷିଦେଲା ଅଧ ଘଣ୍ଟା ଭିତରେ
6: ସେଟାକୁ ମଣିଷ ମାନେ ଟ୍ରାକ୍ଟର ବୁଲୁଛନ୍ତି ରେ
0: ମୋର ସାହୁକାର ମିଶା କିଛିଟା ଗୋଟେ ସେମିତି ଆଣିଲା ରେ ଫଳ ଧରିଲା ପରା ସେଟା ଧରିକିରି ବେଡ଼ା ଭିତରେ ପୁରିଗଲା ଫଳ କଲା ସେଠି ସେଟା ଯୋଉ ଦିନରୁ ଆଣିଲା ନାହିଁ କିରେ ସେଦିନଠୁ ଆମକୁ ଆଉ ଖାଦ୍ୟ ନାହିଁ ପିଦି ନାହିଁ କୁକୁଡ଼ା ନାହିଁ ଚରେଇବାକୁ ମିଶା ନେଲେ ନାହିଁ ଆମକୁ
2: ଗୋରୁ ଚରେଇବାକୁ ଆଗରେ ଗାଁ ମନକରେ ଲୁକ ଥିଲେ ଏବେ ଗୋରୁ ଚରେଇବାକୁ ଲୁକ ନାହିଁ କି ଗୋରୁ ଚରେଇବାକୁ ଗୋଚର ମିଶା ନାହିଁ ଗୋଚର ଜାଗାରେ ମଣିଷ ମାନେ ଘର କଲେ ବାବାଜୀ ମାନେ ଆଶ୍ରମ କଲେ
3: ଆଙ୍କର ଭୂଇବୁ ଆଙ୍କୁ କ୍ଷୀର ଦବୁ ଆମର ଗୋବରରେ ଖତ କରିବେ ନିଆଁ ଜଳେଇବେ ଘର ଲିପିବେ ଗ୍ୟାସ କରିକି ଲାଇଟ୍ ମାନେ ଲଗେଇବେ ଆରି ପାପ କଲେ ଗୋବର ପାଣି ପିଇବେ
2: ଆମର ପିଠିରେ ମାଲ ଲଦିବେ ରକମ ରକମର କାମରେ ଆମକୁ ଲଗେଇବେ ଏ ସଂସାରରେ ଆମର କିଛି ଅଧିକାର ନାହିଁ କି ଆଇରେ ତାଙ୍କର ଯେତିକି ଅଧିକାର ଅଛି ଆମର ବି ସେତିକି ଅଧିକାର ଅଛି
0: ରେ ରେ ପିଲାମାନେ

0: ପଇସା ନାହିଁ,
1: ପଇସା ହବୁ ନାହିଁ କି ରଘୁଆନ ନା, ମୋରି ପଡିକିରି ହଳ ଝିକିବୁ ଆମେ, ପଟା ମାରିବୁ ଆମେ, ବ୍ୟବସାୟ କରିବୁ ଆମେ, ଧାନ କାଟିଲେ ଭୂଇ ନବୁ ଆମେ, ମୋଳେଇବୁ ଆମେ, ତାର ବେଡ଼ାରେ ପୁରୀକିରି ଆମର ଗୋରୁ ଜାତିର କିଏ ହେଲେ ଧାନ ପୁଞ୍ଜେ କି ମାଣ୍ଡିଆ ପୁଞ୍ଜେ ଖାଇଦେଲେ ଆମକୁ କ୍ଷତି କ୍ଷତି ମାଡ଼
2: ଜୀବନ
0: ଜନ୍ମ ହେଲି, ତାର ପଛେ ମୋର ଗୋଟେ ଭାଇ ହେଲା, ମୁଇ ଜନ୍ମ ହେଲା ପରେ ନାଇକି ମତେ ନେଇକିରି ଗୋଟେ ଶିବ ମନ୍ଦିରରେ ଷଣ୍ଢ ଛାଡିବା ବୋଲିକିରି କଥା ହେଲେ ସେ ସାହୁକାର ଘର ଲୋକମାନେ।
3: ତାର ପଛେ ବଳଦ କେମିତି ହେଲୁ ତ, ଆଗ ଷଣ୍ଢ ହେଇକିରି ତାର ପଛେ ବଳଦ ହେଇ ହେବ ନାଇଁ ତ।
0: ମତେ ଶୁଣ ଛାଡ଼ିଲେ ନାଇଁ ହେଲା କି, ଏଟା ସେ ମୁଁ କରି ବୋଇଲେ ଇ ସାହୁକାର ମତେ ଚୁଟୁ ଆଣିଥିଲା ନା କି ଛୁଟୁର କଥା, ଗୁରୁଦିନ ଟିକେ ବଡ ପୁରା ହେଇଥିଲେ ମତେ ନେଲେ ନେଇକିରି ତ ପଛ ଗୋଡ଼ ଜୁଟୁ ଭାରତି ନାଇଁ କି ସେ ପେଟ ପାଖରେ କିସ କଲେ କି ସମାନ ପ୍ରାଣ ବାହାରିଗଲା ପୁରା ଲାଗିଲା, ତାର ପଛେ ତ ମୁନ ଜୁଟିକି ଟିକେ ଉତ୍ପାତ ହଉଥିଲା ନାଇଁ କି ସେଟା ଗଲା, ତାର ପଛେ ତାଙ୍କେ କୁଆ କୁଇ ହେଲେ ସାହୁକାର ଘରର ଲୋକମାନେ, ମୁଇଁ ପୁଣି ବଳତ ହେଇଗଲି, ପୁଣି ବଳତ ବଳତ ପୁଣି ହେଇଗଲି। ପୁଣି
2: ତୋର ଭାଇ ଯେ ନାନା
3: ଗାଡ଼ି ମନା, ଏଟା ତ ବାଧା ଇଶାଲରୁ ଘାଟି ହୋ ସାଇଡ଼କୁ ଗଲେ ଗଲା, ଡାକ୍ତର ପଡ଼ିଯିବା କଥା, କୋଉ ବାଟ ଚାଲିବାର କି ଯେ
0: ସବୁ ବାଟ ଘାଟ ସବୁ ମୁଇଁ ଦେଖିଛି, ମୁଇଁ ଚେଞ୍ଚିର ସବୁ ତେଲୁଗୁ ଦେଶରୁ ମତେ ଓଡ଼ିଆ ଦେଶକୁ ଆଣିଲେ, ମୁଁ ସେଠୁ ମଣିଷ ମାନେ ଆମକୁ ଆ ଯା ର ସିବାଟେ ବୋଲେ ଇବାଟେ ବୋଲେ ଥା ବୋଲିଲା ପରେ କଥା ମାନେ ସେମାନେ କହିଲେ ମୁଁ ବୁଝୁଥିଲି, ସେଠୁ ଆଣିକି ଆଣିକି ଓଡ଼ିଆରେ ସେଟା ଯାକ କହିଲା ମୁଁ ବୁଝିପାରିଥାଏ, ଏତେ ମାଡ଼ ସେଟା ପାଇଁ ଖାଇଛି।
2: ଉଇ ମିଶା ଦାଦି ତୋର ସାନ ଭାଇର କଥା କହୁଥିଲୁ ପରା,
0: ବୟସ ବେଶୀ ହେଲା ବୋଲିକିରି
3: ଏବର ମୋର ଯାଇକିରି କେଉଁଠି ହେଲେ ବୋଲିକିରି ମତେ ବିକିଛନ୍ତି ପରା ସାହୁକାର ଘର ଲୋକମାନେ।
2: ମଣିଷ ମାନେ ତ ତାଙ୍କର ମା ବାପାକୁ ବୁଢା ବୁଢ଼ୀ ହେଲେ କେତେ ବରବର କରୁଛନ୍ତି, କେତେ ଅବସ୍ଥା କରି ଘରଠୁ ଖେଦୁଛନ୍ତି, ସେମାନେ ଆମର ପୁରା ନ ପାରିଲା ଗୋରୁ ଗାଈକୁ ଘରେ ରଖିକିରି ଖାଦି ପିଦି ଦେବେ କି ନା, ନା ସେଟା ଛାଡ଼ ତୋର ଭାଇର କଥା କହ।
3: ବର୍ଷେ ଗଲାକୁ ଭାଇ ଜନ୍ମ ହେଲା, ମୁଇଁ ତ ବଳଦ ହେଲି ତାକୁ ଷଣ୍ଢ ଛାଡ଼ ଷଣ୍ଢ ବୋଲି ତ ଉତ୍ପାତ ବେଶୀ ଉତ୍ପାତ ହେଲା, ତାକୁ ମାର ତାକୁ ଭୋଷ କଲା, ମଣିଷ ମାନେ ଠେଙ୍ଗାରେ ମାଟ ମାରିକିରି ତାର ଚୁଳା ଛିଙ୍ଗ ପାଇକି ଦେଲେ, ଘା ହେଲା ପୋକ ହେଲା କେତେ କଲ ଭଲ ହେଲା, ମୋର ଭାଇ ଗୋଟେ ସ୍କୁଲ ପିଲାରେ ପଡ଼ିକିରି ମରିଗଲା, ମୁଲା ବେଳେ କେତେ ରାକୁ କେତେ କଲ ଭଲ, ମୁଇଁ ଗଲି ତାକୁ ଦେଖିଲି ଟିକେ ଶୁଣିଲି କିସ୍ କରିପାରିଥାନ୍ତି ମୁଇଁ ବଳଦ, ଷଣ୍ଢ ହେଲେ ସେମିତି ବଳଦ ହେଲେ ଏମିତି, ମୋର ପରା ଗାଈ ହେଲେ ତୋର ପରା ଶୁଣେଇ ପରା
4: ସାହୁକାର
1: ଘରେ ବିକିଲେ କି ରେ, ତୁ ତ ତୋର ମା କ୍ଷୀର ଛାଡି ନଥିଲୁ ପରା,
4: କୋ ମା କ୍ଷୀର ମତେ ଦଉଥିଲେ, କ୍ଷୀର ତ ସେମାନେ ଦୁଇଗିରି ନଉଥିଲେ, ମୁଇଁ ଚୁଛା ପନାକୁ ଧରିକିରି ଝିକୁଥିବା କଥା କା
0: ହେଲେ ତୋର ମା ଯେ
4: ତାକୁ ମିଶା ଭିନେ ବାଟେ ବିକିଲେ ମତେ ରଖିଥିଲେ, ମୁଇଁ ଗୋଟେ ଦିନ କୁଆଡେ କିଛି ଖାଇବାକୁ ନ ମିଳିଲାକୁ ଜରି ପୁଞ୍ଜେ ଖାଇଦେଲି, ପେଟ ଫୁଲେଇ ଦେଲା, ରିସା ହେଲେ ସେ ସାକର ଘରର ଲୋକମାନେ
1: କେମିତି ଭଲ ହେଲୁ ତ,
4: କେମିତି ଭଲ ହେଇଗଲି
1: ସେଟା ମାନେ ଖାଇବାର।

0: କିଏସ୍ ଖାଇବି ତ ସାହୁକାର ଘରେ ଖାଇବାକୁ ଦବାର ନାହିଁ, ତାଙ୍କର ଘରେ ରହିବାକୁ ଦବାର ନାହିଁ, ରୋଡ ରୋଡ ବୁଲୁଥିବାର ଘାସ ତ ନାହିଁ, ଯୋଉ ଘାସ ଅଛି ସେଟା ତ ବିଷ, ସେଟା ଖାଇ ହବ କି?
1: ଏଟା ଗୋରୁ ମାନଙ୍କର କପାଳରେ କାବରା, ସେ ନୂଆନପୁର ସହରର ଗୋଟେ ବଳଦକୁ ଆମର ଗାଁକୁ ଘିଣିକିରି ଆଣିଲା ଗୋଟେ ଲୋକ, ସେ କହୁଥିଲା ସେଠି ପୁଣି ଗୋଶାଳ କାହାର ଘର ନାହିଁ, ଖାଦ୍ୟ ପୁଣି କେ କାହାକୁ ଦେବେ ନାହିଁ, ପଦାରେ ପୁଣି ଖରା ତରା ଝଡ଼ି ବର୍ଷାରେ ପୁଣି ରହିବାର, ଏଇଟା ଗୋଟେ କି ଜୀବନ? କାହାର ପନିପରିବା ପସରାରୁ ଝିକିକିରି ଯଦି ଖାଇଦେଲା ଗାଈକି ଗୋରୁ ବୋଇଲେ ପ୍ରବଳ ମାଟ ତାକୁ।
2: ମତେ କେମିତି ଲାଗୁଛି ଜାଣିଛୁ କି ରଙ୍ଗା ନାନା?
1: କେମିତି ରେ ବାବୁ?
2: ଖେଦି ଖେଦି ମଣିଷ ମନକୁ ସିଙ୍ଗରେ ଭୁସିଦେ ପରା ଲାଗୁଛି।
1: ତୁଇ ଶୁଣୁ ନାହିଁ ରେ ବୁଦ୍ରା, ସେଟା କରିବାକୁ ବଳବ କୁଲୁଡ଼ା, ମଣିଷ ମାନଙ୍କର ଭିତରେ ମିଶା ଏମିତି ବଳଦ ପରା ଜବର ଲୋକ ଅତିରେ, ଏମିତି ତୋର ପରା ମୋର ପରା ଷଣ୍ଢ ପରା ବପୁଥିବା ଲୋକମାନଙ୍କୁ ଢୁଲେଇ ଦେବା ମରେଇ ଦେବା ବୋଲିକିରି କଥା ହେବେ ତାଙ୍କର ଭିତରେ ମିଶା। ବଳଦକୁ କୁଞ୍ଜେ କୁଣ୍ଡା ଟିକେ ଅଇଁଠା ପେଜ ଦେଇଦେଲେ ଚେତୁନି ପଡ଼ିଦେଲା ପରା, ସେ ବପୁଥିବା ଲୋକମାନେ ଆଙ୍କୁ କିଷ୍ଠା ଟିକେ ଦେଇଦେଲେ ତୁନି ପଡ଼ିଦେବେ। ବଳଦ କେବେ କୋଉଠି ଯୁଦ୍ଧ କରିଛି କିରେ ବୁଦ୍ରା?
2: ଗୋଟେ
0: ଦିନ ଯେତେ ଖୋଜିଲା କୁ ମିଶା ଖାଦ୍ୟ ପିଦି ନ ମିଳିଲା ବୋଲିକିରି ଟିଣ ଗୋଟେ ଖାଉଥିଲି
1: ମୁଇଁ,
0: ଗିଳି ଥାତି ଟୁଣ୍ଡରେ ମାଟ ବାଜିଗଲା, ଏଥର ଗୋରୁ ମାନେ ଟିଣ ଖାଇବେ କାଞ୍ଚ ଖାଇବେ, ମତେ କିସ ପାଇଁ ବିକିଲେ ମଣିଷ ମାନେ? ଏ ସଂସାର ମୋର ନାହିଁ କି? ଏ ସଂସାର ଖାଲି ମଣିଷ ମାନଙ୍କର କି? ମଣିଷ ସଂସାରରେ ସବୁ ଖାଇବ, ମୁଇଁ କିଛି ଖାଇପାରିବି ନାହିଁ କି? କେତେ କେତେ ମାରିବି ମଣିଷ ମାନଙ୍କୁ, କେତେ କେତେ କିରି ମାରିବି?
1: ବାଇଆ ପରା କି ଦଉଛୁ ରେ ତୁନି ପଡ଼େ, ସେ ଗୋରୁ ଖେଦିବା ବେପାରୀ ମାନଙ୍କୁ ସିଙ୍ଗରେ ମାରା ମାରି କଲେ ତତେ ହାଡ ଗୁଡ ଭାଙ୍ଗିଲା ପରା ମାରିବେ କି ଜାଣିଛୁ ନା?
2: ସେ କହିବାଟା ମିଛ ନାହିଁ ରଙ୍ଗା ନାନା, ଏ ମଣିଷ ମାନେ ସଂସାର ସବୁ ଜୀବଜନ୍ତୁକୁ ସରେଇଛନ୍ତି, ଏବେ ଆମକୁ ବି ସରେଇବେ,
3: ସବୁ ଜାଗାରେ ତାଙ୍କେ ଚାଷ କରିବେ, ଘର କରିବେ, କାରଖାନା କରିବେ, ସବୁ ଜଙ୍ଗଲ ତାଙ୍କେ ପୁଡ଼େଇବେ, ସେଠି ମିଶା ଚାଷ କରିବେ, ସବୁଠି ବିଷ ପକେଇବେ,
2: ଗୋରୁ ରହିବ କୁଠି, ଗୋରୁ ଖାଇବ କିଷ୍ଟା, ଘାସରେ ବିଷ, ପାଣିରେ ବିଷ, ପବନରେ ବିଷ, ଯୁଗ ଯୁଗ ଧରିକି ଆମେ ତାଙ୍କର ସେବା କରୁଛୁ, ତାଙ୍କେ ଆମକୁ କିଷ୍ଟା ଦେଇଛନ୍ତି।
4: ଚାଲେ ଠିଆ ହେ ନା ଏଠି, ଚାଲ ରେ ଚାଲ, କାବା ହେଇକିରି ଦେଖୁଛ କିସ? ଚାଲ ଚାଲ ଚାଲ,
0: ମୁଁ ଯିବି କି ସେ ରଙ୍ଗୁଆ ଜାତିର ପଛେ ପଛେ?
4: ଚାଲ ଚାଲ ଚାଲ, ତୁ ଏଡ଼ିକି ପିଲା ଯାଇକିରି କେସ୍ କରିବୁ,
0: ଏ ବୁଦ୍ଧିର ପାଇଁ କା ଆମେ ଏମିତି ହଉଛୁ?
1: କି ସାରିଲା ନା ଖୁଟୁ ଧୋବୁଡ଼ିକିରି ଆସୁଛୁ ତୁ, କିସ ପାଇଁ ଆମକୁ ବାହୁଡ଼ି ଯିବା କହୁଥିଲୁ ବାବୁ?
2: ସେଟା କହିପାରିବି, ତମକୁ ହାଟରେ ବିକିବାକୁ ନେଉନାହାନ୍ତି, କୋଉଠି ବିକିଲେ ତମର ପୁରା ଶୁଖିଲା ଠଠଡା ଗୋରୁ ମାନଙ୍କୁ କିଏ କିଣିବ?
1: ଗୋଟେ
2: ମେସିନ୍ ଅଛି, ସେ ଭିତରେ ଗୋରୁ ମାନଙ୍କୁ ପୁରେଇ ଦେଲେ ଚଉଡ଼ା ବିନେ, ମାଉସ ବିନେ, ହାରଗୋଡ ବିନେ, ଅନ୍ତପୁଟା ବିନେ, ମହାକାଳ ମହାକାଳ ସେ ମେସିନ୍, ଜୀବନ ଯାକ ମଣିଷ ପାଇଁ ଘଟିଲୁ, ଯୋଉଠି ଥିଲୁ ସେଠି ବୁଢା ବୁଢ଼ୀ ହେଇକିରି ମରିଥାନ୍ତୁ, ବଳ ଯାଇ ଦେଇ ବୟସ ଯାଇ ଦେଇ ପ୍ରାଣ ଥାଉ ଥାଉ ଏମିତି ମାରିଦେବେ କି ମଣିଷ ମାନେ? ତାଙ୍କେ ଚାଷ ପାଇଁ ଯନ୍ତ୍ର କାଢ଼ିଲେ ବୋଲି ମାରିବେ କି ଆମକୁ ପ୍ରାଣ ଥାଉ ଥାଉ? ସେମିତି ହେବ ନାହିଁ, ହେବ ନାହିଁ, ସେମିତି
1: କେମିତି ହେବ ତ? ଶେଷ କରିପାରିବ ରାମମାନେ, ବୁଢ଼ୀ ଗାଈ ପୁଞ୍ଜେ, ବୁଢ଼ା ବଳଦ ପୁଞ୍ଜେ, ଦୁର୍ବଳିଆ ଛଡ଼ା ବାଛୁରୀ ପୁଞ୍ଜେ, କିସ୍ କରିପାରିବା ରେ ଆମେ, କିସ୍ କରିପାରିବା? ଆମର ଠିକ ବପୁ କାହିଁ ଶୁଖିଲା କୁଙ୍କାଳ ମାନେ କୋଉଠି ଯୁଦ୍ଧ କରୁଛନ୍ତି କି ରେ?
2: ସବୁ କରିପାରିବା ଆମେ, ଯାହାର ଶକ୍ତି ଅଛି ତାର କାହିଁ ସଂସାର କି? ଆମର ଏ ସଂସାର ଉପରେ କିଛି ଅଧିକାର ନାହିଁ କି? ଚାଲ ଚାଲ ଯିବା, ସବୁ ଗୋରୁକୁ ବାଡ଼ୁଇକିରି ଆଣିବା।

0: ଯିବା
1: ଯିବା
0: ଯିବା ତ
1: ଯିବା
0: ସତେ ତାଙ୍କେ ମାନେ ବୋଲେ ଆମର ଗୋରୁ ଭାଇ ଭଉଣୀ ମାନେ ବାହୁଡ଼ି ହୋଇକିରେ ସତେ ଆମର ପୁରା କୁଙ୍କାଳ ମାନେ ଯୁଦ୍ଧ କରିପାରିବେ କିରେ
1: ସବୁ ପାରିବେ ସବୁ ପାରିବେ ଆମେ।

0: ଚାଲ ଚାଲ ଆମେ ମିଶା ଯିବା ପାଇଁ ଯୁଦ୍ଧ କରିବା, ଚାଲ ଚାଲ ଯିବା। କି ନା କି ତୋର ନା?
1: ଲୋଭ ମୁର୍ଣ୍ଣା।
0: ମୋ ନା ରଙ୍ଗୁଆ। ଯିବା ଚାଲ, ଏ ଯୁଦ୍ଧରେ ଜିଇଁଲେ ଜିଇଁବି, ନହେଲେ ମୋର ରଙ୍ଗ ରକ୍ତ ଇ ମାଟିରେ ବୁହିବ। ଚାଲ ଚାଲ ଦବଡ଼ରେ ଲୋଭ ଦବଡ଼, ଇ ମଣିଷ ମାନଙ୍କୁ ଛାଡ଼ିବା ନାହିଁ। ଦବଡ଼ ଦବଡ଼ ଲୋଭ ଦବଡ଼।
2: ଗୋଟିଏ ଦୁର୍ବଳ ହଡ଼ାପଡ଼ତ, ଯେଉଁ ଲକ୍ଷ୍ୟ ନେଇ ସେ ଚିତ୍କାର କରି କରି ଦୌଡ଼ୁଛି, ସେ ଲକ୍ଷ୍ୟ କ'ଣ କେବେ ପୂରଣ ହେବ? କିଛି ହଡ଼ାପଡ଼ତ, କଙ୍କାଳ ଛାର, ଗାଈ, ଛଡ଼ା, ବାଛୁରୀ, ଏମାନେ କ'ଣ ସତରେ ଦିନ ମଣିଷ ବିରୁଦ୍ଧରେ ସଂଗ୍ରାମ କରିପାରିବେ? କଙ୍କାଳ ସାର ଦୁର୍ବଳ କ'ଣ କେବେ ସବଳ ବିରୁଦ୍ଧରେ ସଂଗ୍ରାମ କରିପାରେ?
3: ଥିଲା ନାଟକ ରଙ୍ଗୁଆ। ରଚନା ଏବଂ ପ୍ରଯୋଜନା କରିଥିଲେ ଅଶୋକ ମିଶ୍ର। ସହଯୋଗିତା କରିଥିଲେ ମନୋଜ କୁମାର ସାମନ୍ତରାୟ। ବର୍ଣ୍ଣନାରେ ଥିଲେ ଅଶୋକ ମିଶ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ପିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ଜରୁରୀ ସୂଚନା। ଯୋଗ୍ୟ ଚାଷୀଙ୍କ ନିକଟରେ ସହାୟତା ପହଞ୍ଚାଇବା ଏବଂ ଡାଟାବେସ୍କୁ ସ୍ୱଚ୍ଛ ଓ ନିର୍ଭୁଲ କରିବା ପାଇଁ ଭାରତ ସରକାର ଆରମ୍ଭ କରୁଛନ୍ତି ଏକ ସ୍ୱତନ୍ତ୍ର ଅଭିଯାନ। ଅକ୍ଟୋବର 2-31 ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ଏହି ଅଭିଯାନ। ପିଏମ୍ କିଷାନ ଯୋଜନାର ଆର୍ଥିକ ସହାୟତା ନିରବଚ୍ଛିନ୍ନ ଭାବେ ପାଇବା ପାଇଁ ଏଗ୍ରିଷ୍ଟାକ୍ ପୋର୍ଟାଲରେ କୃଷକ ପଞ୍ଜୀକରଣ, ବ୍ୟାଙ୍କ ଖାତା ସହ ଆଧାର ସିଡିଂ ଏବଂ ଇ-କେୱାଇସି କରିବା ବାଧ୍ୟତାମୂଳକ। ଏଥିପାଇଁ ପଞ୍ଚାୟତସ୍ତରୀୟ କୃଷି କର୍ମଚାରୀ, ରାଜସ୍ୱ ଅଧିକାରୀ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି ପ୍ରକ୍ରିୟା ତୁରନ୍ତ ସମ୍ପୂର୍ଣ୍ଣ କରନ୍ତୁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
3: ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି?
4: ଏବେ ଆସିଛି ଏକ ସହଜ, ଦ୍ରୁତ ଓ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା।
3: କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଦୁଇ ପକ୍ଷ ଆପସରେ ବସିକି ସହମତିରେ ସହଜରେ ମାମଲାର ସମାଧାନ କରିପାରିବେ।

0: ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
1: ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଓ ଆଗକୁ ନିଅନ୍ତୁ। ମଧ୍ୟସ୍ଥତା ଡ୍ରାଇଭ 30 ମାନ୍ୟବର ସୁପ୍ରିମକୋର୍ଟଙ୍କର ଏକ ନୂତନ ପ୍ରଚେଷ୍ଟା। ତୋର କେସ୍ ଜବରଦିନ ହେଲା କୋର୍ଟ ଲଗେ ଚାଲିଲାନି କି? ତୋକେ ନ୍ୟାୟ ନା ମିଳିଲାନି କି?
2: ଏବେ ଆଇଲା ଯେ ଗୋଟେ ସୁବିଧା ଉପାୟ, ମଧ୍ୟସ୍ଥତା, ବିଲକୁଲ ଡାବୁ ଖରଚ ନାହିଁ।
1: ତମେ ନିଜେ ବସିକରି କାତାଇ କରି ନିଜର ଅସୁବିଧା ନିଜେ ସମାଧାନ କରିପାରସ।
2: ଦୁଇ ବାଟର ଲୋକ ମିଶିକରି ବସିଲେ ସମସ୍ୟା ସହଜରେ ଛିଡ଼ସି।
1: ବେଗି ସମାଧାନ ହେଇଛି, ଖରଚ ଉନା ହେଇଛି, ସମ୍ପର୍କ ଭଲ ହେଇଛି, ମଧ୍ୟସ୍ଥତା ବାଛିଲେ
2: ଲଗେରେ ବା କୋର୍ଟ ନଇଲେ ମଧ୍ୟସ୍ଥତା କେନ୍ଦ୍ରକେ ଯା।
1: ମଧ୍ୟସ୍ଥତା ଡ୍ରାଇଭ 30 ମାନ୍ୟବର ସୁପ୍ରିମକୋର୍ଟର ଗୋଟେ ନୂଆ ଚେଷ୍ଟା।
3: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମ ଗୀତଟି ଏକ ଭିଲେନ କଥାଚିତ୍ରରୁ, ଶିଳ୍ପୀ ମୁସ୍ତଫା ଜାହିଦ, ଗୀତ ଏବଂ ସଙ୍ଗୀତ ମିଥୁନ।

ଶିବାୟ କଥାଚିତ୍ରରୁ ଗୀତଟିକୁ ଶୁଣୁଛନ୍ତି ଶିଳ୍ପୀ ଅରିଜିତ ସିଂ ଏବଂ ସୁନିଧି ଚୌହାନ, ଗୀତକାର ସଇଦ କାଦ୍ରୀ, ସଙ୍ଗୀତ ମିଥୁନ।

ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ ଶିଳ୍ପୀ କେକେ ଏବଂ ଅନ୍ତରା ମିତ୍ରାଙ୍କ କଣ୍ଠରେ, ଗୀତିକାର ପ୍ରଶାନ୍ତ ଇଙ୍ଗୋଲେ, ସଙ୍ଗୀତ କୌଶିକ ଏବଂ ଆକାଶ। କଥାଚିତ୍ର 1920 ଲଣ୍ଡନ।

ଡେଞ୍ଜରସ୍ ଇଶ୍କ ଏହି କଥାଚିତ୍ରର ଗୀତଟିକୁ ଶୁଣନ୍ତୁ ଏଥର ଶିଳ୍ପୀ ରାହତ ଫତେହ ଅଲି ଖାଁ ଏବଂ ଶ୍ରେୟ ଘୋଷାଲ, ଗୀତିକାର ଶବୀର ଅହମ୍ମଦ, ସଙ୍ଗୀତ ହିମେଶ ରେଶମିଆ।

କାର୍ଯ୍ୟକ୍ରମର ଶେଷ ଗୀତଟିକୁ ଶୁଣନ୍ତୁ। ଶୋବିଜ୍ କଥାଚିତ୍ରରୁ ଶିଳ୍ପୀ ଶ୍ରେୟା ଘୋଷାଲ ଏବଂ ଶାନ, ଗୀତିକାର ସଇଦ୍ କାଦରୀ, ସଙ୍ଗୀତ ଲଲିତ ପଣ୍ଡିତ।

0: ଶୁଣିଲେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
2: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
3: ଆରେ ବାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
4: ବାସ୍ ଏଇଠି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ। ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBIର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
5: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି, ଫ୍ୟାନ ସବୁ ଚାଲିଥିବ।
6: ଓହୋ ମା, ତମର ପ୍ରତି କଥାରେ ଟେନସନ।
5: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
6: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
5: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
6: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
7: ଆଜ୍ଞା ହଁ, PM ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
8: TPS ଓ DL ଦ୍ୱାରା ଜନହିତରେ ଜାରି।
0: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ। ପ୍ରଯୋଜନା ମନୀଷ କୁମାର ଠାକୁର, ଉପସ୍ଥାପନା ଶ୍ୟାମସୁନ୍ଦର ପୂଜାରୀ ଏବଂ ଏଲିନା ମାଣ୍ଡିଙ୍ଗା।

0: ଆୟା ବା ତାଇତାଙ୍ଗି ସବୁତିରୁ ଜହରା ନା ତାଲେ ଯୋଉ ଷ୍ଟୁଡ଼ିଓ ତମାନି ଶ୍ୟାମସୁନ୍ଦର ପୂଜାରୀ ଦାଦା ଜୁହାରାତେ ଦାଦା
1: ଜହରା ଆଲିନା ବପି ବେଞ୍ଜେନି ତାଇ ଭାଇ ମାମା ମାଣ ବାରେ ତେର ଜହରା
0: ଆତେ ଦାଦା ନିହେ ମାଝିସା
1: ନେହେମାନ ବପି ନିନୁ ନିହେ ମାଝିସା
0: ହଁ ଦାଦା ନା ନିହେ ମାଇ ଇଜବାକେ ସବୁ ନିହେ ମାନୁ
1: ହଁ ଇଜବାକେ ହେଲେ ବାରେ ନିହେ ମାନୁ ନିଙ୍ଗେ କାଚି ଯାତେ ର ଖାତା ତେ ମା ଲୋକ ତାକି ଲୋକ ବାକା ବେଞ୍ଜିନି ଲୋକ ବାକା ତାକି ହାଡ଼ା କଥା ଆନ ଯେ ଅଜେନେ ଏ ବାତି ଗୋଟେ ହାଡ଼ା କଥା ଆନ ନିଜ ଏ କଥା ହାଡ଼ା ନାଇ ବପି
0: ଦାଦା ମାର ଇ ଯୋଉ ଚାଷ ବିଷୟ ତେଲେ ହାଡ଼ା ନ
1: ଏନି ଚାଷ ଆଜିକାଲି ଚିସାରେ ମି ଅଞ୍ଚଳ ତା ହିମ ନେ
0: ଦାଦା ମା ଅଞ୍ଚଳ ତା ନେଟି ଆଇ କି ଜନା ରାହା ଚୁକିଆ ଏ ଏ ଜନାୟା ଏ ନାଡ଼ାୟା କଥା ନା ସବୁ ସଫା କିନିରୁ ହାନାଇ ମାର ଦାଦା ଉଲିଂ ବିଷୟ ତାହେଲେ ହାଡ଼ାନ
1: ହଁ ଉଲିଂ ଚାଷ ତ ଇଦିନ ଟିକେ ନେହି ଚାଷ ଏନ୍ତା କି ଇଚ୍ଛାରେ ମା ଖରାପୁଟ ଅଞ୍ଚଳ ତା ଇଚ୍ଛାରେ ଉଲିଂ ଚାଷ କେ ଆହିମ
0: ଅଜେ ହିନ ଦାଦା କି ହିଁ ରୁଲାପ ଯାକ ବେଟା ହିଁ ତାଙ୍କୁ ବର୍ଷ ସାରା କୋଡ଼ନା ତିନା ଆନା ତାଙ୍କୁ ଇଜ ଚାଷ କାହା ନାଇ କି ତିଞ୍ଜିଲେ ଆଡ଼ିନୁ
1: ଗୋଟେ ଆଜିକାଲି ତ ମା କୁଇ ଲୋକସ୍କେ ଉଲି ହେଲା ସାରେ ଡୟାଲେ ଆଡ଼ିଲା ଭାଇ
0: ହଁ ସତ କାତେ ଯେ
1: ଉଲି ହେଲା ସାରେ ଯାଇସ୍କେ ହେତେ ଗୋଟେ ଆମେ ଯାଇବା ଦିନ ଚିସ୍କେ ମାର ହାତୀ ଉଲି ଆଠେଇ ନାଇ ତା ତାକି ଉଲି ତିସ୍କେ ଇ ଦରଣ୍ଡି ର ଅର୍ଥକାରୀ ଫସଲ ଇଞ୍ଜିନିୟରିଂ ଏନ୍ତା କି ଉଲି ଚାଷ କେ ଇଦି ନେହେ ଆଜିକାଲି ଏନ୍ତା କି ସମୟ ବାତେ ତାଇ ଭାଇ ଇମ୍ବାଟେ ନେ ଏଠି ଉଲି ଚାଷ କିନି ଲୋକ ଚିସାରେ ଏନ୍ତା କି ନିନୁ ବ୍ୟସ୍ତି ସମୟ ନା ଏକ ଇଲି ନା ନେ ଜନା ରାତୁ ଜନା କେତେ ଲୋକ ଉତ୍ସାରେ ରାତୁ ଉତ୍ସାରେ ଏଇ ଦିନ ମାନେ ଏଠି ଏଇ ଦିନ ଡୁହାନା ହୁଡ଼ା କୁସା କେ ହାନା ନେଟ ତାକି ଉଲି ତାକି ମାର ମାନେ କିନା ଦେମାନେ ଗୋଟେ ଉଲି ଚାଷ କିନା ଦେମାନେ ଇଚ୍ଛାରେ ତାଇ ଭାଇ ମାର ଆତି ନେଟ ଏ ମାର ଜମି ପ୍ରସ୍ତୁତି କିନା ଦେମାନେ ଭୂମି ତିନି ହେଇକି ଲାଟା ବୁଟା ତି ବା ମାନେ ସଫା ସୁତୁରା କିନ କି ହାନା ଏ ମାଟେ ମଜା ଉଡୁ ନା ଦି ମାନେ
0: ଏଲାକେ ଦାଦା ମାନେ ପ୍ରସ୍ତୁତ କିନ ଜମି ହାନା କି ଏ ପେଣକା ଆଇକି ହାରଟା ତାହା ଜାନା କର୍ତ୍ତା ତାନୁ ହାନା କି ଉଥାନା ଏଚର ଦିନ ଆଇକି ପାଠାତା ଗାସାନା ଇଟା ନାଇକି ଏବା ମାନା ଗଜା ତିସାରେ ଅହା ନାଇକି ବାଘ ହିସାରେ ଏବେ ଅଜିଆ ନେ
1: ହେଲେ କି ତାର ଅଜିନୁ ଗୋଟେ ମାର ନେଟ ଏନା କି ପାଲା ଗାରି ତାଇ ଦି ମାର ପାଲା ତିସ୍କ ବାଖନା ଦି ମାନେ ହାଏ ପାଲା ବାଖ ହିସ୍କ ଆନେ ଗୋଟେ ରଚକା ଆମ୍ବିଟେ ମଞ୍ଜାର ମାର ସିନିକିନ ର ଇଞ୍ଚ ଦୁଇ ଇଞ୍ଚ ଆହାତାନୁ କିଛି ସାରା ଏମାଟେ ଉହନ ସମୟ ବାହିନୁ ଏ ସମୟ ତାକି ଇଚ୍ଛାରେ ମାର ହୁଡ଼ା କୁସା ଏ ଦିମ୍ବା ସାରା କି ନଦୀ ମାନେ ଗୋଟେ ଦାରି ତ ଏଇ ମାନୁକା ଏବା ହେଲେ ବାରେ ସିନିକି ନଦୀ ମାନେ
0: ହଁ ଏଲା ହିଁ ଯାକ ସିନିକି ନଦୀ ମାନେ ଗୋଟେ ନେଟି ତ ଆଇକି ନାଇ ନାଇ ତା ମାନେ ସରକାର ଆଇକି ଏଇ ଯାକ ଯୋଗ ଖାଇ ହିଁ ରୁ ଇଜ ଇଜ ପାଇପ ମେଡ଼ା ହିନୁ କିଆ ଏମ୍ବେ ଯାକ ଲୋକ ସୁବିଧା ଆନେ ଏମ୍ବାତି ଏଇ ଅହାନା ବାଖିଲି ଯାକ ଯଦି ଏଇ ଯଦି ଡାକି ଥାଇଲେ ଆଶାରେ ଯାକ ଅଜିନେ ଦି
1: ଏନ୍ତା କି ଇଚ୍ଛାରେ ମାର ଇଲୁ ଦାରି ତା ରଚାଏ ଜାଗା ମାନେ ବିନା ଇଚ୍ଛାରେ ଉଲି ତାକି ସେ ଚିଞ୍ଜାଲ ତାକି ମାର କୋଡ଼ିନ ଇଚ୍ଛାରେ ତା ଇଚ୍ଛା ଡାବୁ ରଚକା ରେଟ ଆହିମନୁ ଉଲିସ୍କେ ଆଜିକାଲି ତ ଗାଡ଼ୁଆ ହେମନୁ ଇଚ୍ଛାରେ ଷାଠିଏ ଟଙ୍କା ସତୁରି ଟଙ୍କା ହେମନୁ କିଛି ଆଜିକାଲି ଦୋକାନ ତାହାନୁ ଇଚ୍ଛାରେ ତାକି ଗାଡ଼ୁ ରେଟ ମଜାନୁ ତାଇ ଭାଇ ମାର ଯଦି ଉଲି ଚାଷ କିନ ନିଜେ କିନ ମା ବାଡ଼ତା କି ମା ଇଲୁଦାରି ମାରେ ଆମ୍ବେ ରଚା ଜାଗା ମାନେ ଇଚ୍ଛାରେ ଏମ୍ବା ଆସ୍କେ କିନ ଗୋଟେ ଗାଡ଼ୁ ମାର ପାରଚାଲ ତାକି ଇଚ୍ଛାରେ ର କାଜା ଜାଗା ତା ଆମ୍ବେ କାଜା ବାଡ଼ତା ଗହାନ ଏ ଦିନ ବା ମାର ଉଲି ଚାଷ କିନ ଇଚ୍ଛାରେ ଏଦି ପାରଚାଲ ତାକି ସ୍କାନୁ ଏଦା ତାକି ଇଦିରୁଣ୍ଡି ର ଲାଭବାନ ଚାଷ ଉଲି ଚାଷ କିନ ଚିସ୍କେ ମାର ସିନିକିନାଦି ମାନେ ତାନି ବିଛା ଦ୍ୱାରା ଏନିଲି ତାଇ ଗୋଟେ ମା ଦେଶୀ ବିଛା କି କି ଦୋକାନ ତେ ବିଚା ଇବା ହେଲେ ସିନିକିନ ଆମେ ବିଚା ଆମେ ଜାଗା ତାକି କିନ ସାର ଅଜିନୁ ହେଲା ହିଁ ମାର ଉଲି ଚାଷ କିନାଦି ମାନେ ଗୋଟେ ଉଲି ଚାଷ କି ହାସ୍କେ ଲୋକ ଆଜିକାଲି ନିହି ଲାଭବାନ ବେଟା ଆହିମନରେ
0: ହଁ ଦାଦା ଏଲା ହିଁ ଲୋକ ଲାଭବାନ ତ ବେଟା ହିଁ ନିରୁଏ
1: ନା ଉଲି ଚାଷ ଉପରେ ର ତାଇ ତାନୁ ଏନିକି ଉଲି ଚାଷ କିହିମ ନେସି ତାନ ତାଣ୍ଟେ ମାର ଗନ

0: ଜୁହାର ବା
1: ଜୁହାର
0: ନି ପରିଚୟ ଟିକେ ହିମ୍ବା
1: ମୁକୁନା ମାଣ୍ଡିଙ୍ଗା ନା ଲକ୍ଷ୍ମୀପୁର ନା ସବୁ ଚାଷ କେହି ନାହିଁ
0: ଏମିତି ଚାଷ କେହି ଯିବା
1: ମାଣ୍ଡିଆ କୁଲି ଉଲି ମହିଙ୍ଗା ଇଚ୍ଛା କାମା କେହି ନାହିଁ
0: ଆତେ ଏମିତି ଚାଷ କେହି ଯିବା ରୁହା ନା କି
1: ରୁହା ନା ଚାଷ କେହି ନାହିଁ ମାଣ୍ଡିଆ ମାଟି ନ ଦେଇଛେ ଚାରି କାଶା ତେଲେ ମାଣ୍ଡିଆ ମାଟିକି ଆଇନି କୁଲି ଇଚ୍ଛେ ପାଶ କାଶା ତେଲେ ମାଟିକି ଆଇନୁ କହଡ଼ା ଇଚ୍ଛେ ରିକାଶା ତେଲେ ମାଟିକି ଆଇନି ବାଟିଏ ଉଲି ଇଚ୍ଛେ ଆଠ ଦିନଟି ଏବା ମାନେ ଗଜା ଖାଙ୍ଗା ଗଜା ଇସରେ ଏବା ବାକନା ଦି ବେଡ଼ ଖାନ ବେଡ଼ ଖାନ ବାଖେ ଇସରେ ବାଟିଏ ତିନି ଦିନ ଟିକି ତିନି ଦିନ ଏ ହେଇନାହାନ୍ତି ଏବା ଲଗିନୁ ମାସେ କା ପାଲା ଆଇଲି
0: ପେଣ କା ବତ୍ର ଖିଜରେ କି ବତ୍ର କାହା ଏବା ଗଜା ଆସରେ
1: ଗଜା ଆସରେ ଏହା ବାକନାହାନ୍ତି
0: ଏବା ବେଡ଼ ତ ଖାନା ବାଖି ହେଇଯିବ
1: ବେଡ଼ ତ ଖାନା ବାଖି ଆସରେ ଏବା ବାଖାନା ତିନି ଦିନ ଆସରେ ଏ ହେଇନାହାନ୍ତି ଗୋଟେ ତିନି ଦିନ ଆସରେ ଏ ହେଇନାହାନ୍ତି ମାସେ କା ଆତିସରେ ପଡ଼ା ଆସରେ ଗୋଟେ ବେଡ଼ ଖାନା ଏବେ ଉହାଇ ଉହିଲି
0: ଏବା ବେଡ଼ କିଦ୍ର କି କାଜଦ୍ୟାସରେ
1: କାଜଦ୍ୟାସରେ ବେଡ଼ ଖାନା ଉହାନା ଏବା ପା ଦିନ ଦେଖି ପା ଦିନ ଏ ହେଇନାହାନ୍ତି ରିବାର ଆସରେ ଅଡ଼େ ମେଣ୍ଟେ କୃଷି କାଚନା ଅଡ଼େ ସାର ହେଇନାହାନ୍ତି
0: ସାର ହିଁ ଅଡ଼େ
1: ଆଉ ସାର ଇନି କଥା ହେଇକି ଗତା ଗତା ଏ ସାର ଗତା ହି ହାନା ବାଟିଏ ରିହୁରୁଟି ଆଏଦ ବାଟିଏ ଏ ହେ ମାନନ୍ତି ଏ ହେ ମାନନ୍ତି ବାଟେ ପଡ଼ା
0: ମିରୁ ରିଦେବେ କୃଷି
1: ରିଦେବେ କୃଷି କିନାହାନ୍ତି ରିଦେବେ ଗତା ହେଇନାହାନ୍ତି ଇଚ୍ଛା କେ ବାଟେ ଆଏଦ ବାଟେ
0: କିନି ଗୋଲାପ ବେଟା ହିଁ ଆନେ କି ଆଏ
1: ବେଡ଼ା ହିଁ ଜାନେ
0: ଧନ୍ୟବାଦ
1: ଧନ୍ୟବାଦ
2: ଇ ଚାଷ ଉପରେ ତମର ବେଚାଇଥାଏ ଭାଇ ନା ରାହ ଶାରଦା ତାକି ମାର ପାଚୁ ବନ ଇ ପାଚୁ ପାଚାନ ଖଡ଼୍ରା କଥା ମାନ ଅଡ଼େ ତାନି ତଣେ ତାଇ ତାଙ୍ଗିସ୍କା

0: କେଉଁତି ତିନି ନକେ ମାର ସାବୁ ତଲେ ନହେଲେ ଡେଟଲ ତଲେ କେଉଁତି ନିହିକି ନର ନାଦି ମାନେ ତାନି ପରେ ମାର ଅଣ୍ଡା ତିନ
1: ସତ କତେ ଦାଦା ମାର ଯଦି କେହି ନର ଆଶାରେ ଏମ୍ କେତେ ପ୍ରକାର ଜୀବାଣୁ ମାନେ ବି ନେଇକି ମାର କି ଏଚାକା ପ୍ରକାର ତି ବୀର ଆଜାକା ଆପେ କି ଆମ୍ବିଆ ଜାକା ହାତ ମାର କାଛି ନ ହାନାଇକି ଅଜିକି କେସକା ନର ଆରେ ମାଗ ତିନି ଚିସାରେ ରୋଗ ବା ଏଲା ହିଁ ଧୀରେ ଧୀରେ ବାନେ କିଆ
0: ବାନେ ତିନି ନକେ ମାର ଯଦି କେହି ନିହିଁ କି ତାନି ନର୍ନି ଉପାୟସ୍କ ମାନେ ଏନିକି କି ତାନି ସବୁ ପ୍ରକାର ମାନେ କେହି ନର ହାଲତା କେଞ୍ଜି ଚି ବାସ୍କା କି ଏନିକି ରାକ ନାଇ ଏନିକି ସାବୁ କି ନାଇ ତଲି ମୁଲି ସାବୁ କି ନାଇ ସାବୁ କେତେ ଯେତ ଯତ ଏନିକି ମାର ଏଦାଣିତି ରାକ ନାଇ ଏମ୍ବାଟେ ମଜ ଏନିକି ନର ନାଇ ଏଲା ହିଁ ର ସବୁ ପ୍ରକାର ପଦ୍ଧତି ମଜାନେ ଏ ପଦ୍ଧତି ତଲେ କିଏ ନରୁଆନେ ଇଚ୍ଛା କିତି ସାରେ କେ ଏ ଜୀବନତା ଇଚ୍ଛି ସାରେ ଏଚେକ ରୋଗର ମାନସିର ଲୋକ ତାକେ ଆହିନେ କେଉଁ ଯଦି ତିନି ନକେ ନିହିକି ଯଦି ଲାହି ଡେଟଲ ତଲେ କି ସାବୁତ ନରେଇ ସାରେ 44% ରୋଗ ଦୂର ଆନେ ଇ ଦାଣି ମାର ଅଭ୍ୟାସ କିନାଦି ମାନେ କାଜ ଲୋକ କିନ ବୁଢା ବୁଢ଼ୀ କିନ ଏମ୍ବାଟା ମାନ୍ଦା ମା କକାରେ ପଦା ଆମେ ଗୋଟାଏ ମାନୁ ଡଲା ମିଲା ଏ ବା ତିସ୍କେ ମାର ସାବୁତଲ ଅଭ୍ୟାସ କିନାଦି ମାନେ ସତ କିଆ ହେଲି ନା
1: ହଁ ସତ ଦାଦା ନେଇ ବେସ୍ତି କାତେ ମାର ଯଦି
0: ଆଶା ଦିଦି ମାଣବିନେ ତେଣୁ ତେଣୁ ଓ ଆର ଏସ୍ ଏନ୍ ଜି ମାଞ୍ଜାମିନେ ଏ ଦାନ୍ତ ଆମ୍ବାର କି ବାଣ୍ଡି ଗୁଡୁ ଗୁଡୁ ହଚି ଜାନେ କି ବାଣ୍ଡି ଗାଡ଼ ପୁନା ପୁଟା ହିଁ ଜାନେ ଗୋଟେ ନିମ୍ବଣ ପିଦରେ ଯେ ଇଦି ରଣ୍ଡି ଡାଇରିଆ ହେଇନି ଏଚି ସାରେ ଦାରି ମାନେ ଆଶା ଦିଦି ତାଣା ହଜାନ ଓ ଆର ଏସ୍ ଚାଚନା ଏ ଓ ଆର ଏସ୍ ତତି ସାରେ ଗୁଣ୍ଡା ମାଣବିନେ ଏ ଗୁଣ୍ଡା ତି ମାର ର ବଟଲତା ର ଲିଟର ଏଇ ଉଣା ଏଦାଣେ ମଜା ଏମିତି ଏଦାଣେ ଆଶା ବ୍ୟସ୍ତ ନିଜେ ଏଦା ତା କିଞ୍ଚି ଚଚା ହା ଏଇ ତା ଠାର ବଟଲତା ଇଟା ନା ମାର ଆଇକି ଗାଡ଼ ମାନ ପୁଣ୍ଟା ଗାଡ଼ିକା ଘସେଇ ଘସେଇ ଆତେ ସାରେ ଇ ରୋଗଟି ମାର ଦୂର ଆନେ ଯଦି ଯାହା ଗାଡ଼ୁ ଆତେ ଆମ୍ବାର କି ପିସିଲେ ଏନେ ଆତେ ସାରେ ଦାରି ମାନେ ସ୍ୱାସ୍ଥ୍ୟ କେନ୍ଦ୍ର ତାହା ଯା ଡାକ୍ତର ତଲେ ପରାମର୍ଶ ହାନେ ମାତ୍ର ଗୋଟେ ଅସପତ୍ର ଚିଚି ସାରେ ମାର ମାଙ୍ଗେ ଇ ରୋଗ ଦୂର ଆୟାନେ କାର୍ଯ୍ୟକ୍ରମ ହାଟା ତାକୁ ରହିଥିଲେ ମଙ୍ଗଳବାର ଅଡେ ଶନିବାର
2: ମାଦନାପୁଟା 12:30 ତା ରେସିପି ଆହିନେ
0: ମଙ୍ଗା ହେଲେ ଚିଠି ହେଦୁ ନା ଠିକଣା ତେ ପୁନଃଞ୍ଜ କାର୍ଯ୍ୟକ୍ରମ ମାର୍ପତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଜୟପୁର
2: ଜିଲ୍ଲା ତେ କୋରାପୁଟ
0: ପିନକୋଡ଼ ନମ୍ବର 7640005 12:00
2: ଜହରା।

ଶୁଣିଲେ କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ। ପ୍ରଯୋଜନା କରିଥିଲେ ମନୀଷ କୁମାର ଠାକୁର, ଉପସ୍ଥାପନାରେ ଥିଲେ ଶ୍ୟାମସୁନ୍ଦର ପୂଜାରୀ ଏବଂ ଏଲିନା ମଣ୍ଡିଙ୍ଗା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ଭକ୍ତି ଗୀତ। ପ୍ରଥମେ ଶିଳ୍ପୀ ନିହାରିକା ପଟ୍ଟନାୟକ। ଶିଳ୍ପୀଙ୍କ କଣ୍ଠରେ ଶୁଣନ୍ତୁ ଅରୁଣ ଚନ୍ଦ୍ର ମହାନ୍ତିଙ୍କ ରଚନା।

ପରବର୍ତ୍ତୀ ଶିଳ୍ପୀ ବେଣୁଧର ସୁବୁଦ୍ଧି, ଗୀତିକାର ବୀରକିଶୋର ନାୟକ।

别哭了，追不了，追不了，追完。

ଫୁଲ ଧୋଇ ପାରିକି ମେହେନ୍ଦିଆ ଫୁଲ ଧୋଇ।

नहीं हो, आई मेरी आँख ना रोए।

ଏଥର ଶୁଣନ୍ତୁ ମଧ୍ୟପ୍ରଦେଶର ବୁନ୍ଦେଲଖଣ୍ଡୀ ଲୋକଗୀତଟିଏ। ପରିବେଷଣ କରିଛନ୍ତି ଆକାଶବାଣୀ ଛତରପୁରର କଳାକାରମାନେ।

0: ଶୁଣିଲେ ପ୍ରାନ୍ତୀୟ ଲୋକଗୀତର କାର୍ଯ୍ୟକ୍ରମ ଗୀତି ଭାରତୀ। ଆଜି ଏଥିରେ ପ୍ରଚାର କଲୁ ଛତିଶଗଡ଼ୀ ଏବଂ ବୁନ୍ଦେଲଖଣ୍ଡୀ ଲୋକଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଚାଷବାସ କଥା।
1: ଆସନ୍ତୁ ଆଜିର ଚାଷବାସ କଥାରେ ଜାଣିବା ଟମାଟୋ ଚାଷ ସମ୍ପର୍କରେ। ଟମାଟୋ ଓଡ଼ିଶାର ଏକ ପ୍ରମୁଖ ଓ ଲାଭଦାୟକ ପରିବା ଚାଷ। ସଠିକ୍ ପ୍ରଣାଳୀରେ ଚାଷ କଲେ ଏଥିରୁ ଭଲ ଅମଳ ଓ ଅଧିକ ଲାଭ ମଧ୍ୟ ମିଳିଥାଏ। ଟମାଟୋ ଚାଷ ପାଇଁ ଅଳ୍ପ ଥଣ୍ଡା ଓ ସୂର୍ଯ୍ୟକିରଣ ଥିବା ପାଗ ଉପଯୁକ୍ତ ହୋଇଥାଏ। 20°C ରୁ 25°C ତାପମାତ୍ରା ଏହାର ବୃଦ୍ଧି ଓ ଫଳ ଧରିବା ପାଇଁ ଉତ୍ତମ ହୋଇଥାଏ। ସାଧାରଣତଃ ଦୋରସା, ନିଗିଡ଼ା ଓ ଜୈବିକ ଅଂଶ ଥିବା ମାଟି ଟମାଟୋ ଚାଷ ପାଇଁ ସବୁଠାରୁ ଉତ୍ତମ ହୋଇଥାଏ। ଟମାଟୋ ଚାଷ ପାଇଁ ମାଟିର ପିଏଚ୍ ମୂଲ୍ୟ 6.0ରୁ 7.0 ମଧ୍ୟରେ ରହିବା ଆବଶ୍ୟକ। ଟମାଟୋ ଚାଷ ବିଭିନ୍ନ ସମୟରେ କରାଯାଇପାରେ, ଯେମିତିକି ଶୀତଦିନ ସମୟରେ ସେପ୍ଟେମ୍ବର ଅକ୍ଟୋବର ମାସରେ ଟମାଟୋ ତଳି ପକାଯାଇଥାଏ, ଠିକ୍ ସେମିତି ଗ୍ରୀଷ୍ମଦିନ ସମୟରେ ଡିସେମ୍ବର ଜାନୁଆରୀ ମାସରେ ତଳି ରୋପଣ କରାଯାଇଥାଏ ଏବଂ ବର୍ଷାଦିନିଆ ଚାଷ ଭାବରେ ଜୁନ୍ ଜୁଲାଇ ମାସରେ ଟମାଟୋ ଚାଷ କରାଯାଇଥାଏ। ଏହାର ଅନେକ କିସମ ଦେଖିବାକୁ ମିଳେ। ଏହାର କିସମମାନଙ୍କ ଭିତରେ ଶଙ୍କର କିସମରେ ଦେଖିବାକୁ ମିଳେ ଅର୍କ ରକ୍ଷକ, ଅର୍କ ସମ୍ରାଟ, ଅର୍କ ଅଭେଦ, ଅବିନାଶ 2, ଲକ୍ଷ୍ମୀ, ଟପ୍ସେରୀ। ଅନ୍ୟ ସାଧାରଣ କିସମଗୁଡ଼ିକ ମଧ୍ୟରେ ରହିଛି BT10, BT12, ପୁଷା ରୁବି, ପୁଷା ଅର୍ଲି ଡ୍ୱାର୍ଫ। ସାଧାରଣ କିସମର ଟମାଟୋ ଚାଷ ପାଇଁ ଏକର ପ୍ରତି 150ରୁ 200 ଗ୍ରାମ ଏବଂ ହାଇବ୍ରିଡ୍ କିସମ ପାଇଁ 70ରୁ 80 ଗ୍ରାମ ବିହନର ଆବଶ୍ୟକତା ପଡ଼ିଥାଏ। ବିହନ ବୁଣିବା ପୂର୍ବରୁ ପ୍ରତି କିଲୋଗ୍ରାମ ବିହନରେ 2 ଗ୍ରାମ କାର୍ବନ୍ଡାଇଅକ୍ସାଇଡ୍ ମିଶାଇ ଶୋଧନ କରିବା ନିହାତି ଆବଶ୍ୟକ। ଏହାଦ୍ୱାରା ରୋଗପୋକର ମାତ୍ରା କମିଯାଇଥାଏ। ଉଚ୍ଚା ମାଟି ସଜା କିମ୍ବା ପ୍ରୋ ଟ୍ରେରେ କୋକୋପିଟ୍ ବ୍ୟବହାର କରି 25ରୁ 30 ଦିନ ପର୍ଯ୍ୟନ୍ତ ତଳିକୁ ପ୍ରସ୍ତୁତ କରିବାକୁ ପଡ଼ିଥାଏ। ଜମିକୁ 3ରୁ 4 ଥର ଭଲ ଭାବରେ ଚାଷ କରି ମାଟିକୁ ଗୁଣ୍ଡ କରିଦେବାକୁ ପଡ଼ିଥାଏ। ଶେଷ ଚାଷ ସମୟରେ ଏକର ପ୍ରତି 8ରୁ 10 ଟନ୍ ସଢ଼ା ଗୋବର ଖତ କିମ୍ବା କମ୍ପୋଷ୍ଟ ମାଟିରେ ମିଶାଇଦେବା ଉଚିତ। ସାଧାରଣ କିସମର ବ୍ୟବହାର କରୁଥିଲେ ଧାଡ଼ିକୁ ଧାଡ଼ି 60 ସେଣ୍ଟିମିଟର ଏବଂ ଗଛକୁ ଗଛ 45 ସେଣ୍ଟିମିଟର ବ୍ୟବଧାନ ରଖି ବିହନ ବୁଣିବା ଉଚିତ। ଠିକ୍ ସେମିତି ହାଇବ୍ରିଡ୍ କିସମର ବ୍ୟବହାର କରୁଥିଲେ ଧାଡ଼ି

ଧାଡ଼ି 75ରୁ 90 ସେଣ୍ଟିମିଟର ଏବଂ ଗଛକୁ ଗଛ 45ରୁ 60 ସେଣ୍ଟିମିଟର ବ୍ୟବଧାନ ରଖି ବିହନକୁ ବୁଣିବା ଉଚିତ। ଅଧିକ ଅମଳ ପାଇଁ ଆମେ ଖତ ଏବଂ ସାରର ମଧ୍ୟ ବ୍ୟବହାର କରିପାରିବା। ଟମାଟୋ ଚାଷ ପାଇଁ ନାଇଟ୍ରୋଜେନ୍ 40 କିଲୋଗ୍ରାମ, ଫସ୍ଫରସ୍ 30 କିଲୋଗ୍ରାମ ଏବଂ ପଟାସ୍ 30 କିଲୋଗ୍ରାମର ଆବଶ୍ୟକତା ପଡ଼ିଥାଏ। ରୋପଣ ସମୟରେ ପୁରା ଫସ୍ଫରସ୍, ଅଧା ନାଇଟ୍ରୋଜେନ୍ ଓ ଅଧା ପଟାସ୍କୁ ଦେବାକୁ ପଡ଼ିବ। ବାକି ଅଧା ନାଇଟ୍ରୋଜେନ୍ ଓ ପଟାସ୍କୁ ରୋପଣର 25

0: ରେ ଜଳସେଚନ କରିବାର ଆବଶ୍ୟକତା ରହିଥାଏ। ବୁନ୍ଦା ଜଳସେଚନ ବ୍ୟବସ୍ଥା ଟମାଟୋ ଚାଷ ପାଇଁ ସବୁଠାରୁ ଉତ୍ତମ ହୋଇଥାଏ। ହାଇବ୍ରିଡ୍ ଓ ଡାଙ୍ଗ ମାରୁଥିବା ଗଛଗୁଡ଼ିକୁ ବାଉଁଶ କାଠି କିମ୍ବା ସୂତା ସାହାଯ୍ୟରେ ଟେକି ବାନ୍ଧିଦେବା ଦ୍ୱାରା ଫଳ ମାଟିରେ ଲାଗି ସଢ଼ି ନଥାଏ। ଚାଲନ୍ତୁ ବର୍ତ୍ତମାନ ଜାଣିବା ଟମାଟୋ ଚାଷରେ ଦେଖାଯାଉଥିବା ରୋଗପୋକ ଏବଂ ଏହାର ପ୍ରତିକାର ସମ୍ପର୍କରେ। ଟମାଟୋ ଚାଷରେ ଦେଖାଯାଉଥିବା ରୋଗପୋକ ମଧ୍ୟରେ ରହିଛି ପତ୍ରମୋଡ଼ା ରୋଗ। ଏହା ଧଳା ମାଛି ଦ୍ୱାରା ବ୍ୟାପିଥାଏ। ଏହାର ପ୍ରତିକାର ପାଇଁ ଇମିଡା କ୍ଲୋପ୍ରିଡ୍ 0.5 ମିଲିଲିଟର ପ୍ରତି ଲିଟର ପାଣିରେ ମିଶାଇ ସ୍ପ୍ରେ କରିବା ଉଚିତ। ତଳି ରୋପଣର 60-70 ଦିନ ପରେ ଫଳ ଅମଳ ପାଇଁ ପ୍ରସ୍ତୁତ ହୋଇଯାଇଥାଏ। ଟମାଟୋ ହାଲୁକା ନାଲି ଓ ଗୋଲାପି ରଙ୍ଗ ଥିବା ସମୟରେ ଏହାକୁ ତୋଳି ବଜାରରେ ବିକ୍ରୟ କରିପାରିବା।
1: ଟମାଟୋ ଚାଷ ସମ୍ପର୍କରେ ଜାଣିଲେ ଆଜିର ଚାଷବାସ କଥାରେ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କିଶୋର ଭାରତୀ କାର୍ଯ୍ୟକ୍ରମ। ପ୍ରଯୋଜନା ମନୀଷ କୁମାର ଠାକୁର। ଉପସ୍ଥାପନା ମିନତୀ ରାଣୀ ନନ୍ଦ।

ପିଲାଇ ଆଜିର ଯୁଗ ହେଉଛି ବିଜ୍ଞାନର ଯୁଗ। ବିଜ୍ଞାନ ବଳରେ ମଣିଷ ଅତି ଦୂରକୁ ଖୁବ୍ ନିକଟତର କରିପାରିଛି। ଏଇ ଯେମିତି ଯାନବାହନ, ଆଗକାଳରେ ଲୋକମାନେ ଚାଲି ଚାଲି ଦୂର ବାଟ ପର୍ଯ୍ୟନ୍ତ ଯାଉଥିଲେ, କିନ୍ତୁ ବର୍ତ୍ତମାନ ଅନେକ ରକମର ଗାଡ଼ି ବାହାରିଲାଣି। ବସ୍, ମଟର, ରେଳ, ପୁଣି ଉଡ଼ାଜାହାଜ, ଜାହାଜ, ଏସବୁ ଆମକୁ ଖୁବ୍ ସୁବିଧା ସେବା ଦେଇଚାଲିଛନ୍ତି। ପିଲାଇ, ଆଗକାଳରେ କିଛି ଘଟଣା ଘଟିଲେ ବା କିଛି ଖବର ପଠାଇବା ପାଇଁ ପାରାକୁ ବ୍ୟବହାର କରାଯାଉଥିଲା। ପରେ ପରେ ଡାକଘର ଦ୍ୱାରା ଚିଠି, ଟେଲିଗ୍ରାମର ବ୍ୟବସ୍ଥା ରହିଲା। କିନ୍ତୁ ଏବେ ଯଦି ଆମେ ଦେଖିବା, ଖୁବ୍ କମ୍ ସମୟ ମଧ୍ୟରେ ମୋବାଇଲ୍ ଦ୍ୱାରା ଖବର ପଠାଯାଇପାରୁଛି। ଏସବୁ ସୁବିଧା ବିଜ୍ଞାନର ଆଉ ଏକ ଅବଦାନ ବୋଲି ମଧ୍ୟ କୁହାଯାଇପାରିବ। ପିଲାଇ, ଡାକଘର ଅନେକ ବର୍ଷରୁ ଲୋକମାନଙ୍କର ସେବା କରିଆସୁଛି। ଏହି ବିଶ୍ୱାସ ତଥା ଭରସାଯୋଗ୍ୟ ଡାକଘର ଆମର ଅନେକ ଉପକାର କରୁଛି। ତେବେ ଆଜିର ଜାତୀୟ ଡାକ ସେବା ଦିବସ ଅବସରରେ ଢେର ସାରା ଶୁଭେଚ୍ଛା ଜ୍ଞାପନ କରି ଆଜିର କିଶୋର ଭାରତୀ କାର୍ଯ୍ୟକ୍ରମକୁ ଆରମ୍ଭ କରିବା।

0: ପିଲାଏ, ଆଜି ଜାତୀୟ ଡାକ ସେବା ଦିବସ। ତୁମ ମନରେ ପ୍ରଶ୍ନ ଉଠୁଥିବ ଯେ ପୋଷ୍ଟ ଅଫିସରେ କ'ଣ ସବୁ ହୁଏ, ଡାକ ସେବା କ'ଣ, ଆମେ ଡାକଘରୁ କ'ଣ ସବୁ ସୁବିଧା ପାଇଥାଉ। ହଁ ନା, ସେସବୁ ପ୍ରଶ୍ନର ଉତ୍ତର ଆମେ ଆଜି ପାଇପାରିବା ଆଜିର କାର୍ଯ୍ୟକ୍ରମରୁ। ଆମ ପାଖରେ ଅଛନ୍ତି ଆମ ଅଞ୍ଚଳର ବରିଷ୍ଠ ଡାକ ଅଧୀକ୍ଷକ। ଚାଲ ସାର୍ଙ୍କଠାରୁ ଡାକଘର ବିଷୟରେ ଜାଣିବା। ସାର୍ ନମସ୍କାର, ଆଜିର କିଶୋର ଭାରତୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ। ତ ପ୍ରଥମେ ଆପଣଙ୍କର ପରିଚୟ ଦିଅନ୍ତୁ।
1: ନମସ୍କାର, ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା। ମୁଁ ସତ୍ୟବାଦୀ ବିଶ୍ୱାଳ, ବର୍ତ୍ତମାନ କୋରାପୁଟ ପୋଷ୍ଟାଲ ଡିଭିଜନର ସିନିୟର ସୁପରିଟେଣ୍ଡେଣ୍ଟ ଅଛି ଏବଂ ଆମର ହେଡକ୍ୱାର୍ଟର ଜୟପୁରରେ ଅବସ୍ଥିତ।
0: ଆଜି ହେଉଛି ଜାତୀୟ ଡାକ ସେବା ଦିବସ। ତ ସାଧାରଣତଃ ଡାକଘରେ ଲୋକମାନେ କ'ଣ କ'ଣ ସବୁ ସୁବିଧା ପାଆନ୍ତି, ପ୍ରଥମେ ଆମେ ଆପଣଙ୍କଠାରୁ ଜାଣିବା ପାଇଁ ଚାହୁଁଛୁ।
1: ଦେଖନ୍ତୁ, ଡାକ ବିଭାଗ 172 ବର୍ଷରୁ ଅଧିକ ହେଲାଣି ଜନସାଧାରଣଙ୍କୁ ନିରବିଚ୍ଛିନ୍ନ ସେବା ଯୋଗାଇ ଦେଇଆସୁଛି ତଥା ସମସ୍ତଙ୍କର ସୁଖ ଦୁଃଖର ସାଥୀ କହିଲେ ଅତ୍ୟୁକ୍ତି ହେବ ନାହିଁ। ଡାକ ବିଭାଗ ମୂଳତଃ ବିଭିନ୍ନ ଡାକ

ସମ୍ପଦୀୟ ସେବା ଯେମିତିକି ସ୍ପିଡ୍ ପୋଷ୍ଟ, ପାର୍ସଲ, ଇଣ୍ଟରନ୍ୟାସନାଲ ମେଲ୍ ଇତ୍ୟାଦି ଯୋଗାଇଥାନ୍ତି। ବିତ୍ତୀୟ ସେବା ମାଧ୍ୟମରେ କେନ୍ଦ୍ର ସରକାରଙ୍କ ତରଫରୁ ବିଭିନ୍ନ ଜମା ଯେମିତି ରେଗୁଲାର ସେଭିଂସ ଆକାଉଣ୍ଟ, RD, TD, KVP, NSC, ସିନିୟର ସିଟିଜେନ୍ ସ୍କିମ୍, ସୁକନ୍ୟା ଇତ୍ୟାଦି ଡାକଘର ମାଧ୍ୟମରେ ଯୋଗାଯାଏ। ଏଥିସହିତ ଗ୍ରାମୀଣ ଡାକ ଜୀବନ ବୀମା ଓ ଡାକ ଜୀବନ ବୀମା ମାଧ୍ୟମରେ ବୀମା ସେବା ଡାକଘରେ ଉପଲବ୍ଧ। ଯେହେତୁ ଡାକଘର ଜନସାଧାରଣଙ୍କର ସେବା କେନ୍ଦ୍ର, ଏହା ମାଧ୍ୟମରେ ଆଧାର ସେବା, ପାସପୋର୍ଟ ସେବା, ଇ କମର୍ସ ଡେଲିଭରି, କ୍ୟାସ୍ ଅନ୍ ଡେଲିଭରି ସେବା, ଲଜିଷ୍ଟିକ୍ ଟ୍ରାନ୍ସପୋର୍ଟେସନ୍ ସେବା ଏବଂ IPB ମାଧ୍ୟମରେ ଡିଜିଟାଲ ବ୍ୟାଙ୍କିଂ ଓ ଡାକ ଟିକେଟ୍ ସଂଗ୍ରହ ସେବା ପୋଷ୍ଟ ଅଫିସ୍ ଦ୍ୱାରା ଯୋଗାଇ ଦିଆଯାଏ। ତେଣୁ ଯଦି ଆମେ ଚୁମ୍ବକରେ କହିବା, ଡାକଘର କେବଳ ଚିଠି ବାଣ୍ଟନ୍ତି ନାହିଁ, ଏହା ବ୍ୟାଙ୍କିଂ, ଇନ୍ସୁରାନ୍ସ, ମନି ଟ୍ରାନ୍ସଫର, ପାର୍ସଲ ଡେଲିଭରି ଆଉ ନାଗରିକ କେନ୍ଦ୍ରିକ ସେବା ପ୍ରଦାନ କରିଥାନ୍ତି।

0: ବହୁତ ବଢିଆ କଥା କହିଲେ ସାର୍ ଯେ ଡାକଘରେ ବହୁତ ସୁବିଧା ଅଛି, ତେବେ କିଶୋର କିଶୋରୀମାନଙ୍କ ପାଇଁ ସାଧାରଣତଃ ଏଇ ଡାକଘରେ କ'ଣ ସବୁ ସୁବିଧା ଅଛି ଆଉ ଡାକଘର କିଶୋର କିଶୋରୀମାନଙ୍କ ପାଇଁ କ'ଣ ସହଯୋଗ କରିପାରିବ?
1: ଦେଖନ୍ତୁ ମ୍ୟାଡାମ୍, ବାସ୍ତବରେ ଏହା ଏକ ଉତ୍ତମ ପ୍ରଶ୍ନ। ଡାକଘର ମାଧ୍ୟମରେ ଆମେ କିଶୋରୀମାନଙ୍କ ପାଇଁ ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ରଖିଛୁ, କିଶୋରମାନଙ୍କ ପାଇଁ ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟ ରଖିଛୁ। ଯେକୌଣସି ବୟସର ବ୍ୟକ୍ତି, ସେ କିଶୋର ହୁଅନ୍ତୁ କିଶୋରୀ ହୁଅନ୍ତୁ କିମ୍ବା ଛୋଟ ଛୁଆ ବି ହୋଇଥାନ୍ତୁ, ଡାକଘରେ ଆର୍ଡି, ଏନ୍ଏସ୍ସି, କେଭିପି ଏବଂ ଟାଇମ୍ ଡିପୋଜିଟ୍ କରିପାରିବେ। ଜେନ୍ଜେଡ଼ମାନଙ୍କୁ ଦୃଷ୍ଟିରେ ରଖି ଆମେ ଆମର ଡିଜିଟାଲ୍ ବ୍ୟାଙ୍କ ଆଇପିପିବି ଖୋଲିଅଛୁ। ସେଥିରେ ଏଟିଏମ୍ କାର୍ଡ ସହିତ ଯେତେ ପ୍ରକାର ଡିଜିଟାଲ୍ ସେବା ଅଛି ସମସ୍ତ ଉପଲବ୍ଧ ଅଛି। ଫିଲାଟେଲି ମାଧ୍ୟମରେ ଆମେ ପ୍ରତ୍ୟେକଙ୍କ ପାଇଁ ଫିଲାଟେଲିକ୍ ଡିପୋଜିଟ୍ ଆକାଉଣ୍ଟ ରଖିଛୁ। ଏହା ମାଧ୍ୟମରେ ସେମାନେ ଅନେକ ଫିଲାଟେଲିକ୍ ପ୍ରଡକ୍ଟ ପାଇପାରିବେ ଓ ସେମାନଙ୍କର ଜ୍ଞାନ ବୃଦ୍ଧି କରିପାରିବେ। ତତ୍ସହିତ ପ୍ରତିବର୍ଷ ଡାକ ବିଭାଗ କିଶୋର କିଶୋରୀମାନଙ୍କ ପାଇଁ ସ୍ପର୍ଶ ସ୍କଲାରସିପ୍ର ବ୍ୟବସ୍ଥା କରିଛି, ଯାହା ମାଧ୍ୟମରେ ସେମାନେ ସେମାନଙ୍କର ଅନ୍ତର୍ନିହିତ ଗୁଣକୁ ଫିଲାଟେଲିକ୍ ଷ୍ଟାମ୍ପ ମାଧ୍ୟମରେ ପ୍ରକାଶ କରିପାରିବେ। ଏଥିସହ ପ୍ରତିବର୍ଷ ଡାକଘରେ ଏମାନଙ୍କ ପାଇଁ ପତ୍ରଲିଖନ ପ୍ରତିଯୋଗିତା କରୁଛନ୍ତି ଓ ଏଥିପାଇଁ ପୁରସ୍କାରର ବ୍ୟବସ୍ଥା ରହିଛି। ନିକଟ ଅତୀତରେ ଆମେ ଏନ୍ଜେନ୍ ପୋଷ୍ଟ ଅଫିସ୍ ଆରମ୍ଭ କରିଛୁ, ଯେଉଁ ପୋଷ୍ଟ ଅଫିସ୍ ସାଧାରଣ ଡାକଘରଠାରୁ ଭିନ୍ନ ରହିବ, ଏହା ଡିଜିଟାଲି ଇକ୍ୱିପ୍ ହେବ।
0: ଏସବୁ ତ କହିଲେ ପିଲାମାନେ କେମିତି ଜମା କରିବେ କିମ୍ବା ପ୍ରତିଯୋଗିତା ଦ୍ୱାରା ପୁରସ୍କୃତ ହେବେ, କିନ୍ତୁ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସୁଧର ବ୍ୟବସ୍ଥା କିଛି ରହିଛି କି କିମ୍ବା ପାଠପଢ଼ା ପାଇଁ ସେମିତି ସୁଲଭ ଋଣର ବ୍ୟବସ୍ଥା କିଛି ରହିଛି କି ସାର୍?
1: ଧନ୍ୟବାଦ। ମୁଁ ପ୍ରଥମରୁ କହିଛି, ଡାକଘରର ସମସ୍ତ ସ୍କିମ୍ ଜନକଲ୍ୟାଣ ପାଇଁ ଉଦ୍ଦିଷ୍ଟ। ଆମର ରେଗୁଲାର ସେଭିଂସ ଆକାଉଣ୍ଟଠାରୁ ଆରମ୍ଭ କରି ସୁକନ୍ୟା ସ୍କିମ୍, ପିପିଏଫ୍ ସ୍କିମ୍, ଆର୍ଡି ସ୍କିମ୍, ସବୁଗୁଡ଼ିକ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ କରାଯାଇଛି। ପ୍ରତ୍ୟେକ ଛାତ୍ରଛାତ୍ରୀ ସେମାନଙ୍କର ଷ୍ଟାଇପେଣ୍ଡ ତଥା ମୁଖ୍ୟମନ୍ତ୍ରୀ ହାତ ଖର୍ଚ୍ଚ ଯୋଜନା,

0: ସାଇକେଲ ପାଇଁ ଖର୍ଚ୍ଚ, ବହି କିଣିବା ପାଇଁ ଖର୍ଚ୍ଚ ଡାକଘର ଖାତା ମାଧ୍ୟମରେ ପାଇପାରିବେ। ଯେହେତୁ ଆମର ପ୍ରତି ପଞ୍ଚାୟତରେ ଡାକଘର ଅଛି, ସେମାନେ ସେଥିରେ ଆକାଉଣ୍ଟ ଖୋଲିଛନ୍ତି ଓ ସବୁ ସୁବିଧା ପାଇପାରୁଛନ୍ତି। କିନ୍ତୁ ଡାକଘର ମାଧ୍ୟମରେ କୌଣସି ଋଣ ଦେବାର ବ୍ୟବସ୍ଥା ନାହିଁ। ମାତ୍ର ଯଦି କୌଣସି ଛାତ୍ରଛାତ୍ରୀଙ୍କର ଡାକଘରେ RD ଆକାଉଣ୍ଟ ଅଛି, ତେବେ ସେଥିରୁ ଜମାରାଶିର ଅର୍ଦ୍ଧେକ ସେ ଋଣ ଆକାରରେ ନେଇପାରିବେ। ତତ୍ସହିତ ଉଚ୍ଚତର ଶିକ୍ଷା ପାଇଁ ଛାତ୍ରଛାତ୍ରୀମାନେ ସୁକନ୍ୟା ଆକାଉଣ୍ଟରୁ ଟଙ୍କା ଉଠାଣ କରିବାର ମଧ୍ୟ ସୁବିଧା ଅଛି।
1: ବହୁତ ବଢିଆ କଥା ସାର୍। ତେବେ ଜନସାଧାରଣଙ୍କ ମନରେ ପ୍ରଶ୍ନ ଉଠେ ଯେ ଜମାରାଶି ସୁରକ୍ଷା କ୍ଷେତ୍ରରେ ଡାକଘର ପ୍ରକୃତରେ କ'ଣ ଭରସା ଯୋଗ୍ୟ ହୋଇପାରିବ କି?
0: ନିଶ୍ଚିତ, ଯେଉଁ ଜମାକାରୀମାନେ ଡାକଘରେ ସଞ୍ଚୟ କରୁଛନ୍ତି ସେମାନେ ନିଶ୍ଚିତ ହେବା ଦରକାର ଯେ ସେମାନଙ୍କର ଜମା ସୁରକ୍ଷିତ ଅଟେ। ତାର କାରଣ ହେଲା, ଡାକଘରର ସମସ୍ତ ଜମା ସ୍କିମ୍ କେନ୍ଦ୍ର ସରକାରଙ୍କ ବିତ୍ତ ମନ୍ତ୍ରଣାଳୟ ଦ୍ୱାରା ସ୍ୱୀକୃତ। ଡାକଘରର ପ୍ରତ୍ୟେକ ଜମା ସ୍କିମ୍ ଜନସାଧାରଣଙ୍କ ସୁବିଧା ପାଇଁ ଉଦ୍ଦିଷ୍ଟ। ଏହାର ସୁଧ ହାର, ମେଚ୍ୟୁରିଟି ପିରିୟଡ୍ ଓ ନେଣଦେଣ ସବୁ ପୂର୍ବ ନିୟମ ଅନୁସାରେ ନିର୍ଦ୍ଧାରିତ। ତୃତୀୟରେ ହେଲା, ଡାକଘର ପ୍ରତ୍ୟେକ ସ୍କିମ୍ ଗାଁଠାରୁ ସହର ସମସ୍ତଙ୍କର ସୁବିଧାକୁ ଦୃଷ୍ଟିରେ ରଖି କରାଯାଇଛି। ଯେହେତୁ ଡାକଘର 172 ବର୍ଷର ସଂସ୍ଥା, ଏହା ପ୍ରତି ଲୋକମାନଙ୍କର ବିଶ୍ୱାସ ଆଜି ବି ଅତୁଟ ରହିଛି। ଡାକଘର ସମସ୍ତ ଜମା ସ୍କିମ୍ ସେୟାର ମାର୍କେଟରୁ ମୁକ୍ତ, ଅର୍ଥାତ୍ ସୁଧହାର ପୂର୍ବ ନିର୍ଦ୍ଧାରିତ ଓ ମଝିରେ ଏହା ଆଦୌ କମ୍ ବେଶୀ ହୁଏ ନାହିଁ।

0: ବହୁତ ବଢ଼ିଆ କଥା ଆପଣ କହିଲେ ଯେ ପିଲାମାନେ ମଧ୍ୟ ନିଜର ଜମା ଟଙ୍କାକୁ ସେମାନେ ନିଶ୍ଚିତ ଭାବରେ ଭଲ ରୂପେ ରଖିପାରିବେ ସେଠାରେ। ବର୍ତ୍ତମାନ ଚିଠିପତ୍ରର ବ୍ୟବହାର ବି କମିଗଲାଣି ଧୀରେ ଧୀରେ, ତ ସେ ସମ୍ପର୍କରେ ଆପଣ କ'ଣ କହିବେ?
1: ମ୍ୟାଡ଼ାମ୍, ଆପଣ ବହୁତ ସମୟ ଉପଯୋଗୀ ପ୍ରଶ୍ନ କରିଛନ୍ତି। ବାସ୍ତବରେ ଚିଠିପତ୍ରର ବ୍ୟବହାର କମିଯାଇଛି। ତାର କାରଣ ହେଉଛି ଆଜିକାଲିର ଯୋଗାଯୋଗ ଚିଠି ମାଧ୍ୟମରୁ ମୋବାଇଲ ଫୋନ, ଇମେଲ, ହ୍ୱାଟ୍ସଆପ୍, ସୋସିଆଲ ମିଡ଼ିଆ, ଅନ୍ୟାନ୍ୟ ଡିଜିଟାଲ ପ୍ଲାଟଫର୍ମକୁ ସିଫ୍ଟ ହୋଇଯାଇଛି। କିନ୍ତୁ ମୁଁ କହିବାକୁ ଚାହେଁ ଯେ ହୁଏତ ବ୍ୟକ୍ତିଗତ ଚିଠି ଦେବା ନେବା କମିଯାଇଛି, ମାତ୍ର ଅଫିସିଆଲ ଚିଠି, ପାର୍ସଲ, ଇ କମର୍ସ ଡେଲିଭରି, ଇନ୍ସୁରାନ୍ସ, ଡିଜିଟାଲ ସର୍ଭିସ୍, ସର୍ବୋପରି ଗାଁ ଗହଳିରେ ଡାକ ସେବା ଓ ସେଥିପାଇଁ ବିଶ୍ୱସନୀୟତା ଆଦୌ କମି ନାହିଁ।
0: ଠିକ କଥା ଆପଣ କହିଲେ, କିନ୍ତୁ ବର୍ତ୍ତମାନ ପିଲାମାନଙ୍କୁ ଯଦି ଆମେ ପଚାରିବୁ, ପୋଷ୍ଟ କାର୍ଡ ଦେଖିଛ କିମ୍ବା ଇଂଲଣ୍ଡ ଲେଟର ଦେଖିଛ କିମ୍ବା ଲଫାଫା ଦେଖିଛ, ସେମାନେ ମନା କରନ୍ତି। ତ ପିଲାମାନଙ୍କ ପାଇଁ ସେମିତି କିଛି ସୁବିଧା ଅଛି ପୋଷ୍ଟ ଅଫିସ ଦ୍ୱାରା ଯେ ସେମାନେ ଦେଖିପାରିବେ?
1: ହଁ ମ୍ୟାଡ଼ାମ୍, ମୁଁ ଏ ବିଷୟରେ ଏତିକି କହିବାକୁ ଚାହେଁ ଯେ ଯେହେତୁ ଡିଜିଟାଲ ମାଧ୍ୟମରେ ଯୋଗାଯୋଗ ଅତ୍ୟନ୍ତ ସରଳ ହୋଇଯାଇଛି, ପିଲାମାନେ ଚିଠି ଦ୍ୱାରା ଆଦାନ ପ୍ରଦାନ କମ୍ କରିଦେଇଛନ୍ତି। ମାତ୍ର ଆମ ନିକଟରେ ଆଜି ବି ପୋଷ୍ଟକାର୍ଡ, ଇନଲ୍ୟାଣ୍ଡ କାର୍ଡ, ଏନଭଲପ୍, ଫିଲାଟେଲିକ୍ ଷ୍ଟାମ୍ପ ମହଜୁଦ ଅଛି। ଆମେ ସମୟ ସମୟ କୌଣସି ନା କୌଣସି ସ୍କୁଲକୁ ଅନୁରୋଧ କରି ସେମାନଙ୍କ ଛାତ୍ରଛାତ୍ରୀଙ୍କୁ ଏକ୍ସପିରିଏନ୍ସ ଭିଜିଟ୍ ପାଇଁ ନିମନ୍ତ୍ରଣ କରୁଛୁ, ଯେଉଁଥିରେ ସେମାନେ ଡାକଘରର କାର୍ଯ୍ୟକ୍ରମ ବିଷୟରେ ଅବଗତ ହେଉଛନ୍ତି। ଏଥିସହିତ ଲେଟର ରାଇଟିଂ କମ୍ପିଟିସନ, ଫିଲାଟେଲି କ୍ୱିଜ୍ କମ୍ପିଟିସନ, ଫିଲାଟେଲିକ୍ ଏକ୍ଜିବିସନ୍ ମାଧ୍ୟମରେ ଆମେ ପିଲାମାନଙ୍କ ମଧ୍ୟରେ ଡାକଘର ପ୍ରତି ଆଗ୍ରହ ଜାରି ରଖିଛୁ।
0: ତ ସେମାନେ କୋଉ ସମୟରେ ଯାଇକି ପହଞ୍ଚି ପାରିବେ ଯେ ଆପଣମାନଙ୍କ ପାଖରେ ଆପଣମାନେ ଯୋଉଠି ଫ୍ରି ରହିପାରିବେ ପିଲାମାନଙ୍କୁ ସେ ବିଷୟରେ ସୂଚନା ଦେବା ପାଇଁ?
1: ମ୍ୟାଡ଼ାମ୍ ଶୁଣନ୍ତୁ, ଆମର ପୋଷ୍ଟ ଅଫିସ, ହେଡ୍ ପୋଷ୍ଟ ଅଫିସ ହେଉ ବା ସବ୍ ପୋଷ୍ଟ ଅଫିସ ହେଉ, 9ରୁ 6 ପର୍ଯ୍ୟନ୍ତ କାମ କରେ। ଆଉ ପିଲାମାନଙ୍କର ଜ୍ଞାନବର୍ଦ୍ଧନ ପାଇଁ ଆମେ ହେଡ୍ ପୋଷ୍ଟ ଅଫିସ 9ରୁ 6 ପର୍ଯ୍ୟନ୍ତ ଖୋଲା ରଖିଛୁ, ଏବଂ ସେମାନେ ସେ ସମୟରେ ଯାଇ ପୋଷ୍ଟମାଷ୍ଟରଙ୍କୁ ଦେଖା କରି ଆଉ ସବୁ ଜିନିଷ

0: କ'ଣ କ'ଣ ଆମର ପୋଷ୍ଟାଲ ପ୍ରଡକ୍ଟ ଅଛି ସେ ବିଷୟରେ ସେମାନେ ଜ୍ଞାନ ଆହରଣ କରିପାରନ୍ତି।
1: ତା ପାଇଁ ଆଗରୁ ଆବେଦନ କରିବାକୁ ପଡିବ ବା କୌଣସି ଆପ୍ଲିକେସନ ଲେଖିକି ଦେବା ପାଇଁ ପଡେ?
0: ହଁ, ତା ପାଇଁ ଆଗରୁ ଆବେଦନ କରିବାକୁ ପଡିବ ଏବଂ ସେ ଅନୁସାରେ ଆମେ ଆମର ଷ୍ଟାଫ ମାନଙ୍କୁ ନିର୍ଦ୍ଦେଶ ଦେବା।
1: ଶିଶୁମାନଙ୍କର ହେଉ ବା ଜନସାଧାରଣଙ୍କର ଏଠାରେ ତ ଆଧାର କାର୍ଡ କରନ୍ତି, ଆଉ କ'ଣ ସବୁ ସୁବିଧା ରହିଛି ଯୋଉଟାକି ପୋଷ୍ଟାଲ ମାଧ୍ୟମରେ ଆମେ କରିପାରିବୁ?
0: ବାସ୍ତବିକ ଡାକଘରର ଅନେକ ଶାଖାରେ ଆମର ଆଧାର କେନ୍ଦ୍ର କାମ କରୁଅଛି। ଏଥିସହିତ ଆମେ ପ୍ରତି ସପ୍ତାହରେ 2-3 ସ୍ଥାନରେ ଆଧାର କ୍ୟାମ୍ପ କରୁଛୁ, ଯେଉଁଥିରେ ବାୟୋମେଟ୍ରିକ ଅପଡେସନ ସମ୍ପୂର୍ଣ୍ଣ ମାଗଣାରେ ହେଉଛି। ଆମର ପ୍ରତ୍ୟେକ ବ୍ରାଞ୍ଚ ପୋଷ୍ଟ ଅଫିସରେ ବାଳ ଆଧାର ଆମେ ମାଗଣାରେ କରୁଅଛୁ। ଡାକଘର ମାଧ୍ୟମରେ ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରେ ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ର ଅଛି, ତା ମାଧ୍ୟମରେ ଜନସାଧାରଣଙ୍କୁ ଆଉ ଭୁବନେଶ୍ୱର ଯାଇ ଅଯଥା ହଇରାଣ ହେବାକୁ ପଡ଼ୁନାହିଁ। ସେହିପରି ବ୍ୟାଙ୍କ ଭଳି ଡାକଘରେ ଡିଜିଟାଲ ବ୍ୟାଙ୍କିଂ ଏଟିଏମ୍ କାର୍ଡର ସୁବିଧା ଅଛି। ଆପଣ ଘରେ ବସି ନିଜର ସେଭିଂସ ଆକାଉଣ୍ଟ ଖୋଲିପାରିବେ, ପୋଷ୍ଟାଲ ଲାଇଫ ଇନ୍ସୁରାନ୍ସ ଖୋଲିପାରିବେ, ଜମା କରିପାରିବେ, ସ୍ପିଡ୍ ପୋଷ୍ଟ ପାର୍ସଲ ବି ବୁକ୍ କରିପାରିବେ। ଯଦି ଜଣେ ବ୍ୟକ୍ତି କିମ୍ବା ସଂସ୍ଥା ଅଧିକ ଡାକ ସାମଗ୍ରୀ ବୁକିଂ କରିବାକୁ ଚାହିଁବେ ତେବେ ଆମେ ଆମର କର୍ମଚାରୀଙ୍କ ମାଧ୍ୟମରେ ତାଙ୍କଠାରୁ କଲେକ୍ସନ କରି ବୁକିଂ କରି ରସିଦ ଦେବୁ, ଯେଉଁଥିରେ ବୁକ୍ ନାଓ ପେ ଲେଟରର ବ୍ୟବସ୍ଥା ରହିଛି। ସେହିଭଳି ଆପଣଙ୍କର ବୁକିଂ ଆର୍ଟିକଲର ଟ୍ରାକ୍ ଆଣ୍ଡ ଟ୍ରେସ୍ର ବ୍ୟବସ୍ଥା ଡାକଘର ମାଧ୍ୟମରେ ଅଛି। ଆପଣ ଆପଣଙ୍କ ଜମାଖାତାର ଭାରତର ଯେକୌଣସି ଡାକଘରେ ଜମା କରିପାରିବେ, ଉଠାଣ କରିପାରିବେ। ଆପଣଙ୍କର ଅନ୍ୟ ବ୍ୟାଙ୍କରେ ଖାତା ଥିଲେ ମଧ୍ୟ ଡାକଘରେ ଫିଙ୍ଗରପ୍ରିଣ୍ଟ ଦେଇ ଦୈନିକ 10,000 ପର୍ଯ୍ୟନ୍ତ ଉଠାଇ ପାରିବେ।
1: ଡାକଘରେ ଜନସାଧାରଣ ବହୁତ ସୁବିଧା ମଧ୍ୟ ପାଇପାରିବେ। ତେବେ ସାର୍, ଶେଷରେ ଏତିକି ଆପଣଙ୍କ ଠାରୁ ଜାଣିବା ପାଇଁ ଚାହୁଁଛୁ ଯେ ଡାକଘର ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଆପଣ କ'ଣ ମେସେଜ ଦେବା ପାଇଁ ଚାହିଁବେ?
0: ଛାତ୍ରଛାତ୍ରୀମାନଙ୍କୁ ଆମେ ଏଇ ମେସେଜ ଦେବାକୁ ଚାହିଁବୁ ଯେ ବାସ୍ତବରେ ଡାକଘର ହେଉଛି ସବୁଠୁ ବିଶ୍ୱସନୀୟ ସଂସ୍ଥା, ସବୁଠୁ ପୁରୁଣା ସଂସ୍ଥା, ଏବଂ ଡାକ କର୍ମଚାରୀମାନେ ସମସ୍ତେ ଅତ୍ୟନ୍ତ ପରିଶ୍ରମୀ। ସେମାନେ ନିହାତି ଭାବରେ ଆପଣମାନଙ୍କ ଯେଉଁମାନେ ଆମର ପୋଷ୍ଟ ଅଫିସକୁ ଯିବେ ସେମାନଙ୍କୁ ବନ୍ଧୁ ଭଳି ବ୍ୟବହାର କରିବେ, ଏବଂ ଆପଣମାନେ ସେମାନଙ୍କର ଏକ୍ସପିରିଏନ୍ସରୁ ଶିକ୍ଷା ଲାଭ କରିବା ସହିତ ଡାକଘର ବିଷୟରେ ମଧ୍ୟ ଜ୍ଞାନ ଆହରଣ କରିପାରିବେ। ବାସ୍ତବରେ ଡାକ ସେବା ଜନସେବା ଏବଂ ଡାକଘର ଆପଣମାନଙ୍କର ସାଥୀ।
1: ବହୁତ ବଢିଆ କଥା ସାର୍, ବହୁମୂଲ୍ୟ ସମୟରୁ କିଛି ଦେଇ ଅନେକ ତଥ୍ୟ ପ୍ରଦାନ କରିଥିବା ଯୋଗୁଁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ସାର୍।
0: ଆପଣଙ୍କୁ ଧନ୍ୟବାଦ।

ପିଲାଏ ଆଜିର ଜାଣିବା କଥାରେ ପ୍ରଥମେ ଜାଣିବା ଆର୍.କେ. ନାରାୟଣଙ୍କ ବିଷୟରେ। ଭାରତୀୟ ଇଂରାଜୀ ସାହିତ୍ୟର ଆକାଶରେ ଯେଉଁ କେତେକ ଲେଖକ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି, ସେମାନଙ୍କ ମଧ୍ୟରେ ଆର୍.କେ. ନାରାୟଣଙ୍କର ନାମ ଅତ୍ୟନ୍ତ ଗରିମାମୟ। ସରଳ ଭାଷା, ସାଧାରଣ ମଣିଷର ଜୀବନ, ଭାରତୀୟ ସମାଜର ପରମ୍ପରା ଓ ମାନବୀୟ ଭାବନାକୁ ନିଜ ରଚନାରେ ସୁନ୍ଦର ଭାବେ ପ୍ରକାଶ କରି ସେ ଭାରତୀୟ ଇଂରାଜୀ ସାହିତ୍ୟକୁ ବିଶ୍ୱସ୍ତରରେ ପରିଚିତ କରାଇଥିଲେ। ଆର୍.କେ. ନାରାୟଣଙ୍କର ପୂର୍ଣ୍ଣ ନାମ ରଶ୍ମିପୁରମ୍ କୃଷ୍ଣସ୍ୱାମୀ ନାରାୟଣ। ସେ ଅକ୍ଟୋବର 10 ତାରିଖ 1906 ମାଦ୍ରାସରେ ଜନ୍ମଗ୍ରହଣ କରିଥିଲେ, ଯାହାକି ବର୍ତ୍ତମାନ ଚେନ୍ନାଇ ସହର ନାମରେ ପରିଚିତ। ତାଙ୍କ ପିତା ଥିଲେ ଜଣେ ଶିକ୍ଷକ। ଶୈଶବରୁ ସେ ପାଠପଢ଼ା ଓ ସାହିତ୍ୟ ପ୍ରତି ଆକର୍ଷିତ ହୋଇଥିଲେ। ପରେ ସେ ମହାବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରି ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଶିକ୍ଷା ସମାପ୍ତ କରିବା ପରେ ନାରାୟଣ କିଛି ସମୟ ଶିକ୍ଷକତା କରିଥିଲେ, କିନ୍ତୁ ତାଙ୍କର ମନ ସାହିତ୍ୟ ରଚନାରେ ଅଧିକ ଲାଗିଥିଲା। ଶେଷରେ ସେ ପୂର୍ଣ୍ଣ ସମୟରେ ଲେଖାଲେଖିକୁ ନିଜ ଜୀବନର ପ୍ରମୁଖ କାର୍ଯ୍ୟ ଭାବେ ଗ୍ରହଣ କଲେ। ତାଙ୍କର ପ୍ରଥମ ଉପନ୍ୟାସ ସ୍ୱାମୀ ଆଣ୍ଡ ଫ୍ରେଣ୍ଡସ୍ 1935 ପ୍ରକାଶିତ ହୋଇଥିଲା। ଏହି ଉପନ୍ୟାସରେ ଦକ୍ଷିଣ ଭାରତର ଏକ କଳ୍ପିତ ସହର ମାଲଗୁଡ଼ିର ପରିବେଶ ମାଧ୍ୟମରେ ଶିଶୁ ଓ ସାଧାରଣ ଲୋକଙ୍କ ଜୀବନକୁ ଚିତ୍ରଣ କରାଯାଇଛି। ବର୍ତ୍ତମାନ ସମୟରେ ମାଲଗୁଡ଼ି ତାଙ୍କର ଅନେକ ରଚନାର ମୁଖ୍ୟ ପୃଷ୍ଠଭୂମି ହୋଇଥିଲା। ତାଙ୍କ ରଚିତ ଦ ଗାଇଡ୍ ଏକ ଅତ୍ୟନ୍ତ ପ୍ରସିଦ୍ଧ ଉପନ୍ୟାସ। ଏହି ଉପନ୍ୟାସ ପାଇଁ ସେ 1960 ସାହିତ୍ୟ ଆକାଡେମୀ ପୁରସ୍କାର ମଧ୍ୟ ପାଇଥିଲେ। ଆର୍.କେ. ନାରାୟଣଙ୍କର ସାହିତ୍ୟର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ତାଙ୍କ କଳ୍ପିତ ସହର ମାଲଗୁଡ଼ି। ଏହା ଭାରତର ଏକ ସାଧାରଣ ସହରର ପ୍ରତୀକ ଭଳି ଲାଗେ। ମାଲଗୁଡ଼ିର ଲୋକମାନେ ବଜାର, ସ୍କୁଲ, ରାସ୍ତା, ଦୋକାନ ଓ ପାରିବାରିକ ଜୀବନ ମାଧ୍ୟମରେ ନାରାୟଣ ଭାରତୀୟ ସମାଜରେ ଏକ ସଜୀବ ଚିତ୍ର ଆଙ୍କିଛନ୍ତି। ତାଙ୍କ ଚରିତ୍ରମାନେ କୌଣସି ଅସାଧାରଣ ବ୍ୟକ୍ତି ନୁହନ୍ତି, ସେମାନେ ସାଧାରଣ ମଣିଷ, ଛାତ୍ର, ଶିକ୍ଷକ, ଦୋକାନୀ, ବ୍ୟବସାୟୀ, କର୍ମଚାରୀ ଓ ପରିବାରର ସଦସ୍ୟ। ଏହି ସାଧାରଣ ଜୀବନର ଛୋଟ ଛୋଟ ଘଟଣାକୁ ଯେ ହାସ୍ୟ, ବ୍ୟଙ୍ଗ ଓ ମାନବୀୟ ସମ୍ବେଦନା ସହିତ ଉପସ୍ଥାପନା କରିଛନ୍ତି। ନାରାୟଣଙ୍କର ଭାଷା ଅତ୍ୟନ୍ତ ସରଳ, ସ୍ୱାଭାବିକ ଓ ସୁବୋଧ। ସେ ଜଟିଳ ଶବ୍ଦ ବ୍ୟବହାର ନ କରି ସାଧାରଣ ଜୀବନର ଘଟଣାକୁ ଆକର୍ଷଣୀୟ ଭାବରେ ଲେଖିଥିଲେ। ତାଙ୍କ ରଚନାରେ ହାସ୍ୟ ଓ ବ୍ୟଙ୍ଗର ମିଶ୍ରଣ ଦେଖିବାକୁ ମିଳେ। ତାଙ୍କ ସାହିତ୍ୟର ଅନ୍ୟତମ ବିଶେଷତ୍ୱ ହେଉଛି ଭାରତୀୟତା। ଭାରତୀୟ ପରିବାର, ସମାଜ, ପରମ୍ପରା, ଧର୍ମୀୟ ବିଶ୍ୱାସ, ଆଧୁନିକତା ଓ ପୁରାତନ ଚିନ୍ତାଧାରାର ଦ୍ୱନ୍ଦ୍ୱ ତାଙ୍କ ରଚନାରେ ସୁନ୍ଦର ଭାବେ ପ୍ରକାଶ ପାଇଛି। ଆର୍.କେ. ନାରାୟଣଙ୍କର ସାହିତ୍ୟିକ ପ୍ରତିଭା ପାଇଁ ସେ ଅନେକ ସମ୍ମାନ ଓ ପୁରସ୍କାର ପାଇଥିଲେ। ସେ ସାହିତ୍ୟ ଆକାଡେମୀ ପୁରସ୍କାର ପାଇବା ସହିତ ଭାରତର ଉଚ୍ଚ ନାଗରିକ ସମ୍ମାନ ପଦ୍ମଭୂଷଣ ଓ ପରେ ପଦ୍ମବିଭୂଷଣରେ ସମ୍ମାନିତ ହୋଇଥିଲେ। ଭାରତୀୟ ଇଂରାଜୀ ସାହିତ୍ୟକୁ ବିଶ୍ୱସ୍ତରରେ ପରିଚିତ କରାଇବାରେ ତାଙ୍କର ଅବଦାନ ଅତୁଳନୀୟ। ଦୀର୍ଘ ଓ ଗୌରବମୟ ସାହିତ୍ୟିକ ଜୀବନ ପରେ ଆର୍.କେ. ନାରାୟଣଙ୍କର 13 ମେ 2001 ଚେନ୍ନାଇଠାରେ ପରଲୋକ ଘଟିଥିଲା। ତଥାପି ତାଙ୍କର ଅମର ସାହିତ୍ୟ ଆଜି ମଧ୍ୟ ପାଠକମାନଙ୍କୁ ଆନନ୍ଦ ଦେଇଛି ଓ ଭାରତୀୟ ଜୀବନକୁ ବୁଝିବାରେ ସହାୟତା କରୁଛି। ଆର୍.କେ. ନାରାୟଣ ଭାରତୀୟ ଇଂରାଜୀ ସାହିତ୍ୟର ଜଣେ ଯଶସ୍ୱୀ ଓ ଅମର ସ୍ରଷ୍ଟା। ସରଳ ଭାଷାରେ ସାଧାରଣ ମଣିଷର ଜୀବନକୁ ଚିତ୍ରଣ କରିବା ତାଙ୍କର ସବୁଠାରୁ ବଡ଼ ସଫଳତା। ମାଲଗୁଡ଼ି ଓ ତାହାର ଚରିତ୍ରମାନଙ୍କ ମାଧ୍ୟମରେ ସେ ଭାରତୀୟ ସମାଜର ଏକ ସଜୀବ ପ୍ରତିଛବି ବିଶ୍ୱ ସାହିତ୍ୟକୁ ଦେଇଛନ୍ତି। ତାଙ୍କର ସାହିତ୍ୟ ଭାରତୀୟତା, ମାନବିକତା, ହାସ୍ୟ ଓ ଜୀବନବୋଧର ଏକ ସୁନ୍ଦର ସମନ୍ୱୟ। ସେଥିପାଇଁ ଆର୍.କେ. ନାରାୟଣଙ୍କର ନାମ ଭାରତୀୟ ସାହିତ୍ୟ ଇତିହାସରେ ଚିରସ୍ମରଣୀୟ ହୋଇ ରହିବ।

ପିଲାଏ ଏବେ ଜାଣିବା ମହାଳୟ ଅମାବାସ୍ୟା ବିଷୟରେ। ଭାରତ ଏକ ପର୍ବପର୍ବାଣୀର ଦେଶ। ଏଠାରେ ବିଭିନ୍ନ ଧର୍ମ ସମ୍ପ୍ରଦାୟ ଓ ଅଞ୍ଚଳର ଲୋକମାନେ ନିଜ ନିଜ ପରମ୍ପରା ଅନୁଯାୟୀ ଅନେକ ପର୍ବ ପାଳନ କରନ୍ତି। ଓଡ଼ିଶାର ଧାର୍ମିକ ଓ ସାଂସ୍କୃତିକ ଜୀବନରେ ମହାଳୟ ଅମାବାସ୍ୟାର ଏକ ବିଶେଷ ସ୍ଥାନ ରହିଛି। ଏହି ଦିନ ପିତୃପୁରୁଷମାନଙ୍କୁ ଶ୍ରାଦ୍ଧ ଏବଂ ତର୍ପଣ ଅର୍ପଣ କରାଯାଏ। ଏହା ପିତୃସ୍ମରଣ, ଶ୍ରଦ୍ଧା ଓ ପାରିବାରିକ ପରମ୍ପରାର ପ୍ରତୀକ। ମହାଳୟ ଶବ୍ଦଟି ଧାର୍ମିକ ଦୃଷ୍ଟିରୁ ବିଶେଷ ମହତ୍ତ୍ୱ ବହନ କରେ। ଆଶ୍ୱିନ ମାସର ଅମାବାସ୍ୟାକୁ ସାଧାରଣତଃ ମହାଳୟ ଅମାବାସ୍ୟା କୁହାଯାଏ। ପିତୃପକ୍ଷର ଅବସାନ ଏହି ଦିନ ହୁଏ ଓ ଏହାପରେ ଦେବୀ ପକ୍ଷର ଆରମ୍ଭ ହୁଏ ବୋଲି ପରମ୍ପରା ମନାଯାଏ। ତେଣୁ ମହାଳୟ ଦିନଟି ଏକପଟେ ପିତୃପୁରୁଷଙ୍କର ସ୍ମରଣର ଦିନ ହୋଇଥିଲା ବେଳେ ଅନ୍ୟପଟେ ଶାରଦୀୟ ଦୁର୍ଗାପୂଜାର ଆଗମନୀ ସୂଚନା ଦିଏ। ଓଡ଼ିଶାରେ ମହାଳୟ ଅମାବାସ୍ୟାର ଧାର୍ମିକ ମହତ୍ତ୍ୱ ବହୁତ ଅଧିକ। ବିଭିନ୍ନ ପବିତ୍ର ନଦୀ ଓ ତୀର୍ଥସ୍ଥାନମାନଙ୍କରେ ଲୋକମାନେ ପିତୃପୁରୁଷଙ୍କ ପାଇଁ ତର୍ପଣ କରନ୍ତି। ଭୁବନେଶ୍ୱର, ପୁରୀ ଓ ଅନ୍ୟାନ୍ୟ ତୀର୍ଥସ୍ଥାନରେ ଏହି ଦିନ ଧାର୍ମିକ କାର୍ଯ୍ୟକଳାପ ଦେଖିବାକୁ ମିଳେ। ଘରେ ଘରେ ଲୋକମାନେ ପୂର୍ବପୁରୁଷଙ୍କୁ ସ୍ମରଣ କରି ତାଙ୍କ ପ୍ରତି ଶ୍ରଦ୍ଧା ଜଣାନ୍ତି। ଏହା ଓଡ଼ିଆ ସଂସ୍କୃତିରେ ପରିବାର, ପରମ୍ପରା ଓ ପିତୃଭକ୍ତିର ଗୁରୁତ୍ୱ ପ୍ରକାଶ କରେ। ମହାଳୟା ପରେ ଆସୁଥିବା ଦୁର୍ଗାପୂଜା ଆମ ମନରେ ନୂତନ ଉତ୍ସାହ ଓ ଆନନ୍ଦ ଭରିଦିଏ। ତେଣୁ ମହାଳୟା ଅମାବାସ୍ୟା ଆମ ଧାର୍ମିକ ଓ ସାଂସ୍କୃତିକ ଜୀବନର ଏକ ଅମୂଲ୍ୟ ପରମ୍ପରା।

ପିଲାଏ ଆଜି ତ ସମୟ ହେଇଗଲାଣି, ଆଜିର କାର୍ଯ୍ୟକ୍ରମ ତୁମମାନଙ୍କୁ କିପରି ଲାଗିଲା ମତାମତ ଜଣାଇବ। ତୁମର ମତାମତ ଅପେକ୍ଷାରେ ଆଜିର କିଶୋର ଭାରତୀ କାର୍ଯ୍ୟକ୍ରମରେ ଉଠିବା।

0: ଶୁଣିଲେ କିଶୋର ଭାରତୀ କାର୍ଯ୍ୟକ୍ରମ। ପ୍ରଯୋଜନା କରିଥିଲେ ମନୀଷ କୁମାର ଠାକୁର, ଉପସ୍ଥାପନା କଲେ ମିନତୀ ରାଣୀ ନନ୍ଦ। ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ଦିନ 1:50 ହେବା ପାଇଁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଦିନ 2:00 ଶୁଣିବେ ମିଡ୍ ଡେ ନ୍ୟୁଜ୍, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଚେନ୍ନାଇକୁ ଆସନ୍ତାକାଲି ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ। ରାଜସ୍ଥାନର ଯୋଧପୁର ବାୟୁସେନା ଘାଟିଠାରେ ବହୁରାଷ୍ଟ୍ରୀୟ ତରଙ୍ଗ ଶକ୍ତି କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରତିରକ୍ଷା ମନ୍ତ୍ରୀ। ମାନସିକ ସ୍ୱାସ୍ଥ୍ୟର ମହତ୍ତ୍ୱ ଓ ଏହାର ପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ। ବିଶ୍ୱ ବଜାର କ୍ଷେତ୍ରକୁ ରୁଷର ପ୍ରସ୍ତାବିତ ତୈଳ ଯୋଗାଣ ଅର୍ଥନୈତିକ କ୍ଷେତ୍ରରେ ସକାରାତ୍ମକ ପ୍ରଭାବ ପକାଇବ କହିଲେ ରୁଷ ରାଷ୍ଟ୍ରପତି। ଏବଂ ଇନ୍ଦୋରଠାରେ ଆସନ୍ତାକାଲି ଖେଳାଯିବ ଭାରତ ଓ ୱେଷ୍ଟଇଣ୍ଡିଜ୍ ତୃତୀୟ ଟି20 କ୍ରିକେଟ୍ ମ୍ୟାଚ୍। ବିସ୍ତୃତ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଚେନ୍ନାଇ ଗସ୍ତରେ ଯାଇ କେତେକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ସେଥିମଧ୍ୟରେ ପୁନମାଲେ ଏବଂ ଭଟପଲାନୀ ମଧ୍ୟରେ ମେଟ୍ରୋ ରେଳସେବାର ଉଦ୍ଘାଟନ ଅନ୍ତର୍ଭୁକ୍ତ। ଆଭାସୀ ମାଧ୍ୟମରେ ମଧ୍ୟ ଶ୍ରୀ ମୋଦି ଏହି ଅବସରରେ 5 ଅମୃତ ଭାରତ ଷ୍ଟେସନ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ପୁରୁଠାରୁ ପୁନେମାଲେ ପର୍ଯ୍ୟନ୍ତ ଶ୍ରୀ ମୋଦି ମେଟ୍ରୋ ରେଳ ଯୋଗେ ଯାତ୍ରା କରିବେ। ପୁରୁର ହ୍ରଦ ନିକଟସ୍ଥ ଜଳକଣ୍ଡେଶ୍ୱର ଶିବମନ୍ଦିରରେ ପୂଜାର୍ଚ୍ଚନା କରିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦିଙ୍କ ସହ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ଜୋସେଫ ବିଜୟ ଯୋଗଦେବେ। ଆଇଆଇଟି ମାଡ୍ରାସ୍ଠାରେ ବ୍ରେନ୍ ସେଣ୍ଟରର ଶ୍ରୀ ମୋଦି ପରିଦର୍ଶନ କରିବେ। ସେଠାରେ ଏକ ପଦଯାତ୍ରାରେ ସାମିଲ ହେବା ସହ କେତେକ କଲ୍ୟାଣମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଦିଲ୍ଲୀ ପ୍ରତ୍ୟାବର୍ତ୍ତନ ପୂର୍ବରୁ ପ୍ରଧାନମନ୍ତ୍ରୀ ଜୟଗୋପାଳ ଗରୁଡ଼ିଆ ସମାରୋହରେ ମଧ୍ୟ ଯୋଗଦେବେ। ରାଜସ୍ଥାନର ଯୋଧପୁରସ୍ଥିତ ବାୟୁସେନା ଘାଟିଠାରେ ତରଙ୍ଗ ଶକ୍ତି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗ ଦେଇଛନ୍ତି। ଏହି ବହୁରାଷ୍ଟ୍ରୀୟ ଆକାଶ କ୍ଷେତ୍ର ପ୍ରଦର୍ଶନୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ଭାରତୀୟ ବାୟୁସେନା କର୍ମଚାରୀଙ୍କ ସମେତ ଅଂଶଗ୍ରହଣକାରୀ ରାଷ୍ଟ୍ରର ବାୟୁସେନା ଅଧିକାରୀଙ୍କ ସହ ଭାବ ବିନିମୟ କରିଛନ୍ତି। ଏହି ଅବସରରେ ଆଧୁନିକ ଲଢୁଆ ବିମାନଗୁଡ଼ିକ ଦ୍ୱାରା ପ୍ରଦର୍ଶିତ ଏକ କାର୍ଯ୍ୟକ୍ରମକୁ ଶ୍ରୀ ସିଂ ନିରୀକ୍ଷଣ କରିଥିଲେ। ଅଂଶଗ୍ରହଣକାରୀ ରାଷ୍ଟ୍ରଗୁଡ଼ିକର ସେନା ସେମାନଙ୍କର କାର୍ଯ୍ୟଦକ୍ଷତା, ପ୍ରଯୁକ୍ତିବିଦ୍ୟା ଆଧାରିତ ସାମରିକ ପଦକ୍ଷେପ ଆଦି ପ୍ରଦର୍ଶନ କରିଥିଲେ। ବିରୋଧୀ ଦଳଗୁଡ଼ିକ ଦେଶରେ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଅଭିଯୋଗ କରିଛନ୍ତି। ବିଦେଶୀ ଶକ୍ତିଙ୍କ ପ୍ରରୋଚନାରେ ସେମାନେ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମ ସହ ଆଲୋଚନା କାଳରେ ଶ୍ରୀ ନବୀନ ବିରୋଧୀ ଦଳଗୁଡ଼ିକ ଦେଶରେ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିବାକୁ ସର୍ବଦା ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି। ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଅତ୍ୟନ୍ତ ସଶକ୍ତ ଏବଂ ବିରୋଧୀଙ୍କ ଏଭଳି ଚିନ୍ତାଧାରାକୁ ନାଗରିକ ସମର୍ଥନ କରୁନାହାନ୍ତି ବୋଲି ସେ କହିଛନ୍ତି। ବିଶ୍ୱ ସଙ୍କଟ ସତ୍ତ୍ୱେ ଦେଶ ନିରନ୍ତର ପ୍ରଗତି ପଥରେ ଅଗ୍ରସର ହେଉଛି ବୋଲି ଶ୍ରୀ ନବୀନ କହିଛନ୍ତି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମ ଗୀତଟି ଚମତ୍କାର କଥାଚିତ୍ରରୁ, ଶିଳ୍ପୀ ଅଲକା ୟାଗ୍ନିକ ଏବଂ କୁମାର ସାନୁ, ଗୀତିକାର ଆନନ୍ଦ ବକ୍ସି।

କୁରୁକ୍ଷେତ୍ର ଏହି କଥାଚିତ୍ରର ଗୀତଟିକୁ ଶୁଣନ୍ତୁ ଅଲକା ୟାଗ୍ନିକ ଏବଂ କୁମାର ସାନୁଙ୍କ କଣ୍ଠରେ, ଗୀତିକାର ଦେବ କୋହଲି, ସଙ୍ଗୀତ ହିମେଶ ରେଶମିଆ।

ଚାନ୍ଦ କେ ପାର ଚଲୋ, ଏ କଥାଚିତ୍ରର ଗୀତଟିକୁ ଶୁଣନ୍ତୁ ଶେଷରେ ଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ, ଗୀତିକାର ବିଷ୍ଣୁ ନାରାୟଣ, ସଙ୍ଗୀତ ରିଷି ଆଜାଦ।

0: ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ଦିନ 2:30 ହେବା ପାଇଁ ଯାଉଛି। ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କିଛି ବିଜ୍ଞାପନ ପରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ପ୍ରତ୍ୟାହାର ଶେଷ। ଅଙ୍ଗୀ ନିଭାଇଥିବା ଅନୁଭୂତିକୁ ଶୁଣିବା, ପ୍ରକୃତ ସ୍ୱର ଓ ପରିବର୍ତ୍ତନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ। ମହାମାୟାଙ୍କ ଆଗମନ ଓ ପବିତ୍ର ମହାଳୟ ଅବସରରେ ଆଜି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କରାଯାଉଛି ତିଳତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ। ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା ସମଲେଶ୍ୱରୀ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତା ମଙ୍ଗଳବାର ସୁଦ୍ଧା ଲଘୁଚାପ ସୃଷ୍ଟି ସମ୍ଭାବନା। ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ଅନିଚ୍ଛୁକ ଛାତ୍ରଛାତ୍ରୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବେ। ସକାଳ 10:00 ଅପରାହ୍ନ 2:00 ପର୍ଯ୍ୟନ୍ତ ସମୟସୀମା ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହୋଇଛି। ରାଜ୍ୟର ମୋଟ 348 ମହାବିଦ୍ୟାଳୟରେ ସମୁଦାୟ 8325 ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ 1156 ନାମାଙ୍କନ ପତ୍ର ନାକଚ ହୋଇଛି। ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ମିଳିଥିବା ତଥ୍ୟ ଅନୁସାରେ 1653 ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଅନ୍ୟପକ୍ଷରେ 13 ବିଶ୍ୱବିଦ୍ୟାଳୟରେ ମୋଟ 361 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ 41 ନାମାଙ୍କନ ପତ୍ର ନାକଚ ହୋଇଥିବା ସୂଚନା ଆମର ହସ୍ତଗତ ହୋଇଛି। ଆସନ୍ତା 15 ଦିନ ଭୋଟ୍ ଗ୍ରହଣ କରାଯିବା ସହ ଫଳାଫଳ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଜୀବନରେ ମାନସିକ ସ୍ୱାସ୍ଥ୍ୟର ମହତ୍ତ୍ୱ ଏବଂ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସର ବାର୍ତ୍ତା ହେଉଛି ଅଙ୍ଗୀ ନିଭାଇଥିବା ଅନୁଭୂତିକୁ ଶୁଣିବା, ପ୍ରକୃତ ସ୍ୱର ପ୍ରକୃତ ପରିବର୍ତ୍ତନ। ଶୁଣନ୍ତୁ ଏ ସମ୍ପର୍କରେ ଏକ ଉପସ୍ଥାପନା।

0: ମନ ଭଲ ଥିଲେ ଜୀବନ ସୁନ୍ଦର ଲାଗେ, କିନ୍ତୁ ମନ ଭିତରେ ଯେତେବେଳେ ଚିନ୍ତା, ଚାପ, ଅବସାଦର ଝଡ଼ ବହେ ସେତେବେଳେ ସବୁ ଥାଇ ମଧ୍ୟ ନିଃସହାୟ ଅନୁଭବ ହୋଇଥାଏ। ମନର ଯନ୍ତ୍ରଣା ସବୁବେଳେ ଆଖିକୁ ଦେଖାଯାଇନଥାଏ, ହେଲେ ତାର ପ୍ରଭାବ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଥାଏ। ମାନସିକ ସ୍ୱାସ୍ଥ୍ୟ କେବଳ ରୋଗର ଅନୁପସ୍ଥିତ ନୁହେଁ, ଏହା ସୁସ୍ଥ, ସନ୍ତୁଳିତ ଏବଂ ଆନନ୍ଦମୟ ଜୀବନର ଆଧାର। ମାନସିକ ସ୍ୱାସ୍ଥ୍ୟ ପ୍ରତି ସଚେତନତା ସୃଷ୍ଟି, ମନର କଥା ଖୋଲାଖୋଲି କହିବା ଏବଂ ଆବଶ୍ୟକୀୟ ସମୟରେ ସହାୟତା ନେବାର ବାର୍ତ୍ତା ନେଇ ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଏ। 1992 ମସିହାରୁ ଆରମ୍ଭ ହୋଇଥିବା ଏହି ଦିବସ ପରିପ୍ରେକ୍ଷୀରେ ମାନସିକ ସ୍ୱାସ୍ଥ୍ୟ ସମ୍ଭନ୍ଧିତ ବିଭିନ୍ନ ସମସ୍ୟା, ଏହାର ନିରାକରଣ ଏବଂ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିବା ପାଇଁ ସଚେତନତାମୂଳକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ମାନସିକ ଓ ସ୍ନାୟବିକ ରୋଗ, ନିଶା ନିବାରଣ ଏବଂ ଆତ୍ମହତ୍ୟା ପ୍ରବଣତା ଆଦି ସମସ୍ୟାର ଉପଚାର ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜରେ ନିଃଶୁଳ୍କ ଚିକିତ୍ସା ସେବା ଉପଲବ୍ଧ ହେଉଛି। ଏନେଇ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ମାନସିକ ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ଭାଗ୍ୟଶ୍ରୀ ପ୍ରଧାନ ଆକାଶବାଣୀକୁ କହିଛନ୍ତି,
1: ପ୍ରତିବର୍ଷ ଅକ୍ଟୋବର 10 ତାରିଖରେ ଆମେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରୁଛୁ। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ହେଉଛି ଲିଭ୍ଡ ଏକ୍ସପେରିଏନ୍ସେସ୍ ହର୍ଡ ରିଏଲ ଭଏସେସ୍ ରିଏଲ ଚେଞ୍ଜ, ଅର୍ଥାତ୍ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରିଥିବା ଲୋକଙ୍କ ପ୍ରକୃତ ଅନୁଭୂତିକୁ ଆମେ ଶୁଣିବା, ବୁଝିବା ଏବଂ ସେହି ଅନୁଭୂତିରୁ ପରିବର୍ତ୍ତନ ଆଣିବା। ମାନସିକ ସ୍ୱାସ୍ଥ୍ୟକୁ ନେଇଥିବା ନିରବତା ଭାଙ୍ଗିବା, ପରସ୍ପରର କଥା ଶୁଣିବା ଏବଂ ଆବଶ୍ୟକ ସମୟରେ ସହାୟତା ନେବା।
0: ପୀଡ଼ିତ ରୋଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତଥା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ଆୟୁଷ୍ମାନ ଭାରତ ଆରୋଗ୍ୟ ମନ୍ଦିରରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଏଏନ୍ଏମ୍ ଓ ଆଶା ଦିଦିଙ୍କ ସହଯୋଗରେ ଆୟୋଜିତ ମାନସିକ ସ୍ୱାସ୍ଥ୍ୟ ଶିବିରରେ ଚିକିତ୍ସା କରାଇବାକୁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଏଥିସହିତ ନିଃଶୁଳ୍କ ଟେଲିମାନସ ନମ୍ଘର 1441 କଲ୍ କରି ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା ମଧ୍ୟ ପାଇପାରିବେ। ଆସନ୍ତୁ ଆଜିର ଦିନରେ ନିଜର ମନର ଯତ୍ନ ନେବା ସହ ଅନ୍ୟର ମନକୁ ବୁଝିବା, ଧୈର୍ଯ୍ୟର କଥା ଶୁଣିବା ଏବଂ ସମ୍ବେଦନଶୀଳ ସମାଜ ଗଢ଼ିବା ପାଇଁ ସଂକଳ୍ପବଦ୍ଧ ହେବା। ଆକାଶବାଣୀ କଟକ କେନ୍ଦ୍ର ପାଇଁ ମୁଁ ସ୍ମୃତି ରେଖା ତାରିଣୀ।
2: ସ୍ୱଚ୍ଛତା କେବଳ ଏକ କାର୍ଯ୍ୟ ନୁହେଁ, ଏହା ହେଉଛି ଆମର ନୈତିକ ସଂସ୍କାର। ସୁସ୍ଥ ରହିବା ପାଇଁ ପରିବେଶକୁ ସ୍ୱଚ୍ଛ ରଖିବାକୁ ପଡ଼ିବ। ଏହାକୁ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ କରିବା ସହ ଦୈନନ୍ଦିନ ଅଭ୍ୟାସରେ ପରିଣତ କରିବା ପାଇଁ ସମ୍ଭଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଜିଲ୍ଲାରେ ଆଜି ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ମେଗା ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ୱେଚ୍ଛାସେବୀ, ଛାତ୍ରଛାତ୍ରୀ, ଯୁବସାଥୀ, ବୁଦ୍ଧିଜୀବୀ ଓ ଜନପ୍ରତିନିଧିମାନେ ଅଂଶଗ୍ରହଣ କରି ଜିଲ୍ଲାକୁ ସଫେଇ କରିବା ସହ ଅନ୍ୟମାନଙ୍କୁ ସଫେଇ କାର୍ଯ୍ୟ କରିବା ପାଇଁ ସଚେତନ କରିଥିଲେ। ବିକଶିତ ଓଡ଼ିଶା ଓ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତେ ନିଜ ପରିବେଶକୁ ଆବର୍ଜନା ମୁକ୍ତ ରଖିବା, ଏକକ ବ୍ୟବହୃତ ପ୍ଲାଷ୍ଟିକ୍ର ବର୍ଜନ କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଜିଲ୍ଲାର 500ରୁ ଉର୍ଦ୍ଧ୍ୱ ସ୍ଥାନରେ ଆୟୋଜିତ ସ୍ୱଚ୍ଛତା ଅଭିଯାନରେ 1,00,000ରୁ ଅଧିକ ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମହାଳୟା ଅବସରରେ ଆଜି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କରାଯାଉଛି। ଆଶ୍ୱିନ ପ୍ରତିପଦାଠାରୁ ଆରମ୍ଭ ହୋଇଥିବା ପିତୃପକ୍ଷ ଆଜି ଶେଷ ହେଉଛି। ପିଣ୍ଡଦାନ ପାଇଁ ପୁରୀ ଶ୍ରୀକ୍ଷେତ୍ରରେ ଆଜି ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ଏବଂ ନିଜ ପରିବାର କଲ୍ୟାଣ ଉଦ୍ଦେଶ୍ୟରେ ଏହି ପିଣ୍ଡଦାନ ବିଧି ପରମ୍ପରା ବହୁ ପ୍ରାଚୀନ। ପବିତ୍ର ମହାଳୟା ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାର୍ଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁଭେଚ୍ଛା ଜଣାଇଛନ୍ତି। ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ଥିବା ଦେବୀ ଜୟଦୁର୍ଗା ଆଜି ମହାକାଳୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ବାବାମଣିଙ୍କୁ ବଡ଼ସିଂହାର ବେଶରେ ସଜିତ କରାଯାଇଛି। ମହାଳୟା ତିଥିରେ ସୁବର୍ଣ୍ଣପୁରର ତ୍ରିବେଣୀ ସଙ୍ଗମ, ସ୍ୱର୍ଣ୍ଣପ୍ରୟାଗ ଘାଟ ଓ ବିନିକା ମହାନଦୀ ପାପକ୍ଷୟ ଘାଟରେ ପିତୃପୁରୁଷଙ୍କୁ ପିଣ୍ଡଦାନ ପୂର୍ବକ ଶ୍ରଦ୍ଧାଳୁ ଗୟା ଶ୍ରାଦ୍ଧ ଦେଇଛନ୍ତି। ସମ୍ଭଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ ଆଜି ପବିତ୍ର ମହାଳୟା ଅବସରରେ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି। ବର୍ଷସାରା ମା ସମଲେଶ୍ୱରୀ ସିନ୍ଦୁରବର୍ଣ୍ଣା ରୂପେ ଦର୍ଶନ ଦେଉଥିବାବେଳେ ମହାଳୟା ଅବସରରେ ଧବଳମୁଖୀ ବେଶରେ ଦର୍ଶନ ଦେଇଥାନ୍ତି। ବର୍ଷକରେ ମାତ୍ର ଗୋଟିଏ ଦିନ ମା'ଙ୍କର ଏହି ବେଶ ହେଉଥିବାରୁ ମନ୍ଦିର ପରିସରରେ ଭକ୍ତମାନଙ୍କର ପ୍ରବଳ ଭିଡ଼ ଲାଗି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ସେବା ସଂକଳ୍ପର ଆଜିର ଧାରାବାହିକରେ ଶୁଣନ୍ତୁ ମିଶନ ଲାଇଫ୍ ସମ୍ପର୍କରେ। ପରିବେଶ ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ପ୍ରତ୍ୟେକ ମଣିଷର ଦୈନନ୍ଦିନ ଜୀବନଶୈଳୀ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପରିବେଶ ସୁରକ୍ଷା ପାଇଁ ସଚେତନ ହେବା ଓ ପରିବେଶ ଅନୁକୂଳ ବ୍ୟବହାରକୁ ଲୋକଙ୍କ ଜୀବନର ଅଂଶ ଭାବେ

0: ସଚେତନ କରିବା ମିଶନ ଲାଇଫ୍ର ମୁଖ୍ୟ ଉଦ୍ଦେଶ୍ୟ। ମିଶନ ଅଧୀନରେ ସମ୍ବଲପୁର ଜିଲ୍ଲାରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏ ସମ୍ପର୍କରେ ସମ୍ବଲପୁର ସମ୍ଭାଦଦାତା ଗୁଣମଣି ବିଶ୍ୱାଳ ଅଧିକ ସୂଚନା ଦେଇ କହିଛନ୍ତି।
1: ପରିବେଶ ସୁରକ୍ଷା ପାଇଁ ସବୁବେଳେ ବଡ଼ ପଦକ୍ଷେପ ଆବଶ୍ୟକ ନୁହେଁ। ଲକ୍ଷ ଲକ୍ଷ ଲୋକଙ୍କ ଛୋଟ ଛୋଟ ପଦକ୍ଷେପ ମିଶି ବଡ଼ ସାମୂହିକ ପ୍ରଭାବ ସୃଷ୍ଟି କରିପାରିବ। ଅନାବଶ୍ୟକ ଆଲୋକ ବନ୍ଦ କରିବା, ଜଳ ଅପଚୟ ରୋକିବା, ପୁନଃ ବ୍ୟବହାରଯୋଗ୍ୟ ବ୍ୟାଗ୍ ଓ ବୋତଲ ବ୍ୟବହାର କରିବା, ସାର୍ବଜନୀନ ପରିବହନ ଆପଣେଇବା ଏବଂ ବର୍ଜ୍ୟବସ୍ତୁକୁ ଦାୟିତ୍ୱଶୀଳ ଭାବେ ନିଷ୍ପତ୍ତି କରିବା ଏକ ସୁସ୍ଥ ଓ ସ୍ଥାୟୀ ଭବିଷ୍ୟତ ଗଠନରେ ସହାୟକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିବାର, ବିଦ୍ୟାଳୟ, ସମୁଦାୟ ଓ ବିଭିନ୍ନ ସଂସ୍ଥାକୁ ଏହି ମିଶନ ଲାଇଫ୍ରେ ଅଂଶଗ୍ରହଣ କରିବାକୁ ପ୍ରୋତ୍ସାହିତ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ପରିବେଶ ହେଉଛି ଏକ ଐତିହ୍ୟ ଯାହାକୁ ସୁରକ୍ଷିତ ରଖି ଆଗାମୀ ପିଢ଼ିକୁ ହସ୍ତାନ୍ତର କରିବା ଆମର ଦାୟିତ୍ୱ। ଏ ସମ୍ବନ୍ଧରେ ଅର୍ଥନୀତିଜ୍ଞ ପ୍ରଫେସର ଉମାଚରଣ ପତି କହନ୍ତି,
2: ଲାଇଫ୍ ଷ୍ଟାଇଲ୍ ଫର ଏନ୍ଭାରନମେଣ୍ଟ ତାର ଅର୍ଥ ହେଲା ଯେ ପରିବେଶ ପାଇଁ ଆମର ଚଳଣିରେ ବି କ'ଣ ଲାଇଫ୍ ଷ୍ଟାଇଲ୍ରେ ପରିବର୍ତ୍ତନ ତଥା ଯଦି ପରିବେଶ ବି ପରିବର୍ତ୍ତନ ହେବ ତାହାର ମଧ୍ୟ ପ୍ରଭାବ ଆମ ଲାଇଫ୍ ଷ୍ଟାଇଲ୍ରେ ପଡ଼ିବ। ତ ଲାଇଫ୍ ଷ୍ଟାଇଲ୍ ଏବଂ ପରିବେଶ, ଚଳଣି ଏବଂ ଆମର ପରିବେଶ ପରିପୂରକ, ଆମକୁ ଦୁଇଟା ଜିନିଷ ଯାକ ଦରକାର। ଗୁରୁତ୍ୱ କ'ଣ ଆମ ଜୀବନରେ?
0: ବଲାଙ୍ଗୀର ଜିଲ୍ଲାର ଲୋଇସିଙ୍ଗା ନିର୍ବାଚନ ମଣ୍ଡଳୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପରିଦର୍ଶନ କରିଛନ୍ତି। ଅଇଁଲାସାରିଠାରୁ ନୂଆ ମୁଣ୍ଡା ନାଳ ପର୍ଯ୍ୟନ୍ତ ଚାଲିଥିବା ଭିବିଜି ରାମଜୀ ଯୋଜନାର ଉନ୍ନତିକରଣ କାର୍ଯ୍ୟର ସେ ସମୀକ୍ଷା କରିଛନ୍ତି। ମାଲକାନଗିରି ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 2026 ଅଧୀନରେ ଭୋଟର ତାଲିକାକୁ ସ୍ୱଚ୍ଛ ଓ ସଠିକ୍ କରିବା ଉଦ୍ଦେଶ୍ୟରେ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଗଣନା ସମୟରେ 47,355 ଜଣ, ଖସଡ଼ା ପ୍ରକାଶନ ପରେ 1,199 ଜଣଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ 48,544 ଜଣ ଭୋଟରଙ୍କ ନାମ ବାଦ୍ ଦିଆଯାଇଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଗାମୀ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶାନ୍ତି ଶୃଙ୍ଖଳା ସହ ପୂଜା ଆୟୋଜନ ପାଇଁ ନାନାଦି କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ଖାତିଗୁଡ଼ା ପିଏମ୍ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଆଦର୍ଶ ଯୁବ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତା ମଙ୍ଗଳବାର ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଥାଇଲାଣ୍ଡ ଉପସାଗର ଓ ତତ୍ସଂଲଗ୍ନ ଅଞ୍ଚଳରେ ଘୂର୍ଣ୍ଣିବଳ ସକ୍ରିୟ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ପ୍ରତ୍ୟାହାର ଶେଷ, ଅଙ୍ଗୀ ନିଭାଇଥିବା ଅନୁଭୂତିକୁ ଶୁଣିବା, ପ୍ରକୃତ ସ୍ୱର ଓ ପରିବର୍ତ୍ତନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ। ମହାମାୟାଙ୍କ ଆଗମନ ଓ ପବିତ୍ର ମହାଳୟ ଅବସରରେ ଆଜି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କରାଯାଉଛି ତିଳତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତା ମଙ୍ଗଳବାର ସୁଦ୍ଧା ଲଘୁଚାପ ସୃଷ୍ଟି ସମ୍ଭାବନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ସିନ୍ଦର ବିନ୍ଦର କେତୋଟି ଗୀତ। ପ୍ରଥମେ ଗୀତଟି ଗାଇଛନ୍ତି ଚିତ୍ତରଞ୍ଜନ ଜେନା, ପ୍ରଫୁଲ୍ଲ କର ଏବଂ ସାଥୀମାନେ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ, ଆଜି ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ କିଛି ସୂଚନା। ଆଜି ଅପରାହ୍ନ 5ଟାରେ ପ୍ରଚାର କରିବୁ ଯୁବବାଣୀ। ଏଥିରେ ଶୁଣିବେ ସାକ୍ଷାତକାର ମହାଳୟା ଅମାବାସ୍ୟା। ଏଥିରେ ପୁଣି ରହିଛି ଅନ୍ୟ ଏକ ସାକ୍ଷାତକାର, ଡିଜିଟାଲ ଯୁଗରେ ଡାକଘରର ଭୂମିକା। ଜାଣିବା କଥାରେ ରହିଛି ଆର୍କେ ନାରାୟଣ, ୱାର୍ଲଡ ମେଣ୍ଟାଲ ହେଲ୍ଥ ଡେ ଏବଂ ନ୍ୟାସନାଲ ପୋଷ୍ଟାଲ ଡେ। ଅପରାହ୍ନ 5:30ରେ ପ୍ରଚାର କରିବୁ ଚୈତିଜନ କାର୍ଯ୍ୟକ୍ରମ। ଏଥିରେ ହାଲଚାଲରେ ରହିଛି ମହାଳୟା ଅମାବାସ୍ୟା। ଭେଟଘାଟରେ ଶୁଣିବେ ସାକ୍ଷାତକାର ଆଲଜିମର ରୋଗ ଗାଇଟା ଏବଂ ଶେଷରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର, କୌଶଲ ବିକାଶ ଯୋଜନା ବୋଇଲେ କାଇଟା। ସନ୍ଧ୍ୟା 6:55ରେ ଆଜିର ପ୍ରସଙ୍ଗ, ରାତି 7:25ରେ ଜିଲ୍ଲା ହାଲଚାଲରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ ଏବଂ ରାତି 7:30ରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର ଶୁଣିବେ ରାତି 8:10ରେ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ରାତି 8:30ରେ, ଏଥିରେ ଶୁଣିବେ ବଂଶୀବାଦନ। ପଣ୍ଡିତ ହରିପ୍ରସାଦ ଚୌରାସିଆ ପରିବେଷଣ କରିଛନ୍ତି ରାଗ ହଂସଧ୍ୱନି। ରାତି 9:30ରେ ଶୁଣିବେ ଅଖିଳ ଭାରତୀୟ ସାଂସ୍କୃତିକ ପତ୍ରିକାର କାର୍ଯ୍ୟକ୍ରମ ଏବଂ ରାତି 10:00ରେ ଶୁଣିବେ ଅଖିଳ ଭାରତୀୟ ସଙ୍ଗୀତ ସଭା କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଆଜି ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ଦିନ 2:49। ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଆମର ସାନ୍ଧ୍ୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5:00। ସେତେବେଳେ ଯାଏଁ ଶୁଣିଥାନ୍ତୁ ମୁମ୍ବାଇ ବିବିଧ ଭାରତୀର ସିଧା ପ୍ରସାରଣ ଏଫ୍ଏମ୍ର 103.6 MHz ଯୋଗେ ଏବଂ ଆପଣଙ୍କ ମୋବାଇଲ୍ ଫୋନ୍ର

0: ହେଲେ ସଲିମ, ଗୋଟେ କଥା ପଚାରିବାର ଥିଲା। ଏ ମହାଳୟା ଅମାବାସ୍ୟା କ'ଣ ଜାଣିଛ କି?
1: ଜାଣିଛି ଯେ, ସେତେଟା ଜାଣିନି, ଅଳ୍ପ ଟିକେ ଟିକେ ଜାଣିଛି ଆଉ।
0: ମୁଁ କହୁଛି ଶୁଣ, ଏଇଟା କ'ଣ ମହାଳୟା ଅମାବାସ୍ୟା ହେଉଛି ହିନ୍ଦୁ ଧର୍ମରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଓ ତର୍ପଣ ଅର୍ପଣ କରିବାର ଗୋଟେ ପବିତ୍ର ଓ ଶ୍ରେଷ୍ଠ ଦିବସ। 2026 ମସିହାରେ ଏଇଟା ଅକ୍ଟୋବର ମାସ 10 ତାରିଖ ଶନିବାରରେ ପାଳନ କରାଯାଉଛି। ଏ ଦିନ ପିତୃପକ୍ଷ ବା କାନିଆ ପକ୍ଷର ସମାପ୍ତି ହେଉଛି ଆଉ ଦେବୀ ପକ୍ଷର ଆରମ୍ଭ ହେଉଛି। ହେଲେ ଯୋଉ ପିତୃପୁରୁଷମାନଙ୍କର ମୃତ୍ୟୁ ତିଥି ଆମକୁ ଜଣାନଥାଏ ନିକି, ସେମାନଙ୍କ ପାଇଁ ମହାଳୟା ଅମାବାସ୍ୟା ଦିନ ପିଣ୍ଡଦାନ କରାଯାଏ। ଏହାଦ୍ୱାରା ପିତୃଦୋଷରୁ ମୁକ୍ତି ମିଳିବ ବୋଲିକି ବିଶ୍ୱାସ ଅଛି।
1: ହଁ ହଁ, ଆହୁରି ଏ ଦିନ ଧରାପୃଷ୍ଠକୁ ନେଇକି ମା ଦୁର୍ଗାଙ୍କର ଆଗମନ ହୋଇଥାଏ। ଓଡ଼ିଶାର ବିଭିନ୍ନ ଶକ୍ତିପୀଠ ଠାରେ ଏ ଦିନ ଠାରୁ ଶାରଦୀୟ ଦୁର୍ଗା ପୂଜାର ବିଧିବଦ୍ଧ ପୂଜା ଆରମ୍ଭ ହୋଇଥାଏ।
0: ହଁ ଠିକ କହିଲ, ଆଜିଠାରୁ ସବୁ ଦୁର୍ଗାପୀଠରେ ପୂଜା ଆରମ୍ଭ ହୋଇଗଲା। ହେଲେ ସାଙ୍ଗମାନେ, ଆଜିର ଏଇ ପୁଣ୍ୟ ମହାଳୟା ଅମାବାସ୍ୟାରେ ଜୁଆନ କଥା କାର୍ଯ୍ୟକ୍ରମକୁ ନେଇ ଆସିଛୁ ଆମେ ଦୁହେଁ। ମୁଇଁ ତନୁଜା ଖଡ଼ଗରାଏ,
1: ମୁଇଁ ସଲିମ ଖାନ।
0: ଜୁହାର।

0: ହେଲେ ତନୁ, ଡାକଘର କଣ ଜାଣିଛ କି?
1: ହଁ ଜାଣିଛି ଯେ, ହେଲେ ଆଜିକାଲି ତାର ଏତେ ଭୂମିକା ଟିକେ କମିଯାଇଛି ଭଳିଆ ଲାଗୁଛି।
0: ଆରେ ହଁ, ଆଗରୁ ଆମ ଜୀବନର ଡାକଘରର ଗୋଟେ ଅଲଗା ମହତ୍ତ୍ୱ ଥିଲା ନେଇକି।
1: ସେ ପୋଷ୍ଟମ୍ୟାନ ମାନଙ୍କୁ ଅପେକ୍ଷା କରିବା, 7-8 ଦିନ ଧରି ଗୋଟେ ଚିଠି ପାଇଁ ଅପେକ୍ଷା କରିବା, ତାପରେ ସେ ଚିଠିଟା ପଢିବା, କଣ ଲେଖା ହେଇଛି ସେଥିରେ, ତାର ଗୋଟେ ମଜା ହିଁ, ତାର ଗୋଟେ ଉତ୍ସାହ ଉତ୍କଣ୍ଠା ବହୁତ ଅଲଗା ଥିଲା। ଆଜିକାଲି ଆଉ ସେସବୁ ମିଳୁନି। ଆଜିକାଲି ତ ମୋବାଇଲରେ କିଛି ସେକେଣ୍ଡରେ ମେସେଜ, ଫଟୋ, ଭିଡିଓ ସବୁ ପହଞ୍ଚି ଯାଉଛି।
0: ସେଥିପାଇଁ ତ ଡାକଘରର ବ୍ୟବହାର ଆଉ ଆଗ ଭଳି ବିଲକୁଲ ବି ଜମାରୁ ଲାଗୁନି।
1: ବ୍ୟବହାର କମିଛି ସତ, କିନ୍ତୁ ଡାକଘରର ଗୁରୁତ୍ୱ କଣ ସତରେ କମିଛି ନିଜେ ଭାବିଲ?
0: ହଁ, ଏଇଟା ଭାବିବା କଥା।
1: ହେଲେ ସାଙ୍ଗମାନେ, ଆସନ୍ତୁ ଆଜି ଜାଣିବା ଡିଜିଟାଲ ଯୁଗରେ ଡାକଘରର ଭୂମିକା କ'ଣ। ସେ ବିଷୟରେ ଆମ କାହ୍ନୁଚରଣ ବରଡ଼ା ଭାଇ ବହୁତ ସୁନ୍ଦର ବୁଝେଇ କହିଛନ୍ତି।
2: ନମସ୍କାର ସାର୍, ପ୍ରଥମେ ଆପଣ ଆପଣଙ୍କ ପରିଚୟ ଦେଇ ଦିଅନ୍ତୁ।
3: ନମସ୍କାର, ମୁଁ କାହ୍ନୁଚରଣ ବରଡ଼, ଅଧ୍ୟାପକ ରାଜନୀତି ବିଜ୍ଞାନ, ସରକାରୀ ମହିଳା ମହାବିଦ୍ୟାଳୟ, ଜୟପୁର।
2: ସାର୍, ଆଜିର ଏହି ଡିଜିଟାଲ ଯୁଗରେ ଡାକଘରର ଭୂମିକା କ'ଣ ରହିଛି?
3: ନିଶ୍ଚିତ ରୂପେ ଆଜିର ଏହି ଡିଜିଟାଲ ଯୁଗରେ ବା ଇଣ୍ଟରନେଟ୍ର ବ୍ୟବହୃତ ସତ୍ତ୍ୱେ ଆଜି ଡାକର ଭୂମିକା ଗୁରୁତ୍ୱ କମିନାହିଁ, ବରଂ ଏହା ସୁଦୂର ହୋଇପାରିଛି। ଯେପରି ଆମେ ଦେଖିବା, ଏହା ବହୁମୁଖୀ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଛି। ଯେପରି ଗାଁ ଗୁଡ଼ିକରେ, ଦୁର୍ଗମ ଅଞ୍ଚଳରେ ଯେପରି ପ୍ରାଇଭେଟ ସଂସ୍ଥା ଗୁଡ଼ିକ ପହଞ୍ଚି ପାରୁନାହିଁ, ଡାକର ଭୂମିକାଟି ବିଶେଷ ଭାବରେ ଆଦୃତ ହୋଇଛି। ଭାରତୀୟ ଡାକ କେବଳ ସହରରେ ନାହିଁ, ପ୍ରତ୍ୟେକ ଗାଁ, ଦୁର୍ଗମ ଅଞ୍ଚଳରେ ଏହା ଆଦୃତ। ଆଜି ବି ଡାକଘରର ମୂଲ୍ୟ ରହିଛି।
2: ବହୁତ ସୁନ୍ଦର ସାର୍। ସାର୍, ମୋବାଇଲ ଓ ଇଣ୍ଟରନେଟ୍ର ବ୍ୟବହାର ବଢ଼ିବା ଯୋଗୁଁ ଡାକ ସେବା ଉପରେ କିଛି ପ୍ରଭାବ ପଡ଼ିଛି କି?
3: ବହୁତ ସୁନ୍ଦର ପ୍ରଶ୍ନଟି ପଚାରିଛନ୍ତି। ଆଜି ଆମେ ଦେଖିବା ଯେ ବର୍ତ୍ତମାନ ଭାରତର ବିଭିନ୍ନ ସାମ୍ପ୍ରତିକ ସମାଜ ଦେଖିବା, ଭାରତର ସରକାର ଡିଜିଟାଲ ଡିଭାଇସ୍ କଥା କହୁଛନ୍ତି, ସତ୍ତ୍ୱେ ଡାକର ଭୂମିକା କମିନାହିଁ, ବରଂ ଏହାର ଭୂମିକା ଅଧିକରୁ ଅଧିକ ଗୁରୁତ୍ୱ ହୋଇଛି। ଯେପରି ଭାବେ ଦେଖିବା, ଇ କମର୍ସ, ପାର୍ସଲ, ବିଭିନ୍ନ ସମୟରେ ଆମେ ଦେଖିବା ଡାକର, ଇ ବ୍ୟାଙ୍କିଂ, ଗ୍ରାମାଞ୍ଚଳରେ ଦେଖିବା ଆମେ ଫିକ୍ସଡ୍ ଡିପୋଜିଟ୍ ହେଉ ବା ବିଭିନ୍ନ ସୁକନ୍ୟା ସମୃଦ୍ଧି ଯୋଜନା ହଉ, ମହିଳା ସମ୍ପର୍କିତ ସଞ୍ଚୟ ଯୋଜନା ହଉ, ଏହା ମଧ୍ୟ ଆଦୃତ ବୃଦ୍ଧି ପାଇଛି ଏବଂ ଡାକର ସେବା ଆଉ ଟିକେ ଦ୍ରୁତ ଗତିରେ ବଢିପାରିଛି।
2: ତ ସାର୍, ଡାକଘର କେବଳ ଚିଠିପତ୍ର ପଠାଇବାରେ ସୀମିତ ରହିଯାଇଛି କି?
3: ନା, ମୋ ମତରେ ଡାକଘର କାର୍ଯ୍ୟ କେବଳ ଚିଠିପତ୍ର ସୀମା ନାହିଁ, ଏହାର କାର୍ଯ୍ୟ ବ୍ୟାପକ ରୂପେ ଯେପରି ଚିଠି ସମେତ ସ୍ପିଡ୍ ପୋଷ୍ଟ, ପାର୍ସଲ, ସର୍ଭିସ ଆକାଉଣ୍ଟ ଏବଂ ବିଭିନ୍ନ ଆର୍ଥିକ ସେବା ଭଳି ଅନେକ ସୁବିଧା ଲୋକମାନଙ୍କୁ ସୁବିଧାରେ ମିଳିପାରୁଛି।
2: ବହୁତ ସୁନ୍ଦର କହିଲେ ସାର୍। ସାର୍, ଗ୍ରାମାଞ୍ଚଳର ଲୋକମାନଙ୍କ ପାଇଁ ଡାକଘରର ଗୁରୁତ୍ୱ କ'ଣ ରହିଛି?
3: ଦେଖନ୍ତୁ, ବହୁତ ସୁନ୍ଦର ଆମେ ଦେଖିବା, ଭାରତ ଏକ ଗ୍ରାମ ବହୁଳ ରାଷ୍ଟ୍ର ଏବଂ ଗ୍ରାମାଞ୍ଚଳର ବିକାଶରେ ହିଁ ଆମ ଭାରତର ବିକାଶ ବୋଲି ଆମେ ଅନୁଭବ କରୁଛେ। ଯଦିଓ ଗ୍ରାମାଞ୍ଚଳର ଡାକଘର ଭୂମିକା ଅଧିକରୁ ଅଧିକ ଗୁରୁତ୍ୱ ପାଇଛି, ଅନେକ ଲୋକ ଡାକଘର ମାଧ୍ୟମରେ ଟଙ୍କା ସଞ୍ଚୟ କରିବା, ପାର୍ସଲ ପଠାଇବା, ଅନ୍ୟାନ୍ୟ ଜରୁରୀ ସେବା ଇତ୍ୟାଦି ଗୁଡ଼ିକ ସୁବିଧା ପାଉଛନ୍ତି, ଯେଉଁଥିରେ ଡିଜିଟାଲ ସୁବିଧା ସବୁବେଳେ ସହଜରେ ଉପଲବ୍ଧ ନଥାଏ ଏବଂ ସେଠାରେ ଡାକଘର ଲୋକମାନଙ୍କ ଏକ ମୁଖ୍ୟ ଯୋଗାଯୋଗ ବା ସେବାର ଏକ ଉତ୍ତମ ମାଧ୍ୟମ ବୋଲି କାମ କରେ।
2: ବହୁତ ବଢିଆ ସାର୍। ସାର୍, ଆଜିର ଯୁବପିଢ଼ି ଡାକଘର ଠାରୁ କିପରି ଉପକୃତ ହୋଇପାରିବେ?
3: ଆଜି ଯଦି ଦେଖିବା, ବର୍ତ୍ତମାନର ଯୁବ ଆଜି ଶିକ୍ଷିତ ଭାବେ ଡାକଘରରୁ ବିଭିନ୍ନ ସୁବିଧା ଉଠାଇ ପାରିବେ ଏବଂ ଖାଲି ଡାକଘର ଖାଲି ବିଭିନ୍ନ ସମୟରେ ସେବା ବା ଫିକ୍ସ ଡିପୋଜିଟ୍ ନ କରି ବିଶେଷ ଭାବେ ଅନଲାଇନ୍ କିଣାବିକା ବଢ଼ୁଥିବା ସମୟରେ ଆଜି ପୁରୁଣା ଡାକଘର ଆଜି ନୂତନ ଭାବେ ରହିପାରିଛି। ଯେପରି ଦେଖିବା, ଇଣ୍ଡିଆନ୍ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ ବା ବିଭିନ୍ନ ସମ୍ପର୍କିତ ଯେମିତି ସ୍ପିଡ୍ ପୋଷ୍ଟ ହୋଇପାରିଲା ବା କମନ୍ ସର୍ଭିସ ସେଣ୍ଟର ଗୁଡ଼ିକ ମଧ୍ୟ ଆମେ ବିଭିନ୍ନ ସମୟରେ ଲାଭ ଉଠାଇ ପାରିବା। ଯେମିତି ଆମେ ଦେଖିବା, ପାସପୋର୍ଟ ଆବେଦନ କରିବା, ଟ୍ରେନ୍ ଟିକେଟ୍ ବୁକିଂ କରିବା ଏବଂ ବିଲ୍ ପେମେଣ୍ଟ କରିବା ମଧ୍ୟ ସୁବିଧା ମିଳିପାରୁଛି। ଏହାଦ୍ୱାରା ଯୁବପିଢ଼ି ମଧ୍ୟ ଉପକୃତ ହେଉଛନ୍ତି ଏବଂ ବର୍ତ୍ତମାନ ଯୁଗରେ ସମସ୍ତ ଅବାଳ ବୃଦ୍ଧ ଏଠାରୁ ଉପକୃତ ନେଇପାରୁଛନ୍ତି।
2: ଆଚ୍ଛା ସାର୍, ଆଗାମୀ ଦିନରେ ଡାକଘରର ଭୂମିକା କିପରି ରହିବ ବୋଲି ଆପଣ ଭାବୁଛନ୍ତି?

0: ଦେଖନ୍ତୁ, ବହୁତ ସୁନ୍ଦର ଭାବରେ ଆମେ ଯଦି ଆମେ ତର୍ଜମା କରିବା, ଡାକଘର ଭୂମିକା ଆହୁରି ଦ୍ରୁତଗତିରେ ବୃଦ୍ଧି ପାଇଛି। ଯେପରି ଚିଠିପତ୍ର ବ୍ୟବହାର କମିଯାଇପାରେ, କିନ୍ତୁ ପାର୍ସଲ ଡେଲିଭରି, ବ୍ୟାଙ୍କିଙ୍ଗ ସୁବିଧା ଓ ଅନ୍ୟାନ୍ୟ ଜରୁରୀକାଳୀନ ସୁବିଧା ଯାହା ଗ୍ରାମାଞ୍ଚଳ ଏବଂ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ମିଳୁନି, ତାହା ଡାକଘରର ସୁବିଧା ଅନୁସାରେ ଏହାକୁ ମିଳିପାରୁଛି। ଏବଂ ଲୋକଙ୍କର ଚାହିଦାକୁ ଆଖିଆଗ ରଖି ଲୋକଙ୍କ ସେବାରେ ଆହୁରି ଆଗକୁ ବଢ଼ିପାରିବ, ଏହା ମୋର ବିଶ୍ୱାସ ଆଉ ଏହା ମୋର ଗୋଟେ ଶୁଭେଚ୍ଛା ବୋଲି ମୁଁ ଗ୍ରହଣ କରେ।
1: ବହୁତ ସୁନ୍ଦର ସାର୍। ସାର୍, ଶେଷରେ ମୁଁ ପଚାରିବାକୁ ଚାହୁଁଛି, ଶେଷରେ ଆପଣ ଆମ ଶ୍ରୋତାମାନଙ୍କୁ ଡାକଘର ବିଷୟରେ କ'ଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି?
0: ବିଶେଷ ଭାବେ ସଂକ୍ଷେପରେ କହିବାକୁ ହେଲେ, ସମୟ ବଦଳିବା ସହ ଡାକ ବ୍ୟବସ୍ଥା ନିଜକୁ ଆଧୁନିକ ଏବଂ ଡିଜିଟାଲ କରି ଗଢ଼ି ତୋଳୁଛି। ଚିଠି ଲେଖିବାର ହେଉ, ପରମ୍ପରା କମିଯାଇ ମଧ୍ୟ ଦେଶର ଅର୍ଥନୀତି, ବ୍ୟବସାୟ ଏବଂ ଜନସେବାରେ ଡାକ ବ୍ୟବସ୍ଥାର ଭୂମିକା ନିଶ୍ଚିତ ଆଜି ଅପରିହାର୍ଯ୍ୟ। ତେଣୁ ମୁଁ ଶ୍ରୋତାବନ୍ଧୁଙ୍କୁ କହିବି ଯେ ଆମେ ଟେକ୍ନୋଲୋଜି ବା ଡିଜିଟାଲ ଯୁଗରେ ଯେତେ ବି ଆଧୁନିକ ହେବା, କିନ୍ତୁ ଡାକଘରର ଯେଉଁ ସେବା, ତାର ଯେଉଁ ଲକ୍ଷ୍ୟ, ତାକୁ ଆମେ ଭୁଲିପାରିବା ନାହିଁ। ଯଦି ଗାନ୍ଧିଜୀଙ୍କୁ ଆମେ ଦେଖିବା, ଗାନ୍ଧୀ କହୁଥିଲେ ଯେ ସମସ୍ତ ଭାରତର ଆତ୍ମା ଗାଁରେ ଅଛି। ଯଦି ଆଜି ଆମେ ଡାକ ବ୍ୟବସ୍ଥାକୁ ଦେଖିବା, ଆଜି ଗାଁରୁ ପଲ୍ଲୀପୁରରୁ ଦିଲ୍ଲୀ ପର୍ଯ୍ୟନ୍ତ ଡାକ ସେବା ଆଜି ତାର ବ୍ୟାପକ ବ୍ୟବସ୍ଥା ଗୁଡ଼ିକ ରଖିଛି ଓ ଆଧୁନିକ ସେବା ଗୁଡ଼ିକ ବିଷୟରେ ଜାଣିବା ଏବଂ ଏହାର ସୁବିଧାର ଲାଭ ଉଠାଇବା, ଏହା ହିଁ ଆଜିର ଯୁବପିଢ଼ି ତଥା ଜନସାଧାରଣ ମାନଙ୍କୁ ମୋର ଅଭିଳାଷ ରହିବ।
1: ବହୁତ ସୁନ୍ଦର କହିଲେ ସାର୍। ସାର୍, ଆପଣଙ୍କୁ ମୂଲ୍ୟବାନ ସମୟ କାଢ଼ିକି ଆମ ସହିତ ଏହି ସୁନ୍ଦର ସାକ୍ଷାତକାରରେ ଯୋଡ଼ି ରହିଥିବା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍।
0: ମୋତେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଆପଣ ସ୍ଥାନ ଦେଇଥିବାରୁ ମୁଁ ଆକାଶବାଣୀ ଜୟପୁର ଏବଂ ଆପଣଙ୍କ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ନିକଟରେ ମୁଁ ଚିର କୃତଜ୍ଞ। ଆଉ ମୁଁ ବିଶେଷ ଭାବରେ ମୁଁ ନିଜକୁ ଧନ୍ୟମନେ କରୁଛି ଏଇଭଳି ଏକ ସୁନ୍ଦର କାର୍ଯ୍ୟକ୍ରମରେ ମୋତେ ଅତିଥି ରୂପେ ପାଇଥିବାରୁ ଧନ୍ୟବାଦ।
1: ଧନ୍ୟବାଦ ସାର୍। ନମସ୍କାର।
0: ନମସ୍କାର।
2: ଦେଖିଲେ ଶ୍ରୋତା ବନ୍ଧୁ, ଆଜିର ଏହି ଆଧୁନିକ ଯୁଗରେ ମୋବାଇଲ ଓ ଇଣ୍ଟରନେଟ୍ ଆମ ଜୀବନକୁ ବହୁତ ସହଜ କରିଦେଇଛି। ଆମେ ଘରେ ବସି ଅଳ୍ପ ସମୟ ମଧ୍ୟରେ ଅନେକ କାମ କରିପାରୁଛୁ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଡାକଘରର ଆବଶ୍ୟକତା ଆଉ ନାହିଁ। ଆଜି ମଧ୍ୟ ଡାକଘର ଲୋକମାନଙ୍କୁ ଚିଠିପତ୍ର, ପାର୍ସଲ, ଟଙ୍କା ଜମା ଓ ଅନ୍ୟାନ୍ୟ ଆବଶ୍ୟକୀୟ ସେବା ଯୋଗାଇ ଦେଉଛି। ବିଶେଷକରି ଗାଁ ଗହଳିରେ ରହୁଥିବା ଲୋକମାନଙ୍କ ପାଇଁ ଡାକଘର ଆଜି ମଧ୍ୟ ବହୁତ ଉପଯୋଗୀ। ସମୟ ବଦଳିବା ସହିତ ଡାକଘର ମଧ୍ୟ ନୂଆ ନୂଆ ଟେକ୍ନୋଲୋଜିକୁ ଅପଣାଇ ଆଗକୁ ବଢ଼ୁଛି। ତେଣୁ ଆମେ କହିପାରିବା ଯେ ଡାକଘର କେବଳ ଚିଠି ପଠାଇବା ମାଧ୍ୟମ ନୁହେଁ, ଏହା ଲୋକମାନଙ୍କ ସହ ଲୋକମାନଙ୍କୁ ଯୋଡ଼ି ରଖିବାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ମଧ୍ୟ। ତେବେ ଶ୍ରୋତାବନ୍ଧୁ, ଆଜିର ଏହି ଆଲୋଚନାରୁ ଆମେ ଡାକଘରର ଗୁରୁତ୍ୱ ବିଷୟରେ ଅନେକ କିଛି ଜାଣିପାରିଲୁ। ଆଶା କରୁଛି ଆଗାମୀ ଦିନରେ ଡାକଘର ଆହୁରି ଉନ୍ନତ ହେବ ଏବଂ ଲୋକମାନଙ୍କୁ ଆହୁରି ଭଲ ସେବା ଯୋଗାଇଦେବ। ଏହି ଆଶା ସହିତ ଆଜିର ଏହି ଆଲୋଚନାକୁ ଏଇଠି ଶେଷ କରୁଛୁ। ଆପଣମାନେ ଆମ ସହିତ ଯୋଡ଼ି ହୋଇ ରହିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

0: ଜାଣିବା କଥାରେ ପ୍ରଥମେ ଜାଣିବା ଆର୍.କେ. ନାରାୟଣଙ୍କ ଜନ୍ମବାର୍ଷିକୀ ବିଷୟରେ। ଆର୍.କେ. ନାରାୟଣ ହେଉଛନ୍ତି ଭାରତୀୟ ଇଂରାଜୀ ସାହିତ୍ୟ ଜଗତର ଜଣେ ଅମର ଏବଂ ପ୍ରତିଭା ସମ୍ପନ୍ନ ସ୍ରଷ୍ଟା। ତାଙ୍କ ପୁରା ନାମ ହେଉଛି ରାଜୀପୁରମ୍ କୃଷ୍ଣସ୍ୱାମୀ ନାରାୟଣ। ସେ 10 ଅକ୍ଟୋବର 1906 ମାନ୍ଦ୍ରାଜ ବା ତତ୍କାଳୀନ ଚେନ୍ନାଇଠାରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ଭାରତ ସାହିତ୍ୟକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲେ। ମୁଲକରାଜ ଆନନ୍ଦ ଏବଂ ରାଜା ରାଓଙ୍କ ସହ ତାଙ୍କୁ ଭାରତୀୟ ଇଂରାଜୀ କଥା ସାହିତ୍ୟର ତ୍ରିମୂର୍ତ୍ତି ବୋଲି କୁହାଯାଏ। ତାଙ୍କର ସରଳ, ସହଜ ଏବଂ ହାସ୍ୟ ରସାତ୍ମକ ଶୈଳୀ ପାଇଁ ସେ ପାଠକମାନଙ୍କ ହୃଦୟରେ ଗୋଟିଏ ସ୍ୱତନ୍ତ୍ର ସ୍ଥାନ ପାଇଛନ୍ତି। ଆର୍.କେ. ନାରାୟଣ ତାଙ୍କର ପ୍ରାୟ ସମସ୍ତ ଗଳ୍ପ ଓ ଉପନ୍ୟାସ ଗୋଟିଏ କାଳ୍ପନିକ ସହରର ପୃଷ୍ଠଭୂମିରେ ରଚନା କରିଛନ୍ତି, ଯାହାର ନାଁ ହେଉଛି ମାଳିଗୁଡ଼ି। ମାଳିଗୁଡ଼ି କେବଳ ଏକ ସହର ନଥିଲା, ବରଂ ଏହା ଥିଲା ଦକ୍ଷିଣ ଭାରତୀୟ ସମାଜ, ସଂସ୍କୃତି ଓ ସାଧାରଣ ମଣିଷର ଜୀବନଶୈଳୀର ଏକ ଜୀବନ୍ତ ପ୍ରତିଫଳନ। ତାଙ୍କର ପ୍ରସିଦ୍ଧ ଗଳ୍ପ ମାଳିଗୁଡ଼ି ଡେସ୍ ପରବର୍ତ୍ତୀ ସମୟରେ ଦୂରଦର୍ଶନରେ ଏକ ଅତି ଲୋକପ୍ରିୟ ଧାରାବାହିକ ଭାବେ ପ୍ରସାରିତ ହୋଇଥିଲା। ଭାରତୀୟ ସାହିତ୍ୟ ପାଇଁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ଏବଂ ପଦ୍ମବିଭୂଷଣ ଉପାଧିରେ ସମ୍ମାନିତ କରିଥିଲେ।
1: ତେବେ ଶ୍ରୋତାବନ୍ଧୁ, ଚାଲନ୍ତୁ ବର୍ତ୍ତମାନ ଶୁଣିବା ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ସମ୍ପର୍କରେ। ପ୍ରତିବର୍ଷ ଅକ୍ଟୋବର ମାସ 10 ତାରିଖରେ ସମଗ୍ର ବିଶ୍ୱରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୁଏ। ଶାରୀରିକ ସ୍ୱାସ୍ଥ୍ୟ ଭଳି ମାନସିକ ସ୍ୱାସ୍ଥ୍ୟ ମଧ୍ୟ ମଣିଷ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହି ବାର୍ତ୍ତା ସମାଜରେ ପହଞ୍ଚାଇବା ଏବଂ ମାନସିକ ସମସ୍ୟା ବିଷୟରେ ଲୋକଙ୍କୁ ସଚେତନ କରିବା ଏହି ଦିବସର ମୂଳ ଲକ୍ଷ୍ୟ ଅଟେ। ୱାର୍ଲ୍ଡ ଫେଡେରେସନ୍ ଫର୍ ମେଣ୍ଟାଲ୍ ହେଲ୍ଥର ପ୍ରେରଣାରେ 1992 ଠାରୁ ଏହି ଦିବସ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHO ଅନୁଯାୟୀ ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ମାନସିକ ରୋଗର ଶିକାର ହେଉଛନ୍ତି, କିନ୍ତୁ ସଚେତନତାର ଅଭାବ ଯୋଗୁଁ ସେମାନେ ଉପଯୁକ୍ତ ଚିକିତ୍ସା ପାଇପାରୁନାହାନ୍ତି। ଏହି ଦିବସ ଶିକ୍ଷା ଦିଏ ଯେ ଶରୀର ଅସୁସ୍ଥ ହେବା ଭଳି ମନ ମଧ୍ୟ ଅସୁସ୍ଥ ହୋଇପାରେ ଏବଂ ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନେବା ଏକ ସ୍ୱାଭାବିକ ପ୍ରକ୍ରିୟା।
0: ହେଲେ ସାଙ୍ଗମାନେ, ଏବେ ଜାଣିବା ଜାତୀୟ ଡାକ ଦିବସ ବିଷୟରେ। ଏହି ଦିବସ ପ୍ରତିବର୍ଷ ଅକ୍ଟୋବର ମାସ 10 ତାରିଖ ଦିନ ସମଗ୍ର ଭାରତରେ ବହୁ ଉତ୍ସାହର ସହିତ ପାଳନ

0: ଏବଂ ତା ପୂର୍ବ ଦିନ ଅକ୍ଟୋବର 9 ତାରିଖ ଦିନ ବିଶ୍ୱ ଡାକ ଦିବସ ପାଳିତ ହୁଏ। ଏହି ଦିବସ ପାଳନ ଅବସରରେ ଦେଶର ବିକାଶ, ସଂସ୍କୃତି ଏବଂ ସାଧାରଣ ଜୀବନଯାତ୍ରାରେ ଡାକ ସେବାର ଭୂମିକା ବିଷୟରେ ଲୋକଙ୍କୁ ସଚେତନ କରାଯାଏ। ଗୋଟିଏ ସମୟରେ କେବଳ ଡାକ ସେବା ହିଁ ଥିଲା ଦୂରରେ ରହୁଥିବା ପ୍ରିୟଜନଙ୍କ ସହ ଯୋଗାଯୋଗର ଏକମାତ୍ର ମାଧ୍ୟମ। ଏହି ଦିବସ ସେହି ସମସ୍ତ ଡାକ କର୍ମଚାରୀମାନଙ୍କ ନିଷ୍ଠାପର ସେବାକୁ ସ୍ମରଣ କରିବାର ଏକ ଶ୍ରେଷ୍ଠ ମାଧ୍ୟମ।
1: ଆଜିର ଇଣ୍ଟରନେଟ୍ ଏବଂ ସ୍ମାର୍ଟଫୋନ୍ ଯୁଗରେ ଯଦିଓ ଚିଠି ଲେଖିବାର ପରମ୍ପରା ହ୍ରାସ

0: ହେଲେ ସାଙ୍ଗମାନେ ଜାଣିବା କଥା ତ ଶୁଣିଲେ, ଆଜି ପାଇଁ ସମୟ ସରିଗଲାଣି। ଯିବା ପୂର୍ବରୁ ଜାଣିନେବା ଆଗାମୀକାଲିର ଆକର୍ଷଣ।
1: ସାଙ୍ଗମାନେ, ଆଗାମୀକାଲି ରବିବାର ସୁରଭି କାର୍ଯ୍ୟକ୍ରମରେ ଆପଣମାନେ ଶୁଣିପାରିବେ ବାଟେଘାଟେରେ ଏକ ସୁନ୍ଦର ସାକ୍ଷାତକାର, ଏବଂ ଏହା ବ୍ୟତୀତ ଆପଣମାନେ ଶୁଣିପାରିବେ ରିପ୍ଲାଇ ଟୁ ମେସେଜ ଏବଂ ଭଏସ୍ ମେସେଜ ଏବଂ କିଛି ଜାଣିବା କଥା।

0: ହେଲେ ସାଙ୍ଗମାନେ ଆଜିର କାର୍ଯ୍ୟକ୍ରମଟା କେମିତି ଲାଗିଲା ମତାମତ ଦେବାକୁ ଯେମିତି ଭୁଲିବେ ନାହିଁ। ମତାମତ ଦେବା ପାଇଁ ଫୋନ ନମ୍ବରଟି ହେଲା
1: 8252203280
0: ଏବଂ ଇମେଲ ଆଇଡିଟି ହେଲା
1: airjaipur@gmail.com।
0: ତ ସାଙ୍ଗମାନେ ଆଜିର ସନ୍ଧ୍ୟାରୁ ଆମମାନେ ବିଦାୟ ନେଉଛୁ। ଆଜିର ଉପସ୍ଥାପନାରେ ଥିଲୁ ଆମେ ଦୁଇ ଜଣ, ମୁଇଁ ତନୁଜା ଖଡ଼ଗରାଏ,
1: ମୁଇଁ ସଲିମ ଖାନ।
0: ଜୁହାର।

0: ଶୁଣିଲେ ଯୁବବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର।
1: ତୋର କେସ୍ ଜବର ଦିନ ହେଲା କୋର୍ଟ ଲଗେ ଚାଲିଲାନି କି? ତୋକେ ନ୍ୟାୟ ନା ମିଳିଲାନି କି?
2: ଏବେ ଆଇଲା ଯେ ଗୋଟେ ସୁବିଧା ଉପାୟ, ମଧ୍ୟସ୍ଥତା, ବିଲକୁଲ ଡାବୁ ଖରଚ ନାହିଁ।
1: ତମେ ନିଜେ ବସିକରି କଥାହେଇ କରି ନିଜର ଅସୁବିଧା ନିଜେ ସମାଧାନ କରିପାରସ।
2: ଦୁଇ ବାଟର ଲୋକ ମିଶି କରି ବସିଲେ ସମସ୍ୟା ସହଜରେ ଛିଡ଼ସି,
1: ବେଗି ସମାଧାନ ହେଇଛି, ଖରଚ ଉନା ହେଇଛି, ସମ୍ପର୍କ ଭଲ ରହିଛି, ମଧ୍ୟସ୍ଥତା ବାଛିଲେ
2: ଲଗେରେ ବା କୋର୍ଟ ନଇଲେ ମଧ୍ୟସ୍ଥତା କେନ୍ଦ୍ର କେ ଯା।
1: ମଧ୍ୟସ୍ଥତା ଡ୍ରାଇଭ 30 ମାନ୍ୟବର ସୁପ୍ରିମ କୋର୍ଟର ଗୋଟେ ନୂଆ ଚେଷ୍ଟା।
0: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତିଚହ୍ନ। ଉପସ୍ଥାପନା କରିଛନ୍ତି ମନୋଜ ପାତ୍ର ଏବଂ ରାଜକୁମାରୀ ମହାନ୍ତି। ପ୍ରଯୋଜନା କରିଛନ୍ତି ମନୀଷ କୁମାର ଠାକୁର।

0: କେଟଲୁ ଶିବାନ ଜି
1: କେଟଲି ବି କାଇ ମାମା
0: ବେଗି ଜୁଆର ଖରରେ
1: ତାର ଭାଞ୍ଜି ମନେ ଏକା ନିକମନଟା ନିଆ ସେମାନେ ଏକା ଲେଟ୍ କରି ଆଇଲାଇନି ବୋଲିକରି କହିବା ଭଲ
0: ବାବୁ ଆଜି ନାଇଁ କି ଖାଇ ପାଇଁ ମୁଁ ଖଣ୍ଡେକ ଜିଲ ମେଲା ବୋଲେ ନ ତ ସବୁଦିନ ମୁଁ ଆଉ ଏ କଥା କି ନାଇଁ
1: ଏବେ
0: ଖଣ୍ଡେକ ଜିଲ ମେଲା ନାଇଁ ମାନବା କଥା ନାଇଁ ଯେ ଖାଇ ପାଇଁ ଖଣ୍ଡେକ ଜିଲ ମେଲା ବୋଲେ ଆଜି ନାଇଁ କି ଜନ ମାନସିକ ଜନ ଆମର ସ୍ୱାସ୍ଥ୍ୟ ଅଛେ ନାଇଁ କି ତାର ଦିନ ଆଜି ହେଡ଼ାର ପାଇଁ ଆଜି ମୋର ଡାକି ଧରି ଗଲା ଯୁବ ବାଘ ଦେରିଆ ବୁଲି ଆସୁ ସେ ଆସ୍ପତ୍ରୀ ବାଟେ ବଲାଏ ସେ ବାଟେ ଡାକି ନେଲେ ତାଙ୍କର ସଙ୍ଗେ ବସିଦେଲି ଆରି ସେଟା ଛିତି ଏତାଇଲି ଏ ବାଟେ ନାଇଁ ଆମର ବାଉଡ଼ି ଆସେ ଛିତି ଯାଇକରି ତାର ସଙ୍ଗେ ବିଡ଼ବାର ଆସେ ବୋଲିକରି ଦଶରା ଜନୁଛି ଖାଲି କେନି ବୋଇଲେ ଖାଲି କେନି ଦଶରା ଆରମ୍ଭ ହେଇଯାଏ ବୋଇଲେ ଆଜି ଜନ ମୁଆଲିଆ ଉଆସ ଆସିଛି କି ନାଇଁ ସେ ଉଆସ ଦିନେ ପୂଜା କରି କରି ମା କେ ଡାକବାକେ ଆସି ତୁଇ ଆଉ ମା ଇତି ଆମକେ ଆଶୀର୍ବାଦ କର ଆମର ସଙ୍ଗେ ବିଡ ଆମକେ ଶାରଦା କର ସଂସାରର ଶାରଦା କର ଆରି ଜନ ପୂର୍ତ୍ତି ସେ ଡୋଲ ପରା ଚାଲା ବୋଲିକରି ସେ ମା କେ ଆଜି ହା
1: ଡାକିଛି
0: ସେଟା ଆମର ଜନ ଇ ଭିତରେ ଗାଁ ଗଳି ଭିତରେ ଏଟା ଗୋଟେ ବଡ଼ଟା ପୂଜା ଆଜି ଦେଖ ସେ କୁନ୍ତି ଡାଲ ମୁଁ ଲୋକଙ୍କ ଖାଇ ଖାଇଟା ମାନେ ଖାଇ ଖାନ୍ଦା ସାରୁ ସବୁ ରକମ ତ ପୂଜା ହେଇଛି ଆଜି
1: ପୂଜା ହେଇଛି
0: କି ହେଲେ ସେ ପୂଜା ତାର ତାର ଅର୍ଥ ଜାଣିଲୁ କି ତୁଇ ତାର ଅର୍ଥ ହେଲାନି ଆମେ ଜୋନଟା ପୂଜା କଲେ କି ଜୋନଟା ଖାଇସେ କଲେ ମିଶିଆ ଆମେ ଖାଇଟା ଇଏ ଜନ ପୂର୍ତ୍ତି ଭିତରେ ଯେତିକି ଗଛ ପତର ଯେତିକି ଆସେ ସବୁକେ ଆମେ ପୂଜା କରବାର ଅଛେ ଖାଇ ପାଇଁ ବୋଲେ ସେମାନେ ଆମକେ ଜୀବନ ଦେଲାଇନି ପଶୁ ପକ୍ଷୀ ଯେତିକି ଆସ ସେମାନଙ୍କୁ ପୂଜା କରବାର ଅଛେ ଖାଇ ପାଇଁ ସେମାନଙ୍କୁ ଆମେ ଜିଁବାକେ ଆମକୁ ମିଶା ସେମାନେ ସାହାଯ୍ୟ କଲାଇନି ସେଟାର ପାଇଁ ସବୁକେ ଧନ୍ୟବାଦ ଦେବାକା ଯେ ଯେତିକି ଗଛ ପତର ଯେତିକି ଜୀବ ଜନ୍ତୁ ପଶୁ ପକ୍ଷୀ ଯେତିକି ଆସତ ସବୁକେ ଧନ୍ୟବାଦ ଦେବାକା ତ ପୂଜାପତି କରବାକା
1: ହେଲେ
0: ଇ ପରବ ଦିନେ ଆଜି ଦଶହରା ଆରମ୍ଭ ବୋଲି ଭାବିଦେବେ ଦଶ ଦିନ ତ ଚାଲିବେ ଏଇ ଦଶ ଦିନ ଭିତରେ ଦଶହରା ଭିତରେ ମାତ୍ର ଆମ ଖଣ୍ଡେ ଜାଗ୍ରତରେ ରହିବାର ଅଛି ଶାରଦାରେ ରହିବାର ଅଛି ଲାଗାଜାଠି ନ ହେବାର ଅଛି କାହାର ସଙ୍ଗେ କି ଲାଗାଜାଠି ହେବା ଲଗେ ମିଶା
1: ଯାଇକରି
0: ଆମେ ନାଇଁ ଗାଲେ ମିଶାଇଛି ମାତ୍ର ଲୋକେ ସମାଧାନ କରବାର ଅଛି ଶାନ୍ତିରେ ଦଶହରାକେ ଜବର ଜବର ଦୁର୍ଗା ମାକେ ଜୁହାର କରିଦେଉ ସବୁ ଲୋକେ ଶାନ୍ତି ଦେଅ ସବୁ ଲୋକେ ଦଶହରା ବୋଲ କରି ଶାରଦାରେ ସାରି ଯାଅ ବୋଲବା
1: ହେଲେ
0: ଏଟା ତ କଲା ଆମର ଜଣେ ପୂଜା ଭାତି କଥା ନାଇଁ କି ରୋଗ ବାଗ ମିଶା ଅଛି କି ନାଇଁ ଇଏ ଜିଉନା ଖାଉନା ମିଶା ଅଛି କି ନାଇଁ ସବୁ ରକମଟା ଆମର ଘରେ ଆମର ଲୋକେ ଏଟା ମୁଁ ଆସି ସବୁ ତ କରବାକେ
1: ଲାଗ୍ସି
0: ଏବେ ଜଣେ ଗୋରୁ ଗାଈ ତାଙ୍କର ରୋଗ ବାଗ ଦେଖବାକେ ଲାଗ୍ସି ଏବେ ଡଙ୍ଗର ପାର ଖାଇ ତାସ କଲୁ ଆଚୁ କି ବେଳେ ଖାଇ ତାସ କଲୁ ତାଙ୍କର ରୋଗ ବାଗ ମିଶା
1: ଦେଖବାକେ
0: ଲାଗ୍ସି ନହେଲେ ତ କଣଟା ନା ଦେଖଲେ ନା
1: ଏବେ
0: ଶୀତ ଖଣ୍ଡେ ଖଣ୍ଡେ ଉତରଲାନି ଶୀତ ଖଣ୍ଡେ ଖଣ୍ଡେ ଉତରଲାନି ଏ ଭିତରେ ନାଇଁ କି ଆମର ଲୋକ କେ ମିଶା ଖଣ୍ଡେ କାହାକେ ଜୋର ଦୁଗା ହେଲେ ଏଇସି ଆକା ଆରି ଜନ ଗୋରୁ ଗାଈ ଛେଲି ମଣ୍ଡିକି ଏମାନଙ୍କ ମିଶା ଖଣ୍ଡେ ସର୍ଦି ଦାରିଲା ପରେ
1: ଏଇସି
0: ଆ ସେଟା ମିଶା ଖଣ୍ଡେ ଯତ୍ନ କରବାର ଯେ ମାତ୍ର ତୋକେ ତ ଏବେ ଗୀତ ଗୋଟେ ନ ଶୁଣାଲି ନ ଛାଡ଼ୁଛୁ ତୁଇ
1: ନା ଛାଡ଼ି ତ ବିଳମ୍ବ କରି ଆଇଲୁ ଆଛୁ ଯେ
0: ମୁଇଁ ଆଉ ଖାତା କହିଲେ ପାରିତ ନହେ ଆଜି ଆରି ଗୋଟେ କଥା କହିଲିନି ଆରି ଗୋଟେ ଦିନ ଆଜି
1: ଆରି ଗୋଟେ କାଇ ଦିନ
0: ଜନ ଆମର ପୋଷ୍ଟ ଅଫିସ ଆଛୁ ଯେ ଚିଠି ପତର ଚିଠି ପତର ଦିନ ଆଜି ଆମର ଭାରତର ଚିଠି ପତର ଦିନ ସେଟା ମିଶା ଗୋଟେ ଆଗ ଏବେ ତ ଚିଠି ପତର ନାଇଁ ନି ବୁଡ଼ି ଗଲା ସବୁ ଲୋକ କାଇ ସେ ଫୋନ ଲଗେଇ ଆଲୋ ନାଇଁ ବୋଲେ ମେସେଜ କରିଦେବେ ନହେଲେ ହ୍ୱାଟ୍ସଆପ କରିଦେବେ କାଇ ହେଲେ ଗୋଟେ କରି ତ ଛାଡ଼ିଦେବ ସେଟା ଆଜିକାଲି ଚାଲିଲା ମାତ୍ର ଆଜି ହେଲାନି ଆମର ପୋଷ୍ଟ ଦିନ ପୋଷ୍ଟ ଦିନ ଆମର ମୂଲ କଥା ରେଲା ହେଲେ ଏବେ ତୋତେ ଗୀତ ଶୁଣାଇବାର ଅଛେ ଗୀତ ଗୋଟେ ଶୁଣିଦେଶ

0: କାମ କରୁଛି କି
1: କାହି କାମ
0: ତୁଇ ଗୋଟେ ଖାଇଲେ କଥା ବାର୍ତ୍ତା ଗୋଟେ ଶୁଣାଇ ଦେଲେ ଖାଇତା ବୋଲି
1: ଦେ ଗୋଟେ ବାବୁ ସଙ୍ଗେ ଭେଟ ଘାଟ କରଲି ଆଛି ଶୁଣାଇ ଦଉ ତା ଆରେ
0: ଖାଇଟା ସେ ବାବୁ ଖାଇ କହିଲେ ଆଛେ କେନ୍ତା ରେ ବାର ଅଛେ ଖାଇଟା ସବୁ ଜାଣିଲେ କା
2: ନୀଳକଣ୍ଠ ପାଣି ମୁଁ ମାତାଲପୁଟ ରେ ସିଏସି ରେ କାର୍ଯ୍ୟରତ ଅଛି ମୁଁ ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ହିସାବରେ ଅଛି ଯୋଉଟା ଆମର କୋରାପୁଟ ବ୍ଲକ ରେ ଅଛି ମ୍ୟାଡାମ
1: ଆଲେ ବାବୁ ବୋଲେ ତମର କାମ କାଇଟା ବାବୁ
2: ବ୍ଲକ ରେ ଆମର ସାଧାରଣରେ ଆମର ସ୍ୱାସ୍ଥ୍ୟ ବିଭାଗ ତରଫରୁ ଯେତେ ସବୁ କାର୍ଯ୍ୟକ୍ରମ ଆସୁଛି ତାକୁ ସୁଚାରୁ ରୂପରେ କେମିତି ଲୋକଙ୍କ ପାଖରେ ପହଞ୍ଚିବ ଆଉ ଯାହା ସବୁ କାର୍ଯ୍ୟକ୍ରମ ଆସୁଛି ତାକୁ ଠିକସେ ଚଲେଇବା
1: ଏଜେ ବାବୁ ଆଜିକାଲି ଟୀକାକରଣ ବୋଲେ କାଇଟା ଆରେ ସେଟା କେମିତି କରବାର ହେଇସି
2: ହଁ ଟୀକାକରଣ ଭଲ ପ୍ରଶ୍ନ ଗୋଟେ କଲେ ଟୀକାକରଣ ଗୋଟେ ଏମିତିକାର ଜିନିଷ ଯେ ଆମର ଯେତେ ସବୁ ଛୁଆ ଅଛନ୍ତି ଆଉ ମା ମାନେ ମଧ୍ୟ ଯୋଉମାନେ ଆମର ଗର୍ଭବତୀ ମା ମାନେ ଅଛନ୍ତି ତାଙ୍କ ପାଇଁ ମଧ୍ୟ ଆମର ଦୁଇଟା ଟୀକା ଅଛି ଯେ ଟୀକାକରଣ ଆପଣ କହିଲେ କିଛି ରୋଗରୁ ରକ୍ଷା କରିବା ପାଇଁ ଗୋଟେ କାର୍ଯ୍ୟକ୍ରମ ସରକାରଙ୍କ ତରଫରୁ ଯାହାକି ମାନେ ରୋଗ ନ ହବା ଆଗରୁ ଆମେ କିଛି ଟୀକା ଦବା ଯାହାକୁ ରୋଗରୁ ରକ୍ଷା କରିପାରିବ
1: ହେଲେ ଏଇଟା ଆଗତୁ ମା କେ ଦେବାକେ ପଡ଼ସି ବାବୁ
2: ଆଗକୁ ଦେବାକୁ ପଡ଼ସି ଗୋଟେ ସେ ଯେତେବେଳେ ଜାଣିଲା ପ୍ରଥମେ ତାର ମାନେ ମାସିକ ଧର୍ମ ବନ୍ଦ ହେଲା ଆମର ପାଖରେ ଥିବା ଆଶା କର୍ମୀକୁ ସେ ଜଣେଇଲା ଯେ ମୋର ମାସିକ ଧର୍ମଟି ବନ୍ଦ ଅଛି ତାପରେ ଆମର ଆଶା ଦିଦି ତାକୁ ପାଖରେ ଥିବା ଏଏନ୍ଏମ୍ ଦିଦିଙ୍କ ପାଖକୁ ନେଇଥାଏ ଏଏନ୍ଏମ୍ ଦିଦିଙ୍କ ପାଖକୁ ଗଲା ପରେ ସେଠି ଆମର ଗୋଟେ ଟୀକା ଗୋଟେ ତାକୁ ଟିଟି ଗୋଟେ ଦିଆଯାଇଥାଏ ତାକୁ ସେଥିରେ ମାକୁ ନେଇକି ଛୁଆକୁ ପ୍ରଥମ ଟୀକା ଆମର ଲାଗିଗଲା
1: ହେଲେ ବାବୁ ଏ ଯେନ୍ ମା କେ ଯେନ୍ ଟୀକା ଦେଲେ ସେଟା କାଇ କାଜେ ଦେବା
2: ସେଟା ଆମର ଧନୁଷ ଟଙ୍କାର ନ ହବାକେ ମାକୁ ଛୁଆକୁ ଧନୁଷ ଟଙ୍କାର ନ ହବାକେ ସେଟା ଗୋଟେ ଟୀକା
1: ହେଲେ ଏଇଟା ମା କେ କେତେଥର କେତେଟା ଟୀକା ଦିଆ ହେଇଛି ବାବୁ
2: ମା ଯଦି ନାଇକି ପ୍ରଥମ ଥର ମାନେ ତାର ଗର୍ଭବତୀ ହେଇଥିବ ତାହେଲେ ତାକୁ ଦୁଇଟା ଲାଗିବ କିନ୍ତୁ ଯଦି ମା ଯଦି ପ୍ରଥମରୁ ତାର ଗୋଟେ ଛୁଆ ଥିବ ତିନି ବର୍ଷ ଭିତରେ ହେଇଥିବ ତାହେଲେ ତାକୁ ଗୋଟିଏ ଲାଗିବ
1: ହେଲେ ଏଇଟା ତ ଦୁଇଟା ଟୀକା ଦେଲେ
2: ତା ପଛେ ଆମର ମା ଯେତେବେଳେ ଡେଲିଭରି ହବ ମା ଯାଇକି ମା ମାନଙ୍କୁ ଆମେ କହୁଛୁ ଯେ ତମେ ମାନେ ଘରେ ପ୍ରସବ ନ ହେଇକିରି ତମେ ସରକାରୀ କିମ୍ବା ଯେକୌଣସି ହସ୍ପିଟାଲରେ ଯାଇକି ତାଙ୍କର ସୁବିଧା ଅନୁସାରେ ସରକାରୀ ହସ୍ପିଟାଲ ପାଇଁ ଆମେ କହୁଛୁ ସେଠି ଡେଲିଭରି ହୁଅନ୍ତୁ ଡେଲିଭରି ହବାର ସାଙ୍ଗେ ସାଙ୍ଗେ ସେଠି ଛୁଆକୁ ନେଇକି ଜନ୍ମ ହଉ ଟୀକା ଦିଆଯାଉଛି ସେଥିରେ ଗୋଟେ ଦିଆଯାଉଛି ବିସିଜି ଗୋଟେ ଦିଆହଉଛି ଓପିଭି ଗୋଟେ ଦିଆହଉଛି ଆଉ ହେପାଟାଇଟିସ୍ ବି ଗୋଟେ ଦିଆଯାଉଛି
1: ହେଲେ ଏଇ ଯେଉଁ ତିନିଟା ଟୀକା ଗୋଟେ ଦିନ ଏକା ଦିଆ ହେଇଛି ବାବୁ
2: ଗୋଟେ ଦିନ ଦିଆ ହେଇଛି
1: ଏଇ ଯେଉଁ ଟୀକା ତିନିଟା ଦିଆ ହେଇଛି ସେଟା କାହିଁ କାହିଁ ଦେବା ଆଚତ ବାବୁ
2: ଆମର ସେଇଟା ଗୋଟେ ପୋଲିଓ ପାଇଁ ଗୋଟେ ଦିଆହଉଛି ପୋଲିଓ ନ ହବା ପାଇଁ ଗୋଟେ ଦିଆଯାଉଛି ଆଉ ଗୋଟେ ନାଇକି ବିସିଜି କହିକି ଦିଆହଉଛି ସେଟା ଆମର ଟିବି ନ ହବା ପାଇଁ ଆଉ ଗୋଟେ ଆମର ହେପାଟାଇଟିସ୍ ବି କହିକି ଗୋଟେ ଦିଆଯାଉଛି
1: ହେଲେ ଏଟାର କାମ କାଇଟା ଗୋଟେ ସିନା ପୋଲିଓ ବୋଲିକରି ମୁଁ ବୁଝିପାରିଲି ମାତ୍ର ଆଉ ଯେଉଁ ଦୁଇଟା ଦେଲେ ସେଟା କାଇଁ କାଜେ ଦେଲାଇନି ବାବୁ
2: ଓପିଭି ବୋଲି ଦିଆଯାଉଛି ଓରାଲ ପୋଲିଓ ଆମର ପୋଲିଓ ନ ହବା ପାଇଁ ଆପଣମାନେ ଦେଖୁଥିବେ ଯେ ଗୋଡ଼ ଆମର କିମ୍ବା ହାତ କୋଉଠୁ ଗୋଟେ ଟିକେ ବଙ୍କଡା ହେଇଯାଉଛି ମାନେ ଜନ୍ମ ପରେ ପରେ ପିଲାମାନଙ୍କୁ ସେଇଟା ନ ହବା ପାଇଁ ଆମର ଦିଆଯାଉଛି ଆଉ ଗୋଟେ ଆମର ହେପାଟାଇଟିସ୍ କହିକି ଦିଆହଉଛି ହେପାଟାଇଟିସ୍ ଗୋଟେ ସେମିତି ମଧ୍ୟ ଗୋଟେ ଭ୍ୟାକ୍ସିନ୍ ଗୋଟେ ଦିଆଯାଉଛି ଆଜ୍ଞା
1: ହେଲେ ଏଇଟା ତ ଗଲା ପିଲା ଜନ୍ମ ହେଲା ପଛେ ଦେବା ତାର ପଛେ ହେଲାନି ଦେବାକେ ପଡ଼ସି ବାବୁ
2: ତାପରେ ନାଇକି ପିଲାକୁ ଆମର ଦେଢ ମାସ ଯେତେବେଳେ ହବ ମାସେ ଅଧେ ଯେତେବେଳେ ହବ ତାକୁ ପୁଣି ଆଉ ଥରେ ଓପିଭି ଗୋଟେ ଦିଆହବ ତା ସାଙ୍ଗରେ ରୋଟା ଗୋଟେ ଦିଆହବ ପେଣ୍ଟା ଗୋଟେ ଦିଆହବ ଆଉ ଆଇପିଭି ଗୋଟେ ଦିଆହବ
1: ସେଇଟା
2: ମଧ୍ୟ ସେମିତି ରୋଟାରେ ଆମର ରୋଟାଟା ଓପିଭି ମୁଁ ଆଗରୁ କହିଲି ଓରାଲ ପୋଲିଓ ପୋଲିଓ ନ ହବା ପାଇଁ ପାଟିରେ ଦି ବନ୍ଦା ଦିଆଯାଉଛି ଆଉ ରୋଟା ଗୋଟେ ଦିଆ ହଉଛି ଆମର ଡାଇରିଆ ନ ହବା ପାଇଁ ଛଅ ମାସ ଭିତରେ ଛୁଆକୁ ଡାଇରିଆ କୌଣସି ପ୍ରକାର ଡାଇରିଆ ନ ହବା ପାଇଁ ଆମର ରୋଟା ଗୋଟେ ଦିଆ ହଉଛି ତାପରେ ପେଣ୍ଟା ଗୋଲି ଗୋଟେ ଦିଆ

0: ସେଥିରେ ଦିଆଯାଉଛି ଡିପିଟି, ହେପାଟାଇଟିସ ଆଉ ହିବ କହିକି, ଏଥିରେ ପାଞ୍ଚଟା ଜିନିଷ ମିଶିକି ଥାଉଛି, ପେଣ୍ଟା ପେଣ୍ଟାର ଏକ ଦିଆଯାଉଛି। ଡିପିଟି କହିଲେ ଆମର ତିନିଟା, ଡିପ୍ଥେରିଆ, ପେଟ୍ରୁସିସ, ଟିଟାନସ। ଡିପ୍ଥେରିଆଟା ଆମର ଗଳା ଭିତରେ ଗଳା ଫୁଲିବା, ଗଳାରେ ଚିହ୍ନ ଗୋଟେ ହବା, ସେ ଭଳିଆ ଜିନିଷ। ପେଟ୍ରୁସିସ ଗୋଟେ ଖାସ ଭଳିଆ ଗୋଟେ ଜିନିଷ ହବାଟା, ଆଉ ଟିଟାନସ ଧନୁଷ ଟଙ୍କାର। ତାପରେ ମୁଁ ହେପାଟାଇଟିସ ଗୋଟେ ଜନ୍ମ ହଉ ଗୋଟେ କହିଥିଲି, ହେପାଟାଇଟିସ ଗୋଟେ ଦିଆ ହେଇଥିଲା ଦେଢ ମାସରେ, ସେଟା ଗୋଟେ ତାର ଗୋଟେ ଆଉ ଗୋଟେ ହେପାଟାଇଟିସ ଗୋଟେ ଦିଆ ହେଇଛି। ଆଉ ହିବ କହି ଗୋଟେ ଦିଆଯାଉଛି, ସେଇଟା ଗୋଟେ ଆମର ଇନଫ୍ଲୁଏଞ୍ଜା ଭଳିଆ ଭାଇରସ ଟାକୁ ଦିଆହଉଛି, ହେମୋଫିଲ ଭାଇରସ ବୋଲି ଗୋଟେ ଭାଇରସ କୁ ଦିଆଯାଉଛି।
1: ଏଇଟା ସରିଲା ପଛେ ଆର କାଇ ଟୀକା ଅଛି କି ବାବୁ?
0: ହଁ ଆହୁରି ଅଛି, ପିଲାକୁ ଆମର ପିଲା ଯେତେବେଳେ ଆପଣ ଏବେ ମତେ ପଚାରିଲେ, ପିଲା ନେଇକି ଯେତେବେଳେ ଜନ୍ମ ହେଲା ତାକୁ ଆମର 16 ବର୍ଷ ହେଲା ପର୍ଯ୍ୟନ୍ତ ଆମର ଟୀକାକରଣ ରହୁଛି। ହେଲେ ଆମେ 16 ବର୍ଷ ପର୍ଯ୍ୟନ୍ତ ତାର ବିଭିନ୍ନ ସାରଣୀରେ ନେଇକି ମା ମାନଙ୍କ ପାଖରେ ଗୋଟେ ଏମ୍ସିପି କାର୍ଡ କହି ଗୋଟେ ରହୁଛି, ଏମ୍ସିପି କାର୍ଡରେ ତାଙ୍କର ଗୋଟେ ପେଜ ଭିତରେ ନେଇକି ଛୁଆର ପୁରା ନମ୍ବର ରହିବ, ତାର ଜନ୍ମ ତାରିଖ ରହିବ, ପୁଅ ଝିଅ ଡେଟ୍ କେବେ ଜନ୍ମ ହେଇଥିଲା ରହିବ, ତାପରେ ତାଙ୍କର କେବେ କୋଉ ଭ୍ୟାକ୍ସିନ ଅଛି ମଧ୍ୟ, କୋଉ ଟୀକା ଅଛି ତାଙ୍କର ସେଇଠି ଲେଖା ହେଇଥିବ। ପ୍ରଥମ ଦେଢ ମାସରେ ଆମେ ଗୋଟେ ନେଲେ, ତାପରେ ଆଉ ଥରେ ନେଇକି 2 ମାସ ଅଧାରେ ଗୋଟେ ଆମେ ନବା, ସେମ୍ ଓପିଭି ଯୋଉଟା ଆମେ ଦେଢ ମାସରେ ଯେମିତି ନେଇଥିଲେ ଓପିଭି 1 ନେଇଥିଲେ, ଆଉ ଥରେ 2 ମାସ ଅଧାରେ ମଧ୍ୟ ସେମିତି ଓପିଭି 2, ରୋଟା 2, ପେଣ୍ଟା 2 କରିକି ଆମେ ମଧ୍ୟ ତାକୁ ଟୀକାକରଣ କରିବା। ତାର ପଛେ ଆହୁରି 3 ମାସ ଅଧା ହେଇଗଲେ ନେଇକି ତାକୁ ଆହୁରି ନେଇକି ଆମେ ଓପିଭି 3, ରୋଟା 3, ପେଣ୍ଟା 3 ଆଉ ଆଇପିଭି ମଧ୍ୟ 2 କରିକି ଗୋଟେ ଦିଆହବ। ଏମିତି କରିକି ନେଇକି ଆମର ଟୀକା ପୁରା 3 ମାସ ଭିତରେ ନେଇକି, ଫାଷ୍ଟ 3 ମାସ ଭିତରେ ଆମେ ଯେତିକି ଆମର 3 ମାସିଆ ଟୀକା ସବୁ ଯାକ ଆମେ ଦେଇଦବା। ଆମେ ସେଥିପାଇଁ ମା ମାନଙ୍କୁ କହୁଛୁ, ମା ମାନେ ନେଇକି 3 ମାସ ଭିତରେ ନେଇକି ତାଙ୍କର 3 ମାସିଆ ଟୀକା ସରେଇଲେ କି ନାହିଁ ବୋଲି ପଚାରୁଛୁ। ମା ମାନେ କହିବେ ହଁ 3 ମାସ ଟୀକା ସରେଇଲି ବୋଲି କହିଲେ, କୋଉଟା କୋଉଟା ଦେଲୁ? 3 ମାସର ହିସାବରେ ଦେଢ ମାସରେ 2 ମାସ ଅଧାରେ ଆଉ 3 ମାସ ଅଧାରେ ଗୋଟେ ଦେଇଛି କି ନାହିଁ ଆମେ ଦେଖୁଛୁ। ତାରପରେ ନେଇକି ଆମେ ଆହୁରି 9 ମାସକୁ ପଳେଇଯିବୁ।
1: 9 ମାସରେ
0: ନେଇକି ଆମେ ସେମିତି ଏମ୍ଆର ଗୋଟେ ଦବୁ, ମିଜିଲ୍ସ ଆଉ ରୁବେଲା ନ ହବା। ମିଜିଲ୍ସ ଆପଣ ମାନେ ଜାଣିଥିବେ, ସବୁ ଦେହ ଯାକ ନାଲି ନାଲି ହେଇକି ଚିହ୍ନ ଚିହ୍ନ ହେଇଯିବାଟା, ସେଟା ଗୋଟେ। ଆଉ ଗୋଟେ ଜେଇ ବୋଲି ଗୋଟେ ଆମର ଜାପାନିଜ ଏନ୍ସିଫାଇଲିଟିସ, ଏନ୍ସିଫାଇଲିଟିସ ବ୍ରେନ୍ ର ଗୋଟେ ରୋଗ ଭଳିଆ ଗୋଟେ ଅଛି, ସେଟା ଗୋଟେ ନ ହବା ପାଇଁ ଜେଇ ଗୋଟେ ଆମେ ମଧ୍ୟ ଆମର ସେଟା ଗୋଟେ ଆମେ ଦଉଛୁ। ତାର ସାଙ୍ଗରେ ଗୋଟେ ଭିଟାମିନ୍ ଏ, ଆମର ଭିଟାମିନ ଆଖିର ଅସୁବିଧା ନ ହବା ପାଇଁ ଭିଟାମିନ୍ ଏ ଦଉଛୁ।
1: ହେଲେ ଏଇଟା ସରିଗଲା ବର୍ଷେ,
0: 9 ମାସରେ ସରିଗଲା। ତାରପରେ ଆମେ 16 ମାସକୁ ପଳେଇଯିବୁ, 16 ମାସକୁ 24 ମାସ ପଳେଇଯିବୁ। 16 ମାସ 24 ମାସରେ ସେମିତି 9 ମାସରେ ଯୋଉଟା ଦିଆ ହେଇଥିଲା ନେଇକି ସିଟି ସେମିତି ଗୋଟେ ଏମ୍ଆର 2 ଗୋଟେ ଦିଆହବ, ଆହୁରି ଜେଇ 2 ଗୋଟେ ଦିଆହବ। ହଁ, ତାର ସାଙ୍ଗରେ ଓପିଭି ଗୋଟେ ଦିଆହବ, ଆହୁରି ଡିପିଟି ଗୋଟେ ଟୀକା ମଧ୍ୟ ଗୋଟେ ଦିଆଯିବ। ଡିପିଟି ଆମେ ନେଇଥିଲେ ଦେଢ ମାସରେ, 2 ମାସରେ, 3 ମାସରେ ନେଇଥିଲେ, ସେଟା ଆହୁରି ନେଇକି 16 ମାସ 24 ମାସକୁ ଆହୁରି ଆସିଯିବ।
1: ହେଲେ ବାବୁ, ଏବେ ଯେଉଁ ଟୀକା କଥା କହିଲେ, ଟୀକା ନେଲେ କାଇ ଲାଭ ମିଳୁଛି ପିଲାମାନଙ୍କେ?
0: ଟୀକା ନେଲେ ଆମର ଦେଖନ୍ତୁ, 6 ମାସରେ ଆମେ ଯେମିତି କହିଲୁ BCG ଗୋଟେ ଟୀକା ଲଗେଇଲେ ଜୀବନ ସାରା ନାଇକି ଟିବି ହବାର ନଥାଏ, ପୁରାକୁ ପୁରା ନଥାଏ, ମାନେ ଜୀବନ ଆମେ ଜାଣୁଛୁ ଯେ ଟିବି ରୋଗ ଗୋଟେ ଏତେ ବଡ ରୋଗ, ଟିବି ହେଲା ପରେ ମଣିଷ ଏତେ ଅସୁବିଧା ହଉଛି, ତ BCG ଯେତେବେଳେ ଜନ୍ମ ହଉ ହଉ ଗୋଟେ BCG ଗୋଟେ ଲଗେଇଲେ ବୋଲି କହିଲେ ନାହିଁ, ଗୋଟେ ଟୀକା ସେଟାରେ ଆମର ଟିବି ହବ ନାହିଁ। ଓପିଭି ଯେତେବେଳେ ଆମେ ଯେତେ ଥର ଓପିଭି ଦଉଛେ ନାଇକି ସେତେ ଥର ପିଲାକୁ ନେଇକି ପୋଲିଓ ନ ହବାରୁ ରକ୍ଷା କରୁଛେ। ଜନ୍ମ ହଉ ଗୋଟେ ଦେଲେ ପୋଲିଓ, ଦେଢ ମାସରେ ଗୋଟେ ପୋଲିଓ ଦେଲେ, 2 ମାସରେ ଗୋଟେ ପୋଲିଓ ଦେଲେ, 3 ମାସ ଅଧାରେ ଦେଲେ ଗୋଟେ, ତାପରେ ଆମେ ଆସିକି 16 ମାସରେ 24 ମାସରେ ଗୋଟେ ଦେଲେ, ଏମିତି ଦେଇ ଦେଇକିରି ନେଇକି ଆମେ ତାକୁ ପୋଲିଓ ନ ହବା ପାଇଁ ମଧ୍ୟ ରକ୍ଷା କଲେ। ସେମିତି ତାରପରେ ନେଇକି ଆମର ବହୁତ ପ୍ରକାର ରୋଗ, ଯେମିତି କହିଲି ମୁଁ ଆପଣଙ୍କ ରୋଟା, 6 ମାସ ଭିତରେ ପିଲାମାନଙ୍କୁ ଡାଇରିଆ ହେଲେ ବେଶୀ ଅସୁବିଧା ହେଇଯାଏ, ସେଥିପାଇଁ 6 ମାସିଆ ରୋଟା ମଧ୍ୟ ଦିଆଯାଉଛି। 3 ମାସ ଭିତରେ ଏକା ଆମେ ଡାଇରିଆ ହେଇ ନ ହବୁ ବୋଲି କହିକି ନେଇକି ରୋଟା 1, 2, 3 କରିକି ଦିଆହଉଛି। ଏମିତି ବହୁତ ରୋଗକୁ ନେଇକି ଆମେ ବଞ୍ଚେଇ ପାରୁଛେ। ଆମର ଭ୍ୟାକ୍ସିନ ଯେତେ ଯାକ ଟୀକା ଯେତେ ଦିଆହଉଛି, ଆମେ ସେତିକି ରୋଗକୁ ସରକାର ଯେତେ ଏବେ ଗୋଟେ ସରକାର

0: ଗୋଟେ ନୂଆ ଆମର ଛୁଆମାନ ଝିଅମାନଙ୍କ ପାଇଁ ଆମର ଗୋଟେ ବାହାର କରିଛନ୍ତି ଭ୍ୟାକ୍ସିନ ଗୋଟେ ଏଚ୍ପିଭି। ଏଚ୍ପିଭିରେ ଆମର ନାଇଁ କି ଝିଅମାନେ ଯୋଉ ଅଛନ୍ତି ବଡ଼ଲା ଝିଅମାନେ ଆଡୋଲେସେଣ୍ଟ ଝିଅମାନେ ଯୋଉଟା ଅଛନ୍ତି ତାଙ୍କର ନାଇଁ କି ସର୍ଭିକାଲ କ୍ୟାନ୍ସର ନ ହବା ପାଇଁ ଗୋଟେ ଏଚ୍ପିଭି ହେମୋଫିଲ ଗୋଟେ ଦିଆଯାଉଛି ପାପିଲୋମା ଭାଇରସ କହିକି ଏଚ୍ପିଭି କହିକି ସେଇଟା ନ ହବା ପାଇଁ କ୍ୟାନ୍ସର ନ ହବା ପାଇଁ ସର୍ଭିକାଲ କ୍ୟାନ୍ସର ନ ହବା ପାଇଁ ମଧ୍ୟ ସରକାର ନୂଆ ଗୋଟେ କରିଛନ୍ତି ସେଟା ମଧ୍ୟ ଦିଆ ହଉଛି।
1: ତମେ ଏତେ ସୁନ୍ଦର ଆମକେ ଟୀକା ବିଷୟ ବୁଝାଇଲାସ ବୋଲି ଧନ୍ୟବାଦ।
2: ପିଲା ଟକ୍କେ ମିଶା ସବୁ ଟିକା ମନ ଆମେ ଦେବା କଥା ତେବେ ଯାଇକରି ଯେତକି ଆମର ବଡ଼ ସାନ ଯେତକି ରୋଗ ଅଛି ଆମର ପିଲା ଟକି ମନକେ ନୁହେଁ ଯଦି ସେ ରୋଗ ହେଇଗଲା ବୋଲ ତ ଦାନ୍ଦା ଫାନ୍ଦା ହେଇଯିବା ପିଲା ଟକି ମିଶା ସୁରୁ ସୁରୁ ହେଇଯିବା ରୋଗ ଦ୍ୱାରା ହେଇଯିବା ଏବେ ମା ବାବା କେ ଦାନ୍ଦା ଫାନ୍ଦା ସେ ପିଲା ଟକ୍କେ ଦାନ୍ଦା ଫାନ୍ଦା ନାଇଁ କି ହେଲେ ବାବୁ ତ ଠିକ କଥା ମାନେ କହିଦେଲା ତାକୁ ଗୀତ ଗୋଟେ ଶୁଣେଇ ଦେବୁ କହିକି
1: ଶୁଣେଇ ଦେବୁ କାଇ ମାମା ମନ ସର୍ଦା ହେଇସି।

0: ନାଇଁ ବାବୁକେ ସାରଦା ଲାଗିରିଶ ତ
1: ସିଏ
0: ଯେତିକି ସାରଦାରେ ଆମକେ କହିଦେଲା ଆମର ଭାଇ ଭଉଣୀ ମନକେ ଯେତିକି ଶିଖତ ବୋଲି ଆମ ବୋଲି ତା ସାରଦାରେ ଗୀତ ଗୋଟେ ଶୁଣେଇଦେଲୁ
1: ନିକି
0: ମାତ୍ର ଆରିଗଡ଼ ଖାତା କାଇଟା ଅଛେ ଆମକା ରୋଗ ବାତ ଦେଖିଲେ ଶିଖି ମୁଁ ଆଗକୁ କହିବି ବୋଲି କହିଲି କି ଜିଉନା ଖାଉନା ସେ ଦେଖବାର ଅଛେ
1: କେନ୍ତା
0: ଖାଇବାର ଖାଇଟା କେନ୍ତା ଆରି ଆମେ ଜିଉନା ଖାଉନା ବୋଲେ ଆମ ଖାଇଟା କଲୁନି କୁହନ୍ତି ଶାଗ ଡାଲ ତାସ କର କୁହନ୍ତି କାଇ ଧାନ ତାସ କର ମଣ୍ଡିଆ ତାସ କର ଏଇଟା ମାନେ କଲୁନି ମାତ୍ର ନୂଆ ନୂଆଟା ଖାଇଟା କରୁନି।

0: ଇଲି ମୁଇଁ ଗୋଟେ ବାବୁକେ ପଚାରିଲି ଅଛି ସେ କାଇ ତାସ କଥା କହିଛି ସେଟା ଶୁଣିଦେଉ କେନ୍ତା ଲାଭ ହେଇଛି କାଇଟା ସେଟା ବି ଶୁଣିଦେଉ ଆରି
1: ତମର ନାଁ ଅଲପ କୁହା ତମର ପରିଚୟ ଅଲପ ଦିଅ
2: ମୋ ନାଁ କମଳାକାନ୍ତ ପରିଛା ଆର ଜୟପୁର ମୁଇଁ ଏ ଛତୁ ଚାଷ ପାଇଁ ଫାର୍ମ ଗୋଟେ କଲୁ ଅଛ ଆର ଟ୍ରେନିଂ ଦେଲୁନି
1: ଓହୋ ତମ ଟ୍ରେନିଂ ଆର ଦେଲା ସିନି କି ଛତୁ ଚାଷ ପାଇଁ
2: ହଁ
1: ବଢିଆ କଥା ବାବୁ ସେମିତି ହେଲେ ହେଲେ ଭଲ ଲୋକ ଆମେ ଭେଟ ପାଇଲୁ ହେଲେ ମୁଇଁ କହିବା କଥା ଏ ଛତୁ ଚାଷ କେନ୍ତା କରି କରବାର ବାବୁ ବୋଲେ କହିଦିଅ
2: ଏବେ ଛତୁ ଚାଷ ବୋଲେ ଦୁଇ ରକମର ଛତୁ ଅଛି ଆଜ୍ଞା ଗୋଟେ ଶୀତ ମାସ ହେଇଛି ଆର ଗୋଟେ ଖରା ମାସ ହେଇଛି ଏବେ ଖରା ମାସ ଚାଲିଲାନି ଶୀତ ମାସଟା ନା ହେଲେ ଶୀତ ମାସର ପାଇଁ ଗୋଟେ ଡିଙ୍ଗରି ଛତୁ ବୋଲି ମିଳିଛି ଡିଙ୍ଗରି ଡିଙ୍ଗରି ଛତୁ ବଟନ ଛତୁ ଏଇଟା ଆମ ଶୀତ ମାସ ହେଇଛି ଏବେ ଖରା ଦିନ ହେଇଗଲା ବେଳେ ଏବେ ଆମର ପିରିଛାତି ବୋଲ ଭାଇ ସେଟା ଆଗା ହେଇଛି ଏବେ
1: ପାଳ ଛତୁ
2: ପାଳ ଛତୁ ହଏ ହେଲେ ହେଲେ ଡିଙ୍ଗରି ଛତୁ କେ ସେତେ ନା କହିବେ ଏବେ ପାଳ ଛତୁ ଏବେ ବଢିଆ ସିଜନ ହେଲା ଅଛେ ଏବେ ଯେମିତି ଆମର 25-38 ଡିଗ୍ରି ଯାକ ଟେମ୍ପରେଚର ହେଲାନି ନାଇଁ କି ଆମର ଗାଁ ମାନକେ
1: ଗରମ
2: ଗରମ ହେଲାନି ଏବେ ପାଳ ଛତୁ ଆକା ବଢିଆ ହେଇଛି
1: ସେଟା କେନ୍ତା କରବାର
2: ସେଟା କେନ୍ତା କରବାର ବୋଲେ ଏବେ ବଢିଆ ଆଜିକାଲି ତ ଇଏ ମିଣ୍ଡେଇ ଦେଲେନି ନାଇଁ କି ଥ୍ରେସର ଲୋକ ପକାଇ ଦେଲେନି ଆଗ ତ ସେ ମୋଟା ମୋଟା ନଡ଼ା କେ ବନେଇ ତେରଲା ଏବେ ତ ଆଜି ମିଳେ ନାହିଁ ଆଜିକାଲି ସବୁ ତ ପିରି କେ ସବୁ ଗୁଣ୍ଡ କରିଦେଲେ ନାଇଁ ଥ୍ରେସର ଲଗେଇ ନହେଲେ ମେସିନ ଲଗେଇ କାଟି କରି
1: ହଇ ହଇ
2: ତାକେ ସେ ଯୋଉ କାଟଲା ପିରି କେ ଅଲପ ଗୁଣ୍ଡ କରାଇ ଦେଇଛି ନାଇଁ ତାକେ ବେଟି ଆଣବାର ଆଇ ସବୁ ବେଟି ଆଣିକରି ଗୋଟେ ଡ୍ରାମ ଲଗେଇ ହ ନହେଲେ ଇ ଆମର ହଣ୍ଡା ରାନ୍ଧି ଖାଇବା ହଣ୍ଡା ଲଗେଇ ହ ଗୋଟେ 200 ଗ୍ରାମ ପୁରା ଚୁନ 50 ଗ୍ରାମ ପୁରା ବ୍ଲିଚିଂ ପାଉଡର ଆରି ଇଏ ବାଇବିଷ୍ଟିନ କେଣ୍ଡେ ପୁରା ଓ 6-7 ଗ୍ରାମ ବାଇବିଷ୍ଟିନ ସେ ପାଣି ଲଗେ ଗୋଲେଇ କରି ସେ ପିରି କେ ବତରାଇ ଦେବା ଗୋଟେ 8-10 ଘଣ୍ଟା ପୁରା ବତରାଇଲା ପଛେ ତାକେ ବେଟି କରି ଅଲପ ଖରାଇ ଶୁକାଇ ଦେବାର ଶୁକାଇ ଦେଲା ବେଳେ ଅଧା କଚା ରହିଛି ଅଧା ଅଧେକ ବିଜିରି ହେଇଛି ଅଧେକ ଶୁଖି ଯାଇଛି କି ନାଇଁ ଶୁକି ଗଲା ପଛେ ତାକେ ଗୋଟେ ଆମର ଟ୍ରେ ହ ଇ ଟମାଟୋ
1: ଅଲକମା ପରା ରହିଛି
2: ଅଲକମା ହ ଅଲକମା ବୋଲେ 50-50 ବୋଲେ 60% ବୋଲବା ସେଟା କେ ଅଧା ଅଧା ବୋଲା ହାତେ ହାତେ ପାନି ନ ଲାଗବାର ଅଛି ସେ ପିରି ବିଜି ରହିଛି ମାତ୍ର ହାତେ ପାନି ନ ଲାଗବାର ଅଛି ସେମିତିକେ ସେମିତି କରି କରି ଗୋଟେ ଆମର ଟମାଟୋ ଟ୍ରେ ହ ନହେଲେ ଆମର ଏଇ ଯୋଉ କୁକୁଡ଼ା ଥାପା ହ ଏ କାନା କାନା ରେ ବାଲ୍ଟି ମନେଇଛି କି ନାଇଁ ହେଲେ ଗୋଟେ ଛତୁ ମଞ୍ଜି ଆସିଛି ଛତୁର ମଞ୍ଜି ପାଳ ଛତୁ ମଞ୍ଜି ବୋଲା ହେଲେ ସେଟାକେ ଭଙ୍ଗାଇ କରି ତାକେ ଅଲପ ପିସ୍ ପିସ୍ ପୁରା ଏଇ ମେଟାଲ ମନ ସାଇଜ ପୁରା କରିଦେବାର କରି ଦେଇକିରି ଗୋଟେ
3: ଶୁଣିଲେ ଚୈତିଜନ କାର୍ଯ୍ୟକ୍ରମ ଏହାର ଶେଷ ଭାଗ ଶୁଣିବେ ହିନ୍ଦୀରେ ସମ୍ବାଦ ପରେ ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ସନ୍ଧ୍ୟା 6:00 ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ
4: ନମସ୍କାର ଆକାଶବାଣୀ ସମାଚାର କେ ସାଥ ମୈଁ ବିଶାଲ ଶର୍ମା नई दिल्ली में आज जंतर मंतर पर सीजेपी के विरोध प्रदर्शन के मद्देनजर दिल्ली पुलिस ने सार्वजनिक सुरक्षा सुनिश्चित करने के लिए व्यापक और कड़े इंतजाम किए हैं। नई दिल्ली में कई जांच चौकियों पर भारी संख्या में पुलिस बल तैनात किया गया है। पुलिस उपायुक्त कुमार अभिषेक ने बताया कि क्षेत्र में कानून व्यवस्था बनाए रखने के लिए व्यापक व्यवस्था की गई है और सुरक्षा के लिए एहतियाती जांच की जा रही है। यातायात पुलिस के उपायुक्त विकास कुमार ने कहा कि नई दिल्ली क्षेत्र में यातायात नियंत्रण के कारण वाहन चालकों को वैकल्पिक मार्गों से निकाला जा रहा है। दिल्ली हवाई अड्डा प्रशासन ने यात्रियों के लिए परामर्श जारी कर यात्रा की योजना पहले से बनाने का आग्रह किया है। भारतीय जनता पार्टी के राष्ट्रीय अध्यक्ष नितिन नवीन ने कहा है कि लोकसभा में नेता प्रतिपक्ष राहुल गांधी और आम आदमी पार्टी के संयोजक अरविंद केजरीवाल के सहयोगी सीजेपी के नेता देश में खतरनाक और गंभीर स्थिति उत्पन्न करने की कोशिश कर रहे हैं। नई दिल्ली में उन्होंने कहा कि विपक्ष के लोग राजनीतिक उद्देश्यों के साथ साथ विदेशी ताकतों के इशारे पर यह कर रहे हैं। पार्टी के वरिष्ठ नेता रविशंकर प्रसाद ने आरोप लगाया कि विपक्षी दलों के नेता प्रदर्शन कर लोगों को लगातार परेशान कर रहे हैं।
5: हम प्रोटेस्ट के खिलाफ नहीं करते हैं, स्वाभाविक है, लोकतंत्र में होना भी चाहिए, लेकिन आपने अपने

0: ଜୋରି କେ ବେଟି ଦେବାର,
1: ହଁ
0: ବେଟି ଦେଲେ ଆମର ଲୋକପବନ ବାଛି, ଅକ୍ସିଜେନ ବାଛି,
1: ହୁଁ
0: ଆମର ଇଏ କାଟ ବୋଲ ସେଟା ଏଇ ଯୋଉ ଅଲପ ମନେକର ସି ବେଡ୍ ଅଲପ ଶୁଖି ଯାଇଛି ବୋଲେ ଅଲପ ଅଲପ ପାଣି ଛିଟି
1: ପାଞ୍ଚ ଦେବା ନାଇଁ,
0: ହଁ ହଁ
1: ହେଲେ ଏଇଟା କେତେ ଦିନ ଭିତରେ ସେ ଛତୁ ତିଆରି ହେବ ଏମିତି କରି?
0: ହଁ କହିଲିନି ଏବେ ଗୋଟେ ସପ୍ତାହେ ଗଲା କି ନାହିଁ, ସପ୍ତାହେ ଗଲା ପଛେ ସେ ଜୋରି ବେଟ ଦେଲୁ, ପବନ ଅଲପ ବାଜିଲା ପରେ ଆରିକୁ ଢାପି ଦେବାର, ହେଲେ ତା ପଛେ ତାକେ କେନ୍ତା କରବାର, ଗୋଟେ 8-10 ଦିନ ଗଲା ପରେ ସିଟି ନାଇଁ କି ମାଇସୋଲିୟମ ବୋଲବା ଏଇ ମାଗଣା ଜାଲ ପରେ ଆଇଯାଇଛି, ଚାର ବେଡ୍ ନାଇଁ, ହେଲେ ମାଗଣା ଜାଲ ପରେ ଚାର ବେଡ୍ ନେଇ ଯାଇଛି, ଚାର ବେଡ୍ ନେଲା ବୋଲେ ଗୋଟେ 12 ଦିନ ପରେ ଗଲା ବୋଲେ ସେଠି କଡ ମନେ ବାହାରସି, ସେ ଜୋରି କେ ଡାପ ତେରବାର ବେଡ୍ ତେରବାର ଏମିତି, ତାପରେ ଉଜ୍ଜଲ ଅଲପ ଲୋଡ଼ା ଆମକେ ଉଜ୍ଜଲ ଲୋକ ଆକାର ବାର ଅଛେ, ମାତ୍ର ଏଇ ସୂର୍ଯ୍ୟ ପଡ଼ବାକେ ନାହିଁ, ଡାଇରେକ୍ଟ ଖାରା ନା ପଡ଼ବାର ଅଛି,
1: ଏମିତି ଉଜ୍ଜଲ ରହିବାର ଅଛେ,
0: ଉଜ୍ଜଲ ମାତ୍ର ଲାଗବାର ଅଛି, ଏଇ ଉଜ୍ଜଲ ଲାଗ ଝରକା ଖୁଲି ଦିଆ ସେ ଲାଇଟ ଲାଗ,
1: ହେଲେ ଏଟା କେତେ ଦିନ? 15 ଦିନ ଭିତରେ ଛତୁ ହେଇଯାଏ?
0: ହଁ 12 ଦିନ ତାରନୁ 15 ଦିନ ଭିତରେ ସେ ଛତୁ ବାରି ପଡ଼ସି, ତାକେ ବେଟବାର ଆରେ ଖାଇବାର ବଢିଆ ଟେଷ୍ଟ ରହିଛି, ଆର ରେଟ୍ ମିଶା ଭଲ ଅଛେ, 300 ଟଙ୍କା ଲାଖ କେଜି ଅଛେ,
1: ହଁ ହେଲେ ଆମର ବଜାର ଭିତରେ ଏଟା ସବୁ ଚାଲିଲାନି ବାବୁ ଛତୁ?
0: ହଁ ଚାଲିଲାନି, ବିକିଲାନି, ଏନେ ତେନେ ଆଇଲାନି, ଆମର ସେ ବରହମପୁର ଭୁବନେଶ୍ୱର ବାଟ ନ ଆଇଲାନି, ଆମର ବାଟର ଲୋକ ନା କର
1: ଏ ଛତୁ ଚାଷ ଜନ୍ତି ହେଲେ କରିଛି ବାବୁ ବୋଲେ ଗାଁ ଗହଳି ଭିତରେ
0: ଜନ୍ତି ହେଲେ କରିପାରବା, ଜନ୍ତି ହେଲେ ଘରଦ୍ୱାର ନାରଲେ ମିଶା, ଜାଗା ନାରଲେ ମିଶା, ପାନି ନାରଲେ ମିଶା, ଲେବର ନାରଲେ ମିଶା କରିଛି,
1: ଏ ପାଠ ସାଠ ନ ପଡ଼ବା ଲୋକ ମିଶା କରିଛି,
0: ଯେମିତି ଲୋକ କରବେ ସେଟା ଗୋଟେ ମାସ ଦେଖି ଦେଲେ ହେଲା,
1: ହଁ ହେଲେ ତମେ ଏ ଯୋଉ ଛତୁ ଟ୍ରେନିଂ ମନ ଦେଲା ସିନି ବାବୁ ଲୋକକେ ଯାଇକରି, କେତେ ଲୋକ ପରା ଏମିତି ସ୍ୱାବଲମ୍ବୀ ହେଲା ଛତୁ କି?
0: ହଁ ଏବେ ଆମେ 30-35 ଲୋକକେ ଆମେ ଟ୍ରେନିଂ ଦେବୁ ଗୋଟେ ଥରକେ, ଗୋଟେ 10 ଦିନିଆ ଟ୍ରେନିଂ,
1: ହେଲେ ଛତୁ ଚାଷ କଲେ କାଇଁ ଜୀବନ ଖାଉନା କରିଛି
0: ଆରାମସେ କରିଛି, ସେଥି ସବୁ ତାନୁ ଲାଭ ବେଶି ଛତୁ ଆନେ, ଏବେ 12 ଦିନ ଭିତରେ କହନ୍ତି କ୍ୟାସ ପଇସା ମିଳିଲାନି ଆମକେ, 2 ଗୁଣା ଡାବୁ ମିଳିଲାନି, 15 ଦିନକେ ବାର 15 ଦିନକେ କଣ ଚାଷ ଆନେ ମିଳିଯାଇଛି ତମକେ ଡାବୁ,
1: ମାତ୍ର ବିକ୍ରି ହେବାର ଅଛେ,
0: ବିକ୍ରି ହେଇଛି, ବିକ୍ରି ଡିମାଣ୍ଡ ଚିନ୍ତା ନାହିଁ, ତମର ଘରେ ଆସିକରି ଲୋକ ନେବେ,
1: ଆମେ କରବାର ଆକା ଅଛେ ନେଇକି,
0: ତମେ କରଲେ ହେଲା,
1: ଆମେ ଅଳସିଆ ନ ହେଇକରି କାମ,
0: ଅଳସିଆ ନ ହେଇକରି ପିରି ପୁରା ଯୋଗାଡ କରିକରି, ଆରେ ଏତିକି କଷ୍ଟ ଅଲପ କଷ୍ଟ ପଡ଼ବାକୁ ପଡ଼ସି, ସେଟା ମା ମନେଲେ ଆମର ସେମିତି,
1: ଛତୁ ମଞ୍ଜି କେମିତି ମିଳିଛି ବାବୁ?
0: ଛତୁ ମଞ୍ଜି ଆଜିକାଲି ଜନ୍ତି ହେଲେ ମିଳିଛି ବୋଲେ ଆଜିକାଲି ସବୁ ଜାଗାରେ ମିଳିଲାନି ଛତୁ ମଞ୍ଜି, ଆମର ଜୟପୁର ମିଳିଲାନି, ଭୁବନେଶ୍ୱର ମିଳିଲାନି, ବସ୍ ଲଗେ ପଠାଇଥିଲେ
1: ଜୟପୁର ଖୋଜି ବୁଲୁ ବୋଲେ କାର୍ତି ଯିବାର ଅଛି,
0: ଜୟପୁର ବୋଲେ ମଗ ଅଲେଇଛି,
1: ତମକୁ ପଚାରେ କହିଦେବା
0: ନା, ମଗ ପଚାରେ କହିଛି, ସେମିଳିଗୁଡା ମିଳିଲାନି, କୋରାପୁଟ ମିଳିଲାନି,
1: ହେଲେ ଭଲ କଥା ବାବୁ, ଏମିତି ଆମର ଲୋକ ଏମିତି କାହିଁକି ସ୍ୱାବଲମ୍ବୀ ହୁଅତ, ସେମାନେ 2 ପଇସା କମାଇ ଖାଅତ କରି, ଆଲେ ବାବୁ ଜବର ଜବର ଧନ୍ୟବାଦ, ଜୁହାର ଲାଗ,
0: ନମସ୍କାର।
2: ଦେଖିଲୁ କହିଲି କି ନାଇଁ ଆବକା ଇ ଦାନ ମଜା ଚାଷ କଲେ ନୁହେଁ, ଛତୁ ଚାଷ କରିବାର ଅଛି,
3: ଛତୁ ଚାଷ କଲେ ଲାଭ ମିଳିଛି,
2: ଲାଭ ମିଳିଛି, 2 ପଇସା ଆମେ ଖାଇବାର ଅଛି, ଲୋକ ମିଶା ଶିଖାଇବାର ଅଛି, ଦୁନିଆ ଦାନ୍ଦା ଅଛେ ସେ ଭିତରେ, ହେଲେ ବାବୁକେ ଗୀତ ମିଶା ଶୁଣେଇ ଦେବୁ,
3: ଶୁଣେଇ ଦେବେ କା ସେ ମିଶା ସର୍ଦା ହେଇଛି।

0: ହେଲେ ବାବୁ ଗୀତ ଶୁଣିଲା
1: ଶୁଣିଲା
0: ତମର ବାବୁ ଗୀତ ଶୁଣିଲା ଆମର ବାବୁ ଗୀତ ଶୁଣିଲା ଆମର ଭାଇ ଭଉଣୀ ମାନେ ଗୀତ ଶୁଣିଲା ବନ୍ଧେ ବାନ୍ଧି ମାନେ ଗୀତ ଶୁଣିଲା ସବୁ ଲୋକ ସବୁ ଶାରଦା ହେଲା ମାତର କାଇଟା ମୋକେ ସେଡ଼ିକି ବେଲେ ଶାରଦା ଲାଗ୍ସି ଯେଡ଼ିକି ବେଲେ ନାଇଁ କି ସବୁ ଲୋକ ଦୋସରା ଡୋଲ ଫାରା ଦେଖି କରି ସୁଖ ଶାନ୍ତିରେ ଶାରଦା ହେଲେ ଆଗ ମୋତେ ଶାରଦା
1: ଲାଗ୍ସି
0: ତୁଇ ମାତ୍ର ଦେଖ ମୋ ଏବେ ସୁ ଦୋସରା କେ କାଇ କଟ ଛେଡ଼ି ଗୋଟେ ଗେନ୍ ଦେଉଛି ମାତ୍ର ଜବର କଥାବାର୍ତ୍ତା ନଉନି ଶୁଣ ତୁଇ ଗାଲାବେ ବେଲି ଗାଲାବେ ଆଲ ଜୁଆର କରିଦେବେ
1: ଆଲେ ଗାଲୁନି ଭାଇ ବୋନି ମନ ଜୁଆର ଜୁଆର
0: ଆଲ ଜୁଆର ଲାଗୁ।

ଶୁଣିଲେ ଚୈତିଜହ୍ନ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ ମନୋଜ ପାତ୍ର ଏବଂ ରାଜକୁମାରୀ ମହାନ୍ତି, ପ୍ରଯୋଜନା ମନୀଷ କୁମାର ଠାକୁର। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଚଳଚ୍ଚିତ୍ର ଦୟାବାନ, ଶିଳ୍ପୀ ପଙ୍କଜ ଦାସ ଏବଂ ଅନୁରାଧ ପଡ଼ୱାଲ, ଗୀତ ରଚନା ଅଜିତ, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରାଲାଲ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର 222 ତମ ଅଧ୍ୟାୟ।

ନାରଦ କହିଲେ, ବ୍ରହ୍ମଚାରୀ ଯଦି ବ୍ରହ୍ମଚର୍ଯ୍ୟ ବ୍ରତ ତ୍ୟାଗ କରେ, ତପସ୍ୱୀ ଗ୍ରାମରେ ବାସ କରେ, ସନ୍ନ୍ୟାସୀ ଇନ୍ଦ୍ରିୟାଧୀନ ହୋଇ ଯଦି ଗ୍ରାମରେ ପଶେ, ଏମାନେ ସମସ୍ତେ ଆଶ୍ରମଭ୍ରଷ୍ଟ। ଦେହରୂପକ ରଥର ଦଶ ଇନ୍ଦ୍ରିୟ ହେଉଛନ୍ତି ଅଶ୍ୱ, ମନ ହେଉଛି ଲଗାମ, ବୁଦ୍ଧି ସାରଥି, ପ୍ରାଣୀ ହେଉଛି ଅକ୍ଷ, ଧର୍ମ ଓ ଅଧର୍ମ ଦୁଇଟି ଚକ୍ର, ଜୀବାତ୍ମା ହେଉଛି ରଥି। ରଥି ଆଳସ୍ୟ ପରାୟଣ ହେଲେ ସଂସାର ରୂପକ କୂପ ଅନ୍ଧକାରରେ ମୃତ୍ୟୁର ସମ୍ମୁଖୀନ ହୁଏ। ତାପରେ ଜୀବର ପ୍ରବୃତ୍ତି ଓ ନିବୃତ୍ତି

ଏଇଠି ଶେଷ ହେଲା ସପ୍ତମ ସ୍କନ୍ଧ। ଏଥିରେ ଶ୍ରୀହରିଙ୍କ ଲୀଳା ପ୍ରସଙ୍ଗରେ ଭକ୍ତ ପ୍ରବର ପ୍ରହ୍ଲାଦଙ୍କ ଚରିତ, ହିରଣ୍ୟକଶିପୁ ପରି ଦୁର୍ଦ୍ଦାନ୍ତ ଦୈତ୍ୟର ବଧ, ବର୍ଣ୍ଣାଶ୍ରମ ଧର୍ମର ଉପଦେଶ ଇତ୍ୟାଦି ବର୍ଣ୍ଣନା କରାଯାଇଛି।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର 282ତମ ଅଧ୍ୟାୟ। ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି। ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 103.6 megahertz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭଜନ। ପ୍ରଥମେ ଶିଳ୍ପୀ ଲତା ମଙ୍ଗେସ୍କର।

ଶୁଣିଲେ କେତୋଟି ହିନ୍ଦୀ ଭୋଜନ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ସନ୍ଧ୍ୟା 6:40 ହେବାକୁ ଯାଉଛି। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଆଞ୍ଚଳିକ ସମ୍ବାଦ, ପରେ ଶୁଣିବେ ଆଜିର ପ୍ରସଙ୍ଗ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ବିଜ୍ଞାପନ ବିରତି ପରେ।

0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭୋଟର ତାଲିକାରେ ସଂଶୋଧନ ପାଇଁ ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ଅଧୀନରେ 33,515 ଫର୍ମ 6 ଆବେଦନ ଗ୍ରହଣ, ନାରୀଶକ୍ତି ମନ୍ଥନ କର୍ମଶାଳାରେ ଯୋଗଦେଇ ରାଜ୍ୟରେ ମହିଳା ସଶକ୍ତିକରଣ ଉପରେ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଯାଜପୁରର ନାଭିକୟା କୁଣ୍ଡରେ ମହାଳୟା ଅବସରରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଏବଂ ରାଜ୍ୟରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ 21 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାରେ ଭୋଟର ତାଲିକାରେ ନାମ ସାମିଲ କରିବା ଉଦ୍ଦେଶ୍ୟରେ ଗତ 3 ଦିନ ଧରି ଏକ ସ୍ୱତନ୍ତ୍ର ଅଭିଯାନ ଆୟୋଜିତ ହୋଇଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ଭୋଟର ତାଲିକାରେ ନାମ ସାମିଲ ହୋଇପାରିନଥିବା ଯୋଗ୍ୟ ଭୋଟରଙ୍କ ସମେତ ନୂତନ ଯୁବ ଭୋଟରଙ୍କୁ ସାମିଲ କରିବା ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। 3 ଦିନିଆ ସ୍ୱତନ୍ତ୍ର ଅଭିଯାନ ଅଧୀନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ 26,446 ସ୍ୱତନ୍ତ୍ର ଶିବିର ଆୟୋଜିତ ହୋଇଯାଇଛି। ଭୋଟର ତାଲିକାରେ ନାମ ସାମିଲ ପାଇଁ 33,515 ଫର୍ମ 6 ଆବେଦନ ଗ୍ରହଣ କରାଯାଇଛି। ଚଳିତ ମାସ ଶେଷ ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ଘରକୁ ଘର ପରିଦର୍ଶନ କାର୍ଯ୍ୟ ଜାରି ରହିବ। ଏହି ଅବଧି ମଧ୍ୟରେ ବିଏଲ୍ଓମାନେ ଘରକୁ ଘର ଯାଇ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ନାମ ପଞ୍ଜିକରଣ, ସାମିଲ ଏବଂ ଆବଶ୍ୟକ ସଂଶୋଧନ ସମ୍ପର୍କରେ ସଚେତନ କରିବା ସହ ଆବଶ୍ୟକ ମାର୍ଗଦର୍ଶନ ପ୍ରଦାନ କରିବେ। ଏକ ସ୍ୱଚ୍ଛ, ନିର୍ଭୁଲ ଓ ସମାବେଶୀ ଭୋଟର ତାଲିକା ପ୍ରସ୍ତୁତି ଦିଗରେ ଏହି ସ୍ୱତନ୍ତ୍ର ଅଭିଯାନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୋଗ୍ୟ ନାଗରିକଙ୍କ ଅଂଶଗ୍ରହଣ ନିଶ୍ଚିତ କରିବା ସହ ଭୋଟର ତାଲିକାରେ ସମସ୍ତ ଯୋଗ୍ୟ ନାଗରିକଙ୍କ ନାମ ସାମିଲ କରିବା ଏହାର ପ୍ରମୁଖ ଉଦ୍ଦେଶ୍ୟ। ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ନାରୀଶକ୍ତି ମନ୍ଥନ କର୍ମଶାଳାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇଛନ୍ତି। ଏଥିରେ ମହିଳା ସଶକ୍ତିକରଣ, ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ ଓ ରାଜ୍ୟଗୁଡ଼ିକ ମଧ୍ୟରେ ଉତ୍ତମ କାର୍ଯ୍ୟପଦ୍ଧତିର ଆଦାନ

0: ପ୍ରଦାନ ସମ୍ପର୍କରେ ସେ ଆଲୋଚନା କରିଛନ୍ତି। କର୍ମଶାଳାରୁ ମିଳିଥିବା ଅଭିଜ୍ଞତା ଓଡ଼ିଶାରେ ମହିଳା ସଶକ୍ତିକରଣକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜୀବନରେ ପରିବର୍ତ୍ତନ ଆଣିଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ଖପ୍ରାଖୋଲ ବ୍ଲକ ଅଫିସ ପରିସରରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ସଭାରେ ଯୋଗ ଦେଇଥିଲେ। ଶ୍ରୀ ସିଂହଦେଓ କହିଛନ୍ତି ଜନସେବା, ସ୍ୱଚ୍ଛତା ଓ ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ସରକାରଙ୍କ ନିରନ୍ତର ଉଦ୍ୟମ ଜାରି ରହିଛି। ଦେଶବ୍ୟାପୀ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଗଚ୍ଛିତ ରଖିବା ନେଇ ଏକ ନୀତି ପ୍ରସ୍ତୁତି ଚାଲିଛି। ଆସନ୍ତା ଏକ ମାସ ମଧ୍ୟରେ ଏହି ନୀତିର ରୂପରେଖ ଜଣାପଡ଼ିବ ବୋଲି କେନ୍ଦ୍ର ଖଣି ସଚିବ କେଶବ ଚନ୍ଦ୍ର କହିଛନ୍ତି। ପ୍ରତିରକ୍ଷା, ମହାକାଶ ଓ ଶକ୍ତି କ୍ଷେତ୍ରଗୁଡ଼ିକରେ ଏହି ପଦାର୍ଥର ସୁଗମ ଯୋଗାଣକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ନୀତି ପ୍ରସ୍ତୁତ କରାଯାଉଛି ବୋଲି ଶ୍ରୀ ଚନ୍ଦ୍ର କହିଛନ୍ତି। ଓଡ଼ିଶା ସମେତ ଗୁଜରାଟ, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରେ ଜାରି ରହିଥିବା 4ଟି ଗୁରୁତ୍ୱପୂର୍ଣ୍ଣ ଖଣିଜ ପ୍ରକ୍ରିୟାକରଣ ପାର୍କ ପ୍ରସ୍ତୁତି ନେଇ ତ୍ୱରିତ କାର୍ଯ୍ୟ ଜାରି ରହିଛି। ଏଥିରେ ଉପଯୋଗ ହେବାକୁ ଥିବା ବ୍ୟାଟେରୀ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଉଛି। ବ୍ୟାଟେରୀର ଉପଯୋଗ ହେବାକୁ ଥିବା ସାମଗ୍ରୀର ବର୍ଦ୍ଧିତ ମୂଲ୍ୟକୁ ଦୃଷ୍ଟିରେ ରଖି ବିରଳ ଖଣିଜ ପଦାର୍ଥର ଉପଯୋଗ ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେଉଛି ବୋଲି ଶ୍ରୀ ଚନ୍ଦ୍ର କହିଛନ୍ତି। ସୂଚନାଯୋଗ୍ୟ, ତମ୍ବା, ଲିଥିୟମ୍, ନିକେଲ, କୋବାଲ୍ଟ ଭଳି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏହି ବ୍ୟାଟେରୀ ପ୍ରସ୍ତୁତି ପାଇଁ ଆବଶ୍ୟକ କଞ୍ଚାମାଲ ଭାବେ ବ୍ୟବହୃତ ହୋଇଥାଏ। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ ଅଁଳାସାରିଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଗ୍ରାମର ଭୂମିହୀନ ପରିବାରଗୁଡ଼ିକୁ ଜମି ପଟ୍ଟା ବଣ୍ଟନ କରିଛନ୍ତି। ସରକାରୀ ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ସାମାଜିକ ଆର୍ଥିକ ସୁରକ୍ଷା ଦିଗରେ ଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଡକ୍ଟର ମହାଲିଙ୍ଗ କହିଛନ୍ତି। ଏହି ଅବସରରେ ମନ୍ତ୍ରୀ ମା ସାଉନ୍ତେଶ୍ୱରୀ ମହୋତ୍ସବ 2026ରେ ଯୋଗ ଦେଇଥିଲେ।
1: ଏତେ ଦିନ ପରେ ଆମ ଘରକୁ ଆସିବା କଥା ତମମାନଙ୍କର ମନେ ପଡିଲା ନାଇଁ?
2: ସେ କଥା ଛାଡ଼ନ୍ତୁ ମୋ ଭାଉଜ, ଆପଣ କେମିତି ଅଛନ୍ତି?
1: ଟେନସନକୁ ପିଛା ଛାଡ଼ୁଛି ଯେ।
2: ଟେନସନ?
1: ଝିଅ ଜମାରୁ ସିରିୟସ ହୁଅ, ଠିକରେ ପାଠ ପଢାପଢି କରୁନି, ତା ସାଙ୍ଗସାଥି ମାନେ କେତେ ଆଗେଇ ଗଲେଣି
3: ଦେଖିଲେ ତ? ୟାଙ୍କରି ଯୋଗ ଝିଅ ମୋର ପୁରା ଟେନସନରେ ରହୁଛି। ଦିନେ ସେ ମତେ କହିଲା,
4: ବାବା ମା ତାଙ୍କର ସବୁ ସ୍ୱପ୍ନକୁ ମୋ ଉପରେ ଲଦି ଦଉଛନ୍ତି, ଯଦି ସବୁବେଳେ ଏମିତି ହବ ତାହେଲେ ମୁଁ କଣ ଠିକ ସେ ପଢେଇ ପାରିବି ନା ରେଜଲ୍ଟ ମୋର ଭଲ ହେଇଯିବ?
5: ସାଙ୍ଗ ଠିକ କହିଛି, ସବୁ ପିଲା ସ୍ୱତନ୍ତ୍ର।
6: ଆପଣମାନେ ଜମା ନିଜ ପିଲାକୁ ଆଉ କାହା ସହିତ ତୁଳନା କରନ୍ତୁନି, ବରଂ ତା ମନରେ ବିଶ୍ୱାସ ଆଣନ୍ତୁ କି ତାର ପରୀକ୍ଷା ଭଲ ହବ। ତାର ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ଠିକ ରହିଲେ ତା ନିଜ କ୍ଷମତା ଅନୁସାରେ ସେ ନିଶ୍ଚିତ ଭଲ କରିବ।
7: ପରୀକ୍ଷାର ଚାପ ଆପଣଙ୍କ ନିଦ୍ରା କିମ୍ବା ଏକାଗ୍ରତାକୁ ପ୍ରଭାବିତ କରୁଛି କି? ପରାମର୍ଶ ପାଇଁ ଟେଲିମାନସର ଦେୟମୁକ୍ତ ନମ୍ବର 1414-16 ଯୋଗାଯୋଗ କରନ୍ତୁ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
0: ମହାଳୟା ଅବସରରେ ଆଜି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କରାଯାଇଛି। ଆଶ୍ୱିନ ପ୍ରତିପଦାଠାରୁ ଆରମ୍ଭ ହୋଇଥିବା ପିତୃପକ୍ଷ ଆଜି ଶେଷ ହୋଇଛି। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ମନ୍ଦିର ପରିସରସ୍ଥ ନାଭିଗୟା କୁଣ୍ଡ ନିକଟରେ ପିଣ୍ଡଦାନ ଅନୁଷ୍ଠିତ ହୋଇଯାଇଛି। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଆଜି ପିଣ୍ଡଦାନ କରିଛନ୍ତି। ପିଣ୍ଡଦାନ ପରେ ମା'ଙ୍କୁ ଦର୍ଶନ କଲେ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଶୃଙ୍ଖଳିତ ପିଣ୍ଡଦାନ ତଥା ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଆଜି ମହାଳୟା ଅବସରରେ ସମ୍ଭଲପୁର ଗସ୍ତ କରି ମା' ସମଲେଶ୍ୱରଙ୍କୁ ଧବଳମୁଖୀ ବେଶରେ ଦର୍ଶନ କରିଛନ୍ତି। ଏହାପରେ ରାଜ୍ୟପାଳ ହୀରାକୁଦ ଡ୍ୟାମ୍ ପରିଦର୍ଶନ କରି ଜଳସେଚନ, ବନ୍ୟା ନିୟନ୍ତ୍ରଣ ଏବଂ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ହୀରାକୁଦ ଡ୍ୟାମ୍ର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ବୋଲି କହିଛନ୍ତି। ଏଥିସହିତ ଓଡ଼ିଶାର କୃଷିର ସମୃଦ୍ଧି ଏବଂ ବିକାଶରେ ହୀରାକୁଦ ଡ୍ୟାମ୍ ପ୍ରମୁଖ ଭୂମିକା ନିର୍ବାହ କରୁଛି ବୋଲି ରାଜ୍ୟପାଳ କହିଛନ୍ତି। ସମ୍ବଲପୁର ପ୍ରାଣୀ ଉଦ୍ୟାନଠାରେ 72ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଯୁବବର୍ଗଙ୍କୁ ବନ୍ୟପ୍ରାଣୀ ତଥା ପରିବେଶ ସଂରକ୍ଷଣ ଦିଗରେ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅବସରରେ ଶ୍ରୀ ପ୍ରଧାନ ଜିଲ୍ଲାରେ ରହିଥିବା ଜଙ୍ଗଲ ଜମି ତଥା ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକର ସଂରକ୍ଷଣ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି।
8: ଆଜି 72ତମ ବନ୍ୟ ପ୍ରାଣୀ ମହୋତ୍ସବ, ଏଇଟା ଆଜି ଆମ ସମ୍ବଲପୁର ଜିଲ୍ଲାରେ ବି ତାକୁ ଜିଲ୍ଲା ସ୍ତରୀୟ ମହୋତ୍ସବ ପାଳନ କରାଗଲା। ବନ୍ୟ ଜନ୍ତୁ ପ୍ରତି ଗୋଟେ ଆକର୍ଷଣ ବଢୁ, ବୁଝାମଣା ବଢୁ, ଇଏ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ।

0: ଦାୟିତ୍ୱ।
1: ରାଜ୍ୟ ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଳବନ୍ତ ସିଂହ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଆଜି ପରିଦର୍ଶନ କରିଛନ୍ତି। ସେଠାରେ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ସମସ୍ତ କାର୍ଯ୍ୟକୁ ଧାର୍ଯ୍ୟ ସମୟରେ ଶେଷ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ପକ୍ଷୀ ସଂରକ୍ଷଣ ଏବଂ ସନ୍ତୁଳିତ ପରିବେଶ ଦୃଷ୍ଟିକୋଣ ଆଧାରରେ ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଓଏସ୍ଏପି ଅଷ୍ଟମ ବାଟାଲିୟନ୍ ପରିସରରେ ପକ୍ଷୀ ବସା ସ୍ଥାପନ ଅଭିଯାନ ଆରମ୍ଭ ହୋଇଛି। ପାଞ୍ଚଟି ପର୍ଯ୍ୟାୟରେ ଏହାକୁ ଶେଷ କରିବା ନେଇ ଲକ୍ଷ୍ୟ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ଆଜି ପରିସରରେ ଥିବା ଗଛଗୁଡ଼ିକରେ ପକ୍ଷୀଙ୍କ ପାଇଁ 20 କୃତ୍ରିମ ବସା ସ୍ଥାପନ କରାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକ ବସା ସ୍ଥାପନ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବାଟାଲିୟନ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏଥିରେ ବାଟାଲିୟନ୍ର ସମସ୍ତ ପଦାଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଥୁଆବାରୀଠାରେ 85ତମ ପ୍ରଜାମଣ୍ଡଳ ସ୍ୱାଧୀନତା ସଂଗ୍ରାମୀ ଶହୀଦ ସ୍କାରକୀ ଦିବସ ପାଳିତ ହୋଇଯାଇଛି। ସ୍ୱାଧୀନତା ସଂଗ୍ରାମରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଶହୀଦ ସଂଗ୍ରାମୀଙ୍କୁ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଜିଲ୍ଲା ପୁଲିସ୍ ପକ୍ଷରୁ ତୋପ ସଲାମୀ ପ୍ରଦାନ କରାଯାଇଛି। ପୂର୍ବାହ୍ନରେ ଗ୍ରାମବାସୀଙ୍କ ପକ୍ଷରୁ ପ୍ରଭାତ ଫେରି ଆୟୋଜନ କରାଯାଇଥିଲା। ସୂଚନାଯୋଗ୍ୟ, ଥୁଆବାରୀ ଗ୍ରାମ ନୟାଗଡ଼ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଭାବେ ପରିଚିତ। ପ୍ରଜାମଣ୍ଡଳ ଓ ଭାରତ ଛାଡ଼ ଆନ୍ଦୋଳନ ସମୟରେ ଏହି ଗ୍ରାମର ବହୁ ମହିଳା ଏବଂ ପୁରୁଷ ଇଂରେଜ ଶାସନ ବିରୁଦ୍ଧରେ ଏକାଠି ସଂଗ୍ରାମ କରିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜ୍ଞପିତ ଅଞ୍ଚଳ ପରିଷଦ 7 ୱାର୍ଡ ଲାଲସାହେପଡ଼ାରେ ଥିବା ଅବୈଧ ନିର୍ମାଣକୁ ଆଜି ଉଚ୍ଛେଦ ଆରମ୍ଭ କରାଯାଇଥିଲା। ତେବେ ନିଜସ୍ୱ ଉଦ୍ୟମରେ ଜବରଦଖଲକୁ ଭାଙ୍ଗିବା ପାଇଁ ସମ୍ପୃକ୍ତ ଦଖଲକାରୀ ଲିଖିତ ଭାବେ ସମୟ ମାଗିଥିଲେ। ଏହାକୁ ଆଧାର କରି ବେଆଇନ ନିର୍ମାଣକୁ ଉଚ୍ଛେଦ କରିବା ପାଇଁ ସମୟ ପ୍ରଦାନ କରାଯାଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତା ମଙ୍ଗଳବାର ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଥାଇଲାଣ୍ଡ ଉପସାଗର ଏବଂ ତତ୍ସଂଲଗ୍ନ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ସୁଦ୍ଧା ଆଣ୍ଡାମାନ ସାଗର ମଧ୍ୟକୁ ଏହା ପ୍ରବେଶ କରିବ। ଏହାର ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 21 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଭୋଟର ତାଲିକାରେ ସଂଶୋଧନ ପାଇଁ ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ଅଧୀନରେ 33,515 ଫର୍ମ 6 ଆବେଦନ ଗ୍ରହଣ। ନାରୀଶକ୍ତି ମନ୍ଥନ କର୍ମଶାଳାରେ ଯୋଗଦେଇ ରାଜ୍ୟରେ ମହିଳା ସଶକ୍ତିକରଣ ଉପରେ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ଯାଜପୁରର ନାଭିକୟା କୁଣ୍ଡରେ ମହାଳୟ ଅବସରରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଏବଂ ରାଜ୍ୟରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ 21 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆକାଶବାଣୀ କଟକ।
3: ଆଜିର ପ୍ରସଙ୍ଗ ବିଷୟ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ। ଆଲେଖ୍ୟ ଓ ଉପସ୍ଥାପନା ସନ୍ତୋଷ କୁମାର ସାହୁ। ଜୀବନରେ ମାନସିକ ସ୍ୱାସ୍ଥ୍ୟର ମହତ୍ୱ ଏବଂ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ସମ୍ପର୍କରେ ବିଶ୍ୱସ୍ତରୀୟ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର 10 ତାରିଖରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଉଛି। ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ସଂଘ ପକ୍ଷରୁ 1992 ଏହି ଦିବସ ପାଳିତ ହୋଇଆସୁଛି। ସମାଜରେ ମାନସିକ ରୋଗ ସହ ଜଡ଼ିତ ଭ୍ରାନ୍ତ ଧାରଣା, ପ୍ରତିବନ୍ଧକ, ଭେଦଭାବ ଦୂରୀକରଣ ଏବଂ ମାନସିକ ସୁସ୍ଥତା ପାଇଁ ସାମୂହିକ ସହଯୋଗ ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ହେଉଛି ଲିଭ୍ଡ ଏକ୍ସପେରିଏନ୍ସେସ୍ ହର୍ଡ ରିଅଲ୍ ଭଏସ୍ ରିଅଲ୍ ଚେଞ୍ଜ, ଅର୍ଥାତ୍ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରିଥିବା ଲୋକଙ୍କ ପ୍ରକୃତ ଅନୁଭୂତିକୁ ଶୁଣିବା, ବୁଝିବା ଏବଂ ସେହି ଅନୁଭୂତିରୁ ପରିବର୍ତ୍ତନ ଆଣିବା। ମାନସିକ ସ୍ୱାସ୍ଥ୍ୟକୁ ଏକ ନୂତନ ଦୃଷ୍ଟିକୋଣରେ ଦେଖିବାକୁ ଏହା ଆମକୁ ପ୍ରୋତ୍ସାହନ ପ୍ରଦାନ କରୁଛି। ଆମେ ଶାରୀରିକ ସ୍ୱାସ୍ଥ୍ୟ ପ୍ରତି ଯେତିକି ଯତ୍ନବାନ, ମାନସିକ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ସେତିକି ଯତ୍ନବାନ ହେବା ଆବଶ୍ୟକ। ମାନସିକ ସ୍ୱାସ୍ଥ୍ୟ କେବଳ ମାନସିକ ରୋଗର ଅନୁପସ୍ଥିତି ନୁହେଁ। ଆମେ କିପରି ଚିନ୍ତା କରୁଛେ, କିପରି ଅନୁଭବ କରୁଛେ, ଚାପକୁ କିପରି ସାମ୍ନା କରୁଛେ ଏବଂ ପରିବାର ଓ ସମାଜ ସହ କିପରି ସମ୍ପର୍କ ରଖୁଛେ, ଏସବୁ ମାନସିକ ସ୍ୱାସ୍ଥ୍ୟର ଅଂଶ। ଆଜିର ଦ୍ରୁତ ଜୀବନଶୈଳୀରେ ଚାକିରିର ଚାପ, ପାଠପଢ଼ାର ଚିନ୍ତା, ପାରିବାରିକ ସମସ୍ୟା, ସମ୍ପର୍କରେ ସମସ୍ୟା, ନିଶାଦ୍ରବ୍ୟ ସେବନ, ଏକାକୀପଣ, ନିଦ୍ରା ସମସ୍ୟା କିମ୍ବା ଭବିଷ୍ୟତକୁ ନେଇ ଚିନ୍ତା, ଏସବୁ ଆମ ମନ ଉପରେ ପ୍ରଭାବ ପକାଇପାରେ। ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରିଥିବା ବ୍ୟକ୍ତିଙ୍କ ନିଜସ୍ୱ ଅନୁଭବକୁ ଜୀବିତ ଅଭିଜ୍ଞତା

0: କୁହାଯାଇପାରେ। ଏହି ଅଭିଜ୍ଞତା କେବଳ ରୋଗ ନିର୍ଣ୍ଣୟ କିମ୍ବା ଚିକିତ୍ସା ରିପୋର୍ଟରେ ସୀମିତ ନୁହେଁ। ବ୍ୟକ୍ତିର ଦୈନନ୍ଦିନ ଜୀବନ, ପରିବାର, ସମ୍ପର୍କ, ଶିକ୍ଷା, ଚାକିରି ଓ ସାମାଜିକ ଜୀବନରେ ଏହାର ପ୍ରଭାବ ମଧ୍ୟ ଅଂଶ ହୋଇପାରେ। ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଥିବା ବ୍ୟକ୍ତି କେବଳ ରୋଗୀ ନୁହନ୍ତି, ସେମାନଙ୍କର ମଧ୍ୟ ନିଜସ୍ୱ ପସନ୍ଦ, ମୂଲ୍ୟବୋଧ, ଅଧିକାର ଓ ଅନୁଭବ ରହିଛି। ସେମାନଙ୍କ ମତାମତ ଓ ଅଂଶଗ୍ରହଣ ନିଶ୍ଚିତ କରିବା ଏହି ପରିପ୍ରେକ୍ଷୀରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେହୁଏ। ମାନସିକ ସ୍ୱାସ୍ଥ୍ୟ ଚିକିତ୍ସା ମଧ୍ୟ କେବଳ ଔଷଧ କିମ୍ବା ହସ୍ପିଟାଲରେ ଭର୍ତ୍ତି ହେବାରେ ସୀମିତ ନାହିଁ। ବ୍ୟକ୍ତିର ଜୀବନର ଲକ୍ଷ୍ୟ, ଚିକିତ୍ସା ସମ୍ପର୍କରେ ମତ, ପସନ୍ଦ ଓ ଆବଶ୍ୟକତାକୁ ବିଚାରକୁ ନେଇ ଚିକିତ୍ସା ପ୍ରକ୍ରିୟାରେ ସାମିଲ କରି ସହଭାଗୀ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଆହୁରି ମଜବୁତ କରିବାର ଆବଶ୍ୟକତା ରହିଛି। ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଶିକ୍ଷା, ଗବେଷଣା ଓ କ୍ଲିନିକାଲ ଅଭିଜ୍ଞତା ଯେପରି ଗୁରୁତ୍ୱପୂର୍ଣ୍ଣ, ସେପରି ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରିଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କ ଅନୁଭବର ସମନ୍ୱୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ମାନସିକ ସ୍ୱାସ୍ଥ୍ୟ ଯତ୍ନ ଆଇନ 2017 ଦେଶରେ ମାନସିକ ସ୍ୱାସ୍ଥ୍ୟ ସେବାକୁ ଅଧିକାର ଭିତ୍ତିକ ଦୃଷ୍ଟିକୋଣରେ ଦେଖିବାରେ ବେଶ୍ ଫଳପ୍ରଦ ହୋଇପାରିଛି। ମାନସିକ ସ୍ୱାସ୍ଥ୍ୟ ସମ୍ପର୍କୀୟ ନୀତି, ସେବା ଓ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ବ୍ୟକ୍ତି ଓ ପରିବାରର ଅନୁଭବକୁ ସାମିଲ କରିବା ସହିତ ଅଧିକାର ଭିତ୍ତିକ ଆଭିମୁଖ୍ୟକୁ ଆହୁରି ସୁଦୃଢ଼ କରିପାରିବ। ମାନସିକ ଚାପ, ଚିନ୍ତା, ଅବସାଦ, ନିଦ୍ରା ସମସ୍ୟା, ଆତ୍ମହତ୍ୟା ପ୍ରବଣତା, ନିଶାଜନିତ ମାନସିକ ସମସ୍ୟା, ପରୀକ୍ଷାଜନିତ ମାନସିକ ଚାପ କିମ୍ବା ଅନ୍ୟ କୌଣସି ମାନସିକ ଅସୁବିଧାର ସମ୍ମୁଖୀନ ହେଉଥିଲେ ନୀରବ ରହିବା ଉଚିତ ନୁହେଁ। ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଜ୍ଞାନ ଥିବା ବ୍ୟକ୍ତି ମାଧ୍ୟମରେ ଏହାର ସମାଧାନ ହୋଇପାରିବ। ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଥିବା ବ୍ୟକ୍ତିଙ୍କୁ ଦୋଷ ଦେବା, ଉପହାସ କରିବା କିମ୍ବା ଅବହେଳା କରିବା ଉଚିତ ନୁହେଁ। ତାଙ୍କୁ ଶୁଣିବା, ବୁଝିବା ଏବଂ ଆବଶ୍ୟକ ସମୟରେ ସହାୟତା ନେବାକୁ ଉତ୍ସାହିତ କରିବା ଆବଶ୍ୟକ। ଦେଶରେ ମାନସିକ ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ କେନ୍ଦ୍ରୀୟ ବଜେଟ୍ 2022ରେ ବ୍ୟାପକ ବ୍ୟବସ୍ଥା କରାଯାଇ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଟେଲିମାନ ସେବାର ଆରମ୍ଭ କରାଯାଇଛି। ଏହାର ସାମଗ୍ରିକ କାର୍ଯ୍ୟାନ୍ୱୟନ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟକୁ ଦାୟିତ୍ୱ ଦିଆଯାଇଛି। 2022 ଅକ୍ଟୋବର 10 ତାରିଖରୁ ଟେଲିମାନସ୍ ମାଧ୍ୟମରେ 24 ଘଣ୍ଟିଆ ଦେୟମୁକ୍ତ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ସହାୟତା ଓ ପରାମର୍ଶ 1-44-16 ନମ୍ଘରରେ ଜାରି ରହିଛି। ସେହିପରି ସରକାରଙ୍କ ତରଫରୁ ଜାତୀୟ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଏବଂ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ସେବାକୁ ସୁଦୂରପ୍ରସାରୀ କରିବାକୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆସନ୍ତୁ ଆଜିର ଏହି ଦିବସରେ ସଂକଳ୍ପବଦ୍ଧ ହେବା, ନିଜ ମନର ଯତ୍ନ ନେବା ସହ ଅନ୍ୟମାନଙ୍କର ମାନସିକ ସ୍ୱାସ୍ଥ୍ୟକୁ ବୁଝିବା ଏବଂ ଏକ ସୁସ୍ଥ ବିଶ୍ୱ ଗଠନରେ ସହଭାଗୀ ହେବା।
1: ଶୁଣିଲେ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର।
2: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ-କେୱାଇସି ବାଧ୍ୟତାମୂଳକ। ଏଥିପାଇଁ pmkisan.gov.in ପୋର୍ଟାଲରେ ନିଜର ଇ-କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ ଏନ୍ପିସିଆଇ ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1-55-333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
3: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
4: ଆରେ ୱାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
5: ବାସ୍ ଏଇଠି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ। ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY, କହୁଛନ୍ତି SBI ର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
1: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଚଳଚ୍ଚିତ୍ର ବଜରଙ୍ଗୀ, ଶିଳ୍ପୀ ହ୍ୟୁମାନ ସାଗର ଓ ଦୀପ୍ତିରେଖା, ଗୀତ ରଚନା ସୁବ୍ରତ ସ୍ୱାଇଁ, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମାନନ୍ଦ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ଆଖିରେ ଆଖିରେ ଚଳଚ୍ଚିତ୍ରରୁ, ଶିଳ୍ପୀ ବାବଲ ସୁପ୍ରିୟ ଓ ନିବେଦିତା, ଗୀତ ରଚନା ଶ୍ରୀକାନ୍ତ ଗୌତମ, ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ର।

0: ପରବର୍ତ୍ତୀ ଗୀତଟି କିଛି ଖଟା କିଛି ମିଠା ଚଳଚ୍ଚିତ୍ରରୁ, ଶିଳ୍ପୀ ସତ୍ୟଜିତ ଏବଂ ଅସୀମା, ଗୀତ ରଚନା ଡକ୍ଟର ନିର୍ମଲ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର।
1: ಧಾಗಿನ್ನೆ ತಾ ತಾಗಿನ್ನೆ ತಾ।

0: ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲ ଏବଂ ଶେଷରେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଚେନ୍ନାଇରେ ଆସନ୍ତାକାଲି 13,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ପଡ଼ୋଶୀ ରାଷ୍ଟ୍ରଗୁଡ଼ିକଙ୍କର ରଣନୈତିକ କାର୍ଯ୍ୟକଳାପ ପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖିଛି ଭାରତ, କହିଲେ ପ୍ରତିରକ୍ଷା ମନ୍ତ୍ରୀ। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାର ସହିତ ଭାରତ ଓ ଆଫ୍ରିକୀୟ ଦେଶଗୁଡ଼ିକର ଉପଯୁକ୍ତ ପ୍ରତିନିଧିତ୍ୱ ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଗୁରୁତ୍ୱ ଆରୋପ ଏବଂ ଫ୍ଲାଏ ଦୁବାଇର ବିମାନ ଉଡ଼ାଣ ସମୟରେ କକ୍ପିଟ୍ରେ କ୍ୟାପ୍ଟେନ୍ ସ୍ମିଥ୍ ମାଛାଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କିତ ତଦନ୍ତ ଲାଗି ଏକ ମାମଲା ରୁଜୁ କଲା ଏନ୍ଆଇଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଚେନ୍ନାଇ ଗସ୍ତରେ ଯାଇ 13,000 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ଯୋଜନାର ଶୁଭାରମ୍ଭ କରିବେ। ସେଥିମଧ୍ୟରେ ପୁନମଲ୍ଲେ ଏବଂ ଭଡ଼ପଲାନୀ ମଧ୍ୟରେ ମେଟ୍ରୋ ରେଳସେବାର ଉଦ୍ଘାଟନ ଅନ୍ତର୍ଭୁକ୍ତ। ଆଭାସୀ ମାଧ୍ୟମରେ ମଧ୍ୟ ଶ୍ରୀ ମୋଦି ଏହି ଅବସରରେ 5 ଅମୃତ ଭାରତ ଷ୍ଟେସନ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ପୁରୁଠାରୁ ପୁନମଲ୍ଲେ ପର୍ଯ୍ୟନ୍ତ ଶ୍ରୀ ମୋଦି ମେଟ୍ରୋ ରେଳ ଯୋଗେ ଯାତ୍ରା କରିବେ। ପୁରୁ ହ୍ରଦ ନିକଟସ୍ଥ ଜଳକଣ୍ଡେଶ୍ୱର ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦିଙ୍କ ସହିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟ ଯୋଗଦେବେ। ଏହାଛଡ଼ା ପ୍ରଧାନମନ୍ତ୍ରୀ ଆଇଆଇଟି ମାଡ୍ରାସ୍ର ବ୍ରେନ୍ ସେଣ୍ଟର ପରିଦର୍ଶନ କରିବେ। ସେଠାରେ ଏକ ପଦଯାତ୍ରାରେ ସାମିଲ ହେବା ସହିତ କେତେକ କଲ୍ୟାଣମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଦିଲ୍ଲୀ ପ୍ରତ୍ୟାବର୍ତ୍ତନ ପୂର୍ବରୁ ପ୍ରଧାନମନ୍ତ୍ରୀ ଜୟଗୋପାଳ ଗରୁଡ଼ିଆ ସମାରୋହରେ ମଧ୍ୟ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଭାରତ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକଙ୍କର ରଣନୀତି କାର୍ଯ୍ୟକଳାପ ପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଆଜି ରାଜସ୍ଥାନର ଯୋଧପୁରଠାରେ ଭାରତୀୟ ବାୟୁସେନା ପକ୍ଷରୁ ଜାରି ରହିଥିବା ତରଙ୍ଗ ଶକ୍ତି 2026 କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ସିଂ କହିଛନ୍ତି ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣ ଅନୁଯାୟୀ ଭାରତୀୟ ସଶସ୍ତ ବାହିନୀର ସାଂଗଠନିକ ବ୍ୟବସ୍ଥା, ଦକ୍ଷତା ଏବଂ ରଣନୈତିକ କୌଶଳରେ ଏକ ଗୁରୁତ୍ୱପୂର୍ଣ୍ଣ ରୂପାନ୍ତରୀକରଣ କରାଯାଉଛି। ତେବେ

0: ଆତ୍ମନିର୍ଭର ଭାରତର ଅର୍ଥ ନୁହେଁ ଭାରତକୁ ସମଗ୍ର ବିଶ୍ୱରୁ ଅଲଗା କରିବା, ବରଂ ଘରୋଇ ଦକ୍ଷତା ନିର୍ମାଣ ଦିଗରେ ବିକାଶ, ଉତ୍ପାଦନ, ପରିଚାଳନା ଏବଂ ଗୁରୁତର ପ୍ରତିରକ୍ଷା ବୈଷୟିକ ଜ୍ଞାନକୌଶଳଗୁଡ଼ିକର ଆଧୁନିକୀକରଣ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ସିଂ କହିଛନ୍ତି। ଏହି ବହୁରାଷ୍ଟ୍ରୀୟ ଆକାଶ କ୍ଷେତ୍ର ପ୍ରଦର୍ଶନୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ଭାରତୀୟ ବାୟୁସେନା କର୍ମଚାରୀଙ୍କ ସମେତ ଅଂଶଗ୍ରହଣକାରୀ ରାଷ୍ଟ୍ରର ବାୟୁସେନା ଅଧିକାରୀଙ୍କ ସହ ଭାବ ବିନିମୟ କରିଛନ୍ତି। ଏହି ଅବସରରେ ଆଧୁନିକ ଲଢୁଆ ବିମାନଗୁଡ଼ିକ ଦ୍ୱାରା ପ୍ରଦର୍ଶିତ ଏକ କାର୍ଯ୍ୟକ୍ରମକୁ ଶ୍ରୀ ସିଂ ନିରୀକ୍ଷଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣମାନଙ୍କୁ ପିଏମ୍ ଜନଧନ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। 2014 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ପିଏମ୍ ଜନଧନ ଯୋଜନା ବର୍ତ୍ତମାନ ଦେଶର ଆର୍ଥିକ ସମାବେଶ ଯାତ୍ରାର କେନ୍ଦ୍ରବିନ୍ଦୁ ପାଲଟିଛି। ବର୍ତ୍ତମାନ ସୁଦ୍ଧା 69 କୋଟିରୁ ଉର୍ଦ୍ଧ୍ୱ ଜନଧନ ଆକାଉଣ୍ଟ ସୃଷ୍ଟି ହୋଇପାରିଛି। ଏହି ଯୋଜନାକୁ ବିଶ୍ୱର ସର୍ବବୃହତ୍ ଆର୍ଥିକ ସମାବେଶୀ ପଦକ୍ଷେପ ଭାବେ ପରିଚିତ। ପ୍ରତ୍ୟେକ ପରିବାର ଲାଗି ଏହି ଯୋଜନା ବ୍ୟାଙ୍କିଂ ସୁବିଧା ଉପଲବ୍ଧ କରାଇବା ସହିତ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ବ୍ୟବସ୍ଥା ହିତାଧିକାରୀଙ୍କ ନିମନ୍ତେ ଭିତ୍ତିଭୂମି ସ୍ଥାପନ କରିବାରେ ସଫଳ ହୋଇଛି। ଏହାଦ୍ୱାରା ଜନକଲ୍ୟାଣ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ସମୟରେ ସମ୍ମୁଖୀନ ହେଉଥିବା ବିଭିନ୍ନ ତ୍ରୁଟି ସଂଶୋଧନ କରାଯାଇ ପ୍ରାୟ 3.5 ଲକ୍ଷ କୋଟି ଟଙ୍କା ସଞ୍ଚୟ କରାଯାଇପାରିଛି। ଗତମାସରେ ନୂଆଦିଲ୍ଲୀସ୍ଥିତ ଶ୍ରୀରାମ କଲେଜ ଅଫ୍ କମର୍ସର ଶତବାର୍ଷିକୀ ସମାରୋହରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ପିଏମ୍ ଜନଧନ ଯୋଜନା ଭାରତର ବ୍ୟାଙ୍କିଂ ବ୍ୟବସ୍ଥାକୁ ରୂପାନ୍ତରିତ କରିବାରେ ସଫଳ ହୋଇଛି, ଫଳରେ ଦେଶର ପ୍ରାୟ ପ୍ରତ୍ୟେକ ପରିବାର ବର୍ତ୍ତମାନ ବ୍ୟାଙ୍କିଂ ସୁବିଧା ପାଇପାରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ଲେକିନ୍ ମାର୍ଚ୍ଚ 2014 ତକ ଦେଶ କି 50% ସେ ଜ୍ୟାଦା ଆବାଦୀ କେ ପାସ୍ ବ୍ୟାଙ୍କ ଆକାଉଣ୍ଟ ତକ ନହିଁ ଥେ ଔର ଜୋ ବ୍ୟାଙ୍କିଂ ସିଷ୍ଟମ ସେ ବାହାର ଥେ ଓ ଜ୍ୟାଦାତର ଗରିବ ଥେ, ମହିଳାଏଁ ଥି, ମାଇଗ୍ରେଟ ଲେବରର ଥେ, ଷ୍ଟୁଡେଣ୍ଟ ଥେ। ଇସଲିଏ ହମ ଜନଧନ ସ୍କିମ ଲେକର ଆଏ ଔର ବିତେ 12 ବର୍ଷୋ ମେ ଜନଧନ ଯୋଜନା କି ବଜହ ସେ କରିବ 60 କରୋଡ଼ ନୟ ବ୍ୟାଙ୍କ ଆକାଉଣ୍ଟ ଖୋଲେ। ଆଜ ଦେଶ ମେ ଲଗଭଗ ହର ପରିବାର ବ୍ୟାଙ୍କିଂ ସିଷ୍ଟମ ସେ ଜୁଡ଼ା ହୁଆ ହେ।
0: ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉଚ୍ଚମାନର ମେଡିକାଲ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ଦେଶର କୋଣ ଅନୁକୋଣରେ ଉପଲବ୍ଧ କରାଇବା ଉପରେ ଉପରାଷ୍ଟ୍ରପତି ସିବି ରାଧାକ୍ରିଷ୍ଣନ ଗୁରୁତ୍ୱାରୋପ କରିଛନ୍ତି। ଆଜି ଝାଡ଼ଖଣ୍ଡର ଦେଓଘରସ୍ଥିତ ଏମ୍ସର ଦ୍ୱିତୀୟ ସମାବର୍ତ୍ତନ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଏହି ଦେଓଘରକୁ ଉପରାଷ୍ଟ୍ରପତି ସନ୍ତୁଳିତ ଓ ସମାବେଶୀ ବିକାଶର ଏକ ଜ୍ୱଳନ୍ତ ପ୍ରତୀକ ଭାବେ ଅଭିହିତ କରିଛନ୍ତି। ଆଜିର ଏହି ସମାବର୍ତ୍ତନ ଉତ୍ସବରେ ଶ୍ରୀ ରାଧାକ୍ରିଷ୍ଣନ କୃତି ଛାତ୍ରଛାତ୍ରୀଙ୍କୁ ପଦକ ପ୍ରଦାନ କରିଛନ୍ତି। ଦେଶବ୍ୟାପୀ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଗଚ୍ଛିତ ରଖିବା ନେଇ ଏକ ନୀତି ପ୍ରସ୍ତୁତି ଚାଲିଛି। ଆସନ୍ତା 1 ମାସ ମଧ୍ୟରେ ଏହି ନୀତିର ରୂପରେଖ ଜଣାପଡ଼ିବ ବୋଲି କେନ୍ଦ୍ର ଖଣି ସଚିବ କେଶବ ଚନ୍ଦ୍ର କହିଛନ୍ତି। ପ୍ରତିରକ୍ଷା, ମହାକାଶ ଓ ଶକ୍ତି କ୍ଷେତ୍ରଗୁଡ଼ିକରେ ଏହି ପଦାର୍ଥର ସୁଗମ ଯୋଗାଣକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି ନୀତି ପ୍ରସ୍ତୁତ କରାଯାଉଛି ବୋଲି ଖଣି ସଚିବ କହିଛନ୍ତି। ଓଡ଼ିଶା ସମେତ ଗୁଜରାଟ, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରେ ଜାରି ରହିଥିବା 4ଟି ଗୁରୁତ୍ୱପୂର୍ଣ୍ଣ ଖଣିଜ ପ୍ରକ୍ରିୟାକରଣ ପାର୍କ ପ୍ରସ୍ତୁତି ନେଇ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି। ଏଥିରେ ଉପଯୋଗ ହେବାକୁ ଥିବା ବ୍ୟାଟେରୀ ପ୍ରସ୍ତୁତ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ବ୍ୟାଟେରୀରେ ଉପଯୋଗ ହେବାକୁ ଥିବା ସାମଗ୍ରୀର ବର୍ଦ୍ଧିତ ମୂଲ୍ୟକୁ ଦୃଷ୍ଟିରେ ରଖି ବିରଳ ଖଣିଜ ପଦାର୍ଥର ଉପଯୋଗ ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେଉଛି ବୋଲି ଶ୍ରୀ ଚନ୍ଦ୍ର କହିଛନ୍ତି। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାର ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗୁରୁତ୍ୱାରୋପ କରିଛନ୍ତି। ଭାରତ ଆଫ୍ରିକା ବୈଶ୍ୱିକ ନୀତି ନିର୍ଦ୍ଧାରଣ ବ୍ୟବସ୍ଥାରେ ଉପଯୁକ୍ତ ପ୍ରତିନିଧିତ୍ୱ ହାସଲ କରିବା ଉପରେ ଆଲୋକପାତ କରି ସେ ଏହା କହିଛନ୍ତି। ଆଜି ଇଥିଓପିଆର ଆଡିସ୍ ଆବବାସ୍ଥିତ ଆଡୱା ଭିକ୍ଟୋରୀ ମେମୋରିଆଲ ମ୍ୟୁଜିୟମ ପରିଦର୍ଶନ ସମୟରେ ଉପସ୍ଥିତ ଜନସମାବେଶକୁ ଉଦ୍ବୋଧନ ଦେଇ ଡକ୍ଟର ଜୟଶଙ୍କର ଏହି ମତ ବ୍ୟକ୍ତ କରିଛନ୍ତି। ମିଳିତ ଜାତିସଂଘର ସୁରକ୍ଷା ପରିଷଦର ଉଭୟ ସ୍ଥାୟୀ ଓ ଅସ୍ଥାୟୀ ସଦସ୍ୟ ରୂପେ ଆଫ୍ରିକା ଦେଶଗୁଡ଼ିକର ଉପଯୁକ୍ତ ପ୍ରତିନିଧିତ୍ୱ ଲାଗି ସେ ଆହ୍ୱାନ ଦେଇଛନ୍ତି। 2023 ଭାରତର G20 ଅଧ୍ୟକ୍ଷତା କାର୍ଯ୍ୟକାଳରେ ଆଫ୍ରିକୀୟ ସଂଘକୁ ଏହି ଗୋଷ୍ଠୀର ସ୍ଥାୟୀ ସଦସ୍ୟ କରାଇବା ଦିଗରେ ଭାରତର ପ୍ରଚେଷ୍ଟାକୁ ଏହି ଅବସରରେ ଡକ୍ଟର ଜୟଶଙ୍କର ଦୋହରାଇଛନ୍ତି। ତିନିଦେଶୀୟ ଆଫ୍ରିକୀୟ ରାଷ୍ଟ୍ର ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ ଆଫ୍ରିକା ସହିତ ପ୍ରାୟ 100 ବିଲିୟନ୍ ଆମେରିକୀୟ ଡଲାରର ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର କରିବା ସହିତ

ଏହା ଚତୁର୍ଥ ସର୍ବବୃହତ୍ ବାଣିଜ୍ୟିକ ଭାଗିଦାରୀ ଦେଶ ଭାବେ ଉଭା ହୋଇଛି। ଗତମାସରେ ଫ୍ଲାଏ ଦୁବାଇରେ ଏକ ବିମାନ ଆକାଶରେ ଉଡ଼ାଣ କରୁଥିବା ସମୟରେ କକ୍ପିଟ୍ରେ କର୍ତ୍ତବ୍ୟରତ କ୍ୟାପ୍ଟେନ୍ ସ୍ମିଥ୍ ମାଛାନ୍ଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ତଦନ୍ତ କରିବା ଲାଗି ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଏକ ମାମଲା ରୁଜୁ କରିଛି। ବିମାନ ଅପହରଣ ନିରୋଧୀ ଆଇନ 2016 ଏବଂ ବେଆଇନ କାରବାର ନିବାରଣ ଆଇନ 1967 ଅନୁଯାୟୀ ଏହି ମାମଲା ରୁଜୁ କରାଯାଇଛି। ଏଠାରେ ସୂଚନା ଦିଆଯାଇପାରେ ଗତମାସ 30 ତାରିଖ ଦିନ ଦୁବାଇ

0: ବାଜି ଲଗାଇ କ୍ୟାପ୍ଟେନ୍ ମାଚ୍ଛାର ଯାତ୍ରୀମାନଙ୍କ ଜୀବନ ବଞ୍ଚାଇ ଯେଉଁ ଅଦମ୍ୟ ସାହସ ଦେଖାଇଛନ୍ତି ସେଥିଲାଗି ବିଶ୍ୱବ୍ୟାପୀ ବହୁ ନେତୃବୃନ୍ଦ ଏହାର ପ୍ରଶଂସା କରିଛନ୍ତି। ନିକଟରେ ଅନୁଷ୍ଠିତ ବିଭିନ୍ନ ଉପନିର୍ବାଚନରେ ବିଜେପିର ବିଜୟ ଦ୍ୱାରା ଦେଶବ୍ୟାପୀ ଅରାଜକତା ସୃଷ୍ଟି କରିବାକୁ ଚାହୁଁଥିବା ଶକ୍ତିଗୁଡ଼ିକର ପଦକ୍ଷେପକୁ ଗଣତନ୍ତ୍ର ନଷ୍ଟ କରିଦେଇଛି ବୋଲି ବିଜେପି ସାଂସଦ ରବିଶଙ୍କର ପ୍ରସାଦ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ କହିଛନ୍ତି, ସଂସଦକୁ ନିର୍ବାଚିତ ଜନପ୍ରତିନିଧିମାନଙ୍କର ଉତ୍ତରଦାୟିତ୍ୱ ସହିତ ଗଣତାନ୍ତ୍ରିକ ବ୍ୟବସ୍ଥା ମାଧ୍ୟମରେ ଦେଶରେ ଶାସନ ବ୍ୟବସ୍ଥା ଜାରି ରହିଛି। ବିଜେପି କୌଣସି ଶାନ୍ତିପୂର୍ଣ୍ଣ ପ୍ରତିବାଦର ବିରୋଧୀ ନୁହେଁ, ମାତ୍ର ନିର୍ବାଚନରେ ହୋଇଥିବା ପରାଜୟକୁ ଭରଣା କରିବା ଲାଗି ବିରୋଧୀ ଦଳଗୁଡ଼ିକ ରାଜପଥରେ ପ୍ରତିବାଦ କରିବା ଆଦୌ ଶୋଭନୀୟ ନୁହେଁ। ଏଥିସହିତ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକର ଭାବମୂର୍ତ୍ତିକୁ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନଷ୍ଟ କରୁଛନ୍ତି ବୋଲି ଶ୍ରୀ ପ୍ରସାଦ ଅଭିଯୋଗ କରିଛନ୍ତି।
1: ଦେଶ ସଂସଦ ସେ ଚଲେଗା ସଡକ ସେ ନାହିଁ। କଲ ରିଜଲ୍ଟ ଆଏ, ଆସାମ ମେ ଭାଜପା ଜିତି, ନନ୍ଦିଗ୍ରାମ ମେ ଜିତି, ଔର ଏକ କ୍ଷେତ୍ର ତୋ 70% ଅଳ୍ପସଂଖ୍ୟକ ମତଦାତା ପ୍ରଭାବିତ ହୈ, ଓହାଁ ଭି ବିଜେପି 70,000 ପ୍ଲସ ସେ ଜିତି, ପଣ୍ଡିଚେରୀ ମେ ଏନ୍ଡିଏ ଜିତା। ୟେ ସବ ଚୁନାଓ ତବ ହୁଏ ହୈଁ ଜବ ୟେ ସାରି ଖୁରାଫା ଦିଲ୍ଲୀ ମେ ହୋ ରହି ହୈ। ହମ ପ୍ରୋଟେଷ୍ଟ କେ ଖିଲାଫ ନହିଁ କରତେ ହୈଁ, ସ୍ୱାଭାବିକ ହୈ ଲୋକତନ୍ତ୍ର ହୋନା ଭି ଚାହିଏ, ଲେକିନ ଆପନେ ଅପନି ହାର କେ କାରଣ ସଡକ କେ ପ୍ରୋଟେଷ୍ଟ କୋ ୱେପନାଇଜ କର ଲିଆ ହୈ।
0: ୟୁକ୍ରେନର ଜାପୋରିଜିଆ ଅଞ୍ଚଳ ଉପରେ ରୁଷ ଆକ୍ରମଣ ଫଳରେ ଅନ୍ତତଃ 15 ଜଣଙ୍କର ମୃତ୍ୟୁ ହେବା ସହିତ 16ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ରୁଷର ଡିଜେଲ କିଣିବା ଲାଗି ଏକ ଚୁକ୍ତି ସମ୍ପର୍କରେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିବା ପରେ ଏହି ଆକ୍ରମଣ କରାଯାଇଛି ବୋଲି ସରକାରୀ ଭାବେ କୁହାଯାଇଛି। ଚେନ୍ନାଇରେ ଆସନ୍ତାକାଲି 13,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ପଡ଼ୋଶୀ ରାଷ୍ଟ୍ରଗୁଡ଼ିକର ରଣନୈତିକ କାର୍ଯ୍ୟକଳାପ ପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖିଛି ଭାରତ, କହିଲେ ପ୍ରତିରକ୍ଷା ମନ୍ତ୍ରୀ। ଏବଂ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାର ସହିତ ଭାରତ ଆଫ୍ରିକୀୟ ଦେଶଗୁଡ଼ିକର ଉପଯୁକ୍ତ ପ୍ରତିନିଧିତ୍ୱ ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଗୁରୁତ୍ୱାରୋପ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୟାଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନୟାଗଡ଼ ସମ୍ବାଦଦାତା ବିଶ୍ୱନାଥ ପ୍ରତାପ ପଟ୍ଟନାୟକ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ଭାପୁର ଓ ଖଣ୍ଡପଡ଼ା ବ୍ଲକରେ ପ୍ରାୟ 105 କୋଟି ଟଙ୍କା ବ୍ୟୟରେ 7ଟି ସଡ଼କ ଓ ସେତୁ ନିର୍ମାଣ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ରାସ୍ତା ଓ ସେତୁ ନିର୍ମାଣ ଦ୍ୱାରା ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବା ସହ ଲୋକଙ୍କ ଯାତାୟତ ସୁବିଧା ବୃଦ୍ଧି ପାଇବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।
3: ଅନେକ ଦିନ ଧରିକି ମାନ୍ୟବର ବିଧାୟକ ଏବଂ ମାନ୍ୟବର ସାଂସଦଙ୍କର ବି ଦାବି ଥିଲା, ଅନେକ ଗୁଡ଼ିଏ ବ୍ରିଜ ଆଉ ରାସ୍ତା ପାଇଁ ଯେଉଁ ପରିକଳ୍ପନା ସେମାନେ କରିଥିଲେ ସେ ପରିକଳ୍ପନା ଅନୁଯାୟୀ ରାସ୍ତାଗୁଡ଼ିକ ହେବା ଦରକାର ଥିଲା। କେଉଁଠି ବନ୍ୟା ଯୋଗୁଁ ସମସ୍ୟା ଥିଲା, କେଉଁଠି କମ୍ୟୁନିକେସନ ଦୃଷ୍ଟିରୁ ଅନ୍ୟ ଅଞ୍ଚଳ ସାଙ୍ଗରେ ଯୋଗସୂତ୍ର ପାଇଁ ଯୋଗାଯୋଗ ପାଇଁ ସେଥିରେ ଅସୁବିଧା ଥିଲା। 135 କୋଟି ଟଙ୍କାର କାମକୁ ଆମେ ତାର ଶିଳାନ୍ୟାସ କରିଛୁ ଏବଂ ଆଉ 2-3 ମାସ ଭିତରେ ଆଉ 135 କୋଟି ଟଙ୍କାର କାମ, ଏମିତିକି ପାଖାପାଖି 250 କୋଟି ଟଙ୍କାରୁ ଉର୍ଦ୍ଧ୍ୱ କାମ ଶିଳାନ୍ୟାସ କରିବୁ। ଏହି ଚଳିତ ଆର୍ଥିକ ବର୍ଷ ଭିତରେ ଏଗୁଡ଼ିକ ସବୁଗୁଡ଼ିକର କାମ ଆରମ୍ଭ ହୋଇଯିବ। ଅଞ୍ଚଳ ଯେଉଁଠିକି ଅନେକ ସମୟରେ ମହାନଦୀର ବ୍ୟାକ୍ୱାଟର କାରଣରୁ ହେଉ ବିଭିନ୍ନ କାରଣରୁ ହେଉ ଲୋକମାନେ ଯାତାୟାତ ଅସୁବିଧା ହୁଏ ତାଙ୍କୁ, ଏବଂ ଅନେକ ସମୟରେ ସ୍ଥାନୀୟ ଭାବରେ ଅନେକ ଦୀର୍ଘ ଦିନ ତଳୁ ଯେଉଁ ରାସ୍ତାଗୁଡ଼ିକ ହୋଇଥିଲା ସେ ରାସ୍ତାରେ ଆଜି ତାରିଖରେ ଇମ୍ପ୍ରୁଭମେଣ୍ଟ ଦରକାର ପଡ଼ୁଛି, ତାର ପ୍ରଶସ୍ତିକରଣଠୁ ଆରମ୍ଭ କରିକି ତାକୁ ଷ୍ଟ୍ରେଣ୍ଡେନିଂ କରିବା ଏସବୁ କଥା ଦରକାର ପଡ଼ୁଛି। ଯେତିକି କରିଛୁ ଆଉ ପାଖାପାଖି 2 ମାସ ଭିତରେ ପାଖାପାଖି ସେହି ଭଲ୍ୟୁମ୍ର ରାସ୍ତା ଆମେ ପୁଣି ଆଉ ଥରେ କରିବାକୁ ଯାଉଛୁ।
2: ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କ ପକ୍ଷରୁ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଜିଲ୍ଲା ଓ ଦରାଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷା ଅଜନ୍ତା ଷଡ଼ଙ୍ଗୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ମାମଲାର ଫଇସଲା କରାଯାଇ 1,40,69,330 ଟଙ୍କା ଜରିମାନା ବାବଦରେ ଆଦାୟ କରାଯାଇଥିଲା। କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଅଞ୍ଜଳି ମଚ୍ଛଖଣ୍ଡ ସଂଯୋଜନା କରିଥିଲେ। ସେ କହିଛନ୍ତି,
4: ବିଭିନ୍ନ ମାମଲା ଯୋଉଟାକି କମ୍ପାଉଣ୍ଡେବଲ ନେଚର ରହୁଛି, ଆମର କ୍ରିମିନାଲ କେସେସରେ ଆମର ଚେକ୍ ବାଉନ୍ସ କେସେସ, ଏନ୍ଆଇଏ ଆକ୍ଟ,

0: ଆଉ ଏସଟିଜିଏମ କୋର୍ଟରେ କିଛି ଆରଟିଓ କେସେସ କିଛି ଫରେଷ୍ଟ ଏକ୍ସାଇଜ କେସେସ ଯୋଉଟା ବି କମ୍ପାଉଣ୍ଡେବଲ ଇନ୍ ନେଚର ଅଛି ସବୁ ଆଜି ଡିସ୍ପୋଜାଲ ହେଇଛି। ରାଷ୍ଟ୍ରୀୟ ଲୋକ ଅଦାଲତରେ ଯୋଉ ମୂଲ ଅବଜେକ୍ଟିଭ ରହିଛି କି କେମିତି ଲୋକମାନେ ଆରାମସେ ତାଙ୍କର ସେମାନେ ନ୍ୟାୟ ପାଆନ୍ତୁ, ତାଙ୍କର ମ୍ୟାଟରଟା ସେଟଲ ହେଇଯାଉ, କଣ୍ଟେଷ୍ଟେଡ ନ ହେଇକି କୋର୍ଟରେ ଯୋଉ ବାରମ୍ବାର ତାଙ୍କୁ ଦୌଡ଼ିବାକୁ ପଡିଥାନ୍ତା, ଓକିଲ ପଛରେ ପଇସା ଦେବାକୁ ପଡିଥାନ୍ତା, ଯୋଉ ଲୋକମାନେ ଟିକେ ଅସହାୟ ଅଛନ୍ତି ଫିନାନ୍ସିଆଲି ତାଙ୍କୁ ଅସୁବିଧା ହଉଛି, ତାଙ୍କ ମାନଙ୍କ ପାଇଁ ବି ବ୍ୟାଙ୍କର୍ସ ମାନେ ଆସିକି ଏଠି ଯୋଉ ବସୁଛନ୍ତି, ମନି ରିକଭରି କେସେସ ଗୁଡା ଯୋଉ ତାଙ୍କର ସେଟଲ ହଉଛି, ସେଟା ବହୁତ ସୁନ୍ଦର ରୂପରେ ଆଜି ବି ମୁଁ ଯେତେବେଳେ ୱିଟନେସ୍ କରିଲି କି ସେ ବହୁତ ସୁନ୍ଦର ଡିଲ୍ କରୁଥିଲେ ଆଉ ବହୁତ ରିଲିଫ ବି ପାଇଛନ୍ତି ଏଜ୍ ଫର୍ ନାଓ।
1: ଜିଲ୍ଲାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ସମାରୋହ ପଠାଣି ସାମନ୍ତ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଷ୍ଟାଡିୟମ ପରିସରରେ ଆୟୋଜିତ ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ବିକଶିତ ଭାରତ ସଂକଳ୍ପ ସଭା ଓ ସେବା ଜ୍ୟୋତି ଯାତ୍ରାରେ ବିକଶିତ ଭାରତ 2047ର ଲକ୍ଷ୍ୟ ପୂରଣ ପାଇଁ ଜନସାଧାରଣଙ୍କ ସକ୍ରିୟ ସହଭାଗିତା ଆବଶ୍ୟକ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଜିଲ୍ଲାର ବିଭିନ୍ନ ଶକ୍ତିପୀଠରେ ମୂଳାଷ୍ଟମୀଠାରୁ ଶାରଦୀୟ ପାର୍ବଣର ଷୋଳ ପୂଜା ଆରମ୍ଭ ହୋଇଛି। ଆଶ୍ୱିନ ମାସ ମୂଳାଷ୍ଟମୀ ତିଥିରେ ଦ୍ୱିତୀୟା ଓଷାଠାରୁ ବିଭିନ୍ନ ଶକ୍ତିପୀଠ ଚଳଚଞ୍ଚଳ ହୋଇ ଉଠିଛି। ଓଡ଼ଗାଁ ବ୍ଲକ ସଭାଗୃହଠାରେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସେବା ସେତୁ ଅଭିଯାନ 2026 ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧାନସଭା ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ବୈଠକରେ ଅଧ୍ୟକ୍ଷତା କରିଥିଲେ। ନୟାଗଡ଼ରେ ନବମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜମଙ୍ଗଳ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ପୋଷଣ ମାସ କାର୍ଯ୍ୟକ୍ରମ ଜିଲ୍ଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲରେ ଶୁଣୁଥିଲେ ନୟାଗଡ଼ ଜିଲ୍ଲା ସମ୍ପର୍କରେ ଆଲେଖ୍ୟ ବିଶ୍ୱନାଥ ପ୍ରତାପ ପଟ୍ଟନାୟକ, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ। ଆକାଶବାଣୀ କଟକ ପ୍ରଚାର କରୁଛୁ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ।

0: कृषि कार्यालय, सहकारी समिति, बैंक शाखा, अधिकृत बीमा कंपनी या जन सेवा केंद्र में स्वेच्छा से करा सकते हैं पंजीकरण।
1: फसल बीमा पोर्टल या फसल बीमा ऐप द्वारा भी कराया जा सकता है पंजीकरण।
0: प्रधानमंत्री फसल बीमा योजना आपकी फसलों का संपूर्ण सुरक्षा कवच। कृषि एवं किसान कल्याण मंत्रालय, भारत सरकार।
2: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।
3: ଓ ଭାଲୁକୁଣୀ ସଇଲା, ଗଣେଶ ପୂଜା ବି ଗଲା, ଏ ପୁଣି ଆଗକୁ ଆଉଛି, ହବ ଦଶହରା, ହବ ପାର୍ବଣ, ବେଳ ଚାଲିଛି, କାହାର ଗୋଟାଏ ଦାୟିତ୍ୱ ନାହିଁ, ଯିଏ ଯୁଆଡେ ପାଇଲେ ପକେଇଲେ, କିଏ ଆଇଛ?
4: ତୋର ତ ବେଶୀ ଦାୟିତ୍ୱ, ଆଉ ଆସିଲା ବେଳେ ଏମିତି ବକର ବକର ହେଇକି କାହିଁକି ଆସୁଛୁ ରେ ନବଘନିଆ? ଟିକେ ଶାନ୍ତିରେ ଟିକେ ଆସେ।
3: ମୁଁ କଣ ଅଶାନ୍ତି ଯେ ତମେ କିଏ?
4: ପୁଣି ସେ ତମେ କିଏ? ମୁଁ ପାର ଅପା, ଜୁହାରେ ଜୁହାରେ।
3: ପାର ଅପା, ପାର ଅପା, ଜୁହାରେ। ମୁଣ୍ଡଟା ଆଉ ଗୋଟାଏ ଜାଗାରେ ଠାକି ଯାଇଛି,
4: ମୁଁ ଜାଣିଛି ତ।

0: ତମେ ଜାଣିଛ ଯେ କ୍ୟା କହିଲ ବାଟ
1: ଆରେ ଯୋଉ ପର୍ବ ପର୍ବାଣୀ କଥା କହିଲୁ ପର୍ବ ପର୍ବାଣୀ ଆସୁଛି ଆମେ ଖୁସିରେ ପାଳନ କରୁଛୁ ଠିକ ଅଛି କିନ୍ତୁ ଯୋଉ ଅଳିଆ ଅବର୍ଜନା ସବୁ ଚାରିଆଡ ପକଉଛନ୍ତି ଯୋଉଠି ଯିଏ ଖାଇଲା ଯାହା କଲା ଚାରିଆଡେ ଯୁଆଡେ ଅନେଇବୁ ଚାରିଆଡେ ଖାଲି ଅସନା
0: ଦାୟିତ୍ୱ ନେଇଥିଲି ଆମର ଷୋଳ ପୂଜା ଆରମ୍ଭ ହେଲାଣି ଠାକୁରାଣୀ ପୀଠ ସଫା ସୁତୁରା ରହିଛି କିନ୍ତୁ କଥା ଜାଣିକି ତମରି ମାନ
1: ଆରେ ସିଏ ତ ହଉଛି ଠାକୁରାଣୀଙ୍କ କଥା ଆମ ନିଜ କଥା ପାଖକୁ ଆସୁନୁ
0: ବା ସେଇଆ କହୁଥିଲି
1: କଣ କହୁଥିଲୁ
0: ଯାହାର ତ ଯୁଆଡେ ଯେମିତି ସବୁ ମନ ସେଇଆ କଲେ ଘରୁ ଜିନିଷ ପତ୍ର କାଢିକି ବାହାରେ ପକେଇଲେ କଣ ଟିକିଏ ପାଗ ଖୋଲିଗଲା ଆଉ ତାପରେ ତ ମୁଁ ଦେଖୁଛି
1: ତୁ ତ ଗାଁର ଦାୟିତ୍ୱ ନେଇଛୁ ତୁ ସେମାନଙ୍କୁ ବୁଝଉନୁ ଗ୍ରାମ ସଭା କରୁନୁ
0: ପାଠଟା ବୁଝି ପାଇଲ ନାହିଁ
1: କଣ ବୁଝଉନୁ
0: ଚତୁର୍ମାସିଆ ଥିଲା ବରସା ନାଗି ରହିଥିଲା ବଣବୁଦା ଚାରିଆଡେ ହେଇଯାଇଛି ତାକୁ ସିନା ସଫା ସୁତୁରା ଆମେ ମାନେ କରୁଛେ ତା ମାନେ କଣ ଇଆଡେ ସିଆଡେ ସୋ ଆଣିକି ପକେଇଦବା କି
1: ନା ଭୁଲ କଥା
0: ତାହେଲେ ପୁଣି କଣ କରିବା
1: ଆମେ ନିଜେ ଆମ ଘର ପାଖରୁ ଯଦି ସଫା ସୁତୁରାଟା ଆରମ୍ଭ କରିବା ତାପରେ ଯାଇକିରି ଆମର ଜିଲ୍ଲା ରାଜ୍ୟ ଦେଶ କଥା ଚିନ୍ତା କରିବା ଆମ ପରିବେଶ ଯଦି ସଫା ସୁତୁରା ରହିବ ଆମ ଦେହ ପା ବି ଭଲ ରହିବ କି ନାଇଁ କହିଲୁ
0: କି ମନା କଲା ଏଟା ତ ଜାଣିବା କଥା ପାଠ କହିଲା ନଖର ମଇଳା ରୋଗର ଘର ତେଣୁ ନିଜର ଯତ୍ନ ନବା ନିଜ ଚତୁଃପାର୍ଶ୍ୱକୁ ସଜାଡିବା ପରିବେଶ ଠିକ ରହିବ ଆଉ
1: ତାପରେ ଆମେ ସୁସ୍ଥ ରହିବା
0: ସୁସ୍ଥ ଆଉ ଆମ ପରିବେଶ ଆମ ପ୍ରକୃତି ଇଏ ଠିକ କେମିତି ରହିବ
1: ଆମ ପ୍ରକୃତିକୁ ଠିକ କରିବାକୁ ହେଲେ ଆମେ ପ୍ରଚୁର ପରିମାଣରେ ବୃକ୍ଷରୋପଣ କରିବା ତାକୁ ବି ସଫା ସୁତୁରା କରିବା ତାର ଗଛର ବି ଆମେ ଯତ୍ନ ନବା
0: ନବା
1: ଶୁଣୁ ସନ୍ଧ୍ୟାବେଳ ଗୋଟେ ପଲ୍ଲୀ ଗୀତ ଶୁଣିବା ତାପରେ ଯେ ଆଲୋଚନାକୁ ଆଗେଇ ନବା

0: ଏ ଗୀତରେ ଆମ ସଂସ୍କୃତିର କଥା ଆମ ମାଟିର କଥା ରହିଛି, କେଡେ ମନକୁ ପାଇଥବ କହିଲୁ ତ?
1: ପାରପା ମୋ ଭାରି ଚତୁରୀ, ମନ ଲାଖି ଗୀତଟିଏ ରଖିଲେ ଆମ ଶ୍ରୋତା ବନ୍ଧୁ ମାନଙ୍କ ପାଇଁ କଥାଟା କଣ ରଖିଥିଲ ମୁଁ ତ ମନେ ପକେଇ ପାରୁନି।
0: କି କଥା ଅବିକା? ପୂଜା ପାର୍ବଣ କଥା ପ୍ରଥମରୁ କହିଥିଲୁ ଟି? ପୂଜା ପାର୍ବଣ ଆସିଲେ ନଡିଆର ବ୍ୟବହାର ବଢିଯାଇଥାଏ।
1: ଆଜି ପୁରା ହଉଛି ପବିତ୍ର ମହାଳୟା। ଆମ ପାଠ କହିଛି ମହାଜନ ଜେନ ଗତସ୍ୟ ପନ୍ଥା, ପୂର୍ବଜ ମାନଙ୍କୁ ଆମେ ମନେ ପକଉଛୁ ଏଇ ଯୋଉ ପାର୍ବଣ ସମୟରେ, ଆଜିର ଏଇ ଯୋଉ ବିଶେଷ ତିଥି। ଆଉ ତା ସାଙ୍ଗକୁ ପୁଣି ନଡିଆ କଥା କହୁଛ?
0: ଆଗରୁ ଯେମିତି ଆମର ଉତ୍ପାଦନ ନଡିଆ ରହୁଥିଲା, ଏବେ ଧୀରେ ଧୀରେ କମିଗଲାଣି, ଏପଟେ ବଜାର ଦର ବଢିଗଲାଣି ନଡିଆ।
1: ଆଉ ଉତ୍ପାଦନ କମୁଛି, ଏପଟେ ଚାହିଦା ବଢୁଛି, ଦର ମଧ୍ୟ ବଢି ବଢି ଯାଉଛି।
0: ଆଉ ଯୋଉ ଚାଷୀ ଭାଇମାନଙ୍କର ଯେତିକି ନଡିଆ ଫସଲ ଅଛି, ନଡିଆ ଗଛ ଲଗେଇଛନ୍ତି, ତାର କେମିତି ଭଲ ଭାବରେ ଯତ୍ନ ନେଇପାରିବେ ସେ ବିଷୟକୁ ନେଇ ଆଜି କିଷାନ ବାଣୀରେ ଆଲୋଚନା ରହିଛି।
1: ତାହେଲେ କହୁନ କଣ ଆଜି ଆଲୋଚନା ରହିଲା?
0: ଆଜି କିଷାନ ବାଣୀରେ ଆଲୋଚନାର ବିଷୟ ରହିଛି ନଡିଆ ବଗିଚାର ଯତ୍ନ।
1: ଆଚ୍ଛା, ମହାଶୟ କିଏ ଆସୁଛନ୍ତି?
0: ମହାଶୟ ଆସୁଛନ୍ତି ଓଡିଶାର ବିଶିଷ୍ଟ ନଡିଆ ବିଜ୍ଞାନୀ ତଥା ଅବସର ପ୍ରାପ୍ତ ପ୍ରଫେସର ବିଭାଗୀୟ ମୁଖ୍ୟ।

0: ଡକ୍ଟର ଶରତ ଚନ୍ଦ୍ର ସାହୁ।
1: ଆଚ୍ଛା, ଆଲୋଚନା ଆରମ୍ଭ ହଉ। ଆଉ କଣ?
0: ମୁଁ ଆଲୋଚନା କରୁଛି, ମନ ଧ୍ୟାନ ଦେଇ ବସିକିରି ଶୁଣେ। ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କିଷାନ ବାଣୀ କାର୍ଯ୍ୟକ୍ରମକୁ।
2: ନମସ୍କାର
0: ସାର୍, ଆଜି ତ ଆମର ଆଲୋଚନାର ବିଷୟ ରହିଛି ନଡ଼ିଆ ବଗିଚାର ଯତ୍ନ। ତାହେଲେ ପ୍ରଥମେ କୁହନ୍ତୁ, ନଡ଼ିଆ ଚାଷର ବା ନଡ଼ିଆ ଫସଲର ବୈଶିଷ୍ଟ୍ୟ ବା ଗୁରୁତ୍ୱ କଣ ରହିଛି ଆମ ରାଜ୍ୟରେ?
2: ନଡ଼ିଆକୁ ଆମେ ଶ୍ରୀଫଳ କହିଥାଉ, ନଡ଼ିଆ ଗଛକୁ ଆମେ କଳ୍ପବୃକ୍ଷ କହିଥାଉ। ଏହା ଆମର ଧର୍ମ, ସଂସ୍କୃତି ଓ ଅର୍ଥନୀତି ସହିତ ଓତପ୍ରୋତ ଭାବରେ ଜଡ଼ିତ। ନଡ଼ିଆ ଗଛର ପ୍ରତ୍ୟେକ ଅଂଶ ଆମର କାମରେ ଲାଗିଥାଏ। ନଡ଼ିଆ ଗଛରୁ ଶିଳ୍ପ ପାଇଁ ଆମେ ପ୍ରଚୁର ପରିମାଣରେ କଞ୍ଚାମାଲ ପାଇଥାଉ। ଏହି ଗଛ ଆମକୁ ପାନୀୟ ଖାଦ୍ୟ ଦେଇଥାଏ, ଏପରିକି ସର୍ବନିମ୍ନ ଆବଶ୍ୟକତାକୁ ପୂରଣ କରିବା ପାଇଁ ଖାଦ୍ୟ, ପାନୀୟ ଏବଂ ରହିବା ପାଇଁ ମଧ୍ୟ ଗଛରୁ ଆମେ ପାଇଥାଉ ଉପକରଣ। ଏହି ନଡ଼ିଆ ଗଛ ଆମକୁ ଅନେକ ଉପକାର ଦେଇଥାଏ। ଏହା ହେଉଛି ଈଶ୍ୱରଙ୍କର ମଣିଷ ସମାଜ ପ୍ରତି ଏକ ଦାନ। ନଡ଼ିଆ ଗଛଟି ଫଳିବା ଆରମ୍ଭ କରିବା ମାତ୍ରେ 60-70 ବର୍ଷ ପର୍ଯ୍ୟନ୍ତ ଅଧିକ ଅମଳ ଦିଏ। ବର୍ଷକୁ ଅତିକମରେ ଡେଙ୍ଗା ଗଛରୁ ଆମେ 80-100 ନଡ଼ିଆ ପାଇଥାଉ, ବାମନ ଗଛରୁ 50-60 ନଡ଼ିଆ ପାଇଥାଉ। ଏପରି ଭାବରେ ଇଏ ଆମକୁ ଲାଭ ଦିଏ, ଯାହାକି ଆମେ କୌଣସି ଶିଳ୍ପ ବା ବ୍ୟବସାୟ ପ୍ରତିଷ୍ଠାନରୁ ପାଇନଥାଉ। ନଡ଼ିଆ ଗଛକୁ ଆମେ ଏକ ଶିଳ୍ପର ମାନ୍ୟତା ଦେଲେ ଅତ୍ୟୁକ୍ତି ହେବ ନାହିଁ।
0: ସାର୍, ନଡ଼ିଆ ଫସଲ କରିବାକୁ ଚାହିଁଲେ ପ୍ରଥମେ ମନକୁ ପ୍ରଶ୍ନ ଆସେ ଯେ ଆମେ ଉତ୍ତମ ଚାରା କୋଉଠୁ ପାଇବା, ଉତ୍ତମ ଚାରାର ଲକ୍ଷଣ କଣ, ଏ ସମ୍ପର୍କରେ ଟିକେ କୁହନ୍ତୁ।
2: ପ୍ରଥମେ ନଡ଼ିଆ ଚାଷ କରିବାକୁ ହେଲେ ଗୋଟେ ଭଲ ଚାରା ଦରକାର, ଉତ୍ତମ ମାନର ଚାରା ଦରକାର। ଉତ୍ତମ ମାନର ଚାରା କହିଲେ ଚାରାଟିର ବୟସ 9-12 ମାସ ହେଇଥିବା ଦରକାର। ସେଥିରେ 5-6 ସବୁଜ ପତ୍ର ଥିବ, ଗୋଟିଏ ଖଡ଼ିକା ଫିଟା ପତ୍ର ଥିବ, ଗଛ ଯୋଉଠି ବାହାରି ଥାଏ ତାର ଗୋଲେଇ କୋଲାର ରିଜିଅନରେ ସେଟା 12-15 ସେଣ୍ଟିମିଟର ହେଇଥିବ। ଏ ହେଲା ଉତ୍ତମ ଚାରାର ଲକ୍ଷଣ।
0: ସାର୍, ଏଇ ଯୋଉ ଚାରା ଆମେ କେମିତି ପ୍ରସ୍ତୁତ କରିବା?
2: ଚାରାର ଗୁଣଟା ନିର୍ଭର କରେ ତା ମା ଗଛ ଉପରେ। କୋଉ ଗଛରୁ ଆମେ ମଞ୍ଜି ନଡ଼ିଆ ସଂଗ୍ରହ କରିଛୁ? ସବୁ ନଡ଼ିଆ ମଞ୍ଜି ନଡ଼ିଆ ପାଇଁ ଉପଯୁକ୍ତ ନୁହେଁ। ଏମିତି ଆମେ ଗଛ ବାଛିବା ମା ଗଛଟିଏ, ଯାହାର ବୟସ 25-40 ଭିତରେ ହେଇଥିବ। 60 ବର୍ଷରୁ ଉର୍ଦ୍ଧ୍ୱ ଗଛରୁ ମଞ୍ଜି ନଡ଼ିଆ ସଂଗ୍ରହ କରାଯିବା ଉଚିତ ନୁହେଁ। ମା ଗଛରେ ଅତି କମରେ 30-35 ବାଙ୍ଗା ବା ବରଡ଼ା ଥିବା ଦରକାର। ପ୍ରତି ବର୍ଷ କମ୍ସେ କମ୍ 10-12 କାନ୍ଦି ଆସୁଥିବ। ବର୍ଷକୁ 80-100 ନଡ଼ିଆ ଲଗାତାର ଫଳୁଥିବ। ସେ ଗଛରୁ ଗୋଟମା ଝଡୁ ନଥିବ, ରୋଗ ପୋକ ହଉନଥିବ। ଏମିତି ଭାବରେ ଗୋଟେ ଗଛ ବାଛିବା, ଆଉ ତାର ବାହୁଙ୍ଗା ଗୁଡାକ ଚାରିପଟକୁ ମେଲେଇକି ଥିବ। ସେହି ଗଛରୁ ଆମେ ଏକ ପାକଳ ନଡ଼ିଆ ସବୁ ସଂଗ୍ରହ କରିବା। ପାକଳ ନଡ଼ିଆ କହିଲେ ଚଅଁର ବାହାରିବାର ବର୍ଷକ ପରେ ସେ ନଡ଼ିଆ ପାକଳ ହୁଏ। ପାକଳ ନଡ଼ିଆ ବଡ଼ ବଡ଼ ଗୋଲାକାର ନଡ଼ିଆକୁ ସଂଗ୍ରହ କରିବା, ତାପରେ ତାକୁ ମାସେ ଛାଇରେ ସାଇତି ରଖିବା। ତାପରେ ଆମେ ମାଟିରେ ପୋତିକି ସେଥିରୁ ଚାରା ସଂଗ୍ରହ କରିବା। ମାଟିରେ ପୋତିବାର ପ୍ରାୟ 2.5-3 ମାସ ଲାଗିଥାଏ ନଡ଼ିଆ ଗଜା ହେବାକୁ। ଯୋଉ ମଞ୍ଜି ନଡ଼ିଆରୁ ଶୀଘ୍ର ବା ସହଳ ଗଜା ହୁଏ ସେହି ଚାରା ଗୁଡ଼ିକ ଭଲ। ଯଦି ଚାରା 5 ମାସ ପରେ ବାହାରୁଛି, ସେସବୁ ଚାରା ନିକୃଷ୍ଟ ଚାରା।
0: ସାର୍, ଏଇ ନଡ଼ିଆ ଫସଲ ପାଇଁ ତା କିସମ ସବୁ କଣ ରହିଛି?
2: ନଡ଼ିଆ ଫସଲ ପାଇଁ 3ଟି କିସମ ମୁଖ୍ୟତଃ ରହିଛି। ଗୋଟେ ହେଲା ଡେଙ୍ଗା କିସମ, ଆଉ ଗୋଟେ ହେଲା ବାମନ କିସମ, ଆଉ ଗୋଟେ ହେଲା ଶଙ୍କର ବା ହାଇବ୍ରିଡ୍। ଡେଙ୍ଗା କିସମଟି 80-100 ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାଏ। ବର୍ଷକୁ ପ୍ରାୟ 80-100 ନଡ଼ିଆ ବି ଦିଏ। ଲଗେଇବାର 7 ବର୍ଷ ପରେ ସାଧାରଣତଃ ଫଳିଥାଏ। ଚାରାଟି ଯଦି ଉତ୍ତମ ମାନର ହେଇଥିବ ତାହେଲେ 5 ବର୍ଷରେ ଫଳିବ। ଯଦି ଚାରାଟା ନିମ୍ନ ମାନର ତାହେଲେ 12-13 ବର୍ଷ ପର୍ଯ୍ୟନ୍ତ ମଧ୍ୟ ଫଳିନଥାଏ ବା କମ୍ ଫଳିଥାଏ। ଏ ନଡ଼ିଆ ଗଛର ପାକଳ ନଡ଼ିଆ ଅତି ସ୍ୱାଦିଷ୍ଟ, ଅଧିକ ତେଲ ବାହାରେ। ଏହି ଡେଙ୍ଗା କିସମର କିସମ ଗୁଡ଼ିକ ହେଲା ସାକ୍ଷୀ ଗୋପାଳ ଲୋକାଲ, ଇଷ୍ଟ କୋଷ୍ଟାଲ, ୱେଷ୍ଟ କୋଷ୍ଟାଲ, ଆଣ୍ଡାମାନ ଅର୍ଡିନାରୀ, ଲାକାଡିପ ଅର୍ଡିନାରୀ, ପ୍ରତାପ, ବେନେଲିୟମ, କୋଚିନ ଚାଇନା, ଏମିତି ଅନେକ ଗୁଡ଼ିଏ ଭେରାଇଟି ଅଛି ଡେଙ୍ଗା କିସମରେ। ବାମନ କିସମର ଚାରା ବୟସ ହେଉଛି 60-70 ବର୍ଷ। 50-60 ନଡ଼ିଆ ବର୍ଷକୁ ମିଳେ। ଗଛର ଗଣ୍ଡି ଛୋଟ, ପତ୍ର ଛୋଟ। ଏହି ବାମନ କିସମର ନଡ଼ିଆ ପାକଳ ନଡ଼ିଆଟି ଉନ୍ନତ ମାନର ନୁହଁ, ତାର ଶସ ଭଲ ନୁହେଁ, ସ୍ୱାଦିଷ୍ଟ ନୁହେଁ। ତେଣୁ ବାମନ ନଡ଼ିଆଟାକୁ କେବଳ ପଇଡ଼ ହିସାବରେ ଲଗେଇବା ଉଚିତ, କିମ୍ବା ଚାରା ପ୍ରସ୍ତୁତ କରିବା ପାଇଁ ବାମନ ନଡ଼ିଆ ଲଗାନ୍ତୁ, କିମ୍ବା ଘର ଆଗରେ ସୌନ୍ଦର୍ଯ୍ୟକରଣ ପାଇଁ ବାମନ ନଡ଼ିଆ ଲଗାନ୍ତୁ। ଆଉ ରହିଲା ଶଙ୍କର କିସମ।

0: ବା ହାଇବ୍ରିଡ୍ ଏହି ଶଙ୍କର କିଶମକୁ ଡେଙ୍ଗା ସହିତ ବାମନ, ବାମନ ସହିତ ଡେଙ୍ଗାକୁ କ୍ରସ୍ କରାଯାଏ। ଏବେ ଡେଙ୍ଗା ସହିତ ଡେଙ୍ଗା ଓ ବାମନ ସହିତ ବାମନ ନଡ଼ିଆକୁ କ୍ରସ୍ କରି ଶଙ୍କର ଜାତୀୟ ନଡ଼ିଆ ଚାରା ପ୍ରସ୍ତୁତ କରାଯାଏ। ଏହି ଚାରା ଗୁଡ଼ିକ 4-5 ବର୍ଷ ଭିତରେ ଫଳେ, କିନ୍ତୁ ବାମନ ନଡ଼ିଆଟା 3 ବର୍ଷରେ ଫଳେ। ଶଙ୍କର କିଶମରୁ 150ରୁ ଅଧିକା ନଡ଼ିଆ ବର୍ଷକୁ ପାଉ। ଡେଙ୍ଗା କିଶମ ଭଳି ଶଙ୍କର କିଶମରୁ ମଧ୍ୟ ଆମେ ସ୍ୱାଦିଷ୍ଟ ନଡ଼ିଆ ପାଇପାରିବା।
1: ସାର୍, ସାଧାରଣତଃ ଯିଏ ନଡ଼ିଆ ଚାଷ କରିବ ଖାଲି ତ ଲଗେଇଦେଲେ ହବନି, ସେଥିପାଇଁ ତ ନିଶ୍ଚୟ ତାକୁ ପୋଷଣ ଦେବା ପାଇଁ ପଡିବ, ତାର ସାର ପରିଚାଳନା କରିବା ପାଇଁ ପଡିବ। ଏଇ ଯୋଉ ନଡ଼ିଆ ଗଛର ପୋଷକ ପରିଚାଳନା ବା ସାର ପରିଚାଳନା ବା ସାର ପ୍ରୟୋଗ ଆମେ କିପରି ଭାବରେ କରିବା?
0: ନଡ଼ିଆ ଗଛ ଅଧିକ ଖାଦ୍ୟ ସଂଗ୍ରହ କରେ, ଆବଶ୍ୟକ କରିଥାଏ ତାର ପୋଷଣ ପାଇଁ। ନଡ଼ିଆ ଗଛର ଅଧିକ ମାତ୍ରାରେ ପଟାସ ସାର ଆବଶ୍ୟକ ହୋଇଥାଏ। ଯଦି ଆମେ ଗୋଟେ ଗଛକୁ ସାର ନ ଦେବା, ନଡ଼ିଆ ଗଛଟିର ଚେର ମାତ୍ର ଗଛ ମୂଳରୁ 6 ଫୁଟ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥାଏ, ଭିତରକୁ ମାତ୍ର 3 ଫୁଟ ପର୍ଯ୍ୟନ୍ତ ଯାଇଥାଏ। ଏତିକି ଜାଗାରେ ତାର ଚେର ସୀମିତ। ଆମେ ଆଜି ଏଠି ଖାଇଲେ କାଲି ଅନ୍ୟ ଜାଗାରେ ଖାଉଛେ, ଗଛ ତ ଯିବ ନାହିଁ। ତେଣୁ ସେଇ ଜାଗାରେ ସେ ରହିଲା, ତାକୁ ଯଦି ନିୟମିତ ଆମେ କିଛି ଖାଦ୍ୟ ନ ଦେବା, ତାଠୁ ଫଳ ଆଶା କରିବା କେମିତି? ତେଣୁ ତା ପାଇଁ ଦରକାର ସାର। ଯେତେବେଳେ ଆମେ ଗଛଟି ଲଗାଉଛୁ, ଲଗେଇବା ସମୟରେ କିଛି ସାରର ଆବଶ୍ୟକତା ନଥାଏ। ମେ ଜୁନ ମାସରେ ଆମେ ଗଛଟି ଲଗେଇଲେ ତାପରେ ସେପ୍ଟେମ୍ବର ଅକ୍ଟୋବର ମାସରେ ଆମେ ସାର ଦେବା ଆରମ୍ଭ କରିବା। ସେତେବେଳେ ଗଛକୁ 100 ଗ୍ରାମ ୟୁରିଆ, 200 ଗ୍ରାମ ସୁପର, 200 ଗ୍ରାମ ପଟାସ ପ୍ରୟୋଗ କରିବା। ପୁରା ଏଣ୍ଡାର ବେସିନରେ ଦବା, 2 ଯୋଡ଼ି ଖତ ଦବା। ତା ପର ବର୍ଷ ପୁଣି ମେ ଜୁନରେ 100 ଗ୍ରାମ ୟୁରିଆ, 200 ଗ୍ରାମ ସୁପର, 200 ଗ୍ରାମ ପଟାସ ଦବା, 2 ଯୋଡ଼ି ଖତ ବି ଦବା। ସେହି ବର୍ଷ ସେପ୍ଟେମ୍ବର ଅକ୍ଟୋବର ମାସରେ ପୁଣି 200 ଗ୍ରାମ ୟୁରିଆ, 400 ଗ୍ରାମ ସୁପର, 400 ଗ୍ରାମ ପଟାସ ଦବା, 3 ଯୋଡ଼ି ଖତ ସହିତ। ତୃତୀୟ ବର୍ଷ ପୁଣି 200 ଗ୍ରାମ ୟୁରିଆ, 400 ଗ୍ରାମ ସୁପର, 400 ଗ୍ରାମ ପଟାସ ଦବା, ସେପ୍ଟେମ୍ବର ଅକ୍ଟୋବର ମାସରେ ଦବା 400 ଗ୍ରାମ ୟୁରିଆ, 800 ଗ୍ରାମ ସୁପର, 800 ଗ୍ରାମ ପଟାସ, ଖତ 2 ଥର କରେ 5-6 ଯୋଡ଼ି ଦବା। ଚତୁର୍ଥ ବର୍ଷ ବା ବୟସ୍କ ନଡ଼ିଆ ଗଛ, ଏ ବୟସ୍କ ନଡ଼ିଆ ଗଛକୁ ଆବଶ୍ୟକ 1 କିଲୋଗ୍ରାମ ୟୁରିଆ, 2 କିଲୋଗ୍ରାମ ସୁପର, 2 କିଲୋଗ୍ରାମ ପଟାସ ବା 500 ଗ୍ରାମ ଯବକ୍ଷାରଜାନ, 320 ଗ୍ରାମ ଫସ୍ଫରସ, 1200 ଗ୍ରାମ ପଟାସ ଆବଶ୍ୟକ ହୋଇଥାଏ। ଏଇ ଯୋଉ 1 କିଲୋ ୟୁରିଆ, 2 କିଲୋ ସୁପର, 2 କିଲୋ ପଟାସକୁ 2 ଥରରେ ପ୍ରୟୋଗ କରିବା ଦରକାର। ପ୍ରଥମେ ମେ ଜୁନ ମାସରେ 1/3 ଅର୍ଥାତ 350 ଗ୍ରାମ ୟୁରିଆ, 700 ଗ୍ରାମ ସୁପର, 700 ଗ୍ରାମ ପଟାସ ମେ ଜୁନ ମାସରେ ଦବା 2 ଯୋଡ଼ି ଖତ ସହିତ। ସେପ୍ଟେମ୍ବର ଅକ୍ଟୋବର ମାସରେ ଆମକୁ 650 ୟୁରିଆ, 1300 ସୁପର, 1300 ଗ୍ରାମ ପଟାସ ଦବାକୁ ପଡିବ ଖତ 3 ଯୋଡ଼ି ସହିତ। ଏହା ବ୍ୟତୀତ ମଧ୍ୟ ଆମେ ଗଛକୁ ଲିମ୍ବ ପିଡ଼ିଆ, ଅନ୍ୟ ପିଡ଼ିଆ ଦେଇପାରିବା। ତା ସହିତ ବୋରାକ୍ସ ଦବା ବର୍ଷକୁ 100 ଗ୍ରାମ 2 ଥରରେ। ମାଇକ୍ରୋନ୍ୟୁଟ୍ରିଏଣ୍ଟ ମିକ୍ସଚର ମଧ୍ୟ ଗୋଟେ ମିଳୁଛି, ତାକୁ ମଧ୍ୟ 100-100 ଗ୍ରାମ ଦବା, ସେଥିରେ ବୋରନ ଅଛି। ମାଇକ୍ରୋନ୍ୟୁଟ୍ରିଏଣ୍ଟ ମିକ୍ସଚର ଦେଲେ ଆଉ ବୋରନ ଆବଶ୍ୟକ ନାହିଁ, ଏସବୁ ଦେଲେ ଅଧିକ ସୁଫଳ ମିଳିବ।
1: ଆଚ୍ଛା, କଣ ନଡ଼ିଆ ବଗିଚାରେ ଜଳ ପରିଚାଳନା କରାଯାଇଥାଏ?
0: ଆମର ଧାରଣା ନଡ଼ିଆ ଗଛରେ ଜଳ ଦବା ଦରକାର ନାହିଁ। ନଡ଼ିଆ ଗଛ କିଛି ପାଣି ଆବଶ୍ୟକ କରେ ନାହିଁ, ଲଗେଇ ଦେଲେ ସିଏ ତାର ମନକୁ ଫଳିବ। ଏଇଠି ଗୋଟେ କଥା ହେଉଛି, ଆମେ ନଡ଼ିଆ ଚାଷ ଉପରେ ବେଶୀ ଚିନ୍ତିତ ନୁହଁ, ଯେତିକି ଅମଳ ମିଳେ ଆମେ ସେତିକିରେ ସନ୍ତୁଷ୍ଟ। ଆମେ ଜାଣୁନୁ କେତେ ଲସ୍ ହେଉଛି, ପାଣି ନଦେଲେ ନଡ଼ିଆ ଗଛର ଫଳ ଯଥେଷ୍ଟ କମିଯାଏ। ଗୋଟିଏ ବୟସ୍କ ନଡ଼ିଆ ଗଛ 4 ବର୍ଷରୁ ଉର୍ଦ୍ଧ ଦିନକୁ 50-70 ଲିଟର ପାଣି ଆବଶ୍ୟକ କରେ। ଆମକୁ 4 ଦିନରେ 200-250 ଲିଟର ପାଣି ଦେବାକୁ ପଡେ। ଆଉ ଯଦି ଆମେ ଡ୍ରିପ୍ ମାଧ୍ୟମରେ ଜଳସେଚନ କରିବା ତାହେଲେ ମାତ୍ର 30-32 ଲିଟର ପାଣି ଦିନକୁ ଆବଶ୍ୟକ ହୋଇଥାଏ। କେବଳ ପାଣି ଦେଲେ ଆଉ କିଛି ନ କରନ୍ତୁ, ଆପଣ ଯେତିକି ଅମଳ ପାଉଛନ୍ତି ତାର ଡବଲ ଅମଳ ପାଇବେ, ଏଇଟା ଗ୍ୟାରେଣ୍ଟି। ଆଉ ପାଣି ଅଧିକା ହେଲେ ବର୍ଷା ଦିନେ ଜଳ ନିଷ୍କାସନ କରିବା ଦରକାର, ନହେଲେ ଛୋଟ ଗଛ, ନୂଆ ଗଛର ଚେର ସଢିଯାଏ, ଚାରାଟି ମରିଯାଏ। ତେଣୁ ଜଳ ନିଷ୍କାସନ ବ୍ୟବସ୍ଥା ଜରୁରୀ।
1: ସାର୍, ବେଳେବେଳେ ଦେଖାଯାଏ ଯେ ନଡ଼ିଆ ଗୁଡାକ ଫମ୍ପା ହେଇଥାଏ, ଭୂତଖିଆ ହେଇଥାଏ ନଡ଼ିଆ ଗୁଡାକ, ଏମିତି କାହିଁ ହେଇଥାଏ? ଏହାର ପ୍ରତିକାର ଆମେ କିପରି ଭାବରେ କରିବା?
0: ବେଳେବେଳେ ଆମେ ନଡ଼ିଆ ଗଛରୁ ନଡ଼ିଆ ତୋଳି ସାରିଲା ପରେ ଦେଖୁ ଫମ୍ପା ନଡ଼ିଆ, ପଇଡ଼ଟା ଭିତରେ କିଛି ପାଣି ନାହିଁ, ନଡ଼ିଆଟା ଭିତରେ ସଡ଼େଇ ଡେଭଲପ୍ କରିନାହିଁ, ସଡ଼େଇ ନାହିଁ। ଯଦି ନଡ଼ିଆକୁ ଆମେ ଦେଖିଲେ ସଡ଼େଇ ହେଇଛି, ଶସ ହେଇଛି, ଶସଟା ଠିକ ଭାବରେ ହେଇନି, ଖଦ ଖଦଡ଼ିଆ ହେଇଛି, ସମାନ ଭାବରେ ନଡ଼ିଆର ଶସ ନଡ଼ିଆ ଭିତରେ ନଥାଏ, ଫଟେଇ ଦେଲା ପରେ ପୁରା ସଡ଼େଇଟା କଳା ଦେଖାଯାଏ, ଏକଦମ କଳା, କିଛି ନଥାଏ।

0: ୟାକୁ ଆମେ କହୁ ବାସ୍ତବରେ ଏଇଟା ଭୂତକିଆ ନଡ଼ିଆ। ପ୍ରକୃତରେ ଏହାର କାରଣ ହେଉଛି ଖାଦ୍ୟର ଅଭାବ। ଖାଦ୍ୟ ଭିତରେ ରହିଛି ୟୁରିଆ ସୁପର ପଟାସ ବା ଜବକରଜାନ ଫସଫରସ ପଟାସ, ଇଏ ହେଲା ସୁଷମ ଖାଦ୍ୟ, ୟାକୁ ନିହାତି ଦେବେ। ଏହା ବାଦ ମଧ୍ୟ ନଡ଼ିଆ ଗଛର ଅଣୁସାରର ଆବଶ୍ୟକତା ରହିଛି। ଅଣୁସାର ଭିତରେ ବୋରନର ଆବଶ୍ୟକତା ଅଧିକ। ବୋରନ ଅଭାବ ହେଲେ ନଡ଼ିଆ ଗଛରେ ଫମ୍ପା ନଡ଼ିଆ ହୁଏ ବା ଭୂତକିଆ ନଡ଼ିଆ ହୁଏ। ଆମକୁ ସୁଷମ ଖାଦ୍ୟ ସହିତ 50 ଗ୍ରାମ ହିସାବରେ ବୋରାକ୍ସ 2 ଥର ନଡ଼ିଆ ଗଛକୁ ଦେବାକୁ ପଡେ ଏବଂ ଲଗାତାର ଆମକୁ 4 ବର୍ଷ ପର୍ଯ୍ୟନ୍ତ ବୋରାକ୍ସ ସାର ସହିତ ଦେବାକୁ ପଡେ। 4 ବର୍ଷ ଦେବାର କାରଣ ହେଉଛି ନଡ଼ିଆର ଚଅଁରଟି ଯେତେବେଳେ ଗଛରେ ସୃଷ୍ଟି ହୁଏ ସିଏ ପରିପ୍ରକାଶ ହେଲା ବେଳକୁ ତାକୁ 32 ମାସ ଲାଗେ, ଆଉ 12 ମାସ ଲାଗେ ପାକଳ ହେବାକୁ, ଏମିତି 44 ମାସ ଆବଶ୍ୟକ ହୋଇଥାଏ। ତେଣୁ ନିୟମିତ ଯଦି ଆମେ ସାର ପାଣି ଖତ ଅନୁସାର ଏସବୁ ନ ଦେବା ତାହେଲେ ଆଶାନୁରୂପକ ଫଳ ପାଇବା ନାହିଁ। ଯୋଉମାନେ କୁହନ୍ତି ମୁଁ କିଛି ଦେଉନି ମୋ ବଗିଚାରେ ଗଛକୁ, ତଥାପି 150-200 ନଡ଼ିଆ ଫଳୁଛି, ଠିକ କଥା, 200-150 ଫଳିବ, କିନ୍ତୁ କେତେ ବର୍ଷ, 20-25 ବର୍ଷ ପରେ ଧୀରେ ଧୀରେ ଅମଳ କମି ଶୂନ ଆଡକୁ ଯିବ, ଯୋଉଟାକି ଆପଣ 50-60 ବର୍ଷ ପର୍ଯ୍ୟନ୍ତ ଅମଳ ପାଇଥାନ୍ତି। ଗୋଟିଏ ଗଛରୁ ଯଦି 100 ନଡ଼ିଆ ପାଇଲେ ଆପଣ ଚିନ୍ତା କରନ୍ତୁ କେତେ ଲସ୍ ହେଲା ଆପଣଙ୍କର, ତେଣୁ ସାର ପରିଚାଳନା କରନ୍ତୁ।
1: ସାର୍, ବେଳେବେଳେ ଦେଖାଯାଏ ଯେ ନଡ଼ିଆ ବଗିଚାରେ ଗଛ ଝଡ଼ା ହେଇଥାଏ ଆଉ ତା କନ୍ଦା ଗୁଡାକ ସଫା କରା ହେଇଥାଏ, ଏହାର ଆବଶ୍ୟକତା କଣ ରହିଛି?
0: ନଡ଼ିଆ ବଗିଚାରେ ବର୍ଷକୁ ଗଛକୁ ଝାଡ଼ିବା ଦରକାର 2 ଥର। ଗଛକୁ ଝାଡ଼ିବା ବା ତା କନ୍ଦାକୁ ପରିଷ୍କାର କରିବା ନିହାତି ଆବଶ୍ୟକ, କାରଣ କନ୍ଦା ଯଦି ଆମେ ପରିଷ୍କାର ନ କରିବା ସେଠାରେ ବିଭିନ୍ନ ପ୍ରକାର ରୋଗ ପୋକର ଆଶ୍ରୟସ୍ଥଳୀ ପାଲଟିଯିବ ସେ ଜାଗା। ତେଣୁ ପ୍ରଥମେ ଆମେ ନଡ଼ିଆ ଗଛର କନ୍ଦାରେ ନଡ଼ିଆ ନାହିଁ ଖାଲି ଚଅଁର ଗୁଡାକ କାଟିଦେବା। ବରଡ଼ା ଗୁଡ଼ିକ ଯୋଉଟା ଶୁଖି ଯାଇଥିବ, ହଳଦିଆ ପଡ଼ିଥିବ, ରୋଗାକ୍ରାନ୍ତ ହେଇଥିବ, ପୋକ ଦ୍ୱାରା ଆକ୍ରାନ୍ତ ହେଇଥିବ, ସେଇ ବରଡ଼ା ଗୁଡା କାଟିଦେବା। ଗଛ ସଫା କଲେ କେବେ କଞ୍ଚା ବରଡ଼ା କାଟିବେ ନାହିଁ, କାରଣ ନଡ଼ିଆ ଗଛରେ 25-30 ବାଉଙ୍ଗା ରହିବା ଦରକାର। କିନ୍ତୁ ଆମେ ଯୋଉ ଚଢ଼ାଳି ଦ୍ୱାରା ଗଛ ଝାଡୁଛେ ସେମାନେ କଣ କରନ୍ତି, କମ୍ ସେ କମ୍ 5-6 କଞ୍ଚା ବରଡ଼ାକୁ କାଟି ଦିଅନ୍ତି, ଏଇଟା କାଟିବା କଥା ନୁହଁ। ଆଉ କାଟିଲା ବେଳେ ସେମାନେ ଯୋଉ କଟୁରୀ ବ୍ୟବହାର କରନ୍ତି, ଯେତେବେଳେ କାଟନ୍ତି ସେମାନଙ୍କର ଲକ୍ଷ୍ୟ ଭ୍ରଷ୍ଟ ହେଲେ ଗଛ ଗଣ୍ଡିରେ ସେ ଚୋଟ ବାଜେ, ଗଛରେ ଗଣ୍ଡିଟା ଖଣ୍ଡିଆ ହୁଏ, ପରବର୍ତ୍ତୀ ସମୟରେ ରୋଗ ଆକ୍ରମଣର ସମ୍ଭାବନା ରହିଥାଏ। ତେଣୁ କାଟିଲା ବେଳେ ବାହୁଙ୍ଗାରୁ ଯୋଉଠି ବରଡ଼ା ବାହାରିଥାଏ ତାର ପେଟିଓଲ ଶେଷରୁ କାଟନ୍ତୁ, 2 ବର୍ଷ ପରେ ଅଟୋମେଟିକ ଝଡ଼ିଯିବ। ଆଉ ପ୍ରତି କନ୍ଦା ଗୁଡ଼ିକ ଭିତରେ ବରଡ଼ା ସନ୍ଧିରେ ଅଳିଆ ଥାଏ, ଅଣ୍ଡିରା ଫୁଲ ଥାଏ, ଅନ୍ୟାନ୍ୟ ଥାଏ, କିମ୍ବା ଯୋଉ ଜାଲି ଗୁଡାକ ଗଛରେ ଗୁଡ଼େଇ ଥାଏ ଯୋଉଗୁଡାକ ପାମ୍ପରା ଖରାପ ମାନେ ସହଜରେ ଟାଣିଦେଲେ ଆସିଯାଏ, ସେଗୁଡାକ ବାହାର କରିଦେବା ଦରକାର। କିନ୍ତୁ ଦେଖାଯାଇଛି ଯୋଉମାନେ ଗଛ ଝାଡ଼ନ୍ତି ସେମାନେ ତାଙ୍କର କଟୁରୀ ସାହାଯ୍ୟରେ ଜବରଦସ୍ତ ଯୋଉଟାକି ଟାଣ କପଡ଼ା ଭଳିଆ ଥାଏ ଜାଲି, ତାକୁ ମଧ୍ୟ ବାହାର କରିଦିଅନ୍ତି। ଏହାଦ୍ୱାରା କଣ ହୁଏ ନା, ଯୋଉ ବରଡ଼ାଟି ଗଛରେ ଶକ୍ତ ଭାବରେ ରହିଥାଏ ସେଗୁଡ଼ାକ ଦୁର୍ବଳ ହୋଇ ଖସି ପଡ଼େ, କାନ୍ଧି ଗୁଡ଼ିକ ବଢ଼ିବା ସମୟରେ ତାରି ଉପରେ ରହିଥାନ୍ତି। କିନ୍ତୁ ଯଦି ବରଡ଼ାଟି ଖସିଯାଏ କାନ୍ଧି ଝୁଲି ପଡ଼ିବ, ଆଉ ପାକଳ ହେବା ପୂର୍ବରୁ ନଡ଼ିଆ ଗୁଡ଼ିକ ନଷ୍ଟ ହେଇଯିବ, ଝଡ଼ି ପଡ଼ିବ, ସେଥିପ୍ରତି ସତର୍କ ହେବେ।
1: ଆମେ ଗଛ ଯେତେବେଳେ ଲଗାଉଛୁ ଜଳ ପରିଚାଳନା କରୁଛୁ, ଗଛକୁ ନିଶ୍ଚୟ ରୋଗ ପୋକ ଆକ୍ରମଣ କରୁଥିବ, ତାହେଲେ ନଡ଼ିଆ ଗଛକୁ କେଉଁ କେଉଁ ରୋଗ ବା ପୋକ ଆକ୍ରମଣ କରେ ଆଉ ତାକୁ ଆମେ କିପରି ନିୟନ୍ତ୍ରଣ କରିବା ସେ ବିଷୟରେ ଟିକେ କୁହନ୍ତୁ।
0: ଆମ ଓଡ଼ିଶାରେ ଅନ୍ୟ ରାଜ୍ୟ ଭଳିଆ ଯେମିତି କେରଳ, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ର ଏସବୁ ରାଜ୍ୟରେ ରୋଗର ପ୍ରାଦୁର୍ଭାବ ଅଧିକ, ସେଠି ଗାନୋଡର୍ମା ୱିଲ୍ଟ, ତାଞ୍ଜାଭୁର ୱିଲ୍ଟ, ଏମିତି ଅନେକ ତାଟିପକା ଡିଜିଜ୍ ସବୁ ରହିଛି ଯୋଉଟାକି ଓଡ଼ିଶାରେ ନାହିଁ। ଓଡ଼ିଶାରେ ରୋଗର ପ୍ରଭାବ ନାହିଁ। ରୋଗ କହିଲେ ଓଡ଼ିଶାରେ କନ୍ଦାସଢ଼ା ରୋଗ, ଗଣ୍ଡିରୁ ରସ ନିର୍ଗତ ରୋଗ, ପତ୍ରସଢ଼ା ରୋଗ, ଏଇସବୁ ରୋଗ ଟିକେ ଦେଖାଯାଏ। ଏଗୁଡ଼ାକୁ ଦମନ କରିବା ସହଜ, କେବଳ କନ୍ଦାସଢ଼ା ବା ବଡ଼ରଟକୁ ଯଦି ଠିକ୍ ସମୟରେ ଆମେ ତାକୁ ନିରୂପଣ କରିବା ତାକୁ ସହଜରେ ଆମେ ଦମନ କରିପାରିବା ବା ଗଛଟାକୁ ସେ ରୋଗରୁ ବଞ୍ଚାଇ ହେବ, ଡେରି ହେଲେ ଗଛଟି ମରିଯିବ। ଏଥିପାଇଁ ଦରକାର ବୋରାକ୍ସ ମିକ୍ସଚର ପ୍ରୟୋଗ ବା ପ୍ରଲେପ ଦେଲେ ଠିକ୍ ସମୟରେ ଆମେ ରୋଗରୁ ଗଛକୁ ମୁକ୍ତ କରିପାରିବା। ଆଉ ଅଧିକା ଜାଣିବା ପାଇଁ ଆପଣଙ୍କୁ ବିଶେଷଜ୍ଞ ସହ ପରାମର୍ଶ କରିବା ଦରକାର। ଆଉ ରହିଲା ପୋକ କଥା, ନଡ଼ିଆ ଗଛର ମୁଖ୍ୟ ପୋକ ହେଲା ଗଣ୍ଡା ପୋକ ବା ରାଇନୋସରସ୍ ବିଟଲ, ତାପରେ ରେଡ୍ ପାମ୍ ୱିବିଲ୍ ବା ତାଳଘୁଣୀ ପୋକ, କାଳିମୁଣ୍ଡି ପୋକ ବା ବ୍ଲାକ୍ ହେଡେଡ୍ କାଟରପିଲର, ଏଗୁଡ଼ାକ ମୁଖ୍ୟତଃ ଆଗରୁ ଥିଲା ଏବେ ବି ଅଛି, କିନ୍ତୁ ଏବେ ନୂଆ ଭାବରେ ଏରିଓପାଇଡ୍ ମାଇଟ୍ ଆସିଛି, ରୋଗୋସା ସ୍ପାଇରେଲିଂ ବା ଚକ୍ରାକାର ମାଛି ଆସିଛି। 1999

0: ପରେ ଏରିଓଫାଇଟ୍ ମାଇଟ୍ ଆସିଛି, ଆଉ ଦୁଇ ଚାରି ବର୍ଷ ପୂର୍ବରୁ ଆସିଛି ଚକ୍ରାକାର ଧଳା ମାଛି। ଏଇ ଯୋଉ ଧଳା ମାଛି ବା ଏରିଓଫାଇଟ୍ ମାଇଟ୍ ପାଇଁ ବ୍ୟସ୍ତ ହେବାର ଆବଶ୍ୟକ ନାହିଁ, ଏଗୁଡ଼ିକୁ ଦମନ କରିବା ସହଜ ନୁହେଁ। ଏଥିପାଇଁ ଗଛକୁ ପରିଚାଳନା କରିବା ଦରକାର ବା ମ୍ୟାନେଜମେଣ୍ଟ ଦରକାର। ଗଛ ଆବଶ୍ୟକ କରୁଥିବା ଖତ ସାର ପାଣି ଦେଲେ ଏ ପୋକ ଦ୍ୱାରା ଗଛ ବିଶେଷ କିଛି ଗଛର ହେବ ନାହିଁ ବା ଗଛ ସହି ନେବ ସେ କ୍ଷତିକୁ। କିନ୍ତୁ ମୁଖ୍ୟ ହେଲା ରାଇନୋସରସ୍ ବିଟିଲ ବା ଗଣ୍ଡା ପୋକ, ତାଳଘୁଣୀ ପୋକ। ଗଣ୍ଡା ପୋକ ଗଛର କଅଁଳି ଅଂଶରେ, ନରମ ଅଂଶରେ ପଶେ, କଣା କରେ, ତନ୍ତୁ ଖାଇ ପଳେଇଯାଏ। ବରଡ଼ା ଗୁଡ଼ାକ ଯେମିତି ପଚରିଙ୍ଗ କାଗଜ କାଟିଲା ଭଳିଆ ଭି ସେପ୍ର ହେଇଥାଏ, ସେ ଯେତିକି ମାରାତ୍ମକ ନୁହେଁ ତାଠୁ ଅଧିକ ମାରାତ୍ମକ ହେଉଛି ରେଡ୍ ପାମ୍ ଉଇଭିଲ୍ ବା ତାଳଘୁଣୀ ପୋକ। ଏ ପୋକଟି ଗଛରେ ପଶିଲେ 2-6 ମାସ ଭିତରେ ଗଛଟା ମରିଯାଏ। ତେଣୁ ଯଦି ଗଛଟା ମରିଗଲା ତାହେଲେ ସାଙ୍ଗେ ସାଙ୍ଗେ ବଗିଚାରୁ ସେ ମଲା ଗଛକୁ ବାହାର କରିଦେବା ଦରକାର, ନହେଲେ ତାର ଗଣ୍ଡିରେ ଅନେକ ଗୁଡ଼ିଏ ତାର ଶୁକ ଥାଏ ଯୋଉଡ଼ାକ ପୂର୍ଣ୍ଣାଙ୍ଗ ହେଇ ପଦାକୁ ବାହାରି ସୁସ୍ଥ ଗଛକୁ ଆକ୍ରମଣ କରେ। ଏଇ ଗଣ୍ଡା ପୋକ ବା ତାଳଘୁଣୀ ପୋକରୁ ରକ୍ଷା ପାଇବାକୁ ହେଲେ କନ୍ଦାରେ ଆମକୁ ଦବାକୁ ପଡେ ବାଲି ସହିତ ଦାନାଦାର 3-4 ଥର ଆମେ ଦବା, ତାର ସ୍ମେଲ ବା ଗନ୍ଧରେ ଆଉ ସେ ପୋକ ଗୁଡାକ ଆସନ୍ତି ନାହିଁ। କିମ୍ବା ଆମେ ନାଥାଲିନ ଗୋଲି ବରଡ଼ା ସନ୍ଧି ମାନଙ୍କରେ 5 ଦବା, ରେଗୁଲାର ପର୍ଯ୍ୟବେକ୍ଷଣ କରି ତାକୁ ଦେଖିବା। ବଗିଚାକୁ ସଫା ରଖିବା ଦରକାର, ବଗିଚା ଭିତରେ ଖତ ରହିବନି, ପଚାସଢା ଜିନିଷ ରହିବନି ଯୋଉଟାକି ଗଣ୍ଡା ପୋକ ଆଉ ତାଳଘୁଣୀ ପୋକକୁ ଆକର୍ଷିତ କରିଥାଏ, ଏହା ପ୍ରତି ଧ୍ୟାନ ଦେବା। ଛୋଟ ଗଛ ଲଗେଇଲା ବେଳେ ଆମେ ଛିଣ୍ଡା ଜାଲ ଯଦି ତା ଚାରିପଟେ ଦେଇଦେବା ତାହେଲେ ପୋକ ଗୁଡାକ ଗଛ ପାଖକୁ ଆସନ୍ତିନି, ଗଛକୁ ଆମେ ସହଜରେ ରକ୍ଷା କରିପାରିବା। ଏ ହେଉଛି ରୋଗ ପୋକର ସମସ୍ୟା।
1: ସାର୍, ଦେଖାଯାଉଛି ଯେ ବେଳେବେଳେ ଗୋଟମା ଗୁଡାକ ଗଛରୁ ସବୁ ଝଡି ପଡୁଛି, ଏହାର ପ୍ରତିକାର ଆମେ କିପରି କରିବା ଓ ଏହାର କାରଣ କଣ?
0: ଗୋଟମା ଝଡିବା ଗୋଟେ ସାଧାରଣ କଥା, ଅତ୍ୟଧିକ ଗୋଟମା ଝଡିଲେ ଆମେ ଚିନ୍ତିତ ହେବା କଥା। ଯଦି ଗୋଟେ ନଡ଼ିଆ ଗଛ ନୂଆ ନୂଆ ଫଳୁଛି, ପ୍ରଥମରୁ ଫଳୁଛି, ସେଥିରେ ଅଧିକ ଗୋଟମା ଝଡିବ, ଏଇଟା ନେଚରର କଥା। ଆଉ ଯଦି ଗୋଟେ ଗଛରେ ପ୍ରଚୁର ଗୋଟମା ଆସୁଛି ତାହେଲେ ଗୋଟମା ବି ଝଡିବ। ଯେତିକି ଗଛ ସହିପାରିବ ତାର ଲିମିଟ କାପାସିଟି ଭିତରେ ରହିଲେ ସେ ଅସୁବିଧା ନାହିଁ, ଅଧିକା ହେଲେ ଝଡିବ। କିନ୍ତୁ ଯଦି ଆମେ ମଞ୍ଜି ନଡ଼ିଆଟି ଏମିତି ମା ଗଛରୁ ଆଣିଥିବା ଯୋଉ ଗଛରେ ଗୋଟମା ଝଡିବା ଲକ୍ଷଣ ଥିଲା ତାହେଲେ ସେ ଚାରାରୁ ହେଇଥିବା ଗଛରୁ ମଧ୍ୟ ଗୋଟମା ଝଡିବ। ପରାଗ ସଙ୍ଗମରେ ଯଦି ଅସୁବିଧା ହୁଏ ତାହେଲେ ଗୋଟମା ଝଡେ, ସେଥିପାଇଁ ଦରକାର ଆଖପାଖରେ ଅଧିକ ଗଛ। ପରାଗ ରେଣୁ ଗୁଡ଼ିକ ଆସିଲେ ପବନରେ ତାହେଲେ ପରାଗ ସଙ୍ଗମରେ କିଛି ବ୍ୟାହତ ହେବନି, ଗୋଟମା ଝଡିବନି। ଆଉ ଅନ୍ୟ କାରଣ ବି ରହିଛି ଗୋଟମା ଝଡିବାର, ଯଦି ଅଧିକ ଜଳ ହେଲା କିମ୍ବା କମ୍ ହେଲା, ଖାଦ୍ୟର ଅଭାବ ହେଲା, ରୋଗ ପୋକର ଆକ୍ରମଣ ଅଧିକା ହେଲେ ଗଛରୁ ଗୋଟମା ଝଡେ। ସବୁ ଦିଗ ପ୍ରତି ନଜର ଦେଇ ଗଛକୁ ଜଳ, ଖାଦ୍ୟ, ରୋଗ ପୋକର ପ୍ରତିକାର କଲେ ଗୋଟମା ଝଡିବ ନାହିଁ ବା କମିଯିବ।
1: ଆଜି ଯାହା ଆମର ଆଲୋଚନାର ବିଷୟ ଥିଲା ନଡ଼ିଆ ବଗିଚାର ଯତ୍ନ, ସେ ସମ୍ପର୍କରେ ଆମର ଚାଷୀ ଭାଇମାନଙ୍କୁ ବହୁତ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ। ଗଛ ଲଗେଇବାଠୁ ଆରମ୍ଭ କରି ଅମଳ ପର୍ଯ୍ୟନ୍ତ ଖୁବ୍ ସୁନ୍ଦର ଭାବରେ ବୁଝେଇକି କଲେ, ସେଥିପାଇଁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ତଥା ଆମ କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
2: ନମସ୍କାର। ଆଲୋଚନା
1: ମନକୁ ପାଇଲେଟି?
2: ଆମ ମହାଶୟଙ୍କୁ ଆମ ଅନୁଷ୍ଠାନ ତରଫରୁ ଆଉ ଥରେ ଧନ୍ୟବାଦ ଜଣାଉଛେ। ଏହି ପରାମର୍ଶ ମୁତାବକ ଯଦି ଆମେ ନଡ଼ିଆ ଗଛର ଯତ୍ନ ନବା
1: ତାହେଲେ ଆମର ଲାଭ ହିଁ ଲାଭ ହବ,
2: ଅମଳ ବଢିବ, ଗଛ ହୃଷ୍ଟପୁଷ୍ଟ ରହିବ।
1: ଆମେ ଯୋଉ ଚାଷବାସ କରୁଛେ ବଜାର ଦରଟା ନ ଜାଣିଲେ ପୁଣି ଅସୁବିଧା ହବନି ଆମ ପାଇଁ।
2: ତମ କଥା ମୁତାବକ ବଜାର ଦର ବିଷୟରେ ଟିକେ ସୂଚନା ନବା ଆଉ କଣ।
1: ହଉ।
3: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ପିଆଜ କିଲୋ ପ୍ରତି 55-60 ଟଙ୍କା, ବିଲାତି ବାଇଗଣ କିଲୋ ପ୍ରତି 60-70 ଟଙ୍କା, ବାଇଗଣ କିଲୋ ପ୍ରତି 40-60 ଟଙ୍କା, ପୋଟଳ କିଲୋ ପ୍ରତି 40-80 ଟଙ୍କା, ବିନ୍ସ କିଲୋ ପ୍ରତି 70-100 ଟଙ୍କା, ଭେଣ୍ଡି କିଲୋ ପ୍ରତି 60 ଟଙ୍କା, କଞ୍ଚାଲଙ୍କା କିଲୋ ପ୍ରତି 200 ଟଙ୍କା, ଅଦା କିଲୋ ପ୍ରତି 250 ଟଙ୍କା, ରସୁଣ କିଲୋ ପ୍ରତି 400 ଟଙ୍କା, ଫୁଲକୋବି କିଲୋ ପ୍ରତି 30-40 ଟଙ୍କା, ବନ୍ଧାକୋବି କିଲୋ ପ୍ରତି 30-40 ଟଙ୍କା, କଖାରୁ କିଲୋ ପ୍ରତି 12-20 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି।
2: ଯୋଉ ବାରପା ପାଗ ତ ଫିଟିଲାଣି, ପୁଣି ଗୋଟେ କଣ କହୁଛନ୍ତି, ପୁଣି କଣ ପାଗ ବଦଳିଯିବ ବୋଲି?
1: କି କଥା କହୁଛୁ, ଆମେ ହଉଛୁ ଚାଷୀ ବନ୍ଦୀ ଲୋକ, ଆମେ ଯଦି ପାଣିପାଗକୁ ଜଗିକି ଚାଷବାସ

0: କରିବା ପୁଣି ଅସୁବିଧାରେ ପଡିବା।
1: ମାନେ କଣ କହିବାକୁ ଚାହୁଁଛ?
0: ଆଗ ପାଣିପାଗ ଶୁଣିବା, ତାପରେ ଯାଇ କାର୍ଯ୍ୟକ୍ରମରୁ ବିଦାୟ ନେବା। ତୁ ଜମା ଉଚ୍ଛନ ହବୁନି।
2: ହଉ, ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ଭିତରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ହାଲ୍କା ବା ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ଭାରି ବର୍ଷା ହୋଇପାରେ। 30-40 କିଲୋମିଟର ବେଗର ପବନ ବୋହିବା ଲାଗି ଆଗୁଆ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର।
3: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

ପରବର୍ତ୍ତୀ ଗୀତଟି ରୁମକୁଝୁମାନା ଚଳଚ୍ଚିତ୍ରରୁ, ଶିଳ୍ପୀ ବିଷ୍ଣୁ ମୋହନ କବି ଏବଂ ସହିନୀ, ଗୀତ ରଚନା ସୂର୍ଯ୍ୟ ମହାପାତ୍ର, ସଙ୍ଗୀତ ନିର୍ଦ୍ଦେଶନା ବୈଦ୍ୟନାଥ ଦାସ।

ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର ଉପସ୍ଥାପନ କରିଛନ୍ତି ସୃଷ୍ଟି ତ୍ରିପାଠୀ ପ୍ରଯୋଜନା ମନୀଷ କୁମାର ଠାକୁର।

ଆଜିର ଏହି ବ୍ୟସ୍ତ ବହୁଳ ଜୀବନରେ ଆମେ ସମସ୍ତେ କିଛି ନା କିଛି ପଛରେ ଦୌଡ଼ି ବୁଲୁଛେ, ତାହା ଟଙ୍କା ପଇସା, ସୁନା, ଗାଡ଼ି, ଘର ହେଉ କି ଭଲ ପାଠ ପଢ଼ି ଗୋଟିଏ ଭଲ ଚାକିରି କରିବା ହେଉ। କିନ୍ତୁ ସବୁକିଛି ପାଇବା ପରେ ବି କେଉଁଠି ନା କେଉଁଠି ଗୋଟିଏ ଶୂନ୍ୟତା ରହିଯାଉଛି। ଜାଣନ୍ତି ସେହି ଶୂନ୍ୟତା କ'ଣ? ସେଇଟା ହେଉଛି ଆମ ମନର ଶାନ୍ତି। ସେଇଥିପାଇଁ ତ କୁହାଯାଏ, ମନ ଶାନ୍ତ ରହିଲେ ଜୀବନ ସୁନ୍ଦର ହୁଏ। ହଁ, କଥାରେ ଅଛି, ମନ ହିଁ ମନୁଷ୍ୟର ବନ୍ଧୁ ଏବଂ ମନ ହିଁ ମନୁଷ୍ୟର ଶତ୍ରୁ, ଏବଂ ଏହି ଉକ୍ତିଟି ସତ ମଧ୍ୟ। ଆମେ ଜୀବନରେ ଯାହା ବି କରୁ ତାହା ଆମ ମନର ସ୍ଥିତି ଉପରେ ନିର୍ଭର କରେ। ଆଜିର ଆଧୁନିକ ଯୁଗରେ ମନୁଷ୍ୟ ପାଖରେ ସବୁ ସୁଖ ସୁବିଧା ଅଛି, କିନ୍ତୁ ଯଦି କିଛି ଅଭାବ ଅଛି ତେବେ ତାହା ହେଲା ମନର ଶାନ୍ତି। ମନରେ ଶାନ୍ତି ଥିଲେ ଚିନ୍ତାଧାରା ସକାରାତ୍ମକ ହୋଇଥାଏ। ଅଶାନ୍ତ ବା ଚିନ୍ତାଗ୍ରସ୍ତ ମନ ସବୁବେଳେ କ୍ରୋଧ, ଈର୍ଷା ଏବଂ ଅବସାଦ ସୃଷ୍ଟି କରିଥାଏ।

ଜଡ଼ିତ। ଯେତେବେଳେ ମନ ଶାନ୍ତ ରହେ ଶରୀରରେ ମାନସିକ ଚାପ କମିଯାଇଥାଏ। ଏହାଦ୍ୱାରା ରକ୍ତଚାପ, ହୃଦରୋଗ ଏବଂ ଅନିଦ୍ରା ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ଏବଂ ସ୍ୱାସ୍ଥ୍ୟ ଭଲ ରହିଥାଏ।

ତେବେ ଆମ ମନ ବା ମେଣ୍ଟାଲ ହେଲ୍ଥକୁ ଭଲ ରଖିବା ପାଇଁ କୌଣସି ବାହ୍ୟ ବସ୍ତୁ ଉପରେ ଆମେ ନିର୍ଭର କରିବା ଠିକ୍ ନାହିଁ। ଏହା ଆମର ଆଭ୍ୟନ୍ତରୀଣ ଅଭ୍ୟାସ ଉପରେ ନିର୍ଭର।

ସେଇଥିପାଇଁ ଆମେ ନିଜକୁ ଅନ୍ୟମାନଙ୍କ ଜୀବନ ସହ ତୁଳନା ନକରି ଯାହା ଆମ ପାଖରେ ଅଛି ସେଥିରେ ସନ୍ତୁଷ୍ଟ ରହିବା। ପ୍ରତିଦିନ ସକାଳେ କିଛି ପ୍ରାଣାୟାମ କିମ୍ବା ଧ୍ୟାନ କରିବା, ଏହା ଆମ ମନ ଏବଂ ମସ୍ତିଷ୍କକୁ ସ୍ଥିର ରଖିବ। ଏଥିସହ କିଛି ଭଲ ବହି ପଢିବା, ପ୍ରକୃତି ସହ ସମୟ ବିତେଇବା ଏବଂ ମନକୁ ପ୍ରଫୁଲ୍ଲିତ ରଖିବା।

ଆଜିର ବ୍ୟସ୍ତବହୁଳ ଜୀବନରେ ଆମେ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଭୁଲି ଯାଉଛେ, ତାହା ହେଲା ଆମ ମାନସିକ ସ୍ୱାସ୍ଥ୍ୟ। ତେବେ ଚାଲନ୍ତୁ କଥା ହେବା ଏବଂ ଜାଣିବା ପ୍ରକୃତରେ ମାନସିକ ସ୍ୱାସ୍ଥ୍ୟ କ'ଣ ଏବଂ ଏହାର ଗୁରୁତ୍ୱ କ'ଣ।

0: ମ୍ୟାଡାମ ନମସ୍କାର, ଆପଣଙ୍କ ପରିଚୟ।
1: ନମସ୍କାର, ମୋ ନାଁ ପୁଷ୍ପାଞ୍ଜଳି ସାହୁ। ମୁଁ ଏଠି ଜୟପୁର ଡିଷ୍ଟ୍ରିକ୍ଟ କୋର୍ଟରେ ଆଡଭୋକେଟ୍ ଅଛି। ଓକିଲାତି ମୋର ପେଶା, କିନ୍ତୁ ଏଇ ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ କାଉନସିଲିଂ ହେଉଛି ମୋର ନିଶା। ଏଇ ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ ଉପରେ ମୁଁ କୋର୍ସ କରିଛି, କରିକି ମୁଁ ଏଇଠି ଲାଲ ସାହିରେ ବିକ୍ରମନଗରରେ ମୁଁ ମୋ ଅଫିସଟେ ଖୋଲିଛି, ସେଠି ମୁଁ କାଉନସିଲିଂ କରେ।
0: ତେବେ ମ୍ୟାଡାମ, ଆମେ ସମସ୍ତେ ତ ଆମ ଶରୀରର ଯତ୍ନ ନେଉ, କିନ୍ତୁ ଆମର ମେଣ୍ଟାଲ ହେଲ୍ଥ କୁ ଆମେ ଅଣଦେଖା କରୁ ବା ତାର ଯତ୍ନ ନେଇନଥାଉ, ତାହେଲେ ଆମେ ପ୍ରଥମେ ଜାଣିବା, ସାଧାରଣ ଭାଷାରେ କହିବାକୁ ଗଲେ ଆମ ମାନସିକ ସ୍ୱାସ୍ଥ୍ୟ ବା ମେଣ୍ଟାଲ ହେଲ୍ଥ ପ୍ରକୃତରେ କ'ଣ?
1: ମେଣ୍ଟାଲ ହେଲ୍ଥ ତ ଡିଫରେଣ୍ଟ ଟାଇପ୍ର ଥାଏ। ଗୋଟେ ତ ରହିଗଲା ଆମର ଡାକ୍ତରୀ ଚିକିତ୍ସା ଉପରେ ଡିପେଣ୍ଡ କରେ ଟୋଟାଲ ମେଣ୍ଟାଲ ହେଲ୍ଥ, ଯୋଉମାନେ ମାନସିକ ରୋଗୀ ଯୋଉମାନେ ଥାନ୍ତି। କିନ୍ତୁ ଆଉ ଗୋଟେ ମାନସିକ ସ୍ଥିତି ଏମିତି ଥାଏ, ମେଣ୍ଟାଲ ହେଲ୍ଥ ଏମିତି ଥାଏ, ଯୋଉଥିରେ ସେ ପ୍ରତିଦିନର କାର୍ଯ୍ୟକ୍ରମ ଠିକ ଭାବରେ କରିଥାଏ, କିନ୍ତୁ ସେ ଭିତରେ ଭିତରେ ମାନେ ଡିପ୍ରେସନ କୁ ଚାଲି ଯାଇଥାଏ। ତାଙ୍କର ସରାଉଣ୍ଡିଂ ଏମିତି ସୃଷ୍ଟି ହେଇଥାଏ, ତାଙ୍କର ପରିବେଶ ସେଇ ପ୍ରକାର ହେଇଯାଏ, ତ ସେମାନେ ବହୁତ ଡିପ୍ରେସନ ରେ ପଳାନ୍ତି, ଆଉ ସେମାନେ କିଛି ଠିକ ଭୁଲ ଜାଣିପାରନ୍ତି ନାହିଁ।
0: ଗୋଟେ ବ୍ୟକ୍ତି ସେ ମାନସିକ ଭାବେ ସୁସ୍ଥ ଅଛନ୍ତି କି ଅସୁସ୍ଥ ଅଛନ୍ତି ବୋଲି ଆମେ କେମିତି ଜାଣିପାରିବା?
1: ମାନେ ମୁଁ ଯେତିକି ଦେଖିଛି, ମୋ ପାଖକୁ ତ ଅନେକ ଜଣ ଆସନ୍ତି ଯେ ସେମାନେ କହନ୍ତି ଆମ ପିଲା ଟିଉସନ ପଢୁଛି, ଭଲ ସ୍କୁଲରେ ନାଁ ଲେଖେଇଛୁ, ଭଲ ଟିଉସନ ଦେଇଛୁ, ଘରେ ଭଲ ଖାଇବାକୁ ଦେଇଛୁ, ସବୁ ଜିନିଷ ପ୍ରୋଭାଇଡ କରିଛୁ, କମ୍ପ୍ୟୁଟର ମୋବାଇଲ ସବୁ ଜିନିଷ ପ୍ରୋଭାଇଡ କରିଛୁ, କିନ୍ତୁ ପିଲା ପାଠ ପଢୁନି କି ଆମେ କଣ କହୁଛୁ ସେ ଶୁଣୁନି, ରେସପଣ୍ଡ କରୁନାହିଁ। ମାନେ ସେ ଜାଗାରେ ତାର କଣ ଶାରୀରିକ ପରିସ୍ଥିତିଟା ଠିକ ଥାଉଛି, କିନ୍ତୁ ବାପା ମା କଣ କହୁଛନ୍ତି ସେ ରେସପଣ୍ଡ କରେନି, ଆଉ ସେ କଣ କରୁଛି ତା ନିଜ ନିଜ ଭିତରେ କଥା ହଉଛି, କୁଟିଆ ରହିବା ପାଇଁ ସେ ଖୁସି ପାଉଛି, ମାନେ ମଜା ମଜଲିସ କରିବୁ ନାହିଁ, ଆମ ସହିତ କିଛି ସେୟାର କରୁ ନାହିଁ, ପ୍ରକାର କମ୍ପ୍ଲେନ ଯାକ ନର୍ମାଲି ପ୍ୟାରେଣ୍ଟସ ମାନେ କରନ୍ତି। ସେଇ ମୋମେଣ୍ଟରେ ତ ଅଟୋମେଟିକ ଆମେ ଜାଣିପାରିବା ଯେ ଏଇଟା ଶାରୀରିକ ଅସୁସ୍ଥତା ନାହିଁ। ଏଇ ଯେ ମାନସିକ ସ୍ତରରେ ଯୋଉମାନେ ଆକ୍ରାନ୍ତ ହେଇଯାନ୍ତି, ଡିପ୍ରେସନ କୁ ପଳାନ୍ତି, ସେମାନେ ତାଙ୍କ ମୁହଁରେ ସେଇ ପ୍ରକାର ଖୁସି ନଥାଏ। ସବୁ ଜିନିଷ ଧରିଥିବେ, ସବୁ ଜିନିଷ ପାଉଥିବେ ପରିବାର ଠୁ, କିନ୍ତୁ ସେମାନେ ଖୁସିରେ ରହିପାରନ୍ତି ନାହିଁ। ତାଙ୍କ ଫାର୍ଷ୍ଟ ରିଜନ ଆପଣ ଜାଣିପାରିବେ, ସେମାନେ ଆଇସୋଲେଟ ହେଇକି ରହିବା ପାଇଁ ବହୁତ ଭଲ ପାଇବେ, ସେମାନେ କାହା ସହିତ ମିଳାମିଶାକୁ ଏତେ ପସନ୍ଦ କରନ୍ତି ନାହିଁ। ଶରୀର ତ ସୁସ୍ଥ ଥାଏ, କିନ୍ତୁ ମନ ଭିତରଠୁ ସେମାନେ ଶ୍ରିଙ୍କ ହେଇଯାଆନ୍ତି। ସେଠି ଆପଣ ଜାଣିପାରିବେ ଯେ ଏ ଡିପ୍ରେସନରେ ଧୀରେ ଧୀରେ ଇଏ ଆକ୍ରାନ୍ତ ହେଲାନି।
0: ତେବେ ଆମ ଦୈନନ୍ଦିନ ଜୀବନରେ କାମ ଏବଂ ସମ୍ପର୍କ ଉପରେ କିଛି ଖରାପ ମାନସିକ ସ୍ୱାସ୍ଥ୍ୟର ପ୍ରଭାବ ପଡେ କି?
1: ହଁ, ଦୈନନ୍ଦିନ ଜୀବନରେ ପରିବାରର ବ୍ୟବହାର, ପରିବାରର ଚଳଣି ଆଉ ସୋସାଇଟି

0: ଚଳଣି ତାଙ୍କ ସହିତ ବ୍ୟବହାର ଯୋଉମାନେ ଏଇ ମାନସିକ ସ୍ତରରେ ଆକ୍ରାନ୍ତ ହେଇଥାନ୍ତି ତାଙ୍କ ସହିତ ସୋସାଇଟିର ଆଉ ତାଙ୍କ ପରିବାରର ବ୍ୟବହାର କୋଉ ପ୍ରକାର ହୁଏ, ସେମାନଙ୍କର ଏକ୍ସପେକ୍ଟେସନ ତାଙ୍କଠୁ କଣ ଥାଏ, ଆଉ ସେଇ ପିଲାମାନେ କଣ ଚାହାନ୍ତି, ଆଉ ତାଙ୍କେ କେତେ ଦୂର କେପାବଲ, ସେଇ ଜିନିଷ ନ ଜାଣିକି ଯୋଉ ତାଙ୍କ ଉପରେ ବହୁତ ମାତ୍ରାରେ ଏକ୍ସପେକ୍ଟେସନ ରହିଯାଏ, ଆଉ ଅନ୍ୟମାନେ ତାଙ୍କର ପରିସ୍ଥିତିକୁ ବୁଝିପାରନ୍ତି ନାହିଁ। ନର୍ମାଲି କଣ ହୁଏ ଛୋଟ ପିଲାଙ୍କ ଉପରେ କି ଯୁବା ପିଢି ଉପରେ ପରିବାରର ଗୋଟେ ପ୍ରକାର ଏକ୍ସପେକ୍ଟେସନ ରହିଯାଏ, ସେମାନେ ତାଙ୍କର କ୍ୟାଲିବରଟି ନ ଅଙ୍କନ କରୁଣୁ ଏକ୍ସପେକ୍ଟେସନର ଭାର ସେମାନଙ୍କ ଉପରେ ଚାପି ଦିଅନ୍ତି। ଏଇ ଯୁବା ପିଢି କିମ୍ବା ଯୋଉ ଛୋଟ ପିଲାମାନେ ଯୋଉମାନେ ଆକ୍ରାନ୍ତ ହେଇଥାନ୍ତି ମାନସିକ ସ୍ତରରେ, ତାଙ୍କର ମନରେ କଣ ଚାଲିଛି, ସେମାନେ କଣ ଚାହୁଁଛନ୍ତି, ସେଇଟା ଶୁଣିବା ପାଇଁ ସମୟ ଦିଅନ୍ତି ନାହିଁ। ତ ତାଙ୍କ ପାଇଁ କିଛି ଚ୍ୟାନେଲ ନ ଖୋଲୁଣୁ ନିଜ ପଟରୁ ଯେତେବେଳେ ପରିବାରର ତାଙ୍କ ଉପରେ ଚାପ ପଡେ ସବୁ ଜିନିଷରେ, ସେଇ ସମୟରେ ସେମାନେ ମାନେ ବହୁ ମାତ୍ରାରେ ଡିପ୍ରେସନକୁ ପଳେଇଥାନ୍ତି।
1: ବର୍ତ୍ତମାନର ଯୋଉ ବ୍ୟସ୍ତବହୁଳ ଜୀବନ ଶୈଳୀ ରହିଛି ସେଥିରେ ମାନସିକ ସ୍ୱାସ୍ଥ୍ୟ ପ୍ରତି ଆମେ ସମସ୍ତେ ସଚେତନ ହେବା କାହିଁକି ଆବଶ୍ୟକ ବା ଜରୁରୀ ହୋଇପଡିଛି?
0: ମାନସିକ ସ୍ତରରେ ଯୋଉମାନେ ଆକ୍ରାନ୍ତ ହଉଛନ୍ତି ସେମାନଙ୍କର ମେଜର ପ୍ରୋବ୍ଲେମ ଯାକ କହିଦଉଛି। ପ୍ରଥମ ହଉଛି ତ ଆଜିକାଲିର ପାଠ୍ୟ ବ୍ୟବସ୍ଥା, ତାଙ୍କ ଉପରେ ପରିବାରର ଏକ୍ସପେକ୍ଟେସନ ବଢିଯାଉଛି। ଦ୍ୱିତୀୟ ହଉଛି ଏଇ ଯୋଉ ବ୍ୟସ୍ତବହୁଳ ଜୀବନରେ ଆଜିକାଲି ନ୍ୟୁକ୍ଲିୟର ଫ୍ୟାମିଲି ଯେହେତୁ ବହୁତ ଗଢି ଉଠୁଛି, ସେମାନଙ୍କର ବାପା ମା ସମସ୍ତେ ବ୍ୟସ୍ତ ରହିଲେ ସେମାନଙ୍କର କର୍ମକ୍ଷେତ୍ରରେ, ଛୁଆମାନଙ୍କୁ ସମୟରେ ଖାଲି ଯୋଉ ସ୍କୁଲ ଟ୍ୟୁସନ ଆଉ ଛାଡି ଦେଇକି ସେମାନଙ୍କୁ ବର୍ଷ ଶେଷରେ ଯୋଉ ମାର୍କ ଏକ୍ସପେକ୍ଟେସନ କରୁଛନ୍ତି, ପ୍ରେସର କରୁଛନ୍ତି। ଆଉ ଗୋଟେ ହଉଛି କମ୍ପାରିଜନ, ଅନ୍ୟମାନଙ୍କ ପିଲାଙ୍କ ସହିତ ଯୋଉ କମ୍ପାରିଜନ କରିଥାନ୍ତି। ଆଉ ଗୋଟେ ଯୁବା ପିଢି ଯୋଉ ଆଜିକାଲି ଗୋଟେ ରଙ୍ଗ ମନୋଭାବ ରଖିଛନ୍ତି, ଯିଏ ଯାହାକୁ ଭଲ ଟିକେ ଦେଖିବାକୁ ଭଲ ଲାଗିଲା ସେ ତାକୁ ଭଲ ପାଇଲା, ସେଇଠୁ ବ୍ରେକଅପ୍ ହୁଏ, ସେଇଟା ଗୋଟେ ଡିପ୍ରେସନର ଗୋଟେ ବଡ କାରଣ ହେଇଯାଇଛି। ତ ଏଇ ବ୍ୟସ୍ତବହୁଳ ଜୀବନରେ ଯଦି ଛୋଟ ଛୁଆ ପାଠ ପଢିବାରେ ହଉ କି ପରିବାରର ପରିସ୍ଥିତିରେ ହଉ କିମ୍ବା ଯୋଉ ଯୁବା ପିଢିଙ୍କର ଭଲ ପାଇବାର ହଉ, ଯୋଉ ପ୍ରକାରରେ ବି ଯଦି ଜଣେ ମାନସିକ ସ୍ତରରେ ଆକ୍ରାନ୍ତ ହେଲା ଆଉ ଡିପ୍ରେସନକୁ ଗଲା, ସେଇଟା ଯଦି ଠିକ ସମୟରେ ନ ରୋକାଯାଇ ପାରେ ଏହାଟା କଣ ହଉଛି ଧୀରେ ଧୀରେ ଭୟାନକ ପରିସ୍ଥିତିରେ ବଦଳି ଯାଉଛି। ଆଉ ନର୍ମାଲି ଆଜିକାଲି ଆପଣ ଶୁଣିବାକୁ ବି ପାଉଥିବେ ରେଡିଓ ଟେଲିଭିଜନ କିମ୍ବା ସମ୍ବାଦପତ୍ରରୁ ଯେ ସାଧାରଣରେ ଛୁଆମାନେ କଣ କରନ୍ତି, ସୁଇସାଇଡ କମିଟ କରୁଛନ୍ତି, ତାଙ୍କ ଲାଇଫକୁ ଶେଷ କରିଦଉଛନ୍ତି, ସେମାନେ ଜାଣିପାରୁନାହାନ୍ତି। ସେମାନେ ଖାଲି କିଛି ଗୋଟେ ମାଧ୍ୟମରେ ସେମାନଙ୍କୁ ଭଲ କରାଯାଇ ପାରିବ, ସେଇ ମାଧ୍ୟମ ଯେହେତୁ ପରିବାର ବାପା ମା ଜାଣିପାରନ୍ତି ନାହିଁ, ସେଥିପାଇଁ ସେମାନେ ନିଜ ଛୁଆକୁ ବି ହରେଇଥାନ୍ତି। ସେଥିପାଇଁ ଆଜିକାଲି ସମୟରେ ଏଇ ପିଲାମାନେ ଯେତେରୁ ଯେତେ ଡିପ୍ରେସନରୁ ଦୂରରେ ରହିବେ ସେଇ ପ୍ରତି ନଜର ଦେବାଟା ଜରୁରୀ ହେଇଯାଏ।
1: ମାନସିକ ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ ଆମେ ଆମ ଦୈନନ୍ଦିନ ଜୀବନରେ କଣ ସବୁ ଆପଣେଇବା ଉଚିତ?
0: ମାନସିକ ସ୍ୱାସ୍ଥ୍ୟ ଭଲ ରଖିବା ପାଇଁ ପ୍ରଥମ କଥା ହେଲା ସମସ୍ତେ ନିଜ ପରିବାର ସହିତ, ବାପା ମା ହଉ ଭାଇ ଭଉଣୀ କିମ୍ବା ଜଏଣ୍ଟ ଫ୍ୟାମିଲି ଯଦି ହେଇଛି, ପ୍ରଥମେ ପିଲାମାନଙ୍କ ସହିତ ଚ୍ୟାନେଲ ଓପେନ କରନ୍ତୁ, ତା ସହିତ ସବୁ ଜିନିଷ ସେୟାର କରିବା ପାଇଁ। ପ୍ରଥମ ହଉଛି ପିଲାମାନଙ୍କୁ ସ୍କୋପ ଦିଆଯାଉ ଯେ ସେମାନେ କିଛି ବି ତାଙ୍କ ମନରେ ଅଛି, ମାନେ କିଛି ବି ଅଛି ମାନେ ଏମିତି ଡିମାଣ୍ଡ ନାହିଁ ଯେ ଡ୍ରେସ ଦରକାର, ଗାଡି ଦରକାର, ମୋବାଇଲ ଦରକାର, ଏଇସବୁ ନାହିଁ। ତାଙ୍କ କିଛି ଯଦି ସ୍କୁଲରେ ସେମାନେ ଯଦି କିଛି ପ୍ରୋବ୍ଲେମ ଫେସ୍ କରୁଛନ୍ତି, ସାଙ୍ଗସାଥି ଦ୍ୱାରା କିଛି ପ୍ରୋବ୍ଲେମ ଫେସ୍ କରୁଛନ୍ତି, ସୋସାଇଟିରେ କିଛି ପ୍ରୋବ୍ଲେମ କରୁଛନ୍ତି, କିମ୍ବା ପରିବାର ଭିତରେ ବନ୍ଧୁବାନ୍ଧବ ବଡ ଯଦି ପରିବାର ଅଛି, ପରିବାର ଭିତରେ ଯଦି କାହା ସହିତ ତାଙ୍କର କିଛି କିଛି ବି ଅସୁବିଧା ଫେସ୍ କରୁଛନ୍ତି, ଫାଷ୍ଟ ହଉଛି ସେମାନେ ବାପା ମା ସହିତ ସେୟାର କରିବେ। ଆଉ ତାଙ୍କ ମନ ଭିତରେ ଏଇ ଡର ଯେମିତି ରହିବ ନାହିଁ ଯେ ମୁଁ ସେୟାର କରୁ କରୁ ମତେ ହିଁ ଗାଳି ପଡିବ କି ମାଡ ପଡିବ, ସେମାନଙ୍କ ଅସୁବିଧାଟା ଆମେ ଜାଣିବା। ପାଠ ପଢିବାକୁ ଯଦି ବି ପ୍ରେସର କରାଯାଉଛି, ମାର୍କ ଆଣିବାକୁ ପ୍ରେସର କରାଯାଉଛି, ଭଲ ସିଟ୍ ଆଣିବାକୁ ପ୍ରେସର କରାଯାଉଛି, ତଥାପି ସେମାନେ କେତେ ଦୂର କେପାବଲ ସେଇ ଜିନିଷ ବି ତାଙ୍କ ପାଇଁ ଚ୍ୟାନେଲ ଖୋଲିବା, ଡିସ୍କସନ କରିବା ପାଇଁ। ବଡ ଜିନିଷ ହଉଛି ପିଲାମାନେ ଯେତେବେଳେ ଘରେ ଅଛନ୍ତି, ବାପା ମା ମଧ୍ୟ ନିଜେ ସୋସିଆଲ ମିଡିଆରୁ ଦୂରେଇ ରହିବା ଉଚିତ, ସେମାନେ ଯାହା ଦେଖିବେ ତାହା ଶିଖିବେ, ତ ସେଇଟା ଗୋଟେ କାରଣ। ଆଉ ସେମାନେ ଯେତେ ଖୁସି ଖୁସି ରହିବା ଅର୍ଥ ନାହିଁ ଯେ ମନ ଇଚ୍ଛା ଏନ୍ଜୟ କରିବେ, ମନ ଇଚ୍ଛା ସମୟ ନଷ୍ଟ କରିବେ, ଭଲ ପାଠ ପଢିବା ସହିତ ଘର ଲୋକ ସହିତ ସବୁ ଜିନିଷ ସେୟାର କରିବେ, କିଛି ବି ଅସୁବିଧା ହେଲା ତା ଘରେ ବସିକି ତାର ମୀମାଂସା ଖୋଜିବେ, ସ୍କୁଲରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହିତ ମଧ୍ୟ ଭଲସେ ସବୁ ସୁବିଧା ଅସୁବିଧା ଡିସ୍କସନ କରିବେ, ମାନେ କିଛି ବି ଜିନିଷ ଯେମିତି ସେମାନଙ୍କ ମନ ଭିତରେ ଚାପି ହୋଇ ନ ରହେ, ତାଙ୍କ ମନ ଭିତରେ କିଛି ବି ଆସୁଛି ସେଇ ଜିନିଷ ଖୋଲି କହିବା, ମନ ଭିତରେ ଯେତେ ଜିନିଷ ଗୁଡିକ ଦାବି ହୋଇ ରହିଯିବ ସେଇ ଜିନିଷ ହିଁ ସେମାନଙ୍କୁ

0: ଫାର୍ମ କରେଇବ
1: ତେବେ
0: ପଛରେ।
1: ମ୍ୟାଡାମ ଶେଷରେ ଆମ ଶ୍ରୋତା ମାନଙ୍କ ପାଇଁ ଆପଣଙ୍କର କଣ ବିଶେଷ ବାର୍ତ୍ତା ରହିବ?
0: ମୋର ବିଶେଷ ବାର୍ତ୍ତା ଏଇଟା ରହିବ ଯେ ଏଇ ଯୋଉ ଯୁବାପିଢ଼ି କିମ୍ବା ଛୋଟ ପିଲାମାନଙ୍କର ଡିପ୍ରେସନକୁ ଯୋଉ ପଳେଇକି ତାଙ୍କ ଜୀବନଟା ନଷ୍ଟ ହୋଇଯାଏ ସେଇଟା ମୁଁ ଦେଖିଛି, ଯେହେତୁ ମାନେ ବହୁତ ଲୋକଙ୍କର ସେମିତି ସଂସ୍ପର୍ଶରେ ଆସିଛି, ଯେହେତୁ ମୁଁ ଆଜି ଏଇଟା ଏଇ କାଉନସିଲିଂ କରୁଛି। ଆଉ ମୁଁ କହିବି ସମସ୍ତଙ୍କୁ ଯେ ଡିପ୍ରେସନ ଗୋଟେ ପ୍ରବ୍ଲେମ ନୁହେଁ, ଯଦି କିଛି କାରଣରୁ ଆମ କିଛି ଗୋଟେ ଡିପ୍ରେସନରେ ରହିଯାଇ

0: ବିପରୀତ ଦିଗରେ ଯଦି ଦୌଡିବା, ଅନ୍ଧକାରଟା ଆମ ପଛରେ ଦୌଡିଲା ପରେ ଆମକୁ ଲାଗିବ। ଠିକ ସେହିପରି ଯଦି କିଛି ଗୋଟେ ଡିପ୍ରେସନରେ ଆମେ ପଳେଇଛୁ କି କିଛି ଗୋଟେ ଅସୁବିଧା ହେଇଛି, ସବୁବେଳେ ଚେଷ୍ଟା କରିବା ଆମେ ସେଇ ଅସୁବିଧାଟାକୁ କେମିତି ସର୍ଟ ଆଉଟ୍ କରିବା। ସବୁ ଅସୁବିଧାର ସବୁ ପ୍ରୋବ୍ଲେମର ସଲ୍ୟୁସନ୍ ଥାଏ। ଆମେ ଯେତେ ପ୍ରୋବ୍ଲେମର ପାଖକୁ ଯିବା ଆମକୁ ତା ଭିତରେ ସେତିକି ସଲ୍ୟୁସନ୍ ମିଳିଯିବ। ସେଥିପାଇଁ ମୁଁ କହିବି ସମସ୍ତଙ୍କୁ, ୟଙ୍ଗ ମାନଙ୍କୁ ବି, ଛୋଟ ଛୁଆଙ୍କର ପ୍ୟାରେଣ୍ଟସ କୁ ବି ମୁଁ କହିବି ଯେ ସବୁବେଳେ ନଜର ଦେବେ। ଆପଣଙ୍କ ପିଲା ଭଲ ପାଠ ପଢିବ, ଭଲ ଜାଗାରେ ଚାକିରି କରିବ, ଭଲ ପିନ୍ଧିବ, ଭଲ ଜାଗାକୁ ବୁଲିଯିବ, ଏଇଟା ତ ସମସ୍ତଙ୍କ ବାପା ମା ଚାହାନ୍ତି। କିନ୍ତୁ ପିଲା ଯେମିତି ଡିପ୍ରେସନକୁ ନଯିବ ସେଥିପ୍ରତି ନଜର ଦେବ। ଆମର ଅଣଦେଖାରେ ଯଦି ପିଲାଟା ଡିପ୍ରେସନକୁ ପଳେଇଛି, ଏଇ ସବୁ ଜିନିଷ ଆପଣ ପ୍ରୋଭାଇଡ କରିକି ମଧ୍ୟ ସବୁ ଅର୍ଥହୀନ ହେଇଛି। ମୁଁ କାଉନସିଲିଂ କରେ, ତଥାପି ମୁଁ କହୁଛି ଏଠି ବାହାର ଲୋକର ଆବଶ୍ୟକତା ନାହିଁ। ପରିବାର ଭିତରେ ବସି ସେଇ ପ୍ରୋବ୍ଲେମଟାକୁ, ପିଲାର କଣ ଅସୁବିଧା ହଉଛି, ସେ କାହିଁକି ଆଇସୋଲେଟ ହେଇକି ରହିବା ପାଇଁ ଚାହୁଁଛି, ଏଇ ଜିନିଷଟା ଯଦି ସମାଲୋଚନା କରିଦେବ ଘର ଭିତରେ ବସିକି, ତାର ସଲ୍ୟୁସନଟା ଆପଣ ପାଇଯାଇପାରିବେ। ପିଲାଙ୍କୁ ସୁସ୍ଥ ରଖନ୍ତୁ, ସୁସ୍ଥ ମସ୍ତିଷ୍କରେ ସେମାନଙ୍କୁ ସୁସ୍ଥ ଜୀବନ ଯାପନ କରିବା ପାଇଁ ସାହାଯ୍ୟ କରନ୍ତୁ।
1: ଆପଣଙ୍କ ବହୁମୂଲ୍ୟ ସମୟ ଦେଇ ମାନସିକ ସ୍ୱାସ୍ଥ୍ୟ ଭଲ ରହିବା ଆମ ପାଇଁ ଏବଂ ଆମ ସମାଜ ପାଇଁ କେତେ ଜରୁରୀ ବହୁତ ସୁନ୍ଦର ଭାବେ ସରଳ ଭାଷାରେ ବୁଝାଇ ଦେଇଥିଲେ। ତେଣୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

ମନେ ରଖନ୍ତୁ, ସୁସ୍ଥ ମନ ହିଁ ସୁନ୍ଦର ଜୀବନର ଚାବିକାଠି। ସେଇଥିପାଇଁ ଆମେ ଶରୀର ସହ ଆମ ମାନସିକ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନେବା। ଜୀବନରେ ସମସ୍ୟା ଆସିବା ତ ସ୍ୱାଭାବିକ, କିନ୍ତୁ ତାର ଆମେ ସାମ୍ନା କିପରି ଭାବେ କରୁଛେ ତାହା ଗୁରୁତ୍ୱପୂର୍ଣ୍ଣ।

ଆମେ ଆମ ପରିସ୍ଥିତି ତ ବଦଳାଇ ପାରିବା ନାହିଁ, କିନ୍ତୁ ନିଜ ମନକୁ ଶାନ୍ତ ରଖିବା ଆମ ହାତରେ ଅଛି। ମନର ଶାନ୍ତି ହିଁ ଜୀବନର ସବୁଠାରୁ ବଡ଼ ଐଶ୍ୱର୍ଯ୍ୟ, ଯାହା ଜୀବନକୁ ସାର୍ଥକ ଓ ସୁନ୍ଦର କରି ଗଢ଼ି ତୋଳିଥାଏ।

ଆମେ ଜାଣୁ ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା, ଯାହା ପ୍ରାୟ ସମସ୍ତଙ୍କର କେବେ ନା କେବେ ହୋଇଥାଏ। କିନ୍ତୁ କିଛି ଲୋକଙ୍କ ମୁଣ୍ଡରେ ଗୋଟିଏ ପଟେ ଏମିତି ଭୟଙ୍କର ବିନ୍ଧା ହୁଏ ଏବଂ ତାହା ଅସହ୍ୟ ମଧ୍ୟ ହୋଇପଡ଼େ। ଏହା ସହ ବାନ୍ତି ଲାଗେ ଏବଂ ଆଲୋକ ଏବଂ ଶବ୍ଦ ପ୍ରତି ମଧ୍ୟ ବିରକ୍ତ ଭାବ ଆସିଥାଏ। ଏହାକୁ ଆମେ ସାଧାରଣ ଭାଷାରେ ଅଧକପାଳି ଏବଂ ମେଡିକାଲ ଭାଷାରେ ମାଇଗ୍ରେନ୍ ବୋଲି କହିଥାଉ। ମାଇଗ୍ରେନ୍ ଅନେକ କାରଣରୁ ହୁଏ, ଯେମିତିକି ବଂଶଗତ, ହରମୋନରେ କିଛି ପରିବର୍ତ୍ତନ, ମାନସିକ ଚାପ, ଖାଦ୍ୟପେୟ ଓ ଶୋଇବାରେ ଅନିୟମିତତା। ଏହାର ପ୍ରତିକାର ପାଇଁ ପ୍ରତିଦିନ ଚେଷ୍ଟା କରିବା ଏକ ନିର୍ଦ୍ଦିଷ୍ଟ ସମୟରେ ଶୋଇବା ଏବଂ ସକାଳୁ ଉଠିବା, ଅତି କମ୍ରେ 7-8 ଘଣ୍ଟା ଶୋଇବା ପାଇଁ ଚେଷ୍ଟା କରିବା, ଖାଦ୍ୟ ଠିକ୍ ଟାଇମ୍ରେ ଖାଇବା ଏବଂ ଦିନସାରା ପ୍ରଚୁର ମାତ୍ରାରେ ପାଣି ପିଇବା, ମୁଣ୍ଡ ବିନ୍ଧିବା ସମୟକୁ ଧ୍ୟାନ ଦେବା ଏବଂ ଏହା କଣ ପାଇଁ ଆରମ୍ଭ ହେଉଛି ଏହା ଉପରେ ମଧ୍ୟ ଧ୍ୟାନ ଦେବା। ଏହାଦ୍ୱାରା ମୁଣ୍ଡ ବିନ୍ଧାର କାରଣ ଆମେ ଚିହ୍ନିପାରିବା ବା ଜାଣିପାରିବା।

ଏଥିସହ ଆମ ମନକୁ ମଧ୍ୟ ଶାନ୍ତ ରଖିବା, ପ୍ରତିଦିନ ସକାଳେ ପ୍ରାଣାୟାମ, ଯୋଗ କିମ୍ବା ହାଲୁକା ବ୍ୟାୟାମ କରିବା, ବାରମ୍ବାର ମୁଣ୍ଡବିନ୍ଧା ହେଲେ ମନ ଇଚ୍ଛା ପେନ୍ କିଲର ନ ଖାଇ ତୁରନ୍ତ ଜଣେ ନ୍ୟୁରୋଲୋଜିଷ୍ଟ ବା ଡାକ୍ତରଙ୍କ ପରାମର୍ଶ ନେବା। ମାନସିକ ସ୍ୱାସ୍ଥ୍ୟ ଏବଂ ଶାରୀରିକ ସ୍ୱାସ୍ଥ୍ୟ ଉଭୟ ପରସ୍ପର ସହିତ ଜଡ଼ିତ, ତେଣୁ ନିଜର ଯତ୍ନ ନେବା। ଏଥିସହ ଆମେ ଆମ ସମାଜକୁ ମଧ୍ୟ ସ୍ୱଚ୍ଛ ଏବଂ ସୁନ୍ଦର ରଖିବା।

ଆଜିର କାର୍ଯ୍ୟକ୍ରମ କେମିତି ଲାଗିଲା ଆପଣମାନେ ନିଶ୍ଚୟ ଆମ ଫୋନ୍ ନମ୍ବର 8252220328 ମତାମତ ଦେବେ। ହସୁଥାନ୍ତୁ, ସୁସ୍ଥ ରୁହନ୍ତୁ।

0: ଶୁଣିଲେ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର ଆକାଶବାଣୀ ଜୟପୁର।
1: ତୋର କେସ୍ ଜବରଦିନ ହେଲା କୋର୍ଟ ଲଗେ ଚାଲିଲାନି କି? ତୋକେ ନ୍ୟାୟ ନା ମିଳିଲାନି କି?
2: ଏବେ ଆଇଲା ଯେ ଗୋଟେ ସୁବିଧା ଉପାୟ, ମଧ୍ୟସ୍ଥତା, ବିଲକୁଲ ଡାବୁ ଖରଚ ନାହିଁ।
1: ତମେ ନିଜେ ବସିକରି କାତାଇ କରି ନିଜର ଅସୁବିଧା ନିଜେ ସମାଧାନ କରିପାରାସ।
2: ଦୁଇ ବାଟର ଲୋକ ମିଶିକରି ବସିଲେ ସମସ୍ୟା ସହଜରେ ଛିଡ଼ସି,
1: ବେଗି ସମାଧାନ ହେଇସି, ଖରଚ ଉନା ହେଇସି, ସମ୍ପର୍କ ଭଲ ହେଇସି, ମଧ୍ୟସ୍ଥତା ବାଛିଲେ
2: ଲଗିଏରେ ବା କୋର୍ଟ, ନଇଲେ ମଧ୍ୟସ୍ଥତା କେନ୍ଦ୍ର କେ ଯା।
1: ମଧ୍ୟସ୍ଥତା ଡ୍ରାଇଭ 30 ମାନ୍ୟବର ସୁପ୍ରିମ କୋର୍ଟର ଗୋଟେ ନୂଆ ଚେଷ୍ଟା।
0: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ବଂଶୀବାଦନ ପରିବେଷଣ କରିଛନ୍ତି ଶିଳ୍ପୀ ପଣ୍ଡିତ ହରିପ୍ରସାଦ ଚୌରସିଆ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ହଂସଧ୍ୱନି।

ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ ସକାଳ 6:05। ରାମଚରିତ ମାନସ ପ୍ରଚାର କରିବୁ ସକାଳ 6:25। 6:35 ଶୁଣିବେ ଆଜିର ଅନୁଚିନ୍ତା। ରିଞ୍ଜୋଡ଼ି ଶୁଣିବେ ସକାଳ 6:45। ଏଥିରେ ଗାଦବ ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ବଡ଼ ବିର୍ସା ସିସା ଏବଂ ସାଥୀ। ସକାଳ 7:25 ପ୍ରଚାର କରିବୁ ଟିକି ରାଇଜ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଆଲୋଚନା ଲୋକନାୟକ ଜୟପ୍ରକାଶ ନାରାୟଣ, ଆଲୋଚିକା ସ୍ୱପ୍ନା ହୋତା। ପୀଠ ପରିକ୍ରମା ପ୍ରଚାର କରିବୁ ସକାଳ 8:30। ଏଥିରେ ବିଷୟ ରହିଛି ମା ବିରଜଙ୍କ ସମ୍ପର୍କରେ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 8:45 ଶୁଣିବେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ସକାଳ 9:00 ଶୁଣିବେ ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ମୋ ପସନ୍ଦ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ପୂର୍ବାହ୍ନ 10:05, ଦିନ 12:00 ଏବଂ ଦିନ 2:15। ପୂର୍ବାହ୍ନ 10:30 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ସୂଚନା ଏବଂ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ ପ୍ରଚାର କରିବୁ ଦିନ 11:00। ଦିନ 12:30 ପ୍ରଚାର କରିବୁ ଭକ୍ତି ଗୀତ। ଘର ଘରଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 10:00। ଅପରାହ୍ନ 5:00 ଶୁଣିବେ ଯୁବବାଣୀ, ଏଥିରେ ସୁରଭି କ୍ରମରେ ଶୁଣିବେ ମେସେଜର ଉତ୍ତର ଏବଂ ଜାଣିବା କଥା। ଚୈତିଜହ୍ନ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30। ଏଥିରେ ଶୁଣିବେ ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡ଼ିଓ କେ ପଚାରୁ। ଏଥିରେ ବିଷୟ ରହିଛି ସାନ ପିଲାମାନଙ୍କର ଦୃଷ୍ଟିହୀନତା ହେଲେ କେନ୍ତା କରବାର, ଏ ସମ୍ପର୍କରେ ଶାନ୍ତିଲତା ପାତ୍ରଙ୍କ ସହ ସାକ୍ଷାତକାର। ଶୁଣିଲେ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର, ସମୟ 11:12। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ପୁଣି ଥରେ ଆପଣମାନଙ୍କୁ ଅଭିବାଦନ ଜଣାଇବୁ ଆଗାମୀକାଲି ସକାଳ 5:53 ଆମର ପ୍ରାତଃ ଅଧିବେଶନରେ। ଆଜି ପାଇଁ ବିଦାୟ ଦିଅନ୍ତୁ। ଶୁଭରାତ୍ରି। ଜୟ ହିନ୍ଦ।